ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 6:58:40 ଆଜି ସୋମବାର 1948 ଆଷାଢ଼ 22 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 13 ତାରିଖ ଶ୍ରୋତାମାନଙ୍କୁ ଆଜିର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁରରେ 101 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ମୋବାଇଲ୍ ଆପ୍ ଯୋଗେ। ମାଙ୍ଗଳିକ।

0: ଶୁଣିଲେ କେତୋଟି ଭକ୍ତି ଗୀତ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା, କହିବେ ଗୌରୀ ମୁନା।
1: ଶାନ୍ତ ସମୟରେ ପ୍ରାୟ ସମସ୍ତେ ନିଜକୁ ଦୃଢ଼, ଧୈର୍ଯ୍ୟବାନ ଓ ସାହସୀ ବୋଲି ଭାବନ୍ତି, କିନ୍ତୁ ମଣିଷର ପ୍ରକୃତ ପରିଚୟ ତା'ର ସୁବିଧା ସମୟରେ ନୁହେଁ, ବରଂ ସଂଘର୍ଷର ସମୟରେ ପ୍ରକାଶ ପାଏ। ସଂଘର୍ଷ ହେଉଛି ସେହି ଦର୍ପଣ ଯାହା ଆମର ପ୍ରକୃତ ଚରିତ୍ରକୁ ଆମ ସାମ୍ନାରେ ଆଣି ଠିଆ କରିଦିଏ। ଯେତେବେଳେ ଜୀବନ ସହଜ ଥାଏ, ପଥ ସରଳ ଥାଏ ଏବଂ ସବୁକିଛି ଆମ ଇଚ୍ଛା ଅନୁସାରେ ଚାଲେ, ସେତେବେଳେ ନିଜର ପ୍ରକୃତ ସ୍ୱଭାବର ପରିଚୟ ପାଇବା କଷ୍ଟକର। କିନ୍ତୁ ବିଫଳତା ଆସିଲେ, ପରିସ୍ଥିତି ବିପରୀତ ହେଲେ, ଲୋକେ ସାଥି ଛାଡ଼ିଦେଲେ କିମ୍ବା ବାରମ୍ବାର ପ୍ରୟାସ ସତ୍ତ୍ୱେ ସଫଳତା ନ ମିଳିଲେ, ସେତେବେଳେ ଜଣାପଡ଼େ ଆମ ଭିତରେ କେତେ ସାହସ, କେତେ ଧୈର୍ଯ୍ୟ ଏବଂ କେତେ ଆତ୍ମବିଶ୍ୱାସ ଅଛି। ଅନେକ ସମୟରେ ଆମେ ଭାବୁ ଯେ ସଂଘର୍ଷ ଆମ ରାସ୍ତାର ସବୁଠୁ ବଡ଼ ବାଧା, କିନ୍ତୁ ପ୍ରକୃତରେ ସେହି ସଂଘର୍ଷ ହିଁ ଆମର ସବୁଠାରୁ ବଡ଼ ଶିକ୍ଷକ। ସେ ଆମକୁ ଧୈର୍ଯ୍ୟ ଶିଖାଏ, ସଂଯମ ଶିଖାଏ, ନିଜ ଭୁଲରୁ ଶିଖିବାର ସାହସ ଦିଏ ଏବଂ ଆମ ଭିତରେ ଲୁଚିଥିବା ଶକ୍ତିକୁ ଜାଗ୍ରତ କରେ, ଯେଉଁ ଶକ୍ତି ବିଷୟରେ ଆମେ ନିଜେ ମଧ୍ୟ ପୂର୍ବରୁ ଅବଗତ ନଥାଉଁ। ଅଗ୍ନିରେ ପଡ଼ିବା ପୂର୍ବରୁ ସୁନାର ଶୁଦ୍ଧତା ଜଣାପଡ଼େ ନାହିଁ। ସେହିପରି ସଂଘର୍ଷ ବିନା ମଣିଷର ପ୍ରକୃତ ଶକ୍ତି ମଧ୍ୟ ପ୍ରକାଶ ପାଏ ନାହିଁ। ଚାପ ନଥିଲେ କୋଇଲା କେବେ ହୀରା ହୁଏ ନାହିଁ। ଝଡ଼ ନ ଆସିଲେ ଗଛର ମୂଳ କେତେ ଗଭୀର ତାହା ଜଣାପଡ଼େ ନାହିଁ। ସେହିପରି ଜୀବନର ପରୀକ୍ଷା ନ ଆସିଲେ ମଣିଷର ଚରିତ୍ରର ପ୍ରକୃତ ଦୃଢ଼ତା ମଧ୍ୟ ପ୍ରକାଶ ପାଏ ନାହିଁ। ଇତିହାସର ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ଜୀବନକୁ ଦେଖନ୍ତୁ, ସେମାନଙ୍କର ମହାନତା ସଫଳତାରୁ ହିଁ ନୁହେଁ, ବରଂ ସଂଘର୍ଷର ମୁହୂର୍ତ୍ତରେ ନିଆଯାଇଥିବା ନିଷ୍ପତ୍ତି, ଦେଖାଯାଇଥିବା ସାହସ ଓ ଅତୁଟ ଧୈର୍ଯ୍ୟରେ ଗଢ଼ି ଉଠିଥାଏ। କାରଣ ସଂଘର୍ଷ ହିଁ ଚରିତ୍ରକୁ ଗଢ଼ିଥାଏ। ସଂଘର୍ଷର ସମୟ ଆମ ସାମ୍ନାରେ ଦୁଇଟି ପଥ ରଖେ, ଗୋଟିଏ ହେଉଛି ହାର ମାନି ପଛକୁ ଫେରିଯିବା, ଆଉ ଅନ୍ୟଟି ହେଉଛି ସାହସର ସହ ଆଗକୁ ବଢ଼ିବା। ଆମେ ଯେଉଁ ପଥ ବାଛୁଁ, ସେହି ପଥ ହିଁ ଆମର ପ୍ରକୃତ ସ୍ୱଭାବକୁ ପରିଚିତ କରାଏ। କଠିନ ସମୟରେ ମଣିଷର କଥା ନୁହେଁ, ତା'ର କର୍ମ ହିଁ ତା'ର ପରିଚୟ ଦିଏ। ତେଣୁ ଜୀବନରେ ସଂଘର୍ଷ ଆସିଲେ ତାହାକୁ ଅଭିଶାପ ବୋଲି ଭାବନ୍ତୁ ନାହିଁ। ହୁଏତ ସେହି ସଂଘର୍ଷ ହିଁ ଆମକୁ ଆମ ଭିତରର ସର୍ବୋତ୍ତମ ମଣିଷ ସହ ପରିଚିତ କରାଇବ। କାରଣ ସହଜ ରାସ୍ତା କେବଳ ଆମକୁ ଗନ୍ତବ୍ୟରେ ପହଞ୍ଚାଏ, କିନ୍ତୁ ସଂଘର୍ଷର ପଥ ଆମକୁ ଏକ ଉତ୍ତମ ମଣିଷରେ ପରିଣତ କରେ। ମନେ ରଖନ୍ତୁ, ସଂଘର୍ଷ ମଣିଷର ଶତ୍ରୁ ନୁହେଁ, ସେ ତା'ର ପ୍ରକୃତ ପରିଚୟର ଉନ୍ମୋଚକ। କାରଣ ଜୀବନର ଝଡ଼ ହିଁ କହିଦିଏ କେଉଁ ଗଛର ମୂଳ କେତେ ଗଭୀର, ସେହିପରି ଜୀବନର ସଂଘର୍ଷ ହିଁ କହିଦିଏ ଆମେ ପ୍ରକୃତରେ କିଏ।
0: ଶୁଣୁଥିଲେ ଆଜିର ଭାବନା। ସଂଘର୍ଷ ହିଁ ମଣିଷର ପ୍ରକୃତ ସ୍ୱଭାବକୁ ପ୍ରକାଶ କରେ, କହିଲେ ଗୌରୀ ମୁନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 440 ଭାଗ।

0: ବସୁଦେବ ବିଦ୍ୟା ଅଧ୍ୟୟନ ଦ୍ୱାରା ଋଷିଗଣ ଓ ପୁତ୍ରୋତ୍ପତ୍ତି ବଶତଃ ପିତୃଋଣ ଶୁଝି ସାରିଛନ୍ତି। ଏବେ ଯଜ୍ଞ ଦ୍ୱାରା ଦେବଋଣ ପରିଶୋଧ କରିବେ। ଯଜ୍ଞାନୁଷ୍ଠାନ ପରେ ବିଦାୟ ପର୍ବରେ କୁରୁକ୍ଷେତ୍ରରେ ସମବେତ ବନ୍ଧୁବାନ୍ଧବ ରାଜନ୍ୟବର୍ଗ ଓ ମୁନି ଋଷି ପରସ୍ପରଠାରୁ ବିଦାୟ ଘେନି ସ୍ୱସ୍ୱ ଭବନକୁ ଯାଇଛନ୍ତି। ଶେଷରେ ବୃଷ୍ଣିମାନେ ବି ଶ୍ରୀକୃଷ୍ଣଙ୍କ ସହିତ ଦ୍ୱାରକାକୁ ଫେରିଛନ୍ତି।
1: ଶୁକ ଉବାଚ ମୁଁ ପୁତ୍ର ତୁମ୍ଭେ ମୋର ତାତ ଏ ଯେ ମୋହର ଜ୍ୟେଷ୍ଠ ଭ୍ରାତ ଦ୍ୱାରକାପୁର ଜନ ଯେତେ ସଚରାଚର ଏହି ମତେ ଈଶ୍ୱର ମାୟା ଏ ସଂସାର ଏଣେ ଭ୍ରମନ୍ତି ସୁରନର ଏବେ ହୋ ଶୁଣ କୁରୁରାୟ ଦେବକୀ ସର୍ବଦେବମୟ ଭାବେ ଗୋବିନ୍ଦ ମୁଖ ଚାହିଁ ବିସ୍ମିତ ମନେ ବିଚାରଇ ଗୁରୁଙ୍କ ପୁତ୍ର ମରିଥିଲା।

ଶୁଣୁଥିଲେ ଅତିବଡ଼ି ଦାସକୃତ ଶ୍ରୀମଦ୍ ଭାଗବତ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ପରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀନ ଅନବସର ତ୍ରୟୋଦଶୀ ତିଥି ଅବସରରେ ଆଜି ମହାପ୍ରଭୁମାନଙ୍କର ଘଣା ଲାଗି ନୀତି କରାଯିବା। ଏଥିଲାଗି ଗଲାକାଲିଠାନୁ ସୁନାରକୁଆନୁ ତିନଗରିଆ ପାଏନ୍ ଶୁଦ୍ଧ ସୁଆରଙ୍କର ଘରେ ବିଜେ ହେବାର ଉତ୍ରୁ ଦିବ୍ୟ ପ୍ରଲେପ ଖଳିଭିଲ୍ ପ୍ରସ୍ତୁତ କରାଯାଇଛି। ଆଜି ମହାପ୍ରଭୁମାନଙ୍କର ଘଣା ଲାଗି ଉତ୍ରୁ ସେହି ଖଳିକେ ଶୁଦ୍ଧ ସୁଆରଙ୍କର ଘରୁ ଘଣ୍ଟ ଘଣ୍ଟା ଓ ପଟୁଆର୍ଥୀ ସୂର୍ଯ୍ୟାସ୍ତ ଆଗୁନୁ ଶ୍ରୀମନ୍ଦିରକେ ବିଜେ କରାଯିବା। ତାର ଉତ୍ରୁ ଖଳି ଲାଗି ହେଇକରି ମହାପ୍ରଭୁଙ୍କର ଶ୍ରୀମୁଖ ଓତା ପଡ଼ବା। ଆଇବାକାଲି ଚତୁର୍ଦ୍ଧା ମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ମହାପ୍ରଭୁମାନଙ୍କର ଦର୍ଶନ ଖୁବ୍ କମ୍ ସମୟ ଲାଗି ରହିବା। ଦୁଇପହର 2 ବଜେନୁ ସାହାଣ ମେଲା ଦର୍ଶନ ମୂଲ ହେବା। 15 ତାରିଖ ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାନୁ ନବଯୌବନ ଦର୍ଶନକେ କମ୍ ସମୟ ଲାଗି ରଖବାର୍କେ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ଲାଗି ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଥି ପୁରୀ ଟାଉନ୍ହଲ୍ଠାରେ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଭକ୍ତମାନଙ୍କ ଲାଗି ସୁରକ୍ଷିତ ଆଉ ସବୁ ପ୍ରକାରର ବ୍ୟବସ୍ଥାକେ ସୁନିଶ୍ଚିତ କରିବାର ଉପରେ ଜିଲ୍ଲାପାଳ ଜୋର ଦେଇଛନ୍ତି। ଏଥି ଜିଲ୍ଲା ପ୍ରଶାସନର ସବୁ କାର୍ଯ୍ୟନିର୍ବାହୀ ଅଧିକାରୀ ଆଉ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1170 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 24 ତାରିଖ ତକ୍ ଲୋକେ ନିଜର ମତାମତ ଦେଇପାରିବେ। ଭୁବନେଶ୍ୱରଠାରେ ଆଜ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାନୁ ଏହି ଶୁଣାଣିକେ ବନ୍ଦ ରଖାଯାଇଛି। ଏବେ ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଇଜେ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଓ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବା ଲାଗି ଆଇବାକାଲି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବା।

0: ଉପଲବ୍ଧ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫୁ ସବୁ ମହାନଗର ନିଗମ ପୌରପାଳିକା ଆଉ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆଉ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଏହି ଦିବସ ପାଳନ କରାଯାଉଛି। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ସାଉନ୍ଦପୁରଠାରେ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପୁଇଁତଲାର 10 ଓ 12 ଶ୍ରେଣୀଟି ଭଲ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍। ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନର ବିକାଶ ଓ ସର୍ବାଙ୍ଗୀନ ଉନ୍ନତି ଲାଗି ଜାତୀୟ ଶିକ୍ଷାନୀତି ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଡକ୍ଟର ମାହାଲିଙ୍ଗ ଏହି ଅବସରରେ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର 100 ହଜାର ଅତ୍ୟାଧୁନିକ ଛାତ୍ରୀ ନିବାସକେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଗଲାକାଲି ଉଦ୍ଘାଟନ କରିଛନ୍। ସ୍ଥାନୀୟ ଇଲାକାର ବିକାଶ ସରକାରଙ୍କର ପହିଲା ପ୍ରାଥମିକତା ବୋଲି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସାଂସଦ କହିଛନ୍ତି। ଓଡ଼ିଶା ସାମ୍ବାଦିକ ସଂଘ ଓଜେୟୁର କାର୍ଯ୍ୟକାରିଣୀ ବୈଠକ ଆଉ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାନ ହୋଇଯାଇଛି। ବୈଠକଟି ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇକରି ସାମ୍ବାଦିକତାର ଭିନ୍ ଭିନ୍ ଆହ୍ୱାନ ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ସାମ୍ବାଦିକଙ୍କର ସୁରକ୍ଷା, ସ୍ୱାଧୀନତା ଆଉ ଅଧିକାର ଶୀର୍ଷ ଗୋଟିଏ ଆଲୋଚନା ଚକ୍ର ଭିଲ୍ ହୋଇଯାଇଛି। ମେଘାଳୟର ଶିଲଂଠାରେ ହୋଇଥିବା 14 ନମ୍ବର ଜାତୀୟ ବରିଷ୍ଠ ପେନାକ୍ ସିଲାଟ୍ ଚାମ୍ପିୟନ୍ସିପ୍ଟି ଓଡ଼ିଶାକେ ଗୋଟିଏ ସ୍ୱର୍ଣ୍ଣ ଆଉ 6ଟା ବ୍ରୋଞ୍ଜ ପଦକ ମିଳିଛି। 31 ଛନିଆ ଓଡ଼ିଶା ଦଲ ଏହି ଚାମ୍ପିୟନ୍ସିପ୍ଟି ଭାଗ ନେଇଥିଲେ। ଓଡ଼ିଶା ଦଲର ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ଆଉ ସଚିବ ଭୂପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ ପ୍ରମୁଖ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଜର୍ମାନୀନ ହୋଇଥିବା ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ 100 ମିଟର ଦୌଡ଼କେ 10.14 ସେକେଣ୍ଡଟି ଶେଷ କରିକି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ବିଶ୍ୱ ଆଥ୍ଲେଟିକ୍ ମଞ୍ଚଥି ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ ଖେଳାଳିମାନଙ୍କୁ ଆଗ୍କେ ବଢ଼ବା ଲାଗି ପ୍ରେରଣା ଯୋଗାବା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ସିଆଡ଼େ ପଶ୍ଚିମ ଆଉ ତାର ପାଖର ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆଇବା କାଲି ତକ ଲଘୁଚାପଟି ବଦଳିବାର ସମ୍ଭାବନା ରହିଛି। ଏହି ତାର ପ୍ରଭାବଟି ରାଜ୍ୟ ଆଇବା 7 ଦିନ ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ସହିତ ରାଜ୍ୟର 20ଟା ଜିଲ୍ଲାନ ଜବର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ଗରମ ଆଉ ଗୁଳୁଗୁଳିକେ ନେଇକରି 11ଟା ଜିଲ୍ଲାକେ ସତର୍କ କରାଯାଇଛି। ଏ ବଛର ମୌସୁମୀତି ଜୁନ୍ 1 ତାରିଖରୁ ଏପ୍ତକ ରାଜ୍ୟ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ବଜେ ତକ 610.75 ଫୁଟ ରହିଥିଲା। ଏ ସମୟତି 2ଟା ଗେଟ୍ ଦେଇକରି ଫି ସେକେଣ୍ଡଟି 53,109 ଘନଫୁଟ ପାନ୍ ଛଡ଼ାଯାଉଥିବା ବେଳେ 29,038 ଘନଫୁଟ ପାନ୍ ଜଳଭଣ୍ଡାରକେ ଆସୁଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।
1: ଆକାଶବାଣୀ ସମ୍ବଲପୁର ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ବର୍ତ୍ତମାନ ଶୁଣିପାରିବେ ସଂସ୍କୃତରେ ସମ୍ବାଦ। ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ବିଷୟରେ ସୂଚନା। ସ୍ୱାସ୍ଥ୍ୟ ସୂଚନା 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ସାପ କାମୁଡ଼ିଲେ କ'ଣ କରିବେ ଆସନ୍ତୁ ଜାଣିବା, କହିବେ ଡାକ୍ତର ସ୍ମିତାବାଳା ଜେନା। 7:30 ଶୁଣିପାରିବେ ପରିବେଶ ସୂଚନା, ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35 ଶୁଣିପାରିବେ ଭକ୍ତି ଗୀତ। 7:50 ଶୁଣିପାରିବେ ଭକ୍ତି ଗୀତ। 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ଆପଣମାନେ ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଦିନ 11:05 ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। 11:30 ଆପଣମାନେ ଶୁଣିପାରିବେ ଖୁଲା ଝରକା, ଏଥିରେ ଆପଣମାନେ ଶୁଣିପାରିବେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ଦିନ 12:00 ଶୁଣିପାରିବେ ବାତାୟନ, ଏଥିରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଭକ୍ତି ଗୀତ। 12:30 ଶୁଣିପାରିବେ NCERT ଦ୍ୱାରା ପ୍ରଚାରିତ କାର୍ଯ୍ୟକ୍ରମ। ଦିନ 1:05 ଶୁଣିପାରିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଦିନ 1:20 ଶୁଣିପାରିବେ ଘର ସଂସାର, ଏଥିରେ ଶୁଣିପାରିବେ ପ୍ରଗତି। ଅପରାହ୍ନ 2:45 ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ, ଏଥିରେ ଆପଣମାନେ ଶୁଣିପାରିବେ ଭକ୍ତି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 3:00 ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝାକା ଝାକା। ଅପରାହ୍ନ 3:30 ଶୁଣିପାରିବେ ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 4:02 ଶୁଣିପାରିବେ ସୁର ତରଙ୍ଗ, ଏଥିରେ ଶୁଣିପାରିବେ ହିନ୍ଦୀ ଲଘୁ ସଙ୍ଗୀତ। ଅପରାହ୍ନ 4:30 ଶୁଣିପାରିବେ ସମ୍ବଲପୁରୀ ଭକ୍ତି ଗୀତ। ସନ୍ଧ୍ୟା 5:02 ଶୁଣିପାରିବେ ଲୋକଗୀତ, ଏଥିରେ ପରିବେଷଣ କହ୍ନେଇ ଚରଣ ସାହୁ ଏବଂ ସାଥୀ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଟିକେ ପରେ
1: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୁଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ଖଳିନାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ମୁତୟନ କରାଯିବ। ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି 400ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଆପତ୍କାଳୀନ ସ୍ଥିତିରେ ସେବା ଯୋଗାଇ ଦେବେ ବୋଲି ସୂଚନା ମିଳିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 19 ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। କାତାରର ପୂର୍ବତନ ଅମିର ତଥା ଫାଦର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କ ସମ୍ମାନାର୍ଥେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଶୋକ ଦିବସ ପାଳନ ଅବସରରେ ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯିବ। ଦେଶବ୍ୟାପୀ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ଶେଖ୍ ହମଦ 1995ରେ 2013 ପର୍ଯ୍ୟନ୍ତ ଦୀର୍ଘ 18 ବର୍ଷ ଧରି କାତାରର ଶାସକ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା 2026 କାର୍ଯ୍ୟକାରୀ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଅଧୀନରେ ମାନ୍ୟତାପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଚଳାଉଥିବା ପ୍ରତିଷ୍ଠାନଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିପାଇଁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଗତ ମାସ 29 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଓ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏପର୍ଯ୍ୟନ୍ତ ସମଗ୍ର ଦେଶରୁ 6,000ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ଓଡ୍ରାଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର କଣ୍ଡେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି। ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଗୋଟିଏ ମୋଟରସାଇକେଲକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ 3 ବର୍ଷ ଓ 5 ବର୍ଷର 2 ନାବାଳକଙ୍କର ମୃତ୍ୟୁ ହୋଇଛି। ଟ୍ରକ୍କୁ ଜବତ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଚୀନ୍ର ଓଡ୍ରସ୍ଠାରେ ଅନୁଷ୍ଠିତ 23 ବର୍ଷରୁ କମ୍ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ର 4x4

0: 2200 ମିଟର ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ସାମିଲ ଅଛନ୍ତି। ପୂର୍ବରୁ ଏହି ଭାରତୀୟ ଦଳ 4x400 ମିଟର ମିକ୍ସଡ ରିଲେରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଆସ୍ତିକଙ୍କର ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ 50,000 ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିଛି। ଗତକାଲି ଅନେକ ସ୍ଥାନରେ ଆର୍ଦ୍ରତା ହାର 80 ଉପରେ ରହିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.75 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହୋଇଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 29,038 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 53,109 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା, କହିବେ ଡକ୍ଟର ସ୍ମିତବାଳା ଜେନା।
2: ସାପ କାମୁଡ଼ା ଏକ ଜରୁରୀକାଳୀନ ପରିସ୍ଥିତି ବା ଆପାତକାଳୀନ ସ୍ୱାସ୍ଥ୍ୟ ସେବା ଏହା ପାଇଁ ଦରକାର। ପ୍ରଥମେ ଏଥିରେ ସାଙ୍ଗେ ସାଙ୍ଗେ ସବୁଠାରୁ ଆଗ ଆମେ ସାପ କାମୁଡ଼ା ଜାଗାରୁ, ଯେଉଁ ଜାଗାରେ ସାପ କାମୁଡ଼ିଛି କିମ୍ବା ତାକୁ ସେ ଯେଉଁ ବ୍ୟକ୍ତିଙ୍କୁ ସେ ଜାଗାରୁ ଦୂରେଇ ଆଣିବା। କାହିଁକି ନା ଯଦି ଗୋଟେ ଥର ସାପ କାମୁଡ଼ିଛି, ବାରମ୍ବାର ଆଉ ସାପ ଯେମିତିକି ଆଉ ଥରେ ଆଟାକ୍ ନ କରୁ ସେଥିଲାଗି ଆମେ ସେ ଜାଗାରୁ ତାକୁ ଦୂରେଇ ଆଣିବା। ତାପରେ ଧୈର୍ଯ୍ୟ ଧରିବା ପାଇଁ ସାନ୍ତ୍ୱନା ଦେବା, ଯେମିତିକି ବିଚଳିତ ନ ହେବ। ବିଚଳିତ ହେଲେ ମାନସିକଗତ ଦୁଶ୍ଚିନ୍ତା ହେଇକିରି ହେଇପାରେ। ଯଦି ବିଷାକ୍ତ ସାପ କାମୁଡ଼ିଥିବ ତାହେଲେ ବିଷ ଶରୀର ସାରା ସଞ୍ଚାର ହେଇଯାଇପାରେ। ସେଥିଲାଗି ସବୁବେଳେ ପାଇଁ ତାକୁ ଧୈର୍ଯ୍ୟ ଧରିବା ପାଇଁ ଦେବା, ଆମେ ଯେତେ ଶୀଘ୍ର ହୋଇପାରିବ। ଏଇଟା ଯେତେବେଳେ ଜରୁରୀକାଳୀନ ସେଥିଲାଗି ଆମ୍ବୁଲାନ୍ସ, ଆମ ଯେଉଁଟା ଅଛି 108 ଆମ୍ବୁଲାନ୍ସକୁ ଯେକୌଣସି ପ୍ରକାରରେ, କିମ୍ବା ଯଦି ନିକଟରେ ଆମ୍ବୁଲାନ୍ସ ସେବା ଡେରି ହେଉଛି ତାହେଲେ ନିକଟତମ ଜାଗା ଯେଉଁଠି ବି କିଛି ଗାଡ଼ିର ବ୍ୟବସ୍ଥା ଥିବ ନେବା ପାଇଁ ତାହେଲେ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚେଇବାର ବ୍ୟବସ୍ଥା କରିବା। ସେତେବେଳେ ଯେଉଁ ଜାଗାକୁ ସାପ କାମୁଡ଼ିଛି ସେଟାକୁ ଟିକେ ତଳକୁ ରଖିବ, ଉପରକୁ ରଖିବାନି। ଆମେ ଯଦି ପାଖରେ କିଛି ପଟି କିମ୍ବା ଓଜନିଆ ଜିନିଷ କିଛି ଅଛି, ଯେମିତିକି ହଲି ବନି ପଟା ଦ୍ୱାରା ପଟି ଦ୍ୱାରା ତଳକୁ ଟାଇଟ୍ କରିକି ଟିକେ ରଖିବା। ଫୁଲା ହେବା ଆଗରୁ ମୁଦି, ଘଣ୍ଟା କିମ୍ବା ଅଲଗା ଯେକୌଣସି ବସ୍ତ୍ର ଟାଇଟ୍ ହେଇକିରି ଶରୀରରେ ଅଛି ସେସବୁକୁ ଆମେ କାଢ଼ିଦେବା। ସଫା ଶୁଖା କପଡ଼ାରେ ସଫା କରିଦେବା ସେ ଜାଗାଟାକୁ, କେତେବେଳେ କାମୁଡ଼ିଲା ତଥା ଫୁଲିବାର ସମୟ ଏଟାକୁ ଆମେ ନୋଟ୍ କରିକିରି ରଖିବା, ଯେମିତିକି ଜାଣିଥିଲେ ଆମେ ଯାଇକିରି ଆମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ବିଷୟରେ ଆମେ କହିପାରିବା। ଏଥିରେ କେବେ ହେଲେ ମଧ୍ୟ କାମୁଡ଼ା ଜାଗାକୁ ବାନ୍ଧି କାଟିବ ନାହିଁ କିମ୍ବା ଶୋଷୀ ବିଷକୁ ବାହାର କରିବାକୁ ଚେଷ୍ଟା କରିବା ନାହିଁ। ସେଥିରେ ବରଫ ବା ଗରମ ଜିନିଷ ଦେବ ନାହିଁ, ଟାଇଟ୍ କରି ତା ଉପରେ କିଛି ବାନ୍ଧିବା ନାହିଁ। ଆମେ ତାକୁ ଖାଲି ସପୋର୍ଟ ଦେବା କିନ୍ତୁ ବାନ୍ଧିବା ନାହିଁ କିଛି ତା ଉପରେ। ତା ଉପରେ କିଛି କୌଣସି ପ୍ରକାରର ମଲମ କିମ୍ବା କିଛି ଜଡ଼ିବୁଟି ଲଗାଇବା ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେତେ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ପହଞ୍ଚି ପାରିବା ସେତେ ଶୀଘ୍ର। ଆମେ ତ ଜାଣିନେ ହେଇପାରେ ବିଷଧର ସାପ କିମ୍ବା ବିଷ ନଥିବା ସାପ, ସେଲାଗି ଆମେ ଯେତେ ଜଲ୍ଦି ପହଞ୍ଚିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ସେତେ ଜଲ୍ଦି ଆମେ ତାର ଉପଚାର ପାଇଁ ଚେଷ୍ଟା କରିପାରିବା କିମ୍ବା ଡକ୍ଟରଙ୍କ ପାଖରେ ପହଞ୍ଚିଗଲେ ଆମେ ନିଶ୍ଚିନ୍ତ ହୋଇପାରିବା। ସାପ କାମୁଡ଼ାରେ ସାଧାରଣତଃ ଗୁଣି ଜଡ଼ି ଏସବୁରେ ଆମେ ସମୟ କେବେ ହେଲେ ବି ନଷ୍ଟ କରିବା ନାହିଁ। ସେଥିରେ କିଛି ପ୍ରକାର ରକ୍ତ ପରୀକ୍ଷା କରାଯାଏ, ଯେମିତିକି ଗୋଟେ ପ୍ରକାର କ୍ଲଟ୍ ହେଉଛି ନା ନାହିଁ ରକ୍ତ, ସେଥିରୁ ଜଣାପଡ଼ିଯାଏ ଯେ ବିଷ ଶରୀରରେ ଅଛି କି ନାହିଁ, ଏଇଟା ବିଷାକ୍ତ ସାପ କାମୁଡ଼ିଥିଲା କି ନାହିଁ। ସେଇଟା ଲାବୋରେଟୋରୀ ଟେଷ୍ଟ କିଛିଟା କରାଯାଏ, ସେଥିରେ ଭାଇଟାଲ ସାଇନ୍ସ ସବୁ ଦେଖିକିରି ମନିଟର କରାଯାଏ, ଆଉ ବ୍ଲଡ଼କୁ କ୍ଲଟ୍ ହେଉଛି ନା ନାହିଁ ତାକୁ ରଖି ସେଥିରେ 2 ଦେଖିଲା ପରେ ଜଣାପଡ଼ିଯାଏ ଯେ ସେଥିରେ ବିଷ ଅଛି କି ନାହିଁ। ତାପରେ ସେଠି ଯଦି ଦରଜ ହେଉଛି ତାହେଲେ ମେଡିକାଲରେ ଦରଜ କମିବା ପାଇଁ ଔଷଧ ଦିଆଯାଏ। ଦରକାର ହେଲେ ଯେତେବେଳେ କି ଆଣ୍ଟିଭେନମ, ଯଦି ସେଠି ବିଷାକ୍ତ ସାପର ଲକ୍ଷଣ ଦେଖାଯାଏ, ଯଦି ବ୍ଲଡ୍ କ୍ଲଟ୍ ହେଉନି ତାହେଲେ ସେଠି ASV ବା ଯେଉଁଟାକି ଆଣ୍ଟିଭେନମ ଇଞ୍ଜେକ୍ସନ ଡ୍ରିପ୍ ଦ୍ୱାରା ଦିଆଯାଏ। ଏଥିରେ ଆମର TT ଦିଆଯାଏ ଯେମିତିକି, ତାପରେ ହୋଲ୍ ବ୍ଲଡ୍ ଟେଷ୍ଟ ଯେମିତିକି ବିଭିନ୍ନ ପ୍ରକାରର ବ୍ଲଡ୍ ଟେଷ୍ଟ ସେଠି କରାଯାଏ। ସାଧାରଣତଃ ଏଇ ଯେଉଁ ସାପ ନ କାମୁଡ଼ିବା ପାଇଁ ଆମେ ସବୁବେଳ ପାଇଁ ସଫା ସୁତରା ଜାଗା

0: ରଖିବା, ଅନ୍ଧାର ଜାଗାକୁ ଆମେ ଯିବା ନାହିଁ ଅନ୍ଧାରରେ, କିମ୍ବା ଆମେ ଯେମିତିକି ଆଲୁଅର ସବୁଆଡ଼େ ଆଲୁଅର ଆଲୁଅ ରହିବ ସେଥିଲାଗି ଆମେ ଦେଖିବା ଯେ ଆଲୋକମୟ ଜାଗାରେ କରିବା। ଆଉ ସବୁଠାରୁ ଅଧିକା ଏଥିରେ ହେଉଛି ଯେ ଯେତେ ଶୀଘ୍ର ଆମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପାରିବା। ଆଉ ଯଦି ଆମର ଅର୍ଜେଣ୍ଟ ହେଲା, ଯେମିତିକି ଆମର ଫୁଲା ହଠାତ୍ ଫୁଲା ହେଇଗଲା, କିମ୍ବା ଅତ୍ୟଧିକ ମୁଣ୍ଡ ବ୍ୟଥା ହେଉଛି, ରକ୍ତସ୍ରାବ ହେଉଛି, ମୁଣ୍ଡ ବୁଲେଇକିରି ଦୁଇ ଦୁଇଟା ଦେଖାଯାଉଛି, ଆଖିପତା ପଡ଼ିଯାଉଛି, କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି, କଥା କହିପାରୁନାହାନ୍ତି, ଦୁର୍ବଳ ଲାଗୁଛି, ତାହେଲେ ଆମେ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯେତେ ଜଲ୍ଦି ପହଞ୍ଚିବା ଆମେ ନିଜକୁ ରକ୍ଷା କରିପାରିବା, ସାପ କାମୁଡ଼ାରୁ ନିଜ ଜୀବନକୁ ବିପଦରୁ ରକ୍ଷା କରିପାରିବା।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା, ସାପ କାମୁଡ଼ିଲେ କ'ଣ କରିବେ, ଏହା ବିଷୟରେ କହିଲେ ଡକ୍ଟର ସ୍ମିତବାଳା ଜେନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗଗନଯାନ କ୍ରୁ ମଡ୍ୟୁଲର ତିନୋଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା, ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ଇରାନ ଉପରେ ପୁଣି ଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ, କତାରର ପୂର୍ବତନ ଅମିର ଶେଖଙ୍କ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ, ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରିୟୁ ମଡ୍ୟୁଲର ତିନୋଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା, ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଆଜିଠାରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ସ୍ପେନ୍, ବେଲଜିୟମ୍ ଏବଂ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ସମାବେଶୀ ବିକାଶ ଆଧାରିତ ଭାରତ ୟୁରୋପ ଭାଗିଦାରିତାକୁ ସୁଦୃଢ଼ କରିବା। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଗୋଏଲ ଆଜି ସ୍ପେନ୍ରେ ପହଞ୍ଚିବା ପରେ ସେଠାକାର ଚାମ୍ବର ଅଫ୍ କମର୍ସର ବ୍ୟବସାୟିକ ଗୋଲଟେବୁଲ ବୈଠକରେ ଯୋଗଦେବେ। ବୈଠକରେ ସ୍ପେନ୍ ଏବଂ ଭାରତର ଶିଳ୍ପ ନେତାମାନେ ନବୀକରଣୀୟ ଶକ୍ତି, ରେଳବାଇ, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅନୁସନ୍ଧାନ କରିବା ଲାଗି ଭାବ ବିନିମୟ କରିବେ। ଆସନ୍ତା 14-15 ତାରିଖରେ ମନ୍ତ୍ରୀ ଶ୍ରୀ ଗୋଏଲ ବେଲଜିୟମ ଗସ୍ତ କରି ସେଠାକାର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ଗୋଷ୍ଠୀ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 16 ଏବଂ 17 ତାରିଖରେ ଶ୍ରୀ ଗୋଏଲ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଫିନ୍ଲ୍ୟାଣ୍ଡ ବ୍ୟବସାୟିକ ଗୋଲଟେବୁଲ ବୈଠକରେ ସେ ଭାଗ ନେବେ। ଏହି ଗସ୍ତକାଳରେ ଶ୍ରୀ ଗୋଏଲ ଫିନ୍ଲ୍ୟାଣ୍ଡର କେତେକ କମ୍ପାନୀ ଓ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଗାନ୍ଧୀନଗରଠାରେ କୃଷି ଉତ୍ପାଦକ ବଜାର କମିଟିର ଅମୃତ ମହୋତ୍ସବରେ ଯୋଗଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆ ପରିବା ମଣ୍ଡି ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଶ୍ରୀ ଶାହା ଏକ ପେଡ୍ ମା କେ ନାମ ଅଭିଯାନରେ ଚାରାରୋପଣ କରିବା ସହ ଏକ ସ୍ମରଣିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତାକାଲି ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ESI ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ESI ହସ୍ପିଟାଲରେ ବହିର୍ବିଭାଗ, ଆସାମର ବେଲତୋଲଠାରେ 200 ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀପେରୁମ୍ବୁଦୁରସ୍ଥିତ 100 ଶଯ୍ୟା ବିଶିଷ୍ଟ ESI ହସ୍ପିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରଭରମ, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀମଣ୍ଡିରେ ESI ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ESI ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡ଼ିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହାବ୍ୟତୀତ ସେମାନେ 1800117800 ନମ୍ବର ଡାଏଲ କରି ସେମାନଙ୍କ ମତାମତ ରେକର୍ଡ କରାଇପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ପୁଣି ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନର ଆକ୍ରମଣର ଜବାବରେ ଆମେରିକା ଆକ୍ରମଣ କରୁଥିବା ସେଠାକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଛି। ଇରାନର ପ୍ରେସ୍ ଟିଭି ଅନୁଯାୟୀ ସେଠାକାର ଜାସ୍କ ବନ୍ଦର ଆବାସ ଏବଂ ସିରିକ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜଗୁଡ଼ିକ ପାଇଁ ଖୋଲା ରହିଛି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନର ସାମରିକ ବାହିନୀ ପକ୍ଷରୁ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ ଫଳରେ ଉଭୟ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ବୁଝାମଣା ସମ୍ପୂର୍ଣ୍ଣ ଭାବେ ମୂଲ୍ୟହୀନ ହୋଇପଡ଼ିଛି। ତେବେ ଇରାନର ଏଭଳି ପଦକ୍ଷେପର ଆମେରିକା ସେନା ଦୃଢ଼ ଭାବେ ଜବାବ ଦେଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଇରାନ ଓ ଆମେରିକା ମଧ୍ୟରେ ପୁଣି ଦେଖାଦେଇଥିବା ଯୁଦ୍ଧଭଳି ପରିସ୍ଥିତି ନେଇ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଚିନ୍ତାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି ଆକ୍ରମଣ ଜାରି ରହିଲେ ଆଞ୍ଚଳିକ ତଥା ବିଶ୍ୱସ୍ତରରେ ବହୁ ଅସୁବିଧା ଦେଖାଦେବ। ଉଭୟ ଦେଶକୁ ସଂଯମତା ରକ୍ଷା କରି କୂଟନୈତିକ ଜରିଆରେ ସମାଧାନର ସୂତ୍ର ବାହାର କରିବାକୁ ଶ୍ରୀ ଗୁଟେରସ୍ ଆହ୍ୱାନ ଦେଇଛନ୍ତି। କତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ପରଲୋକରେ ଆଜି ଭାରତ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରୁଛି। ଗତକାଲି ଅଲ୍ ଥାନିଙ୍କ ପରଲୋକ ହୋଇଥିଲା। ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଅଲ୍ ଥାନି ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ ଯିଏ କତାରର ବିକାଶ ଓ ସମୃଦ୍ଧିକୁ ନୂତନ ଶିଖରରେ ପହଞ୍ଚାଇ ପାରିଥିଲେ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ନେଇ କତାର ଗସ୍ତ କରିବେ। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ବାର୍ରେ ଅଗ୍ନିକାଣ୍ଡ ଘଟି 27 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ 18 ଜଣ ମହିଳା ଅଛନ୍ତି। ଏହି ଦୁର୍ଘଟଣାରେ 60ରୁ ଅଧିକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3ଟି ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଓ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24ରୁ 27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ହେବ। ନୃତ୍ୟ ସଙ୍ଗୀତ ରିଲ୍ସ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15ରୁ 29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4ରୁ 12 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲିମ୍ପିଆଡ଼ରେ ଭାରତର 5 ଜଣ ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ଅଲିମ୍ପିଆଡ଼ରେ ଉନ୍ନତ ପ୍ରଦର୍ଶନ କରିଥିଲେ। ଏହି ଅଲିମ୍ପିଆଡ଼ରେ 87ଟି ଦେଶରୁ 381 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଭାରତ ମିଳିତ ଭାବେ ରୁଷ ଚୀନ କାଜାଖସ୍ତାନ ଦକ୍ଷିଣ କୋରିଆ ଓ ତାଇୱାନ ସହ ପ୍ରଥମ ସ୍ଥାନ ଅଧିକାର କରିଛି। ମଧ୍ୟପ୍ରଦେଶର ଭୋପାଳରେ ଆଜିଠାରୁ ଏମ୍ପି ଟେକ୍ ଗ୍ରୋଥ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ଡାଟା କେନ୍ଦ୍ର ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା। ସମ୍ମିଳନୀରେ ପ୍ରମୁଖ ପ୍ରଯୁକ୍ତି ବିଦ୍ୟା କମ୍ପାନୀ ନିବେଶକ ଷ୍ଟାର୍ଟଅପ୍ ଭାରତ ମଧ୍ୟରୁ ଓ ବିଦେଶରୁ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଭାରତୀୟ ସମୟ 12:30 ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ। ଏଥିରେ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୋରକୋକୁ କ୍ୱାର୍ଟର ଫାଇନାଲରେ 2-0 ପରାସ୍ତ କରି ଫ୍ରାନ୍ସ ଏବଂ ବେଲ୍ଜିୟମ୍କୁ 2-1 ପରାସ୍ତ କରି ସ୍ପେନ୍ ସେମିଫାଇନାଲରେ ପହଞ୍ଚିଛନ୍ତି। ସେହିଭଳି ଦ୍ୱିତୀୟ ସେମିଫାଇନାଲ ଆସନ୍ତା ଗୁରୁବାର ଦିନ ଖେଳାଯିବ। ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ 2-1 ନରୱେକୁ ଏବଂ ଆର୍ଜେଣ୍ଟିନା 3-1 ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଆସନ୍ତା 20 ତାରିଖରେ ନ୍ୟୁଜର୍ସି ଷ୍ଟାଡିୟମରେ 2 ସେମିଫାଇନାଲ ଫାଇନାଲ ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। 19 ତାରିଖରେ ମିଆମିଠାରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍ ଅନୁଷ୍ଠିତ ହେବ।

0: ମୁଖ୍ୟ ସମ୍ବାଦ ପୁଣି ଥରେ। ଗଗନଯାନ କ୍ରୁ ମଡ୍ୟୁଲର ତିନୋଟି ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଥିବା ଇସ୍ରୋର ସୂଚନା। ଦେଶରେ ସମାବେଶୀ ବିକାଶକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ। ଇରାନ ଉପରେ ପୁଣି ଥରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ। କତାରର ପୂର୍ବତନ ମିର୍ ଶେଖ ପରଲୋକରେ ଭାରତରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଶୁଣିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ, ଏଥିରେ ଶୁଣନ୍ତୁ ଧନିଆ ଚାଷ ବିଷୟରେ।
2: ଧନିଆ ଚାଷ, ଧନିଆ ଚାଷ ଗୋଟେ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ଏ। ଆର୍ ଆମର ରାଜ୍ୟ ଚହକିରି ଇଟାକେ ଶୀତ ଦିନେ ଚାଷ କରାଯାଏସି। ମଞ୍ଜି ବନବାର ସମୟଥି ସୁଖା ଆର୍ ଥଣ୍ଡା ପାଗ ଦରକାର ହେସି। ପତର ଲାଗି ଇତାକେ ବର୍ଷା ଆର୍ ଖରା ଦିନେ ଗଲେ ଚାଷ କରାଯାଇପାରସି। ଆର୍ ଦୋର୍ଷା ଆର୍ ମଟାଲ ମାଇଟ୍ଥି ଇ ଚାଷ୍ଟା ଭଲ୍ ହେସି। କିସମ ଧନିଆର ବୁଟା କିସମ ମାନେ ହେଉଛେ RCR 20, 435, 436, ସିନ୍ଧୁ CO1, CO3, ସେନ୍ତା ମଧ୍ୟମ କିସମ ଥି ସ୍ୱାତି ସାଧନା। ସିଧା ଯେନ୍ଟାକି ଡେଙ୍ଗା କିସମ ମାନେ ସେଟା ହେଉଛେ RCR 41, CO2। ଯେନ୍ ଜମିଥି ପାଏନ୍ ମଡ଼ାବାର ସୁବିଧା ଅଛି ସେ ଜମିଥି ଫି ଏକରକେ 5-6 kg, ଆର୍ ପାଏନ୍ ମଡ଼ାବାର ଯେନ୍ ସୁବିଧା ନାଇଁନ ସେ ଜମିଥି 10-12 kg ମଞ୍ଜି ଦରକାର ହେସି। ଆର୍ ବୁଣବାର ଆଗରୁ ଫି କେଜି ମଞ୍ଜିକେ 2 gram ଥିରାମ ଆର୍ 1 gram କାର୍ବେନଡାଇଜିମ୍କେ ଗୋଟେ ଲିଟର ପାଏନ୍ଥି ମିଶେଇକିରି ସେ ପାଏନ୍ଥି 10-12 ଘଣ୍ଟା ଭିଜେଇକିରି ତାହିଁରୁ ବୁଣିଲେ ଫିମ୍ପି ଜାତୀୟ ରୋଗମାନେ କମ୍ ହେସି। ଲଗାବାରଟା ମାଇଟ୍କେ ପହଲା 4-5 ଥର ଗୁଣ କରିକିରି ଭଲକିରି ଚାଷ କରିକିରି ପଟାଲି ତିଆରି କରାଯାଏସି। ଆର୍ ଫି ଏକରକେ 6-8 ଟନ୍ ସଢ଼ା କମ୍ପୋଷ୍ଟ ଆର୍ ମୂଲ ସାର ମାଇଟ୍ଥି ମିଶେଇକିରି ବୁତରାଲା ସେ ମଞ୍ଜିକେ ଧାଡ଼ିକେ ଧାଡ଼ି 30-40 cm ଦୂରିଆଥି 1-2 cm ଗହିରଥି ବୁନାଯାଏସି। ଛୋଟ ଜାଗାଥି ଯଦି କରୁଛନ୍ ବଏଲେ ପତର ବାଟିଆ ସେଟାକେ ଢାପି ଦେଲେ ଜଲ୍ଦି ଗଜା ଆଙ୍କରିସି। ଆର୍ ପତର ଆକାରଥି ବିକବାର ଲାଗି 10-12 ଦିନ ଅନ୍ତରଥି ଖେପ ଖେପ କରି ମଞ୍ଜି ବୁନବାର କଥା। ଯାହାକିରି ଅକ୍ଟୋବର ଆର୍ ନଭେମ୍ବର ମାସେ ଧନିଆ ଚାଷଟା କରାଯାଏସି। ମଞ୍ଜି ବୁନବାର ସମୟଥି ମାଟିଥି ବତର ଥିବାର ଦରକାର ହେସି। ତେହେରୁ ତାର ପରର ଯତ୍ନ, ଇ ଧନିଆଟା ବୁନବାର 30 ଦିନଥି କୁଡ଼ାଖୁସା କରିକିରି ଅନାବନା ଘାସମାନେ ନଷ୍ଟ କରି ଦିଆଯାଏସି। ଆର୍ ଗଛ ଗଛକେ 10 cm ଦୂରିଆ ରଖିକିରି ଅଲଗା ଗଛମାନଙ୍କୁ ଘିଚିକିରି ତାହିଁରୁ ବିକି ଦିଆଯାଏସି। ପାଏନ୍ ମଡ଼ାବାର ସୁବିଧା ଥିବାର ଫସଲଥି 30-60 ଦିନଥି ସାର ଦେଇକିରି ଆର୍ ଟେକେଇ ଦିଆଯାଏସି। ବତର ଆର୍ ପାଗ ଦେଖିକିରି 15-20 ଦିନ ଅନ୍ତରଥି ସେଥି ପାଏନ୍ ମଡ଼ାଯାଏସି। ସାର ଧନିଆ ଲଗାବାର ସମୟଥି ଯବକ୍ଷାର ଯାନ 8 kg, ଫି ଏକରକେ ଫସ୍ଫରସ 12 kg ଆର୍ ପଟାସିୟମ 8 kg ଦରକାର ହେସି। ଆର୍ 30 ଦିନଥି ଫିର୍ ଗାଏ 8 kg ଯବକ୍ଷାର ଯାନ ଆର୍ 60 ଦିନଥି ଫିର୍ ଆର୍ ଘାଏ ଯବକ୍ଷାର ଯାନ ସାର ଦରକାର ହେସି। ଇଟା ଯେନ୍ ମାଇଟ୍ଥି ଯେନ୍ ଜମିଥି ପାଏନ୍ ମଡ଼ାବାର ସୁବିଧା ଥିସି। ଆର୍ ଯେନୁ ପାଏନ୍ ମଡ଼ାବାର ସୁବିଧା ନାଇଁଥାଏ ସେନୁ ଯବକ୍ଷାର ଯାନ ଲଗାବାର ସମୟଥି 8 kg, ଫସ୍ଫରସ 12 kg ଆର୍ ପଟାସିୟମ 8 kg ଦରକାର ହେସି। ତାହିଁରୁ ରୋଗର ପରିଚାଳନା, ଧନିଆଥି ଯଦି ପାଶିଆ ରୋଗ ଦେଖୁଛନ୍ ବେଲେ ପତର ଆର୍ କାଣ୍ଡଥି ଧଳା ରଙ୍ଗର ଫିମ୍ପି ମାଡ଼ି ଯାଇକିରି ଗଛ୍କେ ଇଟା ଦୁର୍ବଳ କରିନେସି ଆର୍ ଅମଲ କମିଯାଏସି। ଇତାର ନିୟନ୍ତ୍ରଣ କରବାର୍ ଲାଗି ସହନଶୀଲ କିସମ ଯେନ୍ତାକି ସ୍ୱାତି, ସିନ୍ଧୁ, CO3 ଇଟାମାନେ ଚାଷ କରିକିରି 15 ଦିନ ଅନ୍ତରଥି 2 ଥର ସଲ୍ଫର ସେଚିତ ଗୁଣ ସଲ୍ଫେକ୍ସ 5 gram ଫି ଲିଟର ପାଣିଥି ମିଶେଇକିରି ଦିଆଯିବା, ନାହେଲେ କାର୍ବେନଡାଇଜିମ୍ 22 1.5 gram ଫି ଲିଟର ପାଣିଥି ମିଶେଇକିରି ଝିଟାଯାଇପାର୍ବା। ଆର୍ ଯଦି ଝାଲା ରୋଗ ଦେଖୁଛନ୍ ବଏଲେ ଇଟା ମୂଲ ସଢ଼ି ଯାଇକିରି ପତର ହଲଦିଆ ହେଇଯାଏସି ଆର୍ ଗଛ୍ ଝାଲି ପଡ଼୍ସି। ଇତାର ନିୟନ୍ତ୍ରଣ କରବାର୍ ଲାଗି ଜମିକି ଖରାଟିଆ ଗହିର ଚାଷ କରବାର କଥା। ଗୋଟେ ଜମିଥି ବାର ବାର ଧନିଆ ଫସଲ ନାଇଁ କରୁନ୍। ସହନଶୀଲ କିସମ ଯେନ୍ତାକି CO3, ସିନ୍ଧୁ, ଗୁଜୁରାଟ ଧନିଆ 1 ଆର୍ ଗୁଜୁରାଟ ଧନିଆ 2 ଚାଷ କରାଯାଇପାର୍ବା। ଫସଲ ପର୍ଯ୍ୟାୟ ବାଟିଆ କରଲେ ଆର୍ ବିହନ ବିଶୋଧନ କଲେ ଏଇ ରୋଗ ନାଇଁ ହୁଏ। ଫସଲଥି କାର୍ବେନଡାଇଜିମ୍ 22 1.5 gram ଫି ଲିଟର ପାଣିଥି ମିଶେଇକିରି ଗୋଟେ ମାସ ଅନ୍ତରଥି 2 ଥର ଝିଟାଯାଏସି। ତାହିଁରୁ ଅମଲ, ଧନିଆ ବୁନବାର 15-45 ଦିନ ଭିତରେ ଗଛ୍କେ ଘିଚିକିରି ବିକ୍ରି କରାଯାଏସି। ଆର୍ 75 ଦିନ ବେଲ୍କେ ଅଧା ପତର

0: ବୋଲେ ତୁଲିକିରି ବିକ୍ରି କରାଯାଇପାରସି। ଆର୍ କିସମ ଅନୁଯାୟୀ ଧନିଆ 100 ରୁ 140 ଦିନଥି ଅମଲ ହେସି। ଗଛେ ଫଲର ଅଧା ହଲଦିଆ ପଡ଼ି ଆସିଲେ ଗଛକେ କାଟିକିରି କି ନହେଲେ ଘିଚିକିରି ବାଡ଼ି ବାନ୍ଧିକିରି ଚେରିକେ ଉପରକେ କରିକିରି ଛାଇଁଥି ଶୁଖାଲେ ଭଲ ରଙ୍ଗ ହେସି। ଆର୍ ଫି ଏକରକେ 4 ରୁ 8 କ୍ୱିଣ୍ଟାଲ ଧନିଆ ଅମଲ ହେସି।
1: ଶୁଣୁଥିଲେ ଚାଷର ହାଲ, ଏଥିରେ ଶୁଣିଲେ ଧନିଆ ଚାଷ ବିଷୟରେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ପରିବେଶ ସୂଚନା। ଏଥିରେ ଶୁଣିବେ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ, କହିବେ ଡକ୍ଟର ସମାପିକା ଦାସ।
2: ଏ କିଛିଦିନ ଆଗରୁ କେରଳର ୱେନାଡ଼ଠାରେ ହୋଇଥିବା ଭୂସ୍ଖଳନ ସାରା ବିଶ୍ୱ ପାଇଁ ଏକ ସତର୍କ ସୂଚନା ଦେଇଛି। ଅବିଚାରିତ ଜଙ୍ଗଲ ଅପସାରଣ, ବୃକ୍ଷଛେଦନ, ସହରୀକରଣ, ବେପରୁଆ କୋଠାବାଡ଼ି ନିର୍ମାଣ, ଅନିୟନ୍ତ୍ରିତ ପର୍ଯ୍ୟଟନର ବିକାଶ, ଭୂମିକମ୍ପ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ଅନେକ ମାନବଜନିତ ସମସ୍ୟା ଯୋଗୁଁ ଏଭଳି ବିପର୍ଯ୍ୟୟ ବାରମ୍ବାର ଘଟୁଥିବା କୁହାଯାଇଛି। ୱେନାଡ଼ ହେଉଛି ପଶ୍ଚିମଘାଟର ଏକ ଉଚ୍ଚ ମାଳଭୂମି ଅଞ୍ଚଳ। ବୃକ୍ଷଲତା ଭରା ଜଙ୍ଗଲର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ଜୈବ ବିବିଧତା ଭରା ଏହି ପାର୍ବତ୍ୟ ଅଞ୍ଚଳରେ 13 ଜାତୀୟ ଉଦ୍ୟାନ ସମେତ ଅନେକ ଅଭୟାରଣ୍ୟ ରହିଛି। ଅନେକ ବିରଳ ପ୍ରାଣୀ ତଥା ଉଦ୍ଭିଦ ଏଠାରେ ଦେଖାଯାଆନ୍ତି। ୟୁନେସ୍କୋ ଦ୍ୱାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ 8 ଜୈବ ବିବିଧତା କେନ୍ଦ୍ରୀଭୂତ ଅଞ୍ଚଳ ମଧ୍ୟରେ ପଶ୍ଚିମଘାଟ ପର୍ବତମାଳା ସ୍ଥାନ ପାଇଛି। ମାତ୍ର ଯେଉଁ ପରିମାଣରେ ମାନବୀୟ କାର୍ଯ୍ୟକଳାପ ଚାଲିଛି ଏବଂ ଫଳସ୍ୱରୂପ ପ୍ରାକୃତିକ ପରିସଂସ୍ଥା ନଷ୍ଟ ହୋଇଚାଲିଛି, ଏହାର ପୁନରୁଦ୍ଧାର ଆବଶ୍ୟକ। ଏହା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ନିକଟରେ ଦିଲ୍ଲୀ ଆରାବଳୀ ପାର୍ବତ୍ୟାଞ୍ଚଳ ରିଡଜ୍ ସେକ୍ଟରରେ ରାସ୍ତା ନିର୍ମାଣ ପାଇଁ ଅନେକ ବୃକ୍ଷଛେଦନ କରାଗଲା। ଏହି ଅଞ୍ଚଳରେ ଜଙ୍ଗଲ ଭରପୁର ଥିଲା ଏବଂ ଅତି ପ୍ରଦୂଷିତ ଦିଲ୍ଲୀ ନଗରବାସୀଙ୍କର ଏହା ଫୁସ୍ଫୁସ୍ ଭାବେ ବିବେଚିତ ହୁଏ। ଏହା ଏକ ବନ୍ୟଜୀବମାନଙ୍କର କରିଡର ଭାବେ ପରିଚିତ। ରାଜସ୍ଥାନର ସରିସ୍କାଠାରେ ବ୍ୟାଘ୍ର ପ୍ରକଳ୍ପ ଚତୁଃପାର୍ଶ୍ୱରେ ମାର୍ବଲ ପଥର, ଡୋଲୋମାଇଟ୍, ଚୂନପଥରର ଖନନ ଯୋଗୁଁ ବ୍ୟାଘ୍ର ତଥା ଅନ୍ୟ ବନ୍ୟପ୍ରାଣୀଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି। ଯେକୌଣସି ବିକାଶମୂଳକ ପ୍ରକଳ୍ପ ପାଇଁ ବୃକ୍ଷଛେଦନ ଏକ ସାଧାରଣ ଘଟଣା ହୋଇଗଲାଣି। ଏଥିପାଇଁ କ୍ଷତିପୂରଣ କରିବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ହେବ। 1000 କାଟିବା ବଦଳରେ 10000 ଗଛ ଲଗାଯିବ। ଆମେ ଯେତେବେଳେ ଗଛ କାଟୁ ତା ସହିତ ରହିଥିବା ଆଉ ଛୋଟ ବଡ଼ ଗଛ ସବୁ ନଷ୍ଟ ହୋଇଯାଇଥାଏ, କିନ୍ତୁ ଆମେ କ୍ଷତିପୂରଣ ପାଇଁ ବୃକ୍ଷରୋପଣ କଲାବେଳେ ବଛା ବଛା କିଛି ହାତଗଣତି ଗଛ ହିଁ ଲଗାଯାଇଥାଏ। ତେଣୁ ପରିସଂସ୍ଥାର ସନ୍ତୁଳନରେ ବାଧା ଦେଖାଯାଏ। ପ୍ରାକୃତିକ ପରିସଂସ୍ଥା ଜଳଚକ୍ର ନିୟନ୍ତ୍ରଣ, ଉତ୍ତାପ ନିୟନ୍ତ୍ରଣ, ବୃଷ୍ଟିପାତ, ଅଙ୍ଗାରକାମ୍ଳ ଅବଶୋଷଣ, ଅମ୍ଳଜାନ ସୃଷ୍ଟି, ମୃତ୍ତିକା ସଂରକ୍ଷଣ, କୀଟପତଙ୍ଗ, ଉଦ୍ଭିଦଙ୍କୁ ଆଶ୍ରୟ ପ୍ରଦାନ, ପରିସଂସ୍ଥା ସନ୍ତୁଳନ ପରି ଅନେକ ଭୂମିକା ନିଭାଇଥାଏ। ଗ୍ଲୋବାଲ୍ ଫରେଷ୍ଟ ୱାଚ୍ ରିପୋର୍ଟ 2024 ଜଣାଯାଇଛି ଯେ ଭାରତବର୍ଷରେ 2000 2024 ପର୍ଯ୍ୟନ୍ତ ବିଭିନ୍ନ କାରଣରୁ 233 ଲକ୍ଷ ହେକ୍ଟର ଜଙ୍ଗଲ କାଟି ଦିଆଯାଇଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏବଂ ସର୍ଭେ ଅଫ୍ ଇଣ୍ଡିଆ ତତ୍ତ୍ୱାବଧାନରେ ଅନୁଧ୍ୟାନ କରାଯାଇଛି ଯେ ଗତ 2 ଦଶନ୍ଧି ମଧ୍ୟରେ କେତେ ପରିମାଣର ଜଙ୍ଗଲ ଅପସାରଣ କରାଯାଇଛି ସେ ଉପରେ ଧ୍ୟାନ ଦେବା ପାଇଁ। ମାନବୀୟ କାର୍ଯ୍ୟକଳାପ ଯେମିତିକି ଜଙ୍ଗଲ ସଫା, ଅପରିକଳ୍ପିତ ନିର୍ମାଣ କାର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ବହୁତ ଗୁଣରେ ବଢ଼ାଇଥାଏ। ବର୍ଷ ବର୍ଷ ଧରି ବୃକ୍ଷଛେଦନ ଏବଂ ଜଙ୍ଗଲ କଟା ଅହରହ ଚାଲିଛି। 2021 ରୁ 2030 ଯାଏଁ 10 ବର୍ଷ ପାଇଁ ମିଳିତ ଜାତିସଂଘ ଏକ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହାର ଆଭିମୁଖ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ପରିସଂସ୍ଥା ପୁନରୁଦ୍ଧାର କାର୍ଯ୍ୟକ୍ରମ ଅପରିହାର୍ଯ୍ୟ।
1: ଶୁଣୁଥିଲେ ପରିବେଶ ସୂଚନା, ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ, କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ବାଳକୃଷ୍ଣ ଦାସଙ୍କ କଣ୍ଠରୁ ଏକ ଭକ୍ତି ଗୀତ। ଗୀତ ରଚନା ପରଶୁରାମ ପଟ୍ଟନାୟକ।

ଆକାଶବାଣୀ ସମ୍ବଲପୁର ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଶ୍ୟାମମଣି ଦେବୀଙ୍କ କଣ୍ଠରେ ଏଇ ଭକ୍ତି ଗୀତଟି।

ଶୁଣିଲେ କେତେକ ଭକ୍ତି ଗୀତ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ବିଷୟରେ ସୂଚନା। ସନ୍ଧ୍ୟା 5:02 ଶୁଣିପାରିବେ ଲୋକଗୀତ, ଏଥିରେ ପ୍ରଚାର କରିବୁ ପାଲା। ପରିବେଷଣ କରିବେ କହ୍ନେଇ ଚରଣ ସାହୁ ଏବଂ ସାଥୀ। 5:30 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିପାରିବେ ନୃତ୍ୟଶିଳ୍ପୀ ହେମନ୍ତ ଖୁଜଲା ୟାଦବଙ୍କ ସହିତ ସାକ୍ଷାତକାର। ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଆ ଭକ୍ତି ଲଘୁ ସଙ୍ଗୀତ। ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ। ରାତି 7:30 ଶୁଣିପାରିବେ କୃଷି ସଂସାର, ଏଥିରେ ଶୁଣିପାରିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। ସନ୍ଧ୍ୟା 8:15 ଶୁଣିପାରିବେ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଜୀବର ହୃଦୟତନ୍ତ୍ରୀରେ ବିରାଜିତ। ତାଙ୍କର ଅସଂଖ୍ୟ ସୃଷ୍ଟିମାନଙ୍କ ମଧ୍ୟରେ ସେ ଅଭିବ୍ୟକ୍ତ। ସେ ହିଁ ମୁକ୍ତ ମାନବ ଆତ୍ମାକୁ ଭଗବତ କର୍ମ ନିମିତ୍ତ ଆଦେଶ ଦିଅନ୍ତି। ସେ ଏକ ପରମ ନିଗୁଢ଼ ସର୍ବ, ସଂସାରରେ ଥିବା ସମଗ୍ର ବସ୍ତୁର ଏକ ପରମ ଧ୍ରୁବ, କ୍ଷର ମଧ୍ୟରେ ସେ ପ୍ରଭୁ। କେବଳ ସେଇଥିରେ ହିଁ ଯେ ସେ ପୁରୁଷୋତ୍ତମ ତାହା ନୁହେଁ, ପ୍ରତ୍ୟେକ ଜୀବର ହୃଦୟ ମଧ୍ୟରେ ସେ ହିଁ ପରମ ଈଶ୍ୱର। ତେଣୁ ଯୁଗ ଯୁଗ ଧରି ବହୁ ସାଧୁ ସନ୍ଥ ସନ୍ନ୍ୟାସୀ ତଥା ମହାତ୍ମାଗଣ ଶ୍ରୀଜଗନ୍ନାଥଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି।

0: ସେଇ ପୁରୁଷୋତ୍ତମ ପତିତ ପାବନ ଠାକୁରଙ୍କ ଅନେକ ଲୀଳା ମଧ୍ୟରୁ ରଥାରୂଢ଼ ହୋଇ ଭକ୍ତଜନଙ୍କ ସହିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ହେଉଛି ଏକ ବିଶେଷ ଲୀଳା। ତେବେ ଏହି ରଥଯାତ୍ରା ମହୋତ୍ସବ ସହିତ ଯେତେଗୁଡ଼ିଏ ରୀତି ନୀତି ଓ ସେବାର ପରମ୍ପରା ପ୍ରଚଳିତ, ସେଥିମଧ୍ୟରେ ରଥ ଉପରେ ଠାକୁରମାନେ ବିଜେ ହେଲା ପରେ ଗଜପତି ମହାରାଜାଙ୍କ ଛେରାପହଁରା ସେବା ଅନ୍ୟତମ ସର୍ବଶ୍ରେଷ୍ଠ ଆଉ ସ୍ୱତନ୍ତ୍ର ସେବା। ଏହା ରଥଯାତ୍ରାର ଏକ ବିଶେଷ ପରମ୍ପରା। ଘୋଷଯାତ୍ରାରେ ତିନି ରଥ ଉପରେ ଗଜପତିଙ୍କ ଛେରାପହଁରା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଉପସ୍ଥିତ ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ପରମ ପବିତ୍ର ଶ୍ରୀକ୍ଷେତ୍ରରେ ଅତ୍ୟନ୍ତ ପ୍ରାଚୀନ କାଳରୁ ପାଳିତ ହୋଇ ଆସୁଥିବା ଦ୍ୱାଦଶ ଯାତ୍ରା ଓ ଅନେକ ଉପଯାତ୍ରା ମଧ୍ୟରେ ରଥଯାତ୍ରା ସର୍ବଶ୍ରେଷ୍ଠ। ଏହି ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପୁରୀ ଗଜପତି ମହାରାଜଙ୍କ ତିନି ରଥ ଉପରେ ଛେରା ପହଁରା ସେବା। ଛେରା ପହଁରା ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିରଠାରେ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣଙ୍କର ସମାଗମ ହୋଇଥାଏ। ଛେରା ଓ ପହଁରା ଦୁଇଟି ଶବ୍ଦ ସମିଶ୍ରଣରେ ଛେରା ପହଁରା ଶବ୍ଦର ସୃଷ୍ଟି। ଛେରା ଶବ୍ଦର ଅର୍ଥ ତରଳତା, ଯାହାକି ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ଗବେଷକମାନଙ୍କର ମତାନୁଯାୟୀ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରେ ଏହି ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ସେହିପରି ଗଜପତି ପୁରୁଷୋତ୍ତମ ଦେବ ନିୟମିତ ଭାବେ ରଥଯାତ୍ରା ସମୟରେ ଛେରା ପହଁରା ସେବା କରିଆସୁଥିଲେ। ଆଜିକି ପ୍ରାୟ 500 ବର୍ଷ ପୂର୍ବେ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବଙ୍କ ରାଜତ୍ୱ କାଳରେ ପୁରୀ ଗଣାମଲ ସାହି ନିବାସୀ ତତ୍କାଳୀନ ଦେଉଳକରଣ ସେବକ ଗୋବିନ୍ଦ ପଟ୍ଟନାୟକ କୁଞ୍ଜମଠରେ ଦୀକ୍ଷା ଗ୍ରହଣ କରି ଗୋବିନ୍ଦ ଦାସ ବାବାଜୀ ନାମରେ ପରିଚିତ ହେବା ସଙ୍ଗେ ସଙ୍ଗେ 1456 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଚକଡ଼ା ପୋଥି ରଚନା ଶେଷ କରି ତାହା ପ୍ରତାପ ରୁଦ୍ରଦେବଙ୍କୁ ଅର୍ପଣ କରିଥିଲେ। ସେଥିରେ ରଥଯାତ୍ରା ସମୟରେ ଛେରାପହଁରା ନୀତି ଅନୁଷ୍ଠିତ ହେଉଥିବାର ପ୍ରମାଣ ମିଳୁଅଛି, ଯାହାକି ଚୈତନ୍ୟ ଚକଡ଼ାରେ ବର୍ଣ୍ଣନା କରାଯାଇଛି ଯେ ପ୍ରତାପ ରୁଦ୍ର ନୃମଣି ମାର୍ଜନୀ ଧରିଣ ଛତା ତଳୁ ପହଁରିଲେ ପଥ ନୃପ ନାଣ ତାର ଭାବ ଦେଖି ଗୋରା ବୋଲେ ଆଣ୍ଟ କରି ଜେନ ହେ ରାଜନ କୃଷ୍ଣ ପାର୍ଶ୍ୱଦ କିଶୋରୀ ଧନ୍ୟ ରାଜା ମାର୍ଜନୀର କରେ ସେବା କରେ ଯେ ଜଗତେ ନାହିଁ କାହିଁ ଅଛି ନୀଳାଚଳେ। ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ତିରୋଧାନର 80 ବର୍ଷ ପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀଙ୍କ ପ୍ରଣୀତ ଶ୍ରୀ ଚୈତନ୍ୟ ଚରିତ୍ରାମୃତ ଗ୍ରନ୍ଥରେ ଛେରା ପହଁରା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି।

ରଥଯାତ୍ରା ଦିନ ଶ୍ରୀମନ୍ଦିର ମଧ୍ୟରେ ସକାଳର ସବୁ ନୀତି ସମ୍ପନ୍ନ ହେଲା ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି। ତାପରେ ମନ୍ଦିର ଭିତରୁ ଦୁଇ ଗୋଟି ବଡ଼ ସିନ୍ଧୁକ ଅଣାଯାଇ ଶ୍ରୀ

0: ଜଗନ୍ନାଥଙ୍କର ପଛପଟେ ରଖାଯାଏ। ସେଥିରୁ ଗୋଟିକରେ ନବଦିନ ନିମନ୍ତେ ଠାକୁରମାନଙ୍କ ବସନ ଆଉ ଅନ୍ୟଟିରେ ଭୂଷଣ ରଖାଯାଏ। ଏତତ୍ ଭିନ୍ନ ପୂଜା ଠା ସାମଗ୍ରୀ ଥାଳି ଘଣ୍ଟ ଗଡ଼ୁ ଇତ୍ୟାଦି ଭାଗ ଭାଗ ହୋଇ ତିନି ରଥରେ ଯଥାସ୍ଥାନରେ ରଖାଯାଏ। ବଣିଆମାନଙ୍କ ଘରୁ ତିନି ବାଡ଼ର ଚିତା ଆସେ। ତିନି ବାଡ଼ର ଏହି ଚିତା ଲାଗି ହେବା ପରେ ମୈଲମ ଆଉ ମାଠଫୁଲ ଲାଗି କାର୍ଯ୍ୟ ସମାପନ ହୁଏ। ଚିତା ଲାଗି ସମ୍ପନ୍ନ ହେଲା ପରେ ଶ୍ରୀମନ୍ଦିରରୁ ଦେଉଳକରଣ କୋଠକରଣ ଚଢ଼ାଉକରଣ ଚାଙ୍ଗଡ଼ାକରଣଙ୍କ ସହିତ ରାଜନଗରକୁ ଯାଇଥାନ୍ତି। ତାପରେ ମହାରାଜା କନକଦୁର୍ଗାଙ୍କୁ ଦର୍ଶନ କରି ଛେରାପହଁରା ପାଇଁ ଶ୍ରୀନଗରରୁ ବାହାରିଥାନ୍ତି।
1: ସାଧାରଣତଃ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତ୍ତକ, ଚାମର ଆଲଟ ସେବା, ପୟମାଳା ଗ୍ରହଣ ଆଦି ଅନ୍ତର୍ଭୁକ୍ତ। ଏଇ ଗୁଣ୍ଡିଚା ଦିନ ତିନି ରଥ ଉପରେ ଶ୍ରୀବିଗ୍ରହମାନେ ଯେତେବେଳେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥାନ୍ତି ଏବଂ ଅନ୍ୟାନ୍ୟ ନୀତି ମଧ୍ୟରେ ଯଥା ମଦନ ମୋହନ ରାମକୃଷ୍ଣ ରଥ ଉପରକୁ ବିଜେ ସୋଲ ଚିତା ଲାଗି ରୁନ୍ଧା ଇତ୍ୟାଦି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀଙ୍କ ନେତୃତ୍ୱରେ ଶ୍ରୀମନ୍ଦିର କମାଣ୍ଡର ଆବଶ୍ୟକୀୟ ସଂଖ୍ୟକ ବରକନ୍ଦାଜ ମନ୍ଦିର ପୋଲିସ ଏବଂ ସରକାରୀ ପୋଲିସ ମନ୍ଦିରର ଏଇ ଗଜପତିଙ୍କର ଯେଉଁ ଛେରାପହଁରା ନୀତି ସମ୍ପୃକ୍ତ କେତେକ ସେବକ ନହରକୁ ଯାଇଥାନ୍ତି ଏବଂ ନହରରେ ଗଜପତିଙ୍କୁ ଛେରାପହଁରା ସେବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି। ତତ୍ପରେ ଗଜପତି ମହାରାଜା ଛେରାପହଁରା ସେବା କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସେଥିରେ ସେ ଶୁକ୍ଳ ରଙ୍ଗର ଚୁଡ଼ିଦାର କୁର୍ତ୍ତା, ଲାଲ ରଙ୍ଗର ଉତ୍ତରୀୟ ପଗଡ଼ି, ଶିରସ୍ତ୍ରାଣ, ଗଳାରେ କୌସ୍ତୁଭ ହାର, ଖଣ୍ଡା ଇତ୍ୟାଦି ପରିଧାନ କରିଥାନ୍ତି ଏବଂ ଏହା ସମ୍ପୂର୍ଣ୍ଣ ରାଜକୀୟ ଭେଷରେ ସେ ଆସିଥାନ୍ତି। ଏହିଦିନ ଛେରାପହଁରା ନୀତି ନ ସରିବା ଯାଏଁ ଗଜପତି ମହାରାଜା ଉପବାସରେ ରହିଥାନ୍ତି। ନହରରେ ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ହାତୀଦାନ୍ତ ଓ ରୌପ୍ୟ ନିର୍ମିତ ମେହେନା ଯାହାକି ତାମଜାନ କୁହାଯାଏ ସେଥିରେ ଉପବେଶନ କରି ପଟୁଆରରେ ବିଜେ କରିଥାନ୍ତି।

ଯେତେବେଳେ ଛେରା ପହଁରା କରିବା ପାଇଁ ଗଜପତି ମହାରାଜା ଶ୍ରୀନଗରରୁ ବିଜେ କରନ୍ତି, ସେତେବେଳେ ଗୋଟେ ପଟୁଆର ଶୋଭାଯାତ୍ରାରେ ଗଜପତି ମହାରାଜା ରଥ ଆଡ଼କୁ ଆସୁଥିବା ବେଳେ ବଡ଼ଦାଣ୍ଡରେ ଅସଂଖ୍ୟ ଭକ୍ତ ହରିବୋଲ ହୁଳହୁଳି ଦେଇ ଚଳନ୍ତି ବିଷ୍ଣୁ ଗଜପତି ମହାରାଜାଙ୍କ ଜୟ ଜୟକାର କରିଥାନ୍ତି। ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଜାନ ରହିଥାଏ। ଗଜପତି ମହାରାଜା ରଥ ଉପରକୁ ଉଠିଥାନ୍ତି, ତାଙ୍କ ସାଙ୍ଗରେ ରାଜପରିବାରର ପୁରୁଷ ସଦସ୍ୟ ରାଜଗୁରୁ ଲେଙ୍କା ଦେଉଳକର୍ଣ୍ଣ ବେହେରା ଖୁଣ୍ଟିଆ କାହାଳିଆ ମେକାପ ଗରାବଡ଼ୁ ମୁଦୁଲି ଇତ୍ୟାଦି ସେବକମାନେ ମଧ୍ୟ ରହିଥାନ୍ତି। ପ୍ରାରମ୍ଭରେ ଗରାବଡ଼ୁ ସେବକଠାରୁ ହାତୁଆଣି ଅର୍ଥାତ୍ ରାଜାଙ୍କ ହସ୍ତକୁ ସେହି ସେବକ ପାଣି ଯୋଗାଇ ଦେଇଥାନ୍ତି। ତତ୍ପରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ପ୍ରଦାନ କରନ୍ତି, ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକାପ ରାଜାଙ୍କ ହସ୍ତକୁ ବଢ଼ାଇଥାନ୍ତି। ଗଜପତି ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା ମଧ୍ୟ କରନ୍ତି। ତତ୍ପରେ ରଥ ଉପରେ ସିଂହାସନ ଉପରୁ ତଳକୁ ଓହ୍ଲାଇଥାନ୍ତି। ଏହି ସମୟରେ ଶୁକ୍ଳ ଫୁଲ ଭଣ୍ଡାର ମେକାପ ପିଙ୍ଗଣରେ ଧରିଥାଏ। ରାଜଗୁରୁ ମୁଦୁଲି ସେବକଙ୍କଠାରୁ ସୁନା ଖଡ଼ିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢ଼ାଇଥାନ୍ତି। ଭଣ୍ଡାର ମେକାପ ରଥର ଚାରିପାଖରେ ଆଗେ ଶୁକ୍ଳ ଫୁଲ ପକାଉଥିବେ ଏବଂ ଗଜପତି ମହାରାଜା ସୁନା ଖଡ଼ିକା ଧରି ରଥ ଚାରିପଟେ ପହଁରିଥାନ୍ତି। ଏହାପରେ ଘଟୁଆରୀ ସେବକଙ୍କର ପ୍ରଦତ୍ତ ରୂପା ପିଙ୍ଗଣରେ ଥିବା ଚନ୍ଦନ ଜଳକୁ ରାଜଗୁରୁ ସଂସ୍କାର କରିବା ପରେ ଭଣ୍ଡାର ମେକାପ ଗଜପତି ହସ୍ତଙ୍କୁ ତାହା ବଢ଼ାଇଥାନ୍ତି। ଏହାପରେ ଗଜପତି ସୁବାସିତ ଚନ୍ଦନ ଜଳ ରଥ ଉପର ଚାରିପଟେ ଛିଞ୍ଚିଥାନ୍ତି। ଏହି କ୍ରମରେ ବଳଭଦ୍ର ଶ୍ରୀ ଜଗନ୍ନାଥ ଓ ଶ୍ରୀ ସୁଭଦ୍ରାଙ୍କ ରଥ ଉପରେ ଛେରାପରା ନୀତି ଅନୁଷ୍ଠିତ ହୋଇଥାଏ। ଯେତେବେଳେ ଗଜପତି ପୁଷ୍ପାଞ୍ଜଳି ଅନ୍ୟାନ୍ୟ ସ୍ୱର୍ଣ୍ଣର ଚାମର ଆଲଟ ସେବା କରିପାରନ୍ତି, ତାପରେ ଯେତେବେଳେ ସ୍ୱର୍ଣ୍ଣ ଖଡ଼ିକା ସଂସ୍କାରିତ ହୋଇକରି ଯେତେବେଳେ ତାଙ୍କ ହାତକୁ ବଢ଼ାଯାଇଥାଏ, ସେ ଯେତେବେଳେ ରଥ ଚାରିପଟେ ଓଳଉଥାନ୍ତି, ସେହି ସମୟରେ

0: ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି ମୁଦିରସ୍ଥ ସେବକ ଏହି ସେବା କରିଥାନ୍ତି। ଯେତେବେଳେ ଯେତେବେଳେ ଅତୀତରେ ଗଜପତି ମହାରାଜା ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇନାହାନ୍ତି ସେ ସମୟରେ ଏହି ମୁଦିରସ୍ଥ ସେବକ କରିବାର ଅନେକ ପ୍ରମାଣ ରହିଛି।
1: ଲକ୍ଷେ ରାଜାର ମୌଡ଼ମଣି ଗଜପତି ମହାରାଜାଙ୍କର ଏହି ଛେରାପହଁରା କାର୍ଯ୍ୟ ସାରା ବିଶ୍ୱରେ ଏକ ଅନୁପମ ବିରଳ ତଥା ଅନନ୍ୟ କାର୍ଯ୍ୟ। ଗଜପତି ମହାରାଜ ସେବକର ସେବା କାର୍ଯ୍ୟ ନିର୍ବାହ କରି ସେବାର ଗୁରୁତ୍ୱ ସୂଚାଇ ଦେଇଛନ୍ତି କାଳେ କାଳେ।
2: ଦେବୋତ୍ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ହରି ଉତ୍ଥାପନ ଯାତ୍ରା ପାଳନ କରାଯାଏ ଏବଂ ଶୟନ ଏକାଦଶୀ ବିଧିରେ ମହାସ୍ନାନ ପୂଜା ବଢ଼େ। ସେବକମାନେ ଶୟନ ଘର ଓ ଶୟନ ପିଡ଼ି ମୁଦ ଭାଙ୍ଗି ତିନି ଠାକୁରଙ୍କୁ ବିଜେ କରାଇ ମହାସ୍ନାନ ବଢ଼ାନ୍ତି। ଏହାପରେ ତିନି ଠାକୁରଙ୍କୁ ସିଂହାସନ ଉପରେ ତିନି ବାଡ଼ରେ ବିଜେ କରାଯାଏ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ପାଳିତ ହୁଏ ଶ୍ରୀମନ୍ଦିରରେ। ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇ ଦିନ ସନ୍ଧ୍ୟାଧୂପ ବଢ଼ିବା ପରେ ମଦନ ମୋହନ ଆଜ୍ଞାମାଳ ପାଇ ଶରତ ରାସ ପାଇଁ ଜଗମୋହନ ଖଟ ଉପରେ ବିଜେ ହୁଅନ୍ତି। ମୁଖ୍ୟ ଦେବତାଙ୍କ ସହିତ ତାହାଙ୍କର ବାହନ ବା ସେବକ ଗରୁଡ଼ଙ୍କର ପୂଜା ହେବା ଶ୍ରୀମନ୍ଦିରର ବିଶେଷତ୍ୱ। ଶ୍ରୀଜୀଉଙ୍କର ଅନ୍ୟତମ ଯାତ୍ରା ହେଉଛି ପ୍ରାବରଣ ଷଷ୍ଠୀ ଯାତ୍ରା। ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରଙ୍କର ଘୋଡ଼ ବା ଶୀତ ଲୁଗା ଲାଗି ହୁଏ। ପଞ୍ଚମୀ ଦିନ ରାତିରେ ଚନ୍ଦନ ଲାଗି ବଢ଼ିବା ପରେ ଭୋଗ ମଣ୍ଡପ ଘରେ ପତନୀ ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କ କବରୀ, ବିମଳା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ। ଠାକୁରଙ୍କର ଶୀତଲୁଗା ବିଭିନ୍ନ ରଙ୍ଗରେ ଏବଂ ବିଭିନ୍ନ ବାରରେ ହୋଇଥାଏ। ରବିବାର ଲାଲ, ସୋମବାର କଳା ଛିଟମିଶା ଶୁକ୍ଳ, ମଙ୍ଗଳବାର ବାରପଟିଆ ପାଞ୍ଚ ରଙ୍ଗ ମିଶା, ବୁଧବାର ନୀଳ, ଗୁରୁବାର ବସନ୍ତ, ଶୁକ୍ରବାର ଶୁକ୍ଳ ଏବଂ ଶନିବାର କଳା ରଙ୍ଗର ଘୋଡ଼ ଲାଗି ହୋଇଥାନ୍ତି। ବସନ୍ତ ପଞ୍ଚମୀ ଠାରୁ ଫଗୁ ଦଶମୀ ଯାଏଁ ଠାକୁରମାନେ ଠିଆ ଘୋଡ଼ ଲାଗି ହୁଅନ୍ତି। ଏହି ଓଢ଼ଣ ଷଷ୍ଠୀକୁ ପ୍ରାବରଣ ଷଷ୍ଠୀ ବୋଲି କୁହାଯାଏ। ଆଉ ଏକ ବିଧି ହେଉଛି ପୁଷ୍ୟ ପୂଜା। ଧନୁ ସଂକ୍ରାନ୍ତି ଠାରୁ ମାସକ ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥ ବଲ୍ଲଭ ସହ ପହିଲି ଭୋଗ ଲାଗି ହୁଏ। ତାପରେ ବେଶ ହୋଇ ଘୋଡ଼ ଓ ଅଳଙ୍କାର ଲାଗି ହୁଅନ୍ତି। ଧନୁ ମାସରେ ଧନୁମୁଆ ଭୋଗ ଏବଂ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଭୋଗ ହୁଏ। ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବୋଲି କହନ୍ତି। ଶ୍ରୀଜଗନ୍ନାଥଙ୍କର ବକୁଳ ଲାଗି ଅନୁସାରେ ଓଡ଼ିଆ ଘରମାନଙ୍କରେ ମଣ୍ଡାପିଠା ଓ ଗଇଁଠା ପିଠା ଭୋଗ ହେବାର ବିଧି ଅଛି ଓ ଆମ୍ବ ଗଛ ମୂଳେ ମଧ୍ୟ ଭୋଗ ହୁଏ। ଗଇଁଠା, ନାଡ଼ି ବଉଳ, ଫେଣି ବଉଳ, ଚୁନା ବଉଳ ପ୍ରଭୃତି ଭୋଗ ବକୁଳ ଅମାବାସ୍ୟାରେ ଲାଗି ହୁଏ। ପୌଷ ପୂର୍ଣ୍ଣିମାରେ ପୁଷ୍ୟାଭିଷେକ ହୁଏ। ଏହି ଦିନ ମାଜଣା ସୁନା ଲାଗି ବେଶ ହୁଅନ୍ତି। ରଘୁନାଥେ ଭିତର ସିଂହାସନକୁ ବିଜେ ହୋଇ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇଲା ପରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ ହୁଅନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା। ଆଲୋଚକ ଥିଲେ ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କଲୁ ଆକାଶବାଣୀ ଦିଲ୍ଲୀ।

କେନ୍ଦ୍ରରୁ ଏବଂ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ବିଭୂତି ଭୂଷଣ ପଟ୍ଟନାୟକଙ୍କ କଣ୍ଠରେ।

ଆକାଶବାଣୀ ସମ୍ବଲପୁର ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ। ଗୀତରଚନା ନରେନ୍ଦ୍ର ଶର୍ମା, ସତ୍ୟମ ଶିବମ ସୁନ୍ଦରମ ଚଳଚ୍ଚିତ୍ରରୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଗୋପୀ କଥାଚିତ୍ରର ଗୀତ, ମହମ୍ମଦ ରଫିଙ୍କ କଣ୍ଠରେ। ଗୀତ ରଚନା ରାଜେନ୍ଦ୍ର କିଷାନ।

ଗୀତ ଗାତା ଚଲ୍ ଚଳଚ୍ଚିତ୍ରର ଏହି ଗୀତଟି ଶୁଣନ୍ତୁ, ଆରତୀ ମୁଖାର୍ଜୀ ଏବଂ ଯଶପାଲ ସିଂଙ୍କ କଣ୍ଠରେ। ଗୀତ ରଚନା ରବୀନ୍ଦ୍ର ଜୈନ।

ଗୀତ ଗାତା ଚଲ୍ ଚଳଚ୍ଚିତ୍ରର ଆଉ ଏକ ଗୀତ ଶୁଣନ୍ତୁ, ଯଶମାଲ ସିଂଙ୍କ କଣ୍ଠରୁ। ଗୀତ ରଚନା ରବୀନ୍ଦ୍ର ଜୈନ।

ଏଥର ଶୁଣନ୍ତୁ ଖାନଦାନ ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଗୀତ ରଚନା ରାଜେନ୍ଦ୍ର କିଷାନ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ କାଜଲ ଚଳଚ୍ଚିତ୍ରର। ଏହି ଗୀତଟିକୁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ଗୀତ ରଚନା ସନ୍ସିର ଲୁଧିଆନା ଭି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କାଜଲ ଚଳଚ୍ଚିତ୍ରର। ଗୀତଟିକୁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ସନୀର ଲୁଧିଆନାଭି।

ଏଥର ଶୁଣନ୍ତୁ ଯୋଦ୍ଧା ଆକବର ଚଳଚ୍ଚିତ୍ରର ଏହି ଗୀତଟି କଣ୍ଠଦାନ କରିଛନ୍ତି ଆଶା ଭୋସଲେ। ଗୀତ ରଚନା ଜାଭେଦ ଅଖତର।

ଇନୁ ଶେଷଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ହିନ୍ଦୀ ତି ସମ୍ବାଦ ରିଲିଜ୍ କରୁଛୁ। କ୍ଷମା କରିବେ ଶ୍ରୋତାମାନେ, କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସୁନ ଶୁନ୍ମା ଭକ୍ତି ସଙ୍ଗୀତ। ପହଲା ଆସୁନ ଶୁନ୍ମା ଇ ଗୀତ। କଣ୍ଠଦାନ କରିଛନ୍ ସୁଚିତ୍ରା ମିତ୍ର।

ବାଳକୃଷ୍ଣ ଦାସ ଗାଇଥିବା ଗୀତକେ ଶୁଣୁଥିଲେ। ଇହାଦେ ଆସୁନ୍ ଶୁନ୍ମା ଇ ଗୀତ। କଣ୍ଠଦାନ କରିଛନ୍ ବାଳକୃଷ୍ଣ ଦାସ, ଗୀତକେ ଲେଖିଛନ୍ ପରଶୁରାମ ପଟ୍ଟନାୟକ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର

0: ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN 00005 9 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN 00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ପରବର୍ତ୍ତୀ ଗୀତକେ ଗାଇଛନ୍ ନିମାଇଚରଣ ହରିଚନ୍ଦନ ପୁରାତନ ରଚନାରୁ।

ସେସେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ ଇହାଦେ ଆସୁନ୍ ଶୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝର୍କା। ପହିଲା ଆସୁନ୍ ଶୁନ୍ମା ଏ ଗୀତ ସତ୍ୟମ ଶିବମ ସୁନ୍ଦରମ ସିନେମା ନୁ ସଙ୍ଗୀତ ଦେଇଛନ୍ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଗୀତ ଲେଖିଛନ୍ ପଣ୍ଡିତ ନରେନ୍ଦ୍ର ଶର୍ମା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଆଉ ତାଙ୍କର ସାଥୀମାନେ।

ଆଦେ ସୁନମା ଇ ଗୀତ ସିନେମା ସତ୍ୟମ ଶିବମ ସୁନ୍ଦରମ ସଙ୍ଗୀତ ଦେଇଛନ୍ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ଗୀତ ଲେଖିଛନ୍ ନରେନ୍ଦ୍ର ଶର୍ମା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି ମିସ୍ମେରୀ କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ହେମନ୍ତ କୁମାର, ଗୀତ ରଚନା ରାଜିନ୍ଦ୍ର କିଶନ, କଣ୍ଠଦାନ କରିଛନ୍ତି ମହମ୍ମଦ ରାଗି ଏବଂ ଲତା ମଙ୍ଗେସ୍କର।

ଏହା ଏଥର ଏ ଗୀତଟି ପ୍ରେମ ରତନ ଧନପାୟୋ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ପଲକ ମୁଛଲ ଏବଂ ତାଙ୍କ ସାଥୀ। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ, ଗୀତ ରଚନା ଇରଶାଦ କାମିଲ।

0: କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଭକ୍ତି ସଙ୍ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶଙ୍କର ପ୍ରସାଦ ଦତ୍ତ।

0: ଭକ୍ତିଗୀତ ଶୁଣୁଥିଲେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ। ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ଭାରତ ପରି ବିଶାଳ ଏବଂ ବିବିଧତାପୂର୍ଣ୍ଣ ଦେଶରେ ସରକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ ହେବା ଦେଶର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଅନେକ ସମୟରେ ପ୍ରଶାସନିକ ଅସୁବିଧା ଏବଂ ସମନ୍ୱୟର ଅଭାବ ଯୋଗୁଁ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ ହୋଇପାରୁନଥିଲା। ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାର ପ୍ରଗତି ନାମକ ଏକ ଅଭିନବ ଡିଜିଟାଲ ବ୍ୟବସ୍ଥା କରିଛନ୍ତି। ପ୍ରଗତିର ପୂର୍ଣ୍ଣରୂପ ହେଉଛି ପ୍ରୋ ଆକ୍ଟିଭ ଗଭର୍ଣ୍ଣାନ୍ସ ଆଣ୍ଡ ଟାଇମଲି ଇମ୍ପ୍ଲିମେଣ୍ଟେସନ୍, ଅର୍ଥାତ୍ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ବା ଯଥା ସମୟରେ କାର୍ଯ୍ୟକାରୀ କରିବା। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି 2015 March 25 ପ୍ରଗତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହା ଏକ ଇନଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ବା ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା ଆଧାରିତ ବହୁମୁଖୀ ମଞ୍ଚ, ଯାହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ସଚିବ ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରନ୍ତି। ପ୍ରଗତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକର ଶୀଘ୍ର ଏବଂ ସଫଳ ଭାବରେ କାର୍ଯ୍ୟକାରୀ କରିବା। ଏହା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ବଢ଼ିଥାଏ। ଯେଉଁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହୋଇପାରିନଥାଏ ସେ ପ୍ରକଳ୍ପଗୁଡ଼ିକର ସମସ୍ୟାର ତୁରନ୍ତ ସମାଧାନ କରାଯାଇଥାଏ। ଜନସାଧାରଣଙ୍କ ଅଭିଯୋଗର ଶୀଘ୍ର ସମାଧାନ ଏବଂ ପ୍ରଶାସନକୁ ଅଧିକ ଦାୟିତ୍ୱବାନ କରିବା ଏହାର ପ୍ରମୁଖ ଲକ୍ଷ୍ୟ। ପ୍ରଗତି ଏକ ଅନ୍ଲାଇନ୍ ଡିଜିଟାଲ ପ୍ଲାଟଫର୍ମ। ଏହା ମାଧ୍ୟମରେ ଦେଶର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ଭିତ୍ତିଭୂମି ପ୍ରକଳ୍ପ, ରେଳ, ସଡ଼କ, ବିଦ୍ୟୁତ୍, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ଯୋଜନାର ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏହି ପ୍ରଗତି କାର୍ଯ୍ୟକ୍ରମ ଦ୍ୱାରା ବିକାଶମୂଳକ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟକାରୀ ହୋଇପାରୁଛି, ଯାହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରୁଛି। ପ୍ରଗତି ହେଉଛି ଡିଜିଟାଲ ଭାରତ ଓ ସୁଶାସନର ଏକ ଉତ୍କୃଷ୍ଟ ଉଦାହରଣ। ଏହାଦ୍ୱାରା ସରକାରୀ ଯୋଜନାର ପ୍ରକୃତ ଲାଭ ସାଧାରଣ ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚିପାରୁଛି। ଏହା ଦୁର୍ନୀତି ହ୍ରାସ କରିବା, ପ୍ରଶାସନକୁ ଅଧିକ ଦକ୍ଷ କରିବା ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ବଢ଼ାଇବାରେ ସହାୟକ ହୋଇପାରିଛି। ଦେଶର ସାମଗ୍ରିକ ବିକାଶ ପାଇଁ ଏହି ବ୍ୟବସ୍ଥା ଏକ ମାଇଲଖୁଣ୍ଟ ଭାବେ ପରିଗଣିତ। ଆଗାମୀ ଦିନରେ ଏହି ପଦକ୍ଷେପ ଭାରତର ବିକାଶ ଦିଗକୁ ଅଧିକ ତ୍ୱରାନ୍ୱିତ କରିବ ଏବଂ ଦେଶକୁ ସୁଶାସନ ଏବଂ ସମୃଦ୍ଧିର ପଥରେ ଆଗେଇ ନେବ। ତେବେ ଶ୍ରୋତା ଭଉଣୀ, ଆଜି ଘର ସଂସାରର ସାହିତ୍ୟଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ଲିଲିମା ହୋତାଙ୍କ କବିତା ଏବଂ ତାଙ୍କ ସହ ସାକ୍ଷାତକାର ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତି ସପ୍ତାହ ସୋମବାର ଦିନ ଆମେ ମନୋରମା କାର୍ଯ୍ୟକ୍ରମରେ ସାହିତ୍ୟ କ୍ଷେତ୍ରରେ ଏକ ବିଶେଷ ବ୍ୟକ୍ତିତ୍ୱଙ୍କୁ ଭେଟିଥାଉ। ଆଜି ମଧ୍ୟ ଆମ କାର୍ଯ୍ୟକ୍ରମରେ ସେମିତି ଜଣେ ସାହିତ୍ୟ କ୍ଷେତ୍ରରେ ବିଶେଷ ବ୍ୟକ୍ତିତ୍ୱ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କ ବିଷୟରେ ଜାଣିବା, ତାଙ୍କ ସାହିତ୍ୟ ଜୀବନ ବିଷୟରେ ଜାଣିବା। ମ୍ୟାଡ଼ାମ ନମସ୍କାର।
2: ନମସ୍କାର ମ୍ୟାଡ଼ାମ,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ ମ୍ୟାଡ଼ାମ।

0: ମ୍ୟାଡ଼ାମ୍, ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ ଏବଂ ଆପଣଙ୍କର ସାହିତ୍ୟ ଯାତ୍ରା ବିଷୟରେ କିଛି କୁହନ୍ତୁ।
1: ମୋ ନାଁ ଲିଲିମା ହୋତା। ମୁଁ ଜଣେ ଅଧ୍ୟାପିକା ଭାବରେ ଏବେ କାର୍ଯ୍ୟରତ। ମୁଁ ପିଲାବେଳରୁ ହିଁ ସାହିତ୍ୟ ରଚନା କରୁଥିଲି, କିନ୍ତୁ ସାହିତ୍ୟ ଯେମିତି ଆଜିକାଲି ମୋର ଜୀବନ ହୋଇଯାଇଛି। ପ୍ରତିଦିନ କିଛି ଲେଖେ ଆଉ ଜୀବନର ଲହୁଲୁହର କଥା ଲେଖେ।
0: ଶ୍ରୋତାମାନଙ୍କୁ କହିବେ ଆପଣ କବିତା ପ୍ରତି କିପରି ଆକର୍ଷିତ ହେଲେ, କେବେ ଆରମ୍ଭ ହେଲା ଏହି ଯାତ୍ରା?
1: ଯେମିତିକି କହିଲି ମ୍ୟାଡ଼ାମ, ମୁଁ ପିଲାବେଳରୁ ହିଁ ସାହିତ୍ୟର ଯାତ୍ରା ଆରମ୍ଭ କରିଥିଲି। କବିତା ପ୍ରତ୍ୟେକ ମୁହୂର୍ତ୍ତର ଜୀବନର ଯେକୌଣସି ମୁହୂର୍ତ୍ତର କଥାକୁ କହିଥାଏ, ଏମିତିକି ତାର ସଂଘର୍ଷର କଥା, ତାର ଖାଇବା କଥା, ପିଇବା କଥା, ନୀତିଦିନିଆ ଜୀବନର କଥା ମୁଁ କବିତାରେ ଲିପିବଦ୍ଧ କରେ।
0: ଆପଣ କହିଲେ ଯେ ଆମ ଜୀବନରେ ଯେଉଁ ଛୋଟ ବଡ଼ ଘଟଣା ଘଟୁଛି ତାକୁ ନେଇ ଆପଣ କବିତା ରଚନା କରନ୍ତି, ତାହେଲେ କବିତା ରଚନା କରିବା ପାଇଁ ଆପଣଙ୍କୁ କିଏ ପ୍ରେରଣା ଦେଇଥିଲେ?
1: ପ୍ରେରଣା ଏଇ ପ୍ରକୃତି ଦେଇଥିଲା ମୋତେ, ମୋ ଜୀବନ ଦେଇଛି, ମୋ ଜୀବନର ଲୁହଭରା କଥା ଦେଇଛି। ଲୁହ ଆଉ ଲହୁର କଥା ହେଉଛି ମୋର କବିତା।
0: ସେଇ ଘଟଣାକୁ ନେଇ କୌଣସି କବିତା ଆମର ଶ୍ରୋତା ଭଉଣୀଙ୍କୁ ଆବୃତ୍ତି କରି ଶୁଣାଇବେ କି?
1: ଆଜ୍ଞା ମ୍ୟାଡ଼ାମ, ମୁଁ ସେଇ ମୋ ଜୀବନର କଥାକୁ ନେଇ ଗୋଟେ କବିତା ଲେଖିଥିଲି, ତା ନାଁ ହିଁ ଦେଇଥିଲି ମୁଁ କବିତା। ମୋ ସହିତ ମୋର ଅନ୍ତରଙ୍ଗ ଆଳାପରୁ ଜନ୍ମ ନିଏ ମୋର କବିତା। ହଲିଲା ପାଣିରେ ପଡ଼ୁଥିବା ଛାଇ ପରି, ଭୂମି ଭିତରୁ ବାହାରୁଥିବା ଆଗ୍ନେୟ ଗିରି ପରି, ସୁସଜ୍ଜିତ ନବବଧୂର ଆଖିକୋଣରେ ଜମାଟ ବାନ୍ଧୁଥିବା ଲୁହ ପରି, ଆନନ୍ଦରେ ଅଶ୍ରୁରେ ଆଶାରେ ନିରାଶାରେ ଅତି ଆପଣାର ଲାଗେ ଏଇ କବିତା। ବୁଝିବା ନ ବୁଝିବା ଭିତରେ ରକ୍ତମାଂସ ଧରିଥିବା ଦେହର ଅନୁଭବ ଅଭିଜ୍ଞତା ରୂପ ପାଏ କବିତାରେ ମୋର। ଟପ୍ ଟପ୍ ଶବ୍ଦ ଆସି ବସିଯାଏ ଖୋଲା କାଗଜରେ, ଆଙ୍କି ଦିଏ ଚିତ୍ର ପୁଣି ଶବ୍ଦର ମେଳରେ, ରସ ଆଙ୍କି ପାଠକର ହୃଦୟ ଭିତରେ। ଏଇଟା ହେଉଛି ମୋ କବିତାର ଶୈଳୀ, ମୋ ଅନ୍ତରଙ୍ଗ କଥା।
0: ଏଇ କବିତାଟି ଆପଣ କେବେ ରଚନା କରିଥିଲେ?
1: 15-20 ଦିନ ତଳେ ହେଇଥିବ ମ୍ୟାଡ଼ାମ, ମୋର ଠିକ୍ ଭାବରେ ତ ମନେ ପଡ଼ୁନି। କିନ୍ତୁ
0: କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରିଥାନ୍ତି, କ'ଣ ସବୁ ମନକୁ ଆସେ ସେତେବେଳେ?
1: ମୁଁ ଯେତେ ବିଷାଦରେ ରୁହେ ମ୍ୟାଡ଼ାମ, ମୋ ହୃଦୟକୁ ଯେତେବେଳେ ଦୁଃଖ ଛୁଏଁ, ସେତେବେଳେ ହିଁ ଆପେ ଆପେ ଭାସି ଆସେ କବିତା ମୋ ମନକୁ ଏବଂ ତାକୁ ହିଁ ଲିପିବଦ୍ଧ କରିଦିଏ।
0: ଆପଣଙ୍କ ପାଇଁ କବିତା ଭାବନାର ଅଭିବ୍ୟକ୍ତି ନା କି ସମାଜର ଦର୍ପଣ?
1: ମୋ କହିବାରେ ଉଭୟ, କାରଣ ସାହିତ୍ୟ ହେଉଛି ସମାଜର ଦର୍ପଣ। ସମାଜ ବିନା ଆମେ ନାହୁଁ, ଆଉ ଆମେ ନଥିଲେ ସାହିତ୍ୟ ହୋଇନଥାନ୍ତା। ସମାଜର ସ୍ପଷ୍ଟ ଚିତ୍ର ହେଉଛି କବିତା ଏବଂ ମୋ ମନର ଅଭିବ୍ୟକ୍ତି ମଧ୍ୟ।
0: ଆପଣ ଯେତେବେଳେ କବିତା ରଚନା କରୁଛନ୍ତି ସେତେବେଳେ ଆପଣଙ୍କ ମନକୁ ପ୍ରଥମେ କ'ଣ ଆସୁଛି, ଆପଣଙ୍କ ଭାବନା ନା ଶବ୍ଦ?
1: ଶବ୍ଦ ସହିତ ମନର ଭାବନାର ଖେଳ ହେଉଛି କବିତା ମ୍ୟାଡ଼ାମ।
0: ଦୈନନ୍ଦିନ ଜୀବନର ଛୋଟ ବଡ଼ ଘଟଣାକୁ ନେଇ ଆପଣ କବିତା ଲେଖୁଛନ୍ତି, ଆଉ କିଛି ସେମିତି ଘଟଣାକୁ ନେଇ କବିତା ରଚନା କରିଛନ୍ତି ଯାହା ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ ଆବୃତ୍ତି କରି ଶୁଣାଇବେ?
1: ମୋତେ ମହାଭାରତର ଦ୍ରୌପଦୀଙ୍କ ଚରିତ୍ରଟା ଖୁବ୍ ଛୁଇଁଛି ମୋ ହୃଦୟକୁ, ତାଙ୍କର ସଂଘର୍ଷମୟ ଜୀବନର କଥା। ତାଙ୍କ ଉପରେ ମୁଁ ଗୋଟିଏ କବିତା ଲେଖିଥିଲି, ସେ କବିତାଟି ମୁଁ ପାଠ କରିବା ପାଇଁ ଚାହିଁବି। ନାରୀ ଏକ ଅନନ୍ତ ଜିଜ୍ଞାସା, ସେଦିନ ପଶା ଖେଳରେ ବାଜି ଲଗାଇଲା ପରେ ଇନ୍ଦ୍ରପ୍ରସ୍ଥର ମହାରାଣୀଠାରୁ ଦାସୀରେ ପରିଣତ ହେଲେ। ଋତୁସ୍ନାନ ବିନା ଏକ ବସ୍ତ୍ର ହୋଇ ଅନ୍ୟ ପୁରୁଷର ଟଣା ଓଟରାରେ କୁରୁସଭାସ୍ଥଳେ ଉପସ୍ଥିତ ହେଲେ। ମନେ ଅଛି ସେଦିନ ମୁଁ ନୁହେଁ, ମୋ ଲୁହ କଥା କହୁଥିଲା। ମୋର ଆଳୁଲାୟିତ କେଶଗୁଚ୍ଛ ଭିତରେ ମୋର ଜୀବନର ଅନେକ ରହସ୍ୟ ଭରି ରହିଥିଲା। ବିନମ୍ର ହେଲି, ନେହୁରା ହେଲି, ଭାବର ସମ୍ପର୍କ, ପ୍ରେମର ସମ୍ପର୍କ, ରକ୍ତର ସମ୍ପର୍କ, ମାନ୍ୟର ସମ୍ପର୍କ, ସମସ୍ତଙ୍କୁ ଆର୍ତ୍ତଚିତ୍କାର କରି ଅନୁରୋଧ କଲି। ସେହି ଚିତ୍କାରରେ ତଣ୍ଟି ଫାଟି ରକ୍ତକ୍ଷରିତ ହେଲା, ଅଳଙ୍କାର ଆଭୂଷଣ ଭୂପତିତ ହେଲା। ମୋର ଠିକ୍ ମନେ ଅଛି ସେଦିନ କେହି ଆସିନଥିଲେ ମୋ ପାଖକୁ କାନ୍ଧରେ ଟିକିଏ ହାତ ଦେବା ପାଇଁ। ଅର୍ଦ୍ଧନଗ୍ନ ଅବସ୍ଥାରେ, ଲୁହକ୍ଷରିତ ରକ୍ତକ୍ଷରିତ ଅବସ୍ଥାରେ ଆଶ୍ରୟ ହରାଇ ନିରାଶ୍ରୟ ହେଲି, ନିଷ୍ପ ହେଲି ଯେବେ। ମାନ ଅପମାନ ଲଜ୍ଜା ତ୍ୟାଗ କରି ଦୁଇ ହାତ ଟେକି ତୁମକୁ ହିଁ ଡାକିଥିଲି। ବକ୍ଷରେ ଜଡ଼ିତ ପିତପାଟ ବସ୍ତ୍ରର ଆବରଣ କାଳେ ଖସିଯିବ, ଏହା ବି ମୋର

0: ଭୟ ନଥିଲା। ଦୁଇ ହାତ ଟେକି ତୁମ ନାମକୁ ଆଶ୍ରୟ କଲି ଯେବେ ଅନନ୍ତ ପାଟବସ୍ତ୍ରର ଆବରଣ ମୋ ଶରୀରକୁ ଜାବୁଡ଼ି ଧରିଲା ନିବିଡ଼ ଭାବରେ। ଆଜି ବି ମୋର ଠିକ୍ ସେଇ ଅବସ୍ଥା। ସବୁକିଛି ଥାଇ ମୁଁ ନିଶ୍ୱ, ସମ୍ପର୍କର ଗହଣରେ ଥାଇ ମୁଁ ନିରାଶ୍ରୟ। କୁରୁସଭା ସଦୃଶ ଏ ସମାଜ ମୋର ଆର୍ତ୍ତଚିତ୍କାର ଶୁଣୁଛି କି ନାହିଁ ନା ମୁଁ ଜାଣିନି, କିନ୍ତୁ ଏଠି ମୁଁ ନୁହେଁ। ମୋ ପରି ଅନେକ ହସକାନ୍ଦ ଲୁହଲହୁର କୁଢ଼କୁଢ଼ ଯନ୍ତ୍ରଣାରେ ମୁହଁପାତି ଶୋଇଛନ୍ତି। ପୁଣି ଯନ୍ତ୍ରବତ୍ ମୁହଁରେ ମେକଅପ୍ ଓ ଓଠରେ ଲିପଷ୍ଟିକ୍ର ଆବରଣ ତଳେ ହସର ଆସର ଫୁଟାଏ। ଯଦି ମିଳିଯିବ ଏକ ରାସ୍ତା, ସେହି ବାଟେ ଚାଲି ଚାଲି ଖୋଜିଯିବେ ତାରା, ଜହ୍ନ ଆଉ ଝରଣାର କୁଲୁକୁଲୁ ସୁଅ, ଯାହାର ଆହ୍ଲାଦରେ ମୁଁ ଆହ୍ଲାଦିତ ହେବି, ଭିଜା ଭିଜା ମାଟିର ମଦୁଆ ଗନ୍ଧରେ ଆତ୍ମବିଭୋର ହେବି, ଅମରିଲତାର ଦୋଳାୟମାନ ଡାଳରେ ଅମୃତର ତରଙ୍ଗ ଅନୁଭବ କରିବି, ତାର ଧଳା ଓ ଗୋଲାପୀ ରଙ୍ଗର ବିଷାକ୍ତ ପାଖୁଡ଼ାରେ ମୁଁ ପଦ୍ମର ସୁଗନ୍ଧକୁ ଆଘ୍ରାଣ କରିବି। ଦେଖା ହେଲେ କହିବି ତୁମକୁ, ଦେଇଥିବା ଉପହାର, ଦେଇଥିବା ସ୍ମୃତି ସବୁ ଫେରାଇ ଦେଇଛି ତୁମକୁ ତ ସତ, କିନ୍ତୁ ମୋ ମନମର୍ମର ବେଦନା ଫେରାଇବି କାହାକୁ? ଭାବୁଛି ସାଇତି ରଖିଛି, ରଖିବି ଅତି ଯତ୍ନରେ, ଦେଖା ହେଲେ କହିବି ତୁମକୁ। ଜାଣେ ନା ଦେଖା ହେବ କେବେ କି ନାହିଁ। ସମୟର ଗତି ଧୀରେ ଧୀରେ ଥାପି ଥାପି ନେଇଗଲା କେତେ ଦୂରେ ମୋତେ ଆଉ ତୁମକୁ। ସେଦିନରେ ମୁଁ ପୁଣି ସମ୍ପର୍କରେ ଛନ୍ଦି ହେଲି, ଭୁଲିଗଲି ଗୋଟାପଣେ ତୁମକୁ, ଦେଖା ହେଲେ କହିବି ତୁମକୁ। ସେଦିନର ଆମ୍ବ ତୋଟା, ସେଦିନର କୁଞ୍ଜବନ, ସେଦିନର ପିଳାଖେଲ ପାଖେ ପାଖେ ରଖିଥିଲେ ତୁମକୁ, ଭୁଲିଗଲ କ'ଣ ତୁମେ ସେସବୁ ସ୍ମୃତିକୁ? ଖଟପରେ ବସି ବସି ନିରୋଳାରେ ହସି ହସି ମନେ ପଡ଼େ ସବୁ କଥା, କହିବି ମୁଁ କାହାକୁ? ଦେଖା ହେଲେ କହିବି ତୁମକୁ। ମନେ ମନେ ଭାବେ ଯେବେ ନିରୋଳାରେ ଥିବି ଯେବେ, ଆଖି ମୁଦି ଖୋଜୁଥିବି କାହାକୁ? ତୁମେ ହିଁ ତ ସ୍ୱର୍ଗ ମୋର, ତୁମେ ହିଁ ତ ବ୍ରହ୍ମ ମୋର, ପାଶେ ଆସି କହିଦେଲେ, ପାଶେ ଆସି ଛୁଇଁଦେଲେ, ଖୋଳାମୁଦା ନୟନରେ ଦେଖୁଥିବି ତୁମକୁ, ଦେଖା ହେଲେ କହିବି ତୁମକୁ। ଛୁଇଁଦିଅ ଥରେ ହେଲେ ଭୁଲିଯିବି ସବୁଥିରେ, ମନପ୍ରାଣ ଦେହ ଆତ୍ମା ଦେଇଦେବି ତୁମକୁ, ଶଙ୍ଖଚକ୍ର କରେ ଧରି ଆସ ଥରେ ହେଲେ ହରି, ନିରାଶ ନକର ପ୍ରଭୁ ମୋତେ ଆଉ ଶେଷକୁ, ଦେଖା ହେଲେ କହିବି ତୁମକୁ।
1: ଖୁବ୍ ହୃଦୟସ୍ପର୍ଶୀ ଆପଣଙ୍କର ଏଇ କବିତା, ଶବ୍ଦ ବିନ୍ୟାସ ଖୁବ୍ ମର୍ମସ୍ପର୍ଶୀ ହୋଇଛି।
0: ଧନ୍ୟବାଦ ମ୍ୟାଡ଼ାମ।
1: ତାହେଲେ ଆଜିର ସମାଜରେ କବିତାର ଭୂମିକା କେତେଟା ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି?
0: କବିତା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଡ଼ାମ, କାରଣ ଏଇ ନୀତିଦିନିଆ ଜୀବନରେ ଯାହା ଘଟୁଛି ତାକୁ ନେଇକି ହିଁ କବିତା ରଚନା ହେଉଛି।
1: ଆଜ୍ଞା।
0: ପ୍ରତ୍ୟେକଙ୍କ ଜୀବନର କଥା, ଯାହା ଆମେ ସମାଜରେ ଯେଉଁ ଚରିତ୍ରଗୁଡ଼ାକ ଦେଖୁଛୁ ଆମେ, ତାଙ୍କର ଜୀବନର କଥା କୁହାଯାଉଛି। ଏବଂ ସାହିତ୍ୟରେ ଯେତେବେଳେ ତାକୁ ଆମେ ପଢ଼ୁଛେ, ସାହିତ୍ୟ ଏକ ନୂଆ ଦିଗନ୍ତ ଦେଖାଉଛି, ତେଣୁ କବିତା ଆମ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ।
1: ବର୍ତ୍ତମାନର ଯୁବପିଢ଼ି କବିତା ପ୍ରତି କେତେଟା ଆକର୍ଷିତ?
0: କବିତା ସାହିତ୍ୟର ଯେଉଁ ଶବ୍ଦାଡ଼ମ୍ବର ଶୈଳୀ ଅଛି, ବିଶେଷ ଶବ୍ଦ ଆଡ଼ମ୍ବରପୂର୍ଣ୍ଣ ନକରି ଯଦି ସହଜ ସରଳ ଉପାୟରେ ମନର କଥାକୁ ଆମେ କହିପାରିବା, ତାହେଲେ ଯୁବପିଢ଼ି ନିହାତି ଆକର୍ଷିତ ହେବେ ଏବଂ ସାହିତ୍ୟ ବିଷୟରେ, ହୃଦୟର କଥା ବିଷୟରେ ଜାଣିପାରିବେ।
1: ସାମାଜିକ ପରିବର୍ତ୍ତନରେ କବିତା କେତେଟା ପ୍ରଭାବ ପକାଇପାରେ? ଏଇ ଯେମିତି ଆପଣ କିଛି ସମୟ ଆଗରୁ ଉଲ୍ଲେଖ କରୁଥିଲେ,
0: ସମାଜରେ ନିହାତି ପ୍ରଭାବ ପକାଇବ, କାରଣ ଅନେକ କ୍ଷେତ୍ରରେ ଏକ ସମାଜର ଯେଉଁ ବିଷମ ଗତି ଅଛି, ଯେଉଁ ଭୁଲ ରାସ୍ତାରେ ଯାଉଛନ୍ତି, ଯୁବପିଢ଼ି ହୁଅନ୍ତୁ, ନାରୀ ହୁଅନ୍ତୁ, ପୁରୁଷ ହୁଅନ୍ତୁ, ସମାଜକୁ ଆମେ ସଚେତନ କରିପାରିବା ସାହିତ୍ୟ ମାଧ୍ୟମରେ, କବିତା ମାଧ୍ୟମରେ,
1: ଯଦ୍ୱାରା ସାମାଜିକ ପରିବର୍ତ୍ତନ ଅଣାଯାଇପାରିବ।
0: ଆଜ୍ଞା ଆଜ୍ଞା।
1: କେଉଁ କବି କିମ୍ବା ସାହିତ୍ୟିକଙ୍କ ରଚନା ଆପଣଙ୍କୁ ସର୍ବାଧିକ ପ୍ରଭାବିତ କରେ?
0: ଗଙ୍ଗାଧର ମେହେରଙ୍କ ରଚନା ମୋତେ ଭଲ ଲାଗେ, ରମାକାନ୍ତ ରଥ, ସୌଭାଗ୍ୟ ମିଶ୍ର, ସୀତାକାନ୍ତ ମହାପାତ୍ର
1: ଆଜ୍ଞା,
0: ଏମାନଙ୍କ କବିତା ଗୁଡ଼ାକ ହୃଦୟକୁ ଛୁଇଁଲା ଭରି କବିତା। ଅନ୍ୟାନ୍ୟ କବିଙ୍କ ମଧ୍ୟ କେଉଁ କବିଙ୍କ ସୃଜନାତ୍ମକ ଶକ୍ତିଙ୍କ ବିଷୟରେ ମୁଁ ଅଜ୍ଞ। ମୁଁ ପଢ଼ିଥିଲେ ବି ଅଧ୍ୟୟନ କରିଥିଲେ ବି ବୋଧହୁଏ ମୁଁ ତାଙ୍କ ପାଖକୁ ଯାଇନି, କିନ୍ତୁ କେତୋଟି ଶବ୍ଦ କେତୋଟି ନାଁ ମୋ ମନକୁ ଆସିଲା, ସେଥିପାଇଁ ମୁଁ ଉଲ୍ଲେଖ କଲି।
1: ନିଶ୍ଚିତ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ମତ ଅଛି, ପସନ୍ଦ ଅଛି। ଆପଣଙ୍କ ନିଜ କବିତାମାନଙ୍କ ମଧ୍ୟରୁ କେଉଁଟି ଆପଣଙ୍କ ହୃଦୟର ସବୁଠାରୁ ନିକଟବର୍ତ୍ତୀ?
0: ଯେମିତି ଗୋଟିଏ ମା ପାଇଁ ସବୁ ପୁଅ ଝିଅ ସମାନ, ମୋର ସାହିତ୍ୟ ସୃଷ୍ଟିରେ ସବୁ ମୁଁ ଗଳ୍ପ ଲେଖେ, ନାଟକ ବି ଲେଖିଛି, 2-3 ଲେଖିଲିଣି, ଏବେ ଉପନ୍ୟାସ ଲେଖୁଛି, ଏବେ ସବୁ ମୋ ପାଇଁ ସମାନ। ଆପଣ ସେମିତି ଯଦି କହିବେ ତାହେଲେ ଏଇଗୁଡ଼ାକ ମୋର ହୃଦୟର କଥା, ଏଗୁଡ଼ାକ ସମସ୍ତେ ମୋତେ ଖୁବ୍ ଭଲ ଲାଗନ୍ତି।
1: ତାହେଲେ ମୁଁ ପ୍ରଶ୍ନଟି ଟିକେ ପରିବର୍ତ୍ତିତ କରି ପଚାରିବା ପାଇଁ ଚାହୁଁଛି ଯେ ଆପଣ ଅନେକ କବିତା ରଚନା କରିସାରିଲେଣି, କେଉଁ କବିତା ରଚନା କରିବା ସମୟରେ ଆପଣଙ୍କୁ ଯେତେ ଆନ୍ଦୋଳିତ କରିଥିଲା, ଆଜି ମଧ୍ୟ ଆପଣଙ୍କର ସ୍ମୃତିରେ ତାହା ସେମିତି ଭାବରେ ଦଣ୍ଡାୟମାନ?
0: ସେ କବିତାଟି ହେଉଛି ଛାର ମଣିଷ, ମୁଁ ଲେଖିଥିଲି
1: ଆଜ୍ଞା
0: କିଛି ଦିନ ପୂର୍ବରୁ, ହେଲାଣି ବର୍ଷେ ଖଣ୍ଡେ, ତା ପୂର୍ବରୁ ଲେଖିଥିଲି, ତା ମୋତେ ଖୁବ୍ ଭଲ ଲାଗେ।
1: ଆମ ଶ୍ରୋତା ଭଉଣୀମାନଙ୍କୁ ଆବୃତ୍ତି କରି ଶୁଣାଇବେ କି?
0: ନିଶ୍ଚୟ ମ୍ୟାଡ଼ାମ। ଛାର ମଣିଷ, ମୋର ସୃଷ୍ଟି, ମୋର ସ୍ଥିତି, ମୋର ବିଳୟରେ ଏ ସୃଷ୍ଟିର ସମ୍ପର୍କ ନାହିଁ। ଅନନ୍ତ ବ୍ରହ୍ମାଣ୍ଡ ଭିତରେ ଅନେକ ଜୀବଜନ୍ତୁଙ୍କ ମଧ୍ୟରେ କେଉଁ କୋଣ ଅନୁକୋଣରେ ମୋର ସ୍ଥିତି, ମୋର ଜନ୍ମ ଆଉ ମୋର ମୃତ୍ୟୁ, ଡରିନି କେବେ, ଡରିବିନି କେବେ ସେଇ ଶୀତଳ ସ୍ପର୍ଶର ଆହ୍ଲାଦକୁ। କିନ୍ତୁ ତା ପୂର୍ବରୁ ନିଜର ସ୍ଥିତିକୁ ସମ୍ଭାଳିବା ପାଇଁ କେତେ ସଂଘର୍ଷ, ନା ମୋର ନା ତୁମର, ଏ ସୃଷ୍ଟିର ପ୍ରତ୍ୟେକ ଜୀବର। ଏଇ ପଞ୍ଚ ଉପାଦାନ ଭିତରେ କ'ଣ ଭରିଦେଇଛ ସତେ, ବତାସ ହୁତାସ ପ୍ରଳୟକୁ ସମ୍ଭାଳି ନେବାର ଏକ ଅମୋଘ ଶକ୍ତି। ଆସୁ ଯେତେ ଭୀଷଣ ପରିସ୍ଥିତି, ଭୀମ ଭୟଙ୍କର ସମସ୍ୟା, ଜୀବନକୁ ପୁଣି ସୁସଜ୍ଜିତ କରି ସଜାଡ଼ି ନେବାର କୌଶଳ ଠିକ୍ ଶିଖେଇଛ ତୁମେ। ଗ୍ଲାନି ଆଉ ହର୍ଷକୁ ବନ୍ଦ ବୋତଲ ସଦୃଶ ଶରୀର ଭିତରେ ଭରି ଫେଣ୍ଟାଫେଣ୍ଟି କରିବାର କୌଶଳ ଠିକ୍ ତୁମକୁ ହିଁ ଜଣା। ଏ ଅଥର୍ବ ମଣିଷ, ଅହଙ୍କାରୀ ମଣିଷର ଭାବନା ଯେଉଁଠି ବିଲୁପ୍ତ, ସେଇଠି ତୁମେ ଆରମ୍ଭ କର ଏକ ନୂତନ ଭାବନା, ନୂତନ କଳ୍ପନା। ଜାଣେ ନା, ଜାଣିବାର ସକ୍ଷମତା ବି ନାହିଁ, ଭାବେ ନା, ଭାବିବାର ଶକ୍ତି ବି ନାହିଁ। ଉର୍ବର ଭୂମିରେ ଶସ୍ୟର ସମ୍ଭାବନା ତ ସତ, ହେଲେ ପୋଡ଼ା ଭୂଇଁରେ ଭଙ୍ଗା କାନ୍ଥ ଉପରେ ବିରାଟ ବଟବୃକ୍ଷର ସମ୍ଭାବନା କରିପାର ତୁମେ? ହେ ଅମୋଘ ଶକ୍ତି, ଯଦି ଅଛ ତୁମେ, ଯଦି ଦେଖୁଛ, ଯଦି ଅନୁଭବ କରୁଛ, ଟିକିଏ ଆହ୍ଲାଦ ଦିଅ, ଟିକିଏ ଶୀତଳ ସ୍ପର୍ଶ ଦିଅ ତୁମରି ଗଢ଼ାଏ ପୃଥିବୀକୁ। ମୋର ଅନ୍ତରଙ୍ଗ କବିତା, ମୋର ଚତୁଃପାର୍ଶ୍ୱରେ ଘେରି ରହିଥିବା କେଉଁ ଶବ୍ଦକୁ ଚୟନ କରି ଲେଖିବି କବିତା? ଯିଏ ଉତାରି ଦେବ ମୋର ମନର ଭାବନା, ଗାଇଦେବ ବିଷାଦ ରାଗିଣୀ ମନର ମୂର୍ଚ୍ଛନା। ପରିବେଶରେ ବିଚରଣ କରୁଥିବା କେଉଁ ଉପାଦାନ ମୋ ସାହିତ୍ୟର ହେବ ଆଙ୍ଗିକ ବିଭବ? ଅଗଣିତ ଉପାଦାନ, ଅଗଣିତ ଶବ୍ଦ ମୋ ମାନସକୁ ଆସି ଆନ୍ଦୋଳିତ କରୁଛି। ଚୟନ ଓ ଭ୍ରମ ଭିତରେ ପଡ଼ି ଉପଯୁକ୍ତ ଅନୁପଯୁକ୍ତର ତର୍ଜମା କରୁଛି। ବୁଦ୍ଧିହୀନ ଜ୍ଞାନହୀନ ଅନୁଭବ ବରା ହୃଦୟଟି ଭାରାକ୍ରାନ୍ତ ହେଉଛି। ଶବ୍ଦ ଚୟନର ଦୁର୍ବୋଧ୍ୟତା ମତ ପାଗଳ କରୁଛି। ତୋଳିନେବି ଯାହାକୁ ସେ ହେବ ଅତି ଅନ୍ତରଙ୍ଗ, ହୃଦୟରେ ଶିକୁଳି ଦେଇ ରଖିଥିବା ଅନୁଭବର ପାଥ୍ୟ। ଛାଡ଼ିଦେବି ଯାହାକୁ ନୂଆ ରୂପ ନେଇ ନୂଆ ଅନୁଭବ ସହିତ ପୁଣି ଲେଉଟି ଆସିବ ମୋ ପାଖକୁ ଏକ ଜୀବନ୍ତ ଅନୁଭବର ସହିତ।
1: ବାଃ, ଖୁବ୍ ସୁନ୍ଦର ହେଇଛି ଆପଣଙ୍କର କବିତା, ଶବ୍ଦ ବିନ୍ୟାସ ମଧ୍ୟ। ଆପଣ କହିଲେ ଯେ ଆପଣ ଜଣେ ଅଧ୍ୟାପିକା,
0: ଆଜ୍ଞା,
1: କେଉଁ ବିଷୟରେ ଆପଣ ଶିକ୍ଷା ପ୍ରଦାନ?
0: ମୁଁ ଓଡ଼ିଆ ଅଧ୍ୟାପିକା ମ୍ୟାଡ଼ାମ,
1: ଓଡ଼ିଆ ଭାଷାରେ। ତେଣୁକରି ଆପଣ ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରୁଛନ୍ତି।
0: ଆଜ୍ଞା,
1: ସାହିତ୍ୟ ରଚନା

0: ଆପଣଙ୍କୁ ଆପଣଙ୍କର ଶିକ୍ଷା ପ୍ରଦାନ କରିବା ସମୟରେ କିଭଳି ସାହାଯ୍ୟ କରୁଛି?
1: ମୁଁ ଯେତେବେଳେ ଶ୍ରେଣୀ ପ୍ରକୃଷ୍ଠକୁ ଯାଏ ଗୋଟେ ନୂଆ ଜୀବନ ପାଏ। ଛାତ୍ରଛାତ୍ରୀଙ୍କୁ ଦେଖିଲେ ଯେତେ ବିଷାଦରେ ଥାଏ, ଯେତେ ଗ୍ଲାନିରେ ଥାଏ, ସବୁକିଛି ଭୁଲିଯାଏ। ମୋର ଏକ ନୂଆ ଜୀବନ, ମୁଁ ହୋଇ ଆଉ ରହେନି ସେଠି। ମୁଁ ନିଜକୁ ଯେଉଁ କବିଙ୍କ ବିଷୟରେ ମୁଁ ପଢ଼ଉଛି, ଯେଉଁ ଔପନ୍ୟାସିକଙ୍କ ବିଷୟରେ ମୁଁ ପଢ଼ଉଛି ସେଇଠି, ଏବଂ ତାଙ୍କର ଯେଉଁ ଯାହା ସେ ଲେଖିଛନ୍ତି ସେଥିରେ ମୁଁ ନିଜକୁ ହଜାଇ ଦେଉଛି।
0: ଆପଣ ଅଧ୍ୟାପିକା, ଆପଣଙ୍କର ଶିକ୍ଷା କେଉଁଠାରେ ଆପଣ ଗ୍ରହଣ କରିଥିଲେ? ସ୍କୁଲ ଶିକ୍ଷା, କଲେଜ ଶିକ୍ଷା, ସେ ବିଷୟରେ କିଛି କହିବେ?
1: ପଦ୍ମପୁର ନିକଟବର୍ତ୍ତୀ ଦହିତାରେ ମୁଁ ଜନ୍ମଗ୍ରହଣ କରିଥିଲି। ସେଠି ମୋର ବାଲ୍ୟ ଶିକ୍ଷା, ଶିଶୁ ମନ୍ଦିରରେ ପ୍ରଥମେ ପଢ଼ୁଥିଲି, ତାପରେ କଲାକୋଟରେ ପଢ଼ୁଥିଲି, କଲାହାଣ୍ଡି ଜିଲ୍ଲାରେ। ମୋ ବାପା ସେଠି ହାଇସ୍କୁଲ ଶିକ୍ଷକ ଥିଲେ, ଏବଂ ପରେ ଅଞ୍ଚଳ କଲେଜରେ ପଢ଼ିଛି ମୋର ସ୍ନାତକୋତ୍ତର। ଆମର ଜ୍ୟୋତି ବିହାରରେ ପଢ଼ିଛି, ସ୍ନାତକୋତ୍ତର ପରେ ଏମ୍ଫିଲ୍ କରିଛି।
0: ଅଧ୍ୟାପିକା ହେବା ପାଇଁ ଆପଣଙ୍କର ସ୍ୱପ୍ନ ଥିଲା ନା ଆପଣଙ୍କୁ କିଏ ପ୍ରେରିତ କରିଥିଲେ?
1: ମୋ ବାପା ଜଣେ ଶିକ୍ଷକ, ଯେହେତୁ ମୋତେ ସେ ପ୍ରେରଣା ଦେଇଥିଲେ, ଆଉ ମୋର ବି ସ୍ୱପ୍ନ ଥିଲା।
0: ପରିବାରରେ ଆଉ କିଏ ଅଛନ୍ତି?
1: ମୋ ସ୍ୱାମୀ ଅଛନ୍ତି, ମୋ ଗୋଟିଏ ପୁଅ ଅଛି।
0: ଆପଣ ଅଧ୍ୟାପିକା, କାର୍ଯ୍ୟରତ, ଗୃହିଣୀ,
1: ଆଜ୍ଞା,
0: ମା, ପତ୍ନୀ, ଏତେ ସବୁ ଦାୟିତ୍ୱ ଆପଣ କିପରି ସମ୍ଭାଳନ୍ତି, ଏହା ମଧ୍ୟରେ କିପରି ଗୋଟିଏ ସନ୍ତୁଳନ ରକ୍ଷା କରନ୍ତି, ଏବଂ ତା ସହିତ କବିତା ମଧ୍ୟ ରଚନା କରୁଛନ୍ତି, ଏହିସବୁ କାର୍ଯ୍ୟକୁ ଆପଣ କେଉଁ କେଉଁ ସମୟ ଦିଅନ୍ତି, ଏବଂ ଆପଣ ଏଇ ଯେଉଁ କବିତା ରଚନା କରୁଛନ୍ତି ତାହା କେତେବେଳେ ରଚନା କରନ୍ତି?
1: ଏଇଟା ମୋ କଥା ନୁହଁ ମ୍ୟାଡ଼ାମ୍, ଆଜିକାଲି ପ୍ରାୟତଃ ନାରୀମାନେ କାମ କରୁଛନ୍ତି।
0: ଆଜ୍ଞା,
1: ଆଉ ବିଧାତା ପ୍ରତ୍ୟେକ ନାରୀଙ୍କୁ, ମୋତେ ନୁହଁ, ପ୍ରତ୍ୟେକ ନାରୀଙ୍କୁ ସେ ଶକ୍ତି ଦେଇଛନ୍ତି। ସେ ଏକାଥରକେ ମା ହୋଇପାରିବ, ସ୍ତ୍ରୀ ହୋଇପାରିବ, ବୋହୁ ହୋଇପାରିବ, ସବୁକିଛି ହୋଇକି ନିଜ ପାଇଁ କିଛି କବିତା ଲେଖିବ। କବିତା ଲେଖିବା ମୋ ପ୍ରବୃତ୍ତି। ମୁଁ ଯେତେବେଳେ ଅଧ୍ୟାପନା ପାଇଁ ଯାଏ, ବସ୍ରେ ବସିଥିଲା ସମୟରେ ବି ମୁଁ ମୋବାଇଲରେ ଟାଇପ୍ କରିବି, କବିତା ଲେଖେ ଯେକୌଣସି ମୁହୂର୍ତ୍ତରେ। ରୋଷେଇ କରୁଥିବି, ରୋଷେଇ ଘରୁ ଆସିବି ଏବଂ ଗୋଟିଏ ଲାଇନ୍ ଲେଖି ପକେଇବି, ଏମିତି ମୁଁ ଲେଖେ। କୌଣସି ନିର୍ଦ୍ଦିଷ୍ଟ ସମୟ ମୁଁ ସାହିତ୍ୟ ସଂରଚନା ପାଇଁ ରଖିନି।
0: ଆପଣ ଏଇ ଯେଉଁ ସବୁ କାମ କରୁଛନ୍ତି, କେବେ କୌଣସି ସମସ୍ୟା ବା ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି କି?
1: ସମସ୍ୟା ହେଇଛି, ଯେମିତି ଭାତ ବସେଇଥିବି, ଡାଲି ବସେଇଥିବି, ଭୁଲି ଯାଇଥିବି କିଛି ଲେଖୁ ଲେଖୁ, କ୍ଷୀର ବସେଇଥିବି, ଏମିତି ଛୋଟ ଛୋଟ ସମସ୍ୟା ହେଇଛି।
0: ଆଚ୍ଛା, ଏହି ସମସ୍ୟା ଗୁଡ଼ିକୁ ଆପଣ କିପରି ସମାଧାନ କରନ୍ତି, କି ପରିବାରର ସଦସ୍ୟମାନେ ଆପଣଙ୍କୁ ସହଯୋଗ କରନ୍ତି ଯଦ୍ୱାରା ଆପଣ ଏହିସବୁ କାର୍ଯ୍ୟ ସହଜରେ ତୁଲେଇ ପାରୁଛନ୍ତି?
1: ମୋ ସ୍ୱାମୀ ଖୁବ୍ ସହଯୋଗୀ, ସେ ସହଯୋଗ ନକଲେ ମୁଁ ବୋଧହୁଏ ପ୍ରତ୍ୟେକ କ୍ଷେତ୍ରରେ ପାଦ ଦେଇପାରିନଥାନ୍ତି କି ସଫଳ ବି ହୋଇପାରିନଥାନ୍ତି। ମୋ ଶାଶୁ, ମୋ ପୁଅ, ମୋ ଶ୍ୱଶୁର ସମସ୍ତେ ମୋତେ ସହଯୋଗ କରନ୍ତି ମ୍ୟାଡ଼ମ୍ ଏସବୁ କ୍ଷେତ୍ରରେ। ପିଲାବେଳୁ ମୋ ମା ବାପା ବି ମୋତେ ପ୍ରେରଣା ଦେଇଛନ୍ତି, ମୋ ବାପା ବି ସାହିତ୍ୟ ସଂରଚନା କରନ୍ତି, ତାଙ୍କଠୁ ହିଁ ମୁଁ ପ୍ରଥମେ ପ୍ରେରଣା ପାଇଥିଲି, ଦେଖିଥିଲି ତାଙ୍କୁ। ମୋ ବଡ଼ ଭାଇ ବି ଜଣେ ସ୍କୁଲ ଶିକ୍ଷକ, ହାଇସ୍କୁଲରେ ସେ ଶିକ୍ଷକ ଅଛନ୍ତି, ଏବଂ ସେ ବି ଅନେକ ଉତ୍ସାହ ଦିଅନ୍ତି, ପ୍ରଶଂସା କରନ୍ତି କବିତା ଲେଖିବା ପାଇଁ, ଗଳ୍ପ ଲେଖିବା ପାଇଁ ମୋତେ ପ୍ରୋତ୍ସାହନ ଦିଅନ୍ତି। ସେମାନଙ୍କର ପ୍ରେରଣା ହିଁ ଆଜିର ମୋ ସାହିତ୍ୟ ଯାତ୍ରା।
0: ନୂତନ କବିତା ଲେଖିବାକୁ ଇଚ୍ଛୁକ ଯୁବବର୍ଗଙ୍କୁ ଆପଣ କ'ଣ ପରାମର୍ଶ ଦେବେ?
1: ଚେଷ୍ଟା କଲେ ଯେମିତି ସମସ୍ତେ ସଫଳ ହୁଅନ୍ତି, ଯୁବବର୍ଗ ମଧ୍ୟ ଯେଉଁ ସୋସିଆଲ ମିଡ଼ିଆ ଆମେ ଦେଖୁଛେ ଏବଂ ଯେଉଁ ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି, ସେଇ ସମସ୍ୟାକୁ କିଛି ନାହିଁ, ବେଶୀ ନାହିଁ, ଦୁଇ ଧାଡ଼ି ଚାରି ଧାଡ଼ି ଯଦି ସେମାନେ ଲେଖନ୍ତେ, ସେଇଟା ନିହାତି ଦିନେ ନା ଦିନେ ଗୋଟେ କବିତା ହେଇ ହିଁ ଯିବ।
0: ମାନେ ଆପଣ କହୁଛନ୍ତି ଯେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଆଉ କୌଣସି ପ୍ରତିଭାକୁ ଲୁକ୍କାୟିତ କରି ରଖିଦେଉନି, ଲୋକଲୋଚନକୁ ସହଜରେ ଆଣିପାରୁଛି।
1: ଆଜ୍ଞା,
0: ବର୍ତ୍ତମାନର ଯୁବବର୍ଗ ଯଦି ନିଜର ପ୍ରତିଭାକୁ ତା ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଞ୍ଚାଇ ପାରନ୍ତେ ତାହେଲେ ତାଙ୍କର ବି ଉନ୍ନତି ହୁଅନ୍ତା।
1: ଆଜ୍ଞା ଆଜ୍ଞା, ନିହାତି, କାରଣ ସୋସିଆଲ ମିଡ଼ିଆରେ ସବୁ ଜିନିଷ ଆମେ ଜାଣିପାରୁଛେ, ଦେଶ ବିଦେଶର କଥା ସବୁ କିଛି ଆମେ ଜାଣିପାରୁଛେ।
0: ଭଲ

0: ସମାଜକୁ ଏକ ମେସେଜ ଦେଉଛନ୍ତି, ଯେଉଁ ପ୍ରେରଣା ଦେଉଛନ୍ତି ବଞ୍ଚିବା ପାଇଁ, ସଂଘର୍ଷ ପାଇଁ, ତାହା ନିହାତି ଆମର ଓଡ଼ିଆ ସାହିତ୍ୟକୁ ଉଜ୍ଜ୍ୱଳ ରଖିବ ବୋଲି ମୋର ଆଶା।
1: ଆପଣଙ୍କ ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି କହିବେ କି?
0: ଏହି ସାହିତ୍ୟ ହିଁ ତ ମୋର ଜୀବନ ମ୍ୟାଡ଼ାମ। ମୁଁ ଯେମିତି ପୂର୍ବରୁ କହୁଥିଲି, ନିହାତି ମୁଁ ଗୋଟିଏ ଦୁଇଟା ବହି ମୋର ହେଲାଣି, କିନ୍ତୁ ଲୋକଲୋଚନକୁ ବୋଧହୁଏ ଆସିନି। ଏବଂ ଯେଉଁ ଉପନ୍ୟାସଟା ମୁଁ ଲେଖିଛି, ନାଟକ ଗୁଡ଼ାକ, ସେଇଟା ପବ୍ଲିଶ କରିନି ଏପର୍ଯ୍ୟନ୍ତ। ମୋର ଗୋଟିଏ ଲକ୍ଷ୍ୟ ଯେ ଅନେକ ବହି ମୁଁ ଲେଖିବି, ସମାଜକୁ ନୂଆ ଦିଗନ୍ତ ଦେଖାଇବାରେ ଯଦି ମୁଁ ସହଯୋଗ କରିବି ତାହେଲେ ମୋର ସୌଭାଗ୍ୟ ହେବ।
1: ଆପଣଙ୍କର ଭବିଷ୍ୟତର ଏହି ପରିକଳ୍ପନା ରୂପ ନେଉ, ଆପଣ ଆପଣଙ୍କର ଲକ୍ଷ୍ୟରେ ସଫଳ ହୁଅନ୍ତୁ, ଉତ୍ତରୋତ୍ତର ଉନ୍ନତି କରନ୍ତୁ, ତାହା ହିଁ ଆମର ପ୍ରାର୍ଥନା ଏବଂ କାମନା। ଶେଷରେ ଆମର ମନୋରମା କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ'ଣ ରହିବ?
0: ନାରୀ ଯେମିତି ସର୍ବମ୍ ସହା, ସେ ପୁଣି ଯୋଗମାୟା, ସେ ପୁଣି ସଂଘର୍ଷ କରେ, ସେ ପୁଣି ସର୍ବସହେ, ସେ ସମାଜକୁ ଗଢ଼ିଦେବ, ପୁଣି ଭାଙ୍ଗିରୁଜି ଧ୍ୱଂସ କରିଦେବ। ଆମେ ଯଦି ପାରିବା ଏକ ସୁସ୍ଥ ସମାଜ ଗଠନ କରିପାରିବା, ଆମ ପୁଅ ଝିଅଙ୍କୁ ଯଦି ଏକ ସୁସ୍ଥ ନାଗରିକ କରିବା, ତାହେଲେ ସମାଜ ଶୃଙ୍ଖଳିତ ହେବ, ଦେଶ ଶୃଙ୍ଖଳିତ ହେବ, ଏକ ଶୃଙ୍ଖଳିତ ଭାରତବର୍ଷ ଆମେ ଗଠନ କରିପାରିବା।
1: ବାଃ, ବହୁତ ବଢ଼ିଆ ଚିନ୍ତାଧାରା, ଏବଂ ଆପଣଙ୍କ ଏହି କଥାକୁ ଆମର ଶ୍ରୋତା ଭଉଣୀମାନେ ଶୁଣି ନିଶ୍ଚିତ ପ୍ରେରିତ ହେବେ। ସେମାନେ ମଧ୍ୟ ତାଙ୍କର ପ୍ରତିଭାକୁ ନ ଚାପି ପରିସ୍ଫୁଟିତ କରିବା ପାଇଁ ନିଶ୍ଚୟ ଉଦ୍ୟମ କରିବେ, ତାଙ୍କର ନିଜର ପରିବାରର ସହଯୋଗ ଏଥିରେ ଲୋଡ଼ା ନିଶ୍ଚିତ ଭାବରେ। ଆପଣ ଆଜି ଆମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣଙ୍କର ନିଜ ଜୀବନ ଏବଂ ସାହିତ୍ୟ ଜୀବନ ବିଷୟରେ ଅନେକ ସୂଚନା ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
2: ଘର ସଂସାରର ସାହିତ୍ୟଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ଲିଲିମା ଭତାଙ୍କ କବିତା ଏବଂ ତାଙ୍କ ସହ ସାକ୍ଷାତକାର ଶୁଣିଲେ। ତାଙ୍କୁ ସାକ୍ଷାତ କଲେ ସଙ୍ଗୀତା ସାହୁ। ତେବେ ଶ୍ରୋତା ଭଉଣୀ, ଏଥର ଆସନ୍ତୁ ଶୁଣିବା ଏହି ଭକ୍ତିଗୀତଟି, କଣ୍ଠଦାନ କରିଛନ୍ତି ଶ୍ରୀଧର ସେଠୀ। ଗୀତ ରଚନା ମିଶ୍ର ସତ୍ୟନାରାୟଣ।

0: ତେବେ ଶ୍ରୋତା ଭଉଣୀ, ବର୍ତ୍ତମାନ ତ ସମୟ ସରି ଆସିଲାଣି। ଏହି ଭକ୍ତିଗୀତ ସହ ଆଜିର ଘର ସଂସାର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦରେ ଲେଖୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦରେ ଲେଖିବୁ।
1: ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ

ଦୃଢ଼ କରୁଛନ୍ତି ସରକାର। ଗତ ଏକ ମାସରେ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ନିର୍ମିତ 4 ନୂତନ ପିଢ଼ିର ଯୁଦ୍ଧପୋତ। ନାଗରିକତା ନିର୍ଦ୍ଧାରଣ ସମୟରେ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପ୍ରଦାନ। ଭିଏତନାମ ନୌକାବୁଡ଼ି ଘଟଣାରେ ଆଜି ମୁମ୍ବାଇରେ ପହଞ୍ଚିବ 15 ଭାରତୀୟଙ୍କ ମୃତଦେହ। ଜୋର୍ଡାନ୍, ବାହାରିନ୍ ଓ କୁଏତରେ ଆମେରିକୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ କଲା ଇରାନ। ଏବଂ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍। ଦେଶର ନୌସେନାକୁ ଦୃଢ଼ କରିବା ଲାଗି ଗତ ଏକ ମାସ ମଧ୍ୟରେ 4 ନୂତନ ପିଢ଼ିର ସ୍ୱଦେଶୀ ନୌସେନା ପ୍ଲାଟଫର୍ମ ସାମିଲ କରାଯାଇଛି। ସେହି 4 ଯୁଦ୍ଧପୋତ ମଧ୍ୟରେ INS ମହେନ୍ଦ୍ରଗିରି ହେଉଛି ସବୁଠାରୁ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ। ନୀଳଗିରି ଶ୍ରେଣୀର ଷଷ୍ଠ ଷ୍ଟିଲ୍ଥ ଫ୍ରିଗେଟ୍ ଭାବେ INS ମହେନ୍ଦ୍ରଗିରିକୁ ବିବେଚନା କରାଯାଉଛି। ଗତ 11 ଏହି ଯୁଦ୍ଧପୋତକୁ ନୌସେନାରେ ସାମିଲ କରାଯାଇଥିଲା। ଗତ ମାସ 21 ଭାରତୀୟ ନୌସେନାରେ 3 ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧପୋତକୁ ସାମିଲ କରାଯାଇଥିଲା। ସେଗୁଡ଼ିକ ହେଉଛି INS ଦୁନାଗିରି, ସଂଶୋଧକ ଓ ଆଗ୍ରେୟ। 17 ଏ ପ୍ରକଳ୍ପ ଅଧୀନରେ ଏହି ଯୁଦ୍ଧପୋତଗୁଡ଼ିକ ବିଭିନ୍ନ ପ୍ରକାରର ଭୂମିକାରେ ଅବତୀର୍ଣ୍ଣ ହେବାର କ୍ଷମତା ରଖିଛନ୍ତି। ଏହିସବୁ ଜାହାଜଗୁଡ଼ିକ ବାୟୁ ନିରୋଧୀ ହୋଇଥିବା ବେଳେ ସମୁଦ୍ର ପଥରେ ମଧ୍ୟ ଏହାକୁ ଠାବ କରିବା କଷ୍ଟକର। 17 ଏ ପ୍ରକଳ୍ପ ଅଧୀନରେ ଦେଶରେ 7 ଆଧୁନିକ ପିଢ଼ିର କ୍ଷେପଣାସ୍ତ୍ର ଉତ୍କ୍ଷେପଣ ବ୍ୟବସ୍ଥା ଥିବା ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ଯୋଜନା ରହିଥିବା ବେଳେ ଏହିସବୁ ଜାହାଜରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହା ଅନ୍ୟ କୌଣସି ଜାହାଜର ରାଡାର ମଧ୍ୟରେ ସହଜରେ ଦୃଶ୍ୟମାନ ହେବ ନାହିଁ। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପୃକ୍ତ ଯୁଦ୍ଧ ଜାହାଜଗୁଡ଼ିକ ସାମୁଦ୍ରିକ ସୁରକ୍ଷା ବୃଦ୍ଧି ସମେତ ନୀଳ ଅର୍ଥନୀତିକୁ ସମର୍ଥନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ନାଗରିକତା ନିର୍ଦ୍ଧାରଣ ସମୟରେ କୌଣସି ବ୍ୟକ୍ତିଙ୍କୁ ବିଦେଶୀ ଘୋଷଣା କରିବା ପୂର୍ବରୁ ସ୍ୱଚ୍ଛ ଏବଂ ନିୟମସମ୍ମତ ପ୍ରକ୍ରିୟା ଆପଣେଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆସାମର ଫରେନ୍ ଟ୍ରିବ୍ୟୁନାଲ୍ ଦ୍ୱାରା ବିଦେଶୀ ଘୋଷିତ 27 ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିବା ପରେ ଏହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ନାଗରିକତା ସ୍ଥିର କରିବା ବିଷୟରେ ନିରପେକ୍ଷ ନୀତି ଆପଣେଇବାର ଆବଶ୍ୟକତା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ଶୁଣାଣି କରି ଗୁଆହାଟୀ ଉଚ୍ଚ ନ୍ୟାୟାଳୟ ଏବଂ ଆସାମ ବିଦେଶୀ ନ୍ୟାୟାଧିକରଣଙ୍କ ଆଦେଶକୁ ରଦ୍ଦ କରିଛନ୍ତି। କଲମ୍ବିଆର ବୁକାରାମାଙ୍ଗାଠାରେ ଚଳିତ ମାସ 4-12 ପର୍ଯ୍ୟନ୍ତ ଅନୁଷ୍ଠିତ 56ତମ ଆନ୍ତର୍ଜାତିକ ଫିଜିକ୍ସ ଅଲମ୍ପିଆଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ଦେଶର 5 ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସ୍ୱର୍ଣ୍ଣପଦକ ହାସଲ କରିଥିବା ଏହି ଯୁବ ପଦାର୍ଥ ବିଜ୍ଞାନୀମାନେ ହେଉଛନ୍ତି ପୁଣେର କନିଷ୍କ ଜୈନ, ଇନ୍ଦୋରର ରିଧେଶ ଅନନ୍ତ ବେଣ୍ଡାଲେ, ନୂଆଦିଲ୍ଲୀର ରିଷିତ ଗର୍ଗ, ମୁମ୍ବାଇର ଶ୍ରେଷ୍ଠ ସୁରେୟା ଏବଂ ଅହମ୍ମଦାବାଦର ସବରିତ ଯୋଶୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ଦେଶର ଯୁବଶକ୍ତିର ଅଦମ୍ୟ ଶକ୍ତି ଓ ବିଜ୍ଞାନ ଏବଂ ଗବେଷଣା ପ୍ରତି ଆଗ୍ରହ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ଦଶନ୍ଧିରେ ବିଭିନ୍ନ ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଭିଏତନାମରେ ନୌକାବୁଡ଼ି ଘଟଣାରେ 15 ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମରଶରୀରକୁ ଆଜି ହୋଚିମିନ୍ ସହରରୁ ଭିଏତନାମର ଏକ ସ୍ୱତନ୍ତ୍ର ବିମାନରେ ଭାରତ ଅଣାଯିବ। ଭିଏତନାମ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ମରଶରୀର ବହନ କରି ଆସୁଥିବା ବିମାନଟି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରେ ଆଜି ରାତି 9:35 ପହଞ୍ଚିବ। ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଲାଗି ରାଜ୍ୟ ସରକାରଗୁଡ଼ିକୁ ବ୍ୟବସ୍ଥା କରିବା ଲାଗି ଦୂତାବାସ ପକ୍ଷରୁ କୁହାଯାଇଛି। ନ୍ୟୁଜିଲାଣ୍ଡର ଲୋକପ୍ରିୟ ଅଭିନେତା ସାମ୍ ନିଲ୍ଙ୍କ 78 ବୟସରେ ପରଲୋକ ଘଟିଛି। ଜୁରାସିକ୍ ପାର୍କ ଏବଂ ଦ ପିଆନୋ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ସେ ତାଙ୍କର ଅଭିନୟର ଛାପ ଛାଡ଼ିଯାଇଛନ୍ତି। 2023 ଅଭିନେତା ସାମ୍ ନିଲ୍ ଟି ସେଲ୍ ଲିମ୍ଫୋମା ରୋଗରେ ପୀଡ଼ିତ ହୋଇଥିଲେ। ଗତ 5 ଧରି ପ୍ରମୁଖ ହଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ତାଙ୍କ ଅଭିନୟ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତି ଆକ୍ରମଣ ସ୍ୱରୂପ ଜୋର୍ଡାନ୍, ବାହାରିନ୍ ଏବଂ କୁଏତସ୍ଥିତ ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରିଥିବା ଇରାନ୍ର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଇଛି ମତାମତ। ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠାନୀତି ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମତାମତ ଆହ୍ୱାନ କରାଯାଇଛି। ଦେଶରେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ଏ ନେଇ ଏକ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ନୀତି ସହଯୋଗ ପ୍ରଦାନ କରିବ। ଉଚ୍ଚ ଗୁଣବତ୍ତା, ନୈତିକ ଏବଂ ଅଭିନବ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ ତଥା ଜାତୀୟ ଏବଂ ଆଧୁନିକ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେବା ଏହି ନୀତିର ଅନ୍ୟତମ ଉଦ୍ଦେଶ୍ୟ। ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ର ପାଇଁ ଏକ କେନ୍ଦ୍ରୀୟ ରୂପରେଖ ଭାବେ ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଏଜେଣ୍ଡା ପ୍ରସ୍ତୁତ କରିବାକୁ ଏହି ଚିଠାନୀତିରେ ପ୍ରସ୍ତାବ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ଅଂଶୀଦାରଙ୍କ ପରାମର୍ଶ ଏବଂ ସୁପାରିଶ ଉପରେ ବ୍ୟାପକ ଆଲୋଚନା କରାଯାଇ ଏହି ଚିଠାନୀତି ପ୍ରସ୍ତୁତ କରାଯାଇଛି। ମତାମତ ଦାଖଲ କରିବାର ସମୟସୀମା ଆସନ୍ତା 27 ତାରିଖକୁ ଧାର୍ଯ୍ୟ କରାଯାଇଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ COVID-19 ସାମ୍ପ୍ରତିକ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ସୀମାନ୍ତ ଅଞ୍ଚଳଗୁଡ଼ିକ ପାଇଁ ସରକାର ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ସନ୍ଦିଗ୍ଧ କୋଭିଡ୍ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆନ୍ଧ୍ରପ୍ରଦେଶ ସୀମା ସଂଲଗ୍ନ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବାଧ୍ୟତାମୂଳକ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ନିରୀକ୍ଷଣ ବ୍ୟବସ୍ଥା ନିରନ୍ତର ଜାରି ରହିଛି। ସନ୍ଦିଗ୍ଧଙ୍କ ନିୟମିତ ପରୀକ୍ଷା କରାଯିବା ସହ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସଂକ୍ରମଣର ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି। ଆନ୍ଧ୍ରପ୍ରଦେଶରେ COVID-19 ସଂକ୍ରମଣ ଯୋଗୁଁ ଇତିମଧ୍ୟରେ 2 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନରେ ଦେଶବ୍ୟାପୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଦେଶବ୍ୟାପୀ 3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଏବଂ ଜାତୀୟ ସ୍ତର ପର୍ଯ୍ୟନ୍ତ ଚାଲିବ। ଚଳିତ ମାସ 24-27 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାଗୁଡ଼ିକ ପାଇଁ ଆଜିଠାରୁ ମାଇ ଭାରତ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାଗୁଡ଼ିକର ଫାଇନାଲ୍ ଆସନ୍ତା ମାସ 12 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନୃତ୍ୟ, ସଙ୍ଗୀତ, ରିଲ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର, ନୁକ୍କଡ଼ ନାଟକ ଓ କବିତା ଆଦି ପର୍ଯ୍ୟାୟରେ 15-29 ବର୍ଷ ବୟସର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସୂଚନା ଅନୁଯାୟୀ ଗଗନଯାନ କ୍ରୁ ମଡ୍ୟୁଲ୍ର 3 ପ୍ରମୁଖ ପରୀକ୍ଷା ସଫଳତାର ସହ ଶେଷ ହୋଇଛି। କ୍ରୁ ମଡ୍ୟୁଲ୍ ସମୁଦ୍ର ମଧ୍ୟରେ ପଡ଼ିବା ପରେ ଯେଭଳି ସିଧା ହୋଇପାରିବ ସେ ନେଇ ପରୀକ୍ଷଣ ସଫଳ ହୋଇଛି। ଏଥିଲାଗି ଇସ୍ରୋ ପକ୍ଷରୁ ଥଣ୍ଡା ଗ୍ୟାସ୍ ଆଧାରିତ ବ୍ୟବସ୍ଥା ବିକଶିତ କରାଯାଇଛି। ଦ୍ୱିତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଉଭୟ ଅଂଶକୁ ନିର୍ଦ୍ଧାରିତ ସମୟରେ ଅଲଗା କରି ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଏବଂ ତୃତୀୟ ପରୀକ୍ଷଣରେ କ୍ରୁ ମଡ୍ୟୁଲ୍ର ଅଲଗା ହେବା ସମୟରେ ସଂରଚନା ସମନ୍ୱୟର ସଠିକ୍ ପରିଚାଳନା ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗସ୍ତ କରିଥିଲେ। ସେଠାରେ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ବିଭିନ୍ନ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ଏରେଇ ଗ୍ରାମ ପଞ୍ଚାୟତଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ବିଚାର ବିଭାଗ ଏବଂ ଶ୍ରମ ଅଧିକାରୀ ସରପଞ୍ଚ ପ୍ରମୁଖ ଯୋଗଦେଇ ନାଲସା ଯୋଜନା 2025 ଉପରେ ଆଲୋଚନା କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଭତ୍ତା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଏହି ଅବସରରେ ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଆଗାମୀ ରଥଯାତ୍ରାର ପ୍ରସ୍ତୁତି ନେଇ ପୁଲିସ୍ ତଥା ଅନ୍ୟାନ୍ୟ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଲାଇନ୍ ପଡ଼ିଆଠାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଛି। ରଥଟଣା ପ୍ରକ୍ରିୟା ଏବଂ ଏନେଇ ରହିଥିବା ସତର୍କତାମୂଳକ ପଦକ୍ଷେପକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭିଡ଼ ଭିତରେ ଅଣନିଶ୍ୱାସୀ ହେଉଥିବା ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ବାହାରକୁ ଆଣିବା ସହିତ ଚିକିତ୍ସା ସେବା ଯୋଗାଇବା ନେଇ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ ବିଭିନ୍ନ ପୋଖରୀ ତଥା ସମୁଦ୍ରରେ ସୁରକ୍ଷିତ ସ୍ନାନ ଉପରେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ମକ୍ଡ୍ରିଲ୍ରେ ଅଂଶଗ୍ରହଣ କରିଥିଲେ। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୂଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ବିଳମ୍ବିତ ରାତିରେ ଗତକାଲି ମହାପ୍ରଭୁଙ୍କ ଘଣାକଟା କାର୍ଯ୍ୟନୀତି ଶେଷ ହୋଇଛି। ଦତ୍ତ ମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଖଡ଼ି ଆସିବା ସହ ଠାକୁରଙ୍କଠାରେ ଖଡ଼ି ଲାଗି ନୀତି କରାଯିବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। ବୁଧବାର ଦିନ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ କେତେକ ସ୍ୱତନ୍ତ୍ର ନୀତିକାନ୍ତି ରହିଥିବାରୁ ଚଳିତ ବର୍ଷ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାରେ ବାଓଫ୍ଲକ୍ ମତ୍ସ୍ୟ ଚାଷ ତଥା ଆଧୁନିକ ଚାଷ ପଦ୍ଧତିକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଆର୍ଏମ୍ସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ସମାରୋହରେ ମତ୍ସ୍ୟ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଆଧୁନିକ ମତ୍ସ୍ୟ ଚାଷ, ସରକାରୀ ସହାୟତା ଏବଂ ରୋଜଗାର ସୃଷ୍ଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଚାଷ କ୍ଷେତ୍ରରେ ରହିଥିବା ସରକାରୀ ଯୋଜନା ଏବଂ ଏହାର ସୁଫଳ ଉପରେ ଆଲୋଚନା ହୋଇଛି। ସମ୍ବଲପୁର ଏବଂ ଅନୁଗୁଳ ଜିଲ୍ଲାକୋର୍ଟକୁ ଆଜି ବୋମା ଧମକ ମିଳିବା ପରେ କୋର୍ଟ ପରିସରରେ ଯାଞ୍ଚ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୋର୍ଟକୁ ବୋମାରେ ଉଡ଼ାଇ ଦେବା ନେଇ ଏକ ଧମକପତ୍ର ଇମେଲ୍ ମାଧ୍ୟମରେ ଆସିଥିଲା। ଏହି ଧମକ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଲାସୀ ଆରମ୍ଭ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଏବଂ ବହୁସଂଖ୍ୟାରେ ପୁଲିସ୍ ଫୋର୍ସ ଏହି ତଲାସୀ

ଅଭିଯାନରେ ସାମିଲ ହୋଇଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11 ଜିଲ୍ଲାର 41 ସ୍କୁଲର ନୂତନ ଭାବେ ମନୋନୀତ ଚିଡ଼ିଆଖାନା ରାଷ୍ଟ୍ରଦୂତଗଣ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣର ଗୁରୁତ୍ୱ ଏବଂ ସେମାନଙ୍କର ଦାୟିତ୍ୱ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ 2023 ମସିହାରେ ଚିଡ଼ିଆଖାନା ରାଷ୍ଟ୍ରଦୂତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 2025 ମସିହା ଡିସେମ୍ବର ମାସରେ ଏଥିପାଇଁ ମନୋନୟନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 110 ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଶିକ୍ଷଣ ଅବସରରେ ଚିଡ଼ିଆଖାନା ରାଷ୍ଟ୍ରଦୂତଙ୍କୁ ସେମାନଙ୍କର ଦାୟିତ୍ୱ, ବନ୍ୟପ୍ରାଣୀ ସୁରକ୍ଷା, ପର୍ଯ୍ୟଟନ ପରିଚାଳନା ଆଦି ପ୍ରସଙ୍ଗଗୁଡ଼ିକ ଉପରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରଠାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ଗତ ମାସ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ 348.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକଠାରୁ 4% ଅଧିକ। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସ୍ୱାସ୍ଥ୍ୟ ଗବେଷଣା ପରିସରକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ଚିଠା ନୀତି ଉପରେ ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ର 136ତମ ସଂସ୍କରଣ ପାଇଁ ଦେଶବାସୀଙ୍କଠାରୁ ଆହ୍ୱାନ କରାଯାଉଛି ମତାମତ। ଏବଂ ରଥଯାତ୍ରା ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରେଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭକ୍ତିଗୀତ ଶୁଣନ୍ତୁ। ପ୍ରଥମେ ଆରତୀ ବେନର୍ଜୀଙ୍କ କଣ୍ଠରେ ଏ ଗୀତଟି, ଗୀତ ରଚନା ନାୟକ।

0: ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଶୁଣିପାରିବେ ଏ ବିରତି ପରେ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି

0: sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ ପୋପୁ ଛକା ଛକା।
2: ପାଛଲିନ୍ତା କଥାନ୍ ହେତୁ ଆସ୍କୁନ୍ ମନେ ଖାତିରିକି ଆଜ ଆଜିର୍କି କଥା ଏକାନେକ୍ରି ତାମ କଥାନି ତେଙ୍ଗାଲିଆର ତମେ ତେଙ୍ଗନା ଶୈଲିବଧ ଇନ୍ନେ ରାଚା ଯେ ଏକ ସ୍କଟି ଆବନ୍ ନାମ ମନ୍ଧ୍ୟାନ୍ ଚିଆଲକାତରୁ ମେନାଲକାତ ସଥେ ଯେନ୍ତା ନାମ ଯେତେ ନାହା ଚାଲକାତ ତେଙ୍ଗାଲିଆର ଅଣ୍ଟାରା ଆଜି ଅଣ୍ଟାରାଚା ଆସନ୍ ରାଜାସ ଅଣ୍ଟାରାଚାସ ତାହିଁ ରାନୀ ଅଣ୍ଟାରାଚା କାଉଣ୍ଟା ପଦ୍ଦାନୁ ପାଚକି ସଣ୍ଟାରାଚାସ ତାଙ୍କି ପାଚୁ ଭିରାଚା ଘା ଘା ତେଙ୍ଗାଲିଆର ଯେ ହାରବୁଲା ବାଢ଼ିଏଟି ପାର୍ତ୍ତାରାଚା ପାର୍ତ୍ତାମିଆଁ ବାଢ଼ିଏଟି ମାନ୍ନୁ ରାଚା ଆ ମାନ୍ନୁକି ବାଢ଼ିଏଟି ଢୋଡ଼ୁରୁ ରାଚା ଆରୁ ଅନ୍ନୁ ଅଣ୍ଟା ରାକ୍ଷସ ରାଲିଆସ ଇନ୍ନେ କେତିନି କେତେ କଥାନି ତେଙ୍ଗାଲିଆର ଆରୁ ଆ କଥାନି ଯେନ୍ ତେଙ୍ଗାଲିଆର ଆ କଥାନି ଗେ ଉଲା ବହୁତ କଥା ରାଚା ଶିଖରା ଗେ ଆହା ଗେ ଆ କଥାନିବନ୍ ନାମ ମେନାଲକାତ ଆରୁ ଆଦ୍ଗି କଥାବନ୍ ବୁଝ୍ରାଲକାତ ଆରୁ ଆଦ୍ଗି ମାଧ୍ୟମତି ଆ ନୀତି ଶିକ୍ଷାବନ୍ ନାମାନ ଗୋଟି ତେଙ୍ଗାଲିଆର ଧୀରେ ଧୀରେ ଧୀରେ ଧୀରେ ସାମିଆ ପରିବର୍ତ୍ତନ ମାଞ୍ଜା ଆ କଥାବନ୍ ଯେନ୍ ତେଙ୍ଗାଲିଆର ଧୀରେ ଧୀରେ ଆଦାନ ଲେକ୍ଚର ବହି ମାଞ୍ଜା ବହି ଗୁଠି ଉର୍ଖା ଆରୁ ବହି ଗୁଠି ପଢ଼ା ଖାତରା ପ୍ରକୃତିରେ ଯଦି ଏର ଥିଲେ କଥାନି ମେଞ୍ଚକୁନ୍ ଯେନ୍ତା ବଢ଼ିଆ ଲାଗ୍କି ଆରୁ ଫିର୍ ମେନାଲ କାରଣ ବାଗିର ଲାଗି ହନ୍ନେ ବହି ପଢ଼ନା ଦିଅଣ୍ଟା ବଢ଼ିଆ ଜିନିଷ ଦୁ ନାମ ଯାହା ବି ନାମେ ମନୁ ଉର୍ଖାଲି ଆପନ ବହି ହିସାବନୁ ଲେଖନା କଥା ଆଉ ବହି ବି ଅଥରନା କଥା ଦୁ ଆରୁ ନାମ ଯଦି କଥାକୁଟିନ୍ ଲେଖତ ଆରୁ ଇଅତ ବହି ହିସାବନୁ ହେଲେ ଇ କଥାକୁଠିତ ଯୁଗ ଯୁଗ ରକ ନାମ ଯାହା ବୁଙ୍ଗା କେର କିଛି ଆ କଥାନ ବି ଆହା ଆଙ୍ଗତ ଆରୁ ଯଦି ନାମ ବହି ଲେଖତ ହେଲେ ନାମେ ଯେନ୍ ବାରନା ପିଢ଼ି ଆଥିଲି ଆବଡ଼ାର ହି ଆହା ଆଙ୍ଗର ତା କଥା ପାଞ୍ଜା ଯେ ଇ ବହି ଲେଖନା ବହି ଛାପାବାନା ଆରୁ ବହି ପଢ଼ନା ବଦନଟା ବଢ଼େଟି ବଢ଼ିଆ ଜିନିଷ ଦୁ ଇ କଥାବନ ନାମ ବୁଝର୍ନା କଥା ଆରୁ ବହି ପଢ଼ନା କଥା ଦୁ ବହି ପାର୍ଚକା ଥିଲେ ଇଓ ମାଲ୍ଲା ଇଓ କଥାନ ନାମ ଆହା ଆଙ୍ଗତ ନାମେ ନଲେଜ ବୋଧି ବାଢ଼ର ଆଉ ଇ ପଢ଼ନାନ୍ତି ନାମ ଯେନ୍ ଖୁସି ହାକ୍ଷତ ଦୁସରା ଏକାସାନିଆ ଖୁସି ପଲ୍ଦା ଥାକ୍ଖା।

ଆର୍ ଇ ବଦ ନାମେ ପୁରୁଖାନ୍ତି ନାମେ ତକ୍ ଆଉ ନାମେସ୍ତି ନାମେ ଯେନ୍ ବାର୍ନା ପିଢ଼ି ତକ୍ ଇ ଯେନ୍ ଗୋଟେ ସଂଯୋଗ ମାନାଲି ଇ ବହି ବଦ ଆ ବଦ ବାଢ଼ିଟି ନାମେ ସମାଜକେ ଲାଗନ୍ ସମ୍ପତ୍ତି ମାନ ତା ଯେତେ ନାମ ବହି ପାଢ଼ତ୍ ଆର୍ ଯାହା ବି ନାମେ ମନୁଲା ଆତଲି ଆଦାନ ଲେଖତ୍ ଆଉ ବହି ହିସାବନୁ ପ୍ରକାଶିତ କାମ ଯେ ନାମେ ଭବିଷ୍ୟତ ପିଢ଼ି ବି ଆଦାନ ପାଢ଼ରାରୁ ଆହା ଆଙ୍ଗର୍ ଇ ଆଶା ସହିତେ ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର୍। ଇତିହାସ ତେଙ୍ଗାଲି ଯେ ମୁଲିନ୍ତି ଆଲାର୍ ହାରବୁନୁ ରାଲିଆର୍ ଆରୁ ଆବଡ଼ାର ହାରବୁନ୍ତି ଯେନ୍ ଫାଡ଼ୁ ହାକରାଲି ଆଦାନ ମହାଲିଆର୍ ଝରଣାନ୍ତି ଯେନ୍ ଆମୁ ଏତା କାଲିଆ ଖୁଲକୁଲା ତେଲ ଆଦାନ ହାପ୍ପାଲିଆର୍ ଆର୍ ଭିନ୍ ଭିନ୍ ଯେନ୍ ମାନ୍ନୁ ମାସ ଆତିଲି ଝେପରା ମାନ୍ନୁ କା ଭିଡ଼ ଏକାସନ ଆତିଲି ମାନ୍ନୁ ଗିଏ ଅଣ୍ଟା ବୁରେଇ ହନେ ଜାଗା ଗୁଠେନୁ ରାଲିଆର୍ ଆରୁ ଭି ତେଙ୍ଗନାର୍ ଯେ ପାର୍ତା କିଆ କା ପାର୍ତାନୁ ଯଦି ଢଡ଼ୋର କା ଖୋଲର ଆଦ୍ଗେ ଉଲା ଭି ତମ ରାଲିଆର୍ ବୁଲିକିରି ହାରବୁ ସାଙ୍ଗେନ୍ ମିଶ୍ରାର ଆରୁ ରାଚାର୍ ହାରବୁନ୍ତି ଯାହା ମାନାଲିଆ ଆଦାନ୍ତା ମନ୍ଦରାଲିଆର ଆରୁ ମହାଲିଆର୍ ତେଲା ମାନ୍ନା କିଟି ମାନ୍ନା ଖିଜିରି ମାନ୍ନା ହୁର୍ମି ବାକେନ୍ ଯେନ୍ ଜିନିଷ୍ ଗୁଠି ହାକରାଲିଆ ଆଦାନ୍ ଅନ୍ଦରାଲିଆର ଆରୁ ମହାଲିଆର୍ ହାରବୁନୁ ଜନ୍ତୁ ରାଚା ଆବଡ଼ା ଗୁଠି ଭିନ୍ତାମ ଇଞ୍ଜାର ଚାପିଆର ଆରୁ ଡେମଚାର ଚାପିଆର ଆରୁ ତାଙ୍ଗାନ୍ ପିଟାର୍ ଆରୁ ପହେଲେ ତା ବାନାର୍ ଯେ ତାମ ହନେ ହେନା ବନ୍ ମହାଲିଆର୍ ପାଛିଲି ପାଛିଲି ଇ ଚିଚୁ ଗେ ବ୍ୟବହାର ବନ୍ ଆଖାରୁ ଆଦାନ କୁର୍ଚାର ଫିର୍ ଧୀରେ ଧୀରେ ଆନୁ ଇଦାନ ହାଦାନ ମିଶା ବଚାରରୁ ଏକାନେ ତାମା ଭଲ୍ ଲାଗ ଆ ପ୍ରକାର ବିତାଚାର କା ଆଦାନ ଲାଚାର ଆରୁ ଅନାମୁହାଗି ଶିଖରାର ଧୀରେ ଧୀରେ ଧୀରେ ଧୀରେ ତାମ ଚାଷ କାମଚାର ଆରୁ ଏକାନିକିରି ତମେ ଜିଆ ବନ୍ ଆଘ୍ଲି ଆଘ୍ଲି ହର୍ ହୁ କଥାନ ଭାବଚାର ଆରୁ ତମେ ଜୀବନଧାରା ବୋଧନେ ଧୀରେ ଧୀରେ କିରି ଇଆ ଏତେ ଆରୁ ବାର୍ଚା ଆଉ ଯଦି ହନେ ନାମ ବତ୍ ହେଲେ ଭିନ୍ ଭିନ୍ ପ୍ରକାର ସମ୍ପ୍ରଦାୟ ଆତଲନାର ନେ ଏକା ଏକା କଠାନୁ ରାଚାର ଆବଡ଼ାର ଅଣ୍ଟା ତମେ କଠାଟା ମାଞ୍ଜା ଆଉ ଆକୁନ୍ ତେଙ୍ଗା ଖାତିର କିଛି ଯେ ନାମେ ଓଡ଼ିଶା କଥାନ ଯଦି ନାମ ବିଚାରକେ ହତ୍ ହେଲେ ଓଡ଼ିଶାନୁ 62 ପ୍ରକାର ଆଦିବାସୀ ଆତଲନାର ବୋଲିକିରି ଲେଖା ଖାତିର କିଛି ଆଦାଦ ସ୍ୱୀକୃତି ପ୍ରାପ୍ତ ବୋଲିକିରି ତେଙ୍ଗା ଖାତରାଲି ହନେ ତା ଭିନ୍ ଭିନ୍ ଆଦିବାସୀ ଗୁଠିଆର ଆତଲନାର ଆଉ ହନେ ଏରଥ ହେଲେ ନେ ହାରବୁନୁ ରାଲିଆର ହାରବୁ ସାଙ୍ଗେନ୍ ବେଚାଲିଆର ହାରବୁ ସାଙ୍ଗେନ୍ ଆଲଖାଲିଆର ହାରବୁ ସାଙ୍ଗେନ୍ ତାମ ଅନା ମହାଲିଆର ଆବଡ଼ାରିନ୍ ଆଦିବାସୀରୁ ତା ଆବଡ଼ାର ଆଧୁନିକ ସଭ୍ୟତା ଏନ୍ଦେଦ ଆଉ କାଥାମନ ଭଲକିରି ଆହାଗି ଲାଗ୍ୟାନ୍ ତାମେ କେତିନି କେତେ ଉଲ୍ଲା ଲାଗିଆ କିରି କିଛି ଯାହା ବି ମାନ୍ନା ଧୀରେ ଧୀରେ ଧୀରେ ଧୀରେ ଆବଡ଼ାର ନାମେ ମୁଖ୍ୟ ସ୍ରୋତକେ ବାରାଲ ନାରିନ୍ ହେଲେ ତମେ ଜୀବନ ଜୀବିକାନୁ ଯାହା ବି ତମ ବ୍ୟବହାର ନାନାଲିଆର ତମେ ଯାହା ଚାଲିଚଳଣି ରାଚା ତମେ ଯାହା ସଂସ୍କୃତି ରାଚା ତମେ ଯାହା ଭାଷା ଆଦାଦ ଭି ଧୀରେ ଧୀରେ ଚାଲିଥିଲେ ବାରାଲିଆ ହେଲେ ଏରା ଖତରାଲି ଯେ ଯେତ୍କି ଯେତ୍କି ନାମ ଆଧୁନିକ ସଭ୍ୟତା ବନ ଗ୍ରହଣ ନାନାଲ ଦାତ ହେତ୍କି ହେତ୍କି ନାମେ ସଂସ୍କୃତି ବୋଧ ନାମେ ଚାଲିଚଳଣି ବୋଧ ହନେ ପାଛିରି ରାକାଲି ଲେଖା ଲାଗାଲି ତା ଯାହା ବି ମାନ୍ନା ଆକୁନ୍ ତକ୍ ବି ଆର୍ଗି ମୁଜରା ଆକୁନ୍ ଯଦି ନାମ ଯେତେ ଚାହୁଁଥିଲେ ଇ ନାମେ ଭାଷା ସଂସ୍କୃତି ନାମେ ପରମ୍ପରା ବନ ଆଘ୍ଲି ହୁଆ ଅଙ୍ଗତ ଆଉ ଇ କଥା ବନ ଖାଲି ନାମ ବୁଲି ମାରିଲା ସରକାର ବି ଆଖା ଯେ ଅଣ୍ଟା ଜନମଙ୍ଗଳ ରାଷ୍ଟ୍ରନୁ ଯେତେରିକି ସଂସ୍କୃତି ବନ ସମ୍ମାନ ଚିହ୍ନା କଥା ଯେତେରିକି ଭାଷା ବନ ଠିକ୍ ହିସାବନୁ ବାଚାବା କାଁକେ ଲାଗାନ୍ ଚେଷ୍ଟା ନାନା କଥା ତା ଯେତ୍କି ବି ଆଦିବାସୀ ଭାଷା ଆତିଲି ଆନୁନ୍ ତା କେତେଟା ଭାଷା ଆବନ୍ ଏକାନିକିରି ଆଲାର ଆହର ଅଣ୍ଟା ପିଢ଼ିନ୍ତି ଆରୁଣ୍ଟା ପିଢ଼ିକେ କ ଆ କଥାନ୍ ଚିନ୍ତା ନାନିକିରି ଇ ନାମେ ଆଦିବାସୀ ଭାଷାନୁ ଭି ସ୍କୁଲ୍ନୁ ଏକାନେ ପାଠତାମାନ ଆ କଥାନ୍ ଚିନ୍ତା ନାଞ୍ଚାର ଆଉ ସ୍କୁଲ୍କେ ଲାଗାନ୍ ଭିନ୍ ଭିନ୍ ଯେନ୍ ଆଦିବାସୀ ଭାଷା ଆତିଲି ଏକାନେ ଆଦାନ ପାଠତର ଆରୁ ଏକାନେ ଆବଡ଼ାରିନ୍ ସାମିଲ କାମର ଇ କଥାନ୍ ଚିନ୍ତା ନାନିକିରି ଅଣ୍ଟା ପଦକ୍ଷେପ ବି ଅଣ୍ଟା ସାମିଆନୁ ହୁଆ ଖାତରା ଆରୁ ନାମେ ହନେ ଏର ଥିଲେ ନାମେ ଏଇ ସମ୍ବଲପୁର ଜିଲ୍ଲା ନାମେ ଆଦିବାସୀ ବହୁତ ଆଦିବାସୀ ଆତଲନାର କିଷାନ ମୁଣ୍ଡା ଉରାମ ଖଡ଼ିଆ ଇନେ ହେଇକିରି ନିନ୍ଦିକାନାର ଫିର୍ ବି ଜହକିରି ନାମେ କୁଣାର କୁଣା ସମ୍ପ୍ରଦାୟ ଯେନ୍ କିଷାନ ୱାଲଦାତ ଇ ଭାଷାଭାଷୀ ତା ଆଲାର

0: ଜହର୍ ଟିକେ ଆତଲନାର୍ ଆଦ୍କେ ଲାଗାନ୍ ଇନ୍ ଆମେ ସମ୍ବଲପୁର ଜିଲ୍ଲାନୁ କୁଣା ଭାଷାତି ଭି ପାଠ ପଢ଼ାକେ ଲାଗାନ୍ ଅଣ୍ଟା ଯୋଜନା ନାଞ୍ଜାର୍ ହେଲେ ଏକାନେକିରି ପାଠ ପାଠତର୍ ଏକାନେକିରି ଆବଡ଼ାରିନ୍ ସାମିଲ କାମର୍ କୁଣା ହାତଦାରିନ୍ ଗୁଠି ଆରୁ ଏକା ବହି ବନ୍ ପାଠତର୍ ବହି ଏକାନେ ଲେଖାମାନ ଆ ବାବଦନୁ ଯେତେବେଳେ ଚିନ୍ତା ନାନା ଖାତରା ହୁବାକେନ୍ ଅଣ୍ଟା କମିଟି କାମିକିରି ସରକାର ଯାହା ପଦକ୍ଷେପ ଅଚିକିଚା ହୁ ସାମିଆନୁ ଯେନ୍ ଆଜ୍ଞାଘାର ସିଧାସଳଖ ଅଣ୍ଟା ଜଡ଼ିତ ମାଞ୍ଚାର ଆରୁ ଏକାନେ ବହି ଲେଖା ଖାତର ଆର୍ ଏକାନେ ନାମେ ଏଇ କୁଣା ହାତ ଗୋଚୁର ପାଢ଼ା ଆଙ୍ଗର ଆ କଥା ମୁଁ ଚିନ୍ତା ନାଞ୍ଜାର ଆରୁ ବହି ଲେଖା ମୂଲି ମାଞ୍ଜା ଆରୁ ବହି ଭି ଲେଖା ଖାତରା ତା ଏକାନେ ଏକାନେ ଆବଦ ମାଞ୍ଜା ଯେ ଆ କଥା ମୁଁ ନାହାଗି ଲାଗାନ୍ ଇନ୍ନା ଆକାଶବାଣୀ ତାର୍ତି ଏମ୍ ମେହକାଦାମ ରବି ନାରାୟଣ ମିର୍ଦ୍ଧା ଆଜ୍ଞା ଘରି ତାମ ତମେ ସମିଆନୁ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଯେନ୍ ସମ୍ବଲପୁରନୁ ଆତିଲି କା ଦେବଗଡ଼ ରାଚା କା ସୋହେଲାନୁ ଆସାନ ଭି ତାମ ନାଲକୁ ନାଞ୍ଜକାନାର ପ୍ରିନ୍ସିପାଲ ହିସାବନୁ ତମେ କାର୍ଯ୍ୟଦକ୍ଷତା ପ୍ରତିପାଦନ ନାଞ୍ଜକାନାର ତା ହୁ ସମିଆନୁ ତାମ ଭି ଇ ଯେନ୍ କୁଣୁ ଭାଷାନୁ ଲେଖାପଢ଼ା ମାଞ୍ଜା ସିଧାସଳଖ ତାମ ଭି ଜଡ଼ିତ ରାଚାର ତା ଏକାନ ଏକାନେ ଆଦତ ମାଞ୍ଜାରୁ ଏକାନେକିରି ବହି ଲେଖା ଖାତରାରୁ ଆକୁନ୍ ଆମେ ହାଦୁ ବୁଚୁର ପଢ଼ାଲନାର ଆ କଥାବନ ଆଲୋଚନା ନାନତ ଆରୁ ଏ ମେହକାଦାମ ଇନ୍ନା ତାମ ଆକୁନ୍ ଆମେ ଇ କାର୍ଯ୍ୟକ୍ରମନୁ ଉପସ୍ଥିତ ହେଲାର ତା ବାରା ତମେ କାନେ ଦ୍ୱିପଦ କାଚେ ନେଖରତ ଇ ବାବଦନୁ ତାମ ଏନ୍ଦିର ବାଲନାର ଆରୁ ଏକାନେକିରି ଇ କଥାବଦ ନାମେ କୁଣୁ ଭାଷାତି ସ୍କୁଲନୁ ହାଦୁ ବୁଚୁର ପଢ଼ାଲନାର ଆରୁ ଏକାନେ ବ୍ୟବସ୍ଥା ମାଞ୍ଜିକିଚା ହୁସାମି ଆନୁଜେ ତା ମିର୍ଦ୍ଧା ଆଜ୍ଞା ଜୁହାର
1: ଜୁହାର ଜୁହାର
0: ନିମନ୍ତା ସ୍ୱାଗତ ନାନାଲଦାମ ଆମେ ଇ ପୁନା କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା ଯେନ୍ ନାମେ କୁଣା ଭାଷାତି ଚାଲରାଲି ଆକାଶବାଣୀ ତରଫତି ଆ କାର୍ଯ୍ୟକ୍ରମ ନୁ ହେଲେ ପହଲା ତେଙ୍ଗର ଯେ ଇ ଯେନ୍ ଚିନ୍ତାଧାରା ନାନା ଖାତରା ଯେ ଭିନ୍ ଭିନ୍ ଯେନ୍ ନାମେ ଆଦିବାସୀ ଭାଷା ଗୁଠି ଆତିଲି ଆ ଭାଷା ଗୁଠିନୁ ଏକାନେକିରି ସ୍କୁଲନୁ ଭି ହାଦୁ ବଚୁରିନ୍ ପାଠତମ ବୋଲିକିରି ଯେନ୍ ଚିନ୍ତା ନାନା ଖାତରା ଆରୁ ନାମେ ଇ କୁଣା ଭାଷା ବନ ଏକାନେକିରି ଇନୁ ସାମିଲ ବାଞ୍ଜା ଯେ ଇ କଥା ଟିକେ ତେଙ୍ଗର
1: ତ କଥା ମାଞ୍ଜା ଯେ ସରକାର ଏରିଆ ଯେ ନାମେ ଆଦିବାସୀ ଗୁଠିଆର ଯେନ୍ 32 ପ୍ରକାର ଆଦିବାସୀ ରାନାର 62 ପ୍ରକାର 32 ପ୍ରକାର ଆର୍ କେ 32 ପ୍ରକାର ନିଜ ନିଜର ଭାଷା ଏନେ କୁଣୁ ଭାଷା ନାମେ ଯେନ୍ତା ଉରମ ଭାଷା ମୁଣ୍ଡା ଭାଷା ଆ ଭାଷାନୁ ଆର୍ କାଚରା ଖରାଲ ନାର
0: ଆଚ୍ଛା
1: ତ ଯେତେବେଳେ 32ଟା ରହି ଆରେ ଚିନ୍ତା କାମା ଖାତରା ଯେ ଇର୍ ଗୁଠେର୍ ଗେ ଲାଗାନ୍ 3400ଟା ସ୍କୁଲ ନୁ ଖାଲି ନିଜର ଭାଷାନ୍ତା ହାତଦାର ଖାଲି ପାଢ଼ାଲନାର ଦୁସରା ଭାଷାନ୍ତାର ମାରିଲାର ଦ୍ୱାରା ନାମେ ଇସାନ କୁଣୁ ପାଡ଼ା ରହି କୁଣୁ ପାଡ଼ନ୍ତାର ଖାଲି କୁଣୁ ହାତଦାର ପାଢ଼ାଲନାର ହଣ୍ଡେ ସ୍କୁଲ 3400ଟା ରହି ଇ ନାମେ ରାଜିନୁ
0: ଆଚ୍ଛା
1: ତ ଇ ରେନ୍ଦିରେକେ ଖାଲି କାଚନା ଖାନା ବାକେ ଇର୍କେ ଅଣ୍ଟା ପ୍ରୋବ୍ଲେମ୍ ମାନାଲି ସମସ୍ୟା ମାନାଲି ଯେ ଇର୍ ଓଡ଼ିଆ ସ୍କୁଲକେ ଯେତେବେଳେ କାଲନାର ହୁବାକେ ଲାଜରାଲ ନାରୀର ନିଜର ଭାଷାନୁ କାଚନା ଖରାଗେ ଆର୍ ଗାନେ ଓଡ଼ିଆକେ ସାମିଲ ମାନାଗେ ଲାଗାନ୍
0: ଆଚ୍ଛା
1: ଆଦିକେ ଲାଗାନ୍ ବଡ଼ା ଅସୁବିଧା ମାଞ୍ଜା ସରକାର ଚିନ୍ତା କମ୍ଚା ଆଉ ପୁରା ଜନଗଣନା କାମନା ଲେଖା ଶିକ୍ଷା ଜଗତନୁ 2005 ଗୋଟା ଜାତୀୟ ଶିକ୍ଷାନୀତି ପ୍ରଚଳନ ଯେତେବେଳେ ମାଞ୍ଜା ହୁବାକେ ଏରିକିରି ବାଚା ଯେ ନିଶ୍ଚିତ ଭାବରେ ଯେନ୍ ଭାଷାରେ ଆଜି 32ଟା ଭାଷା ଯେନ୍ ଭାଷା ଆଦିବାସିନ୍ଦା କାଚନା ଖାରାଲନାର ହୁରିକେ ଲାଗାନ୍ ନାମ ବହି ତିଆର କାମତ ବୋଲିକିରି ତାପରେ ବହି ତିଆର ଆରମ୍ଭ ମାଞ୍ଜା ଆରମ୍ଭ ଯେତେବେଳେ ମାଞ୍ଜା ପପୁଲେସନ୍ ବା ଜନସଂଖ୍ୟା ଅନୁସାରୁ ପହଲା 10ଟା ଭାଷା ଉପରେ ଆର୍ ଅଚାର ପହଲା 10ଟା ଭାଷା ଯେତେବେଳେ ଅଚାର ହୁବାକେ ନାମେ ସମ୍ବଲପୁରନୁ ମୁଖ୍ୟ କରି ଏକା ଭାଷା ବେଶୀ ଜାତି ରାନାର ଆର୍ ମାନାଲା ନାମେ କିଷାନ ଆଉ ମିର୍ଦ୍ଧା ଦୁସରା ଜାତି ଆର୍ ବି ରାନାର ତ ଇର୍ ଯେତେବେଳେ ଆରମ୍ଭ ମାଞ୍ଜା କରା ବହି ଲେଖା ଗି ଲାଗାନ୍ ନାମେ ସୁନ୍ଦରଗଡ଼ ମାଞ୍ଜା ଉରାମ ମୁଣ୍ଡା ଅନ୍ୟ ବହି ଲେଖା ମାଞ୍ଜା ଏନେକିରି ଓଡ଼ିଶାନୁ 32ଟା ଭାଷା ଅନ୍ତୁ 10ଟା ଭାଷା ଗି ଆର୍ ଅଚାର
0: ପହଲା
1: ହଁ ଆଉ 2006 ବହି ଲେଖା ଆରମ୍ଭ ମାଞ୍ଜା ହଁ ଯେତେବେଳେ ବହି ଲେଖା ଆରମ୍ଭ ମାଞ୍ଜା ସେତେବେଳେ ଇ ବହିକେ ମୁଖ୍ୟ କୋଡ଼ିନେଟର ନେ ମାଞ୍ଜାର ମାରିଲା ଯେନ୍ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଗୁଡ଼ାକ 30ଟା ଜିଲ୍ଲାନୁ ଯେନ୍ 30ଟା ରହି ଆର୍ ଏନ୍ଦିରିକେ ଆର୍ ଗେ ଦାୟିତ୍ୱ ଚିଚାର ସରକାର ଦାୟିତ୍ୱ ଚିକିରି ଆର୍ ଗେ ଭିତରୁ ଅନ୍ୟଟା କୋଡ଼ିନେଟର ଆର୍ ଇନ୍ ଚିଚାର ତ ସୌଭାଗ୍ୟ ହେଙ୍ଗେ ନେ ଯେ ସମ୍ବଲପୁରନୁ ଡାଟ ଯେତେବେଳେ ନେ ଚାକିରି କମା ଲାଗାନ୍ ଏଙ୍ଗାନ୍ ଆର୍ ଦାୟିତ୍ୱ ଚିଚିଆର
0: ଆଚ୍ଛା
1: କୁଣୁ ଲାଗାର ଗେନ୍ ମନ୍ଦା ବହି ତିଆର ମାନାଲି ତାପରେ କୁଣୁ ଆଲାନ୍ ତାପରେ ବହୁତ ଆଗ୍ରହର ସହିତ ନେନ୍ ଯାହା ଯାହା କାମନା କଥା ଯେନ୍ତା ତାଲିମ ସିଷ୍ଟମ ଯେନ୍ତା କାମନା କଥା କାମିକିରି ତାପରେ ବହି ଲେଖା ଆରମ୍ଭ ମାଞ୍ଜା ବହି ଲେଖା ଯେତେବେଳେ ଆରମ୍ଭ ମାଞ୍ଜା ହୁବାକେ ନାମେ ସମ୍ବଲପୁର ଜିଲ୍ଲାନୁ କୁଚିଣ୍ଡା ବାମରା ଆଉ ଜମେନ୍କିରା ଇ 3ଟା ବ୍ଲକ୍ନୁ ପୁରା କୁଣା

0: ସେଟା ଖତରା ନା ନିନ୍ଦିକାନାର ପୁରା କେତେ ନାଇଁ କେତେ ଆଉ ହାରାହାରି ଜନଗଣନା କାମ ଖାତରା ଯେ ଚାଳିଶଟା ସ୍କୁଲ ଦୁସରା ଜାତିନ ତାର ମାଲ୍ଲାରିନ ଖାଲି କୁଣାର ରାନାର
1: ବାକେନ୍ ଆଜିକାଲି କାନ ଇଦାନ ଚିନ୍ତା ନାନା ଖାତରା ଯେ କୁଣା ଭାଷା ଦିଅ ବହି ଲେଖ
0: ବହି ଲେଖ
1: ହେଲେ ନିମା ଯେତେବେଳେ ଦାୟିତ୍ୱ ଚିଆ ଖାତରା ନିମେ ଏନ୍ଦର କର୍ତ୍ତବ୍ୟ ରାଚା ହୁ ଟାଇମ୍ ନୁ ଯେ ଏକାନ ଏକାନ କିରି ନିମ୍ ବହି ଲେଖର ଆ କଥାପନ ଏକାନ କିରି ନିମ୍ ଚିନ୍ତା ନାନକାର ଏନ୍ଦର ଏନ୍ଦର ପ୍ଲାନିଂ ରାଚା ହୁ ବାକେନ୍
0: ପ୍ଲାନିଂ ଏନ୍ନେ ବତରେ ରାଚା ଯେ ଇରା ବନାଲେ 150 ନାମେ ରାଜି ପୃଥିବୀନ୍ତା ବିରାଟ ରାଜିନ୍ତାନ 150 ଦେଶ ନୁ ବି ଚିନ୍ତା ଖାତରା ଖାଲି ନାମେ ଭାରତ ନିକେ ଓଡ଼ିଶା ନୁ ମାନଲି
1: ଆଚ୍ଛା
0: ତ ଆର୍ ଗେ ଭିତରେ ଯେତେବେଳେ ଆଦିବାସୀ ସମ୍ପ୍ରଦାୟ ଗୁଠେ ରାନାର ତ ଇ ରକମର ଭାଷାକେ ଲାଗାନ ଅଗ୍ରଗତି କାମ ମାନଲା କାମର ବା ଦକ୍ଷତା ବିକାଶ ଯେତେବେଳେ ତମେ ମାନଲା ମାନୁ ଆର୍ ଗେ ଲାଗାନ ସିଧା ଇ ରକମର କାମିକିରି ଅଣ୍ଟା ଲିଙ୍କ ତାମାନେ କାଞ୍ଚାର ସଂଯୋଗ ସ୍ଥାପନ କାଞ୍ଚାର ତ ନେମ୍ ଯେତେବେଳେ ବହି ଲେଖା ଲେଖାମ ନାମେ ଇଶାନ ଓଡ଼ିଶାନୁ ଯେତେବେଳେ ନାମେ ଲେଖା ଲେଖାମ ଭୁବନେଶ୍ୱରନୁ ହୁବାକେ କାନାଡ଼ାନ୍ତା ଡେଭିଡ୍ ହକ୍ ଆଉ ଆମେରିକାନ୍ତା ପାମାଲା ମେକେଞ୍ଜି ଆରି ହେମେକାନେ ବକିକିରି ପୁରା ମାସ ମାସ ଧରିକିରି ବହି ଲେଖଛନ୍ ଆର୍ ସାଙ୍ଗେ ଯେ ଆର୍ ବାତିକିରି ଟେକ୍ନିକ୍ ଗୁଠିନ ମାନ ବାତ୍ୟାଚାର କାହାଣୀ ଗୁଠିନ ବାତ୍ୟାଚାର ଆ ଏନ୍ନେ ଯଦି ଲେଖତ ତାହେଲେ ମାନ ବୋଲିକିରି କାଞ୍ଚାର ଆଉ ନେମି ଥାମେକାନେ ମିଶେଇକିରି ବହି ଲେଖଛି କାମ ହଁ ନାର ଖାଲି ଟେକ୍ନିକ୍ ମାନ ବାତ୍ୟାଚାର କିନ୍ତୁ କାହାଣୀ ଗୁଠିନ ଏକାନେ ଲେଖା ଖାତର ଚରିତ୍ର ଏକାନେ ଅନ୍ଦ୍ରା ଖାତର କିନ୍ତୁ ଆଦି ନନ୍ଦରିକିରି ନେମ୍ ତାପରେ ହେମେ କୁଣୁତି ଏକଦମ୍ ପୁରା ଲେଖା କାମ ହଁ ଲେଖା କାମ ଯେତେବେଳେ ଯେତେ ମାଷ୍ଟର ଗୁଠିଆ କୁଣୁ ମାଷ୍ଟର ଖାଲି ଅନ୍ଦରିକିରି ଯେତେବେଳେ ଲେଖା ଆରମ୍ଭ କାମଛି କାମ ହୁବା କାଇଁ ସାଫା ଯେତେବେଳେ ଏତେ ଖୁସି ମଞ୍ଜାର କରାଯାଏ ମହା ମୁସ୍କିଲ ଯାହା ହଉ ଆମେ ଭାଷା ନୁ ଆଜି କାହାଣୀ ସବୁ ମାନିକିରି ବହି ଲେଖା ମାନ ବୋଲିକିରି
1: ହଁ କୁଣୁ ମାଷ୍ଟର ଗୁଠିଆ ରାଜାର କୁଣାର ନାମେ ଯେନ୍ ମାଷ୍ଟର ମାନଙ୍କ ଚାର ସ୍କୁଲ ଗୁଠିନୁ ଆପଣ ନିମ୍ ସିଲେକ୍ସନ କାମିକିରି ଅନ୍ଦରକାର
0: ହେଲେ
1: ଏକାନେ ଇଓ ଆଲାର ରାଚାର ନାମେ କୁଣୁ ମାଷ୍ଟର ଗୁଠିଆରୁ ଏକାନିକିରି ନିମ୍ ବହି ଗୁଠିନ ବନ ଲେଖ
0: ହଁ 20-30 ଲେଖା ମାଷ୍ଟର କାମିକିରି 7-7 15 ମାସିନୁ ଏନେ ନେ ଟ୍ରେନିଂ କାମ ଖାତିଲେ 7-5 ଲେଖା ତାର ମାନେ
1: ଆଚ୍ଛା
0: ଟ୍ରେନିଂ କାମିକିରି ଅଣ୍ଟା ରାଚା ତାଙ୍କେ ଯୋଜନା ରାଚା ଯେ ଯେନ୍ ବର୍ଷକୁ 30 ସପ୍ତାହ ଲାଗାନ ବହି ତିଆର ମାଞ୍ଜା ଆ ବହି ଦେନ୍ଦ୍ର ମାଞ୍ଜା ବାଡ଼ଖା ବାଡ଼ଖା ବହି 30 ସପ୍ତାହ କି 30 ଆଉ କାଟି କାଟି ବହି ଯୋଡ଼େ ଲେଖା ଅଣ୍ଟା ସପ୍ତାହନୁ ଏନେକରି 90 ବହି ଅଣ୍ଟା ସପ୍ତାହନୁ 3 ବହି ବାଡ଼ଖା ବହି ଅଣ୍ଟା କାଟି ବହି ଯୋଡ଼େ ଏନେକରି ମୁନମୁନଟା ବହି ଧରିକିରି ପୁରା 30 ସପ୍ତାହକେ 90 ବହି ତିଆରି ମଞ୍ଜା କରା ଆଉ
1: ହେଲେ ଆଜି ବାଡ଼କା ବହି ଆର ଛୋଟେ ବହି ବାଲଦାର ବାଡ଼କା ବହି ବୋଧ ଏକାନେ ଦାର ଛୋଟେ ବହି ବୋଧ ଏକାନେ ଦୁ ଏକାନେ ରାଜା ଟିକେ ତେଙ୍ଗର ହେଲେ ଭଲ ମାନ ହଁ
0: ତ ବାଡ଼ଖା ବହି ଏନେ କଥା ଧାରା ଅଣ୍ଟା ଆମେ ଅଣ୍ଡା ଥିମ୍ ବା ପ୍ରସଙ୍ଗ ଅଛି କାମ ନେମ୍ ଆ ପ୍ରସଙ୍ଗ ନୁ କାମିକିରି ବହି 3-3 ଖଣ୍ଡ ଲେଖା ମାଞ୍ଜା ଧାରା ଫାଡ଼ୁ କଥା ଖାତରା ଫାଡ଼ୁ କଥା ଯେତେବେଳେ ଖାତରା ବାଡ଼ଖାଟେ ବହି ଅଣ୍ଟା ଲେଖା ମାନ କାଟି ବହି ଯୋଡ଼େ ଲେଖା ମାନ ତ ବାଡ଼ଖା ବହି ଲେଖା ବାକେ ବହି ହବତ ବାଡ଼ଖା ମାନ ବହି ହବତ କାଟି ମାନ କିନ୍ତୁ ଆନୁ ଏନ୍ଦେର ଏନ୍ଦେ ପ୍ରସଙ୍ଗର ଆଦ ମାନାଲି କଥା
1: ତ ଏକା ପ୍ରସଙ୍ଗ ବନ ଆଲୋଚନା ନାଞ୍ଜକୁନ ଆମେ ହାଦାର ଭଲକିରି ବୁଝିଥାଙ୍ଗ ଇ କଥା ବନ ହି ଧ୍ୟାନ ଚିଆ ଖାତରା
0: ଆଦିକେ ରେଲାକା ନେନ୍ଦେର ବହି ହବତ ଛୋଟିଆ ବାଡ଼ଖା ବହି ରାଜକୁନ ବି ଆଜିକେ ବେଶୀ ମାନଲା ପ୍ରଥମ ଶ୍ରେଣୀ ତା ବହି ତ ବେଲେ 4-5 ପୃଷ୍ଠା ୟା ଛବିର ୟା କଥା ଲେଖାର କୁଣୁ କଥା
1: ଅଣ୍ଟା
0: ବହି ଗେ ନିମା ଉଦାହରଣ ଚାଲିଲା ନେରା ଯେ ଜଡ଼େ ରିନ୍ ସାମାନ ହଁ ବହି ଗେ ନାମ ତ ଜଡ଼େ ରିନ୍ ସାମାନ ନେ ନେ ଜଡ଼େର କାଦଲି ଆରୁ ନାଡ଼ିଆ ଜଡ଼େ ରିନ୍ କେବନା ଖରାର ଦୁଇ ଲେଖର କାବିନା ଖରାର ୟା ଫଟୋ ଆଇଥିଲି କାଦିଲି ଆଉ ନାଡ଼ିଆ ଗି ଅଣ୍ଟା ଆଣିନୁ
1: ହଁ
0: ଖରାଲ ହଁ ତାପରେ କାଦିଲି ତେଙ୍ଗିଆ ଏନ୍ ବାଡ଼ଖା ୟା କଥା ପୁରା ଦେଖା କାମନା ଲେଖା ତେଙ୍ଗାଲି ଏନ୍ ବାଡ଼ଖାନ ବୋଲିକିରି ତାପରେ ୟା ନାଡ଼ିଆ ତେଙ୍ଗିଆ ଏନ୍ ବାଡ଼ଖାନ ଦୁଇ ଲେଖର କେମିନା ଖରାଲ ନା ଏନ୍ ବାଡ଼ଖାନ ବୋଲିକିରି ତାପରେ କାଦିଲି ଆରୁ ନାଡ଼ିଆ ଡଡ଼କୋ ତାରା ବୁଝରାଗେ କେରାର ତମେ ତମେ ବାଡ଼ଖା ଦୁଇ ଲୋକ ବାଲନା ତ ବେଲେ ଗୁଚା ବୁଝରତ ନା ଆଉ ଡଡ଼କୋ ତାରା କେରାର ଆଉ ଡଡ଼କୋ ତେଙ୍ଗିଆର ନେଡ଼ ବାରଖାର ଏମାନ ତେଙ୍ଗା ବୋଲିକିରି ଡଡ଼କୋ ତେଙ୍ଗିଆ ଏକା ତାରା କାଲଦାର ଆର୍ ତେଙ୍ଗିଆର ଏମେ ଜଡ଼େ ରିନ୍ ତିନ୍ ନେଦ ବାରଖା ତେଙ୍ଗା ନିମ୍ ବୋଲିକି ତେଙ୍ଗିଆର ସମାଧାନ କାମାଗେ ତାପରେ ଡଡ଼କୋ ତେଙ୍ଗିଆ ନିମ୍ ଜଡ଼େ ରିନ୍ ପୂଜା ସାଁ ଲାଗଦାର ମହାପୁରୁ ସାଁ ଲାଗଦାର ଆଦଗା ଲାଗା ନିମ୍ ଦୁହି ଲୋକର ସାମାନ ନିମ୍ ନେଧିର କାଟି ବାଡ଼ିଖିଆ ମାଲିଆ ଦୁଇ ଲୋକ ରିନ୍ ସାମାନ ବୋଲିକି ତେଙ୍ଗିଆ ତ ଇରାଦ ମାନଲି ଅଣ୍ଟା ବହି ନୁ ବାରଖା ହିସାବରେ କମିକିରି ଚିତ୍ର କାମିକିରି କାମା ଖାତର ଇଦ୍ଗେ ଛୋଟ ବହି ବି ଏନେ କାହାଣୀ ଇ ଫାଡ଼ୁ ଲାଗାନ ନମେ କାର୍ଲା ମାଞ୍ଜା ଯାହା ଯାହା ରହି ଆର୍ ନୁ କାମିକିରି ବି ଛୋଟ ଛୋଟ ବହି ଏନେ କାମା ଖାତ୍ର
1: ଆଚ୍ଛା ତ ଇସନ୍ ତେଙ୍ଗା ଖାତ୍ର ଯେ ଇ ନମେ ଯେନ୍ କୁଣା ହାଦାର ଇ ନାଡ଼ିଆ ବି ଆକାନାର କାଦଲି ବି ଆକାନାର ଆଉ ଡୋଡ଼କୋ ବନି ଆକାନାର
0: ତ ଇ
1: କଥା ମୁଁ ଯଦି ନାମ ତେଙ୍ଗ ଥିଲେ ଠିକ ତମେ ଧ୍ୟାନ ବୋଧ ବାର
0: ଆଉ
1: ତାନେ ବୁଝରାଙ୍ଗ ଏକାମଲା ତ ଇନ୍ନେ ଗୋଟେ ବିଷୟବସ୍ତୁ ଥି ହୁଆ ଖାତ୍ର ଆର ଯେନ୍ କାହାଣୀ ହିସାବ ନୁ ଏକାନିକିରି ତାମାନେ ଶିକ୍ଷାଦାନ ଚିଆ ଖାତ୍ର ଇନ୍ନେ ବହି ଗୋଟେ ପ୍ରସ୍ତୁତ ମାନ ଯାବ
0: ପ୍ରସ୍ତୁତ ମାନ ଯା
1: ତ ଇଦା ନିମ ତେଙ୍କର ଯେ ପ୍ରଥମ କ୍ଲାସ୍ ତା ବହି ଯେନ୍ ପହଲା ନେ ବାରର ତ ହନେ ହେଇକିରି ଖାଲି ପ୍ରଥମ କ୍ଲାସ୍ ଗଲେ କାନ ବହି ଲେଖା ଖାତ୍ରା କା ଇଓ କ୍ଲାସ୍ ତକ ନେ ବହି ଲେଖା
0: ଇଏ କ୍ଲାସ୍ ରୁ ପାଞ୍ଚ କ୍ଲାସ୍ ତକ ଇଏ କ୍ଲାସ୍ ରୁ ପାଞ୍ଚ କ୍ଲାସ୍ ତକ ପହଲା କଥା ମାନ ଯା ଯେ ନାମେ ପ୍ରଥମ ଶ୍ରେଣୀ ନୁ ହାଦାର ଖାଲି କୁଣୁ ଭାଷା ତି ପାଢର ଅକ୍ଷର ବି କୁଣୁତି ଧର ଅଣ୍ଟା ଯୋଡ଼େ ମୁଣ୍ଟା ୱାଲଦାତରାମ ଅଙ୍କ ବହିକେ ବି ଚାର ତିଆର ମାନ ନାମେ ଅକ୍ଷର ବହି ବି ତିଆର ମାନ ତାପରେ ମାନିକିରି ଧୀରେ ଧୀରେ ଇନ୍ଦିର ମାଞ୍ଜା ତାପରେ ବହି ତିଆର ମାଞ୍ଜା ବହି ତିଆର ମାନ ଦେଇକିରି ଏନେ ତାମାନେ ବାର୍ଖା ବହି କାଟି ବହି ତିଆର ମାଞ୍ଜା ଆର୍ ସପ୍ତାହକେ ଯେନ୍ ସମୟକେ ବିନା ଚାଖାକେ ବହି ଲେଖାମାନ ହଁ ପୁଷ୍ପୁନିକେ ପୁଷ୍ପୁନି ବହି ଲେଖାମାନ ପୁନା ଅନ୍ନାକେ ପୁନା ଅନ୍ନା ବହି ଲେଖାମାନ ଏନେକିରି ପୁରା ଷାଠିଏଟା ବହି ତିଆର ମାନ ଆଉ ବିଭିନ୍ନ ରକମର ମାନ
1: ବୋଲେ ନାମ ଯେନ୍ ସାମିଆନୁ ଗତି କମାଲ ଦାତ ନାମେ ଯେନ୍ ପର୍ବପର୍ବାଣି ଚାଲି ଚଳଣି ସଂସ୍କୃତି ଆସିଲି ଆ ବାକେନ୍ ଯାହା ଖାତରାଲ କିର
0: ଛୋଟେ ବହି କାହାଣୀ ଏକା ରକମର ଦୁ କିନ୍ତୁ ଛୋଟେ ବହି କାମିକିରି ଆଉ ଛୋଟେ ବହି ନୁ ଧର ତେଲା ମୋହନା କାମ ବହିକେ ନାମିଛି କାମ ତ ହଦାର ତେଲା ମାନୁକେ କେରାର ମିଆଁ ଏରିଆର ଯିଏ ଅଣ୍ଟା ମାକଡ଼ ତେଲା ମହାଲି ହଦାର ଏରିଆର ନିର୍ଘତିଆ ନାଡ୍ଡାର ହଁ ଏଦିନ ହାର୍ତୁ ନେରିକିରି ଯେତେ ନିର୍ଘତିଆ ନାଡ୍ଡାର ଯେତେବେଲେ ଆଦିର ମାନଲା ହାର୍ତୁ ଦିନ ନାଡ୍ଡା ମିଆଁ ଯେନ୍ତା ନାଡ୍ଡା କି ତେଲା ଧୁର୍କୁଟା ଖାତରା ଯେନ୍ତା ଖାତରା କି ହଦାର ମଖାର କେତେ ନା କେତେ ଆଉ ଖୁସି ମଞ୍ଜାର କେରାର ଆଉ
1: ମାନେ ଅଣ୍ଟା ମନୋରଞ୍ଜନ ମାଧ୍ୟମ ଶିକ୍ଷା ଚିଆ
0: ମେସେଜ ବି ରାଲି ଯେ ଏରା ହଦାର ନାଡ୍ଡାର ବୋଲିକି ଆଦି ନା ଲାଲି ତାନେ ଖତରା ତେଲା ହଦାର ମୁଖାର ଖୁସି ମଞ୍ଜାର କେରା ଇସାନେ ଆଉ ଚାଚା ମାଲା ଖେବୁଡୁ ଆର୍ ତ ମିଆଁ ନାଡାଲି ଏରିକି ଆଦି କାମାଲି ଆଉ
1: ଠିକ ଠିକ ଠିକ ତ ଇନ୍ନେ ସବୁ ଜିନିଷ ବନ୍ଦ ଧ୍ୟାନ ନୁ ଚିଆ ଖାତିକି ଚା ଯେ ଇ ପ୍ରକାର ଯେନ୍ ନାମେ ଯେନ୍ କାହାଣୀ ବନ୍ ନାମ ହତ ଆଉ ଲେଖତ ବୋଲିକିରି ଏକାନେ ନିମ୍ ଇ କାହାଣୀ ଗୁଠି ଛୋଟ ଛୋଟ ମନ ଅଚକାର
0: ଇଦାନନ୍ଦର କାମ ତାମ ଚରିତ୍ର ଚିଚାର ଯେହେତୁ ଏମାନ କାହିଁ ଆମେରିକାନ୍ତି କାହିଁ କାନାଡ଼ାନ୍ତି ବାରିକିରି ଏମାନେ ଯେତେବେଳେ ଶିଖାବାଲନାର ଆର୍ ବି ଛୋଟିଆ ଛୋଟିଆ କାହାଣୀ ହେମେ କାହାଣୀ ନି ଆର୍ ଖରି ଖୁସି ମଞ୍ଜାର କେରାର ଇ ଗାଏ ଏନେ କଥା ରହି ବୋଲିକିରି ହଁ ଏ କାକଣ ଚାଳାନୁ ଅଣ୍ଡା କାହାଣୀ ଲେଖକାନ ଯେ ଚାଳ ଯେ କୁଲିହା ଆଉ ଲାକଡ଼ାନ ମୈତ୍ର ବସ ଓକିଆର ଆଉ କୁଲିହା ବାଚା ବାରା ମୈତ୍ର ନାମ କତ ହାଲୁଗେ ନିମାନ ବଢ଼ିଆ ଜିନିଷ ଅଣ୍ଟା ଇନା ମହତନ ବୋଲିକିରି କୁଲିହା ଏନ୍ଦିର କାମଚା କାକଣ ଚାଳଣ ଥାଙ୍ଗେ ଲେଞ୍ଜ ଆମର ଭୁର୍ସୁଲାର ଲେଞ୍ଜ ତ ଟିକେ ଏନେ ନେ କାମଚା ଚା ଯେନ୍ତା କାକଣ ଧୁର୍କୁଟା ଉର୍ଖା ଆଲତି ହଁ ତାର ଲାକଡ଼ା ପୁରା ହଁ ଲାକଡ଼ା ଏକଦମ ନିର୍ଘତିଆ ମହାଲି ଇ ବୁଆ ମୈତ୍ର ନିମ ଏକାନେକିରି ଉଲା ହାନି କାମା ଚାଲଦାର ଯେ ଲାଞ୍ଜ ହବନ ଯେ ପୁରା କାକଣ ଉର୍ଖାଲି ବୋଲିକିରି ତାପରେ ମଖାର ଖୁସି ମାଞ୍ଜା ତାପରେ ଏରିଆର ଲାକଡ଼ା ବାଚା ସବୁଦିନ ମୈତ୍ରୀ ନେନ୍ଦିର ମେହ ନେନ୍ କାଦାନ୍ତ ଟେନ୍ଟି ହେଇକି ଲେଞ୍ଜ ନିମି ଖୁଡ଼ଖୁଡ଼ାପନ ବାଚା ଯେତେ ଲାକଡ଼ା ଖୁଡ଼ଖୁଡ଼ା ବାଲି ଥାଙ୍ଗେ ତ ଭୁର୍ସୁଲା ମାରିଲି ଦୁ ଧାର ଚା ତାଙ୍ଗେ ପୁରା ହେ ସୁରୁଖା କତରା ଏକଦମ ଜାହତେଲ ବୁଙ୍ଗା ପାର୍ତାଗି ତ ହାତଦାରକେ ଲାଗା ନେନେ ଖୁସି ମଜାକ ତା କାହାଣୀ ଲେଖିକିରି ହଁ ଇନୁ ମୁଖ୍ୟମାନ ଆଲି ଯେ ଯେତେବେଳେ ନାମେ କୁଣାର କାଲନାର ଏରା ବାକେ ଏମାଗେ କାନାର ଏରକର କାକଣ ଚାରା ହାନି ଲାତା ଗୁଠି ରହି ଆସାନ ରହି ଆସାନ କାକଣ ଚାରା ବି ରହି ଏନେ ଖୁଡ଼ଖୁଡ଼ିକିରି ଅଥରନାର ଆଉ ସାଙ୍ଗେ ସାଙ୍ଗେ କାଲିକିରି ତମେ ମାନି ତରକାରୀ
1: ଏକା ସମ୍ପ୍ରଦାୟ ଗୁଠିଆର ତମେ ଦୈନନ୍ଦିନ ଜୀବନରୁ ଯାହା ଗୁଠି ତମେ ଏରାଲନାର ଆରୁ ଏକାନେକିରି ତମେ ଜୀବନ ବନ ଆନୁ ବିତାବାଲନାର ଆ ପ୍ରକାର କାହାଣୀ ଗୁଠି
0: କାହାଣୀ ଗୁଠି ଲେଖା ମାନାଲି ଇ ରକମର ତାମାନେ ପ୍ରସଙ୍ଗ ଯେନ୍ ତେଙ୍ଗାଲଦାନ ଖରା ବର୍ଷା ଶୀତ ଏନେ କାଲି ତାପରେ ଫାଡ଼ୁଗେ କାଲି ତାପରେ ମାନୁ ଗୁଠିକେ କାଲି ଏନେ ସବୁ କାମିକିରି ପୁରା ଥିମ୍ ବେଷ୍ଟ କାମିକିରି ଏନେ କାହାଣୀ ତିଆର ମାନାଲି ତିଆର ମାନାଲି
1: ତ ଇଦାନ୍ ତ ନିମ୍ ବହି ଲେଖକାର ଏଇ ବହି ଯେନ୍ ଯେତେବେଳେ ଲେଖକାର ନିମ୍ ତ କାହାଣୀ ବି ଅଚକାର ଯେନୁ ନିମ୍ ଗୀତ ବି ସାମିଲ କାମଚକାର
0: ହଁ ଗୀତ ବି ସାମିଲ କାମଚକାର ଦାମ ଉପର କ୍ଲାସ ନୁ ସୁନ୍ଦର ଗୀତ ଗୁଡାକ ବି ନାମେ ଯେନ୍ ପର୍ବପର୍ବାଣୀ ମା କାନାଲି ପୁଷ୍ପୁନିକେ ମାନାଲି ନୂଆଖାଇକେ ଯେନ୍ ଗୀତ ପଡ଼ାଲନାର ହୁ ଗୀତ ଗୁଡ଼ି ବି କାମଚକାର
1: ହୁ ଗୀତ ଗୁଡ଼ି ନେକାନେ ନିମ୍ ସଂଗ୍ରହ ନଞ୍ଜକାର କା ଏକାନେ
0: ନାଇଁ ଗୀତ ଗୁଡାକ ବି କାଲିକେରି ସଂଗ୍ରହ କାମଚକାମ
1: ବୋଲେ ଏକା ପଦା ପଦ ଭିନ୍ନ
0: ହଁ ଯେନ୍ ବେଞ୍ଜା ବାକେ ଯେନ୍ ଗୀତୁ ପାର୍ନାର ଯେ ବେଞ୍ଜା ଗେ ଲାଗା ରଣ୍ଡା ବହି ଲାଗିଛି କାନ ଯେ କେରକାନ ନେ ମୁଣ୍ଡା ଆଜସିନ ତେଙ୍କାନ ଇଦାନ ବହି କାମଚକା ରହିଛି ଆର୍ କମ୍ୟୁନିଟି ନୁ ଟିକେ ନିମ୍ ପାସ୍ କାମକେ ଅନ୍ଧକେ ବୋଲିକି ତେଙ୍କା ଚାରା ଏରା ତ ପାସ୍ କାମଚକେ ବୋଲିକି ତେଙ୍କାନ ବାକେ ନାମ ଯେନ୍ ଜୁଆଡ଼ି ଆଉ ଯେନ୍ ସିଲ୍ ଶିଳ୍ପା କାମ ଦତ୍ କାଁ ବରକନିଆ ଯେନ୍ ଅକନାର ଯେ ଆଦିକେ ଅଣ୍ଡା ବହି ଲାଗିଛି କାନ ବହି ଯେତେବେଳେ ଲେଖା ଅଞ୍ଜା ଇବା ଏରା ବାକେ ଆ କାନିଆକୁଆର ଦୁଇ ଲୋକର ଜିକାନ ରାସାନ ତ ବହି ନେ ଏତକାନ ବାକେ ବହିଲା ନାତିଆନି ଏକାନେ ବେଞ୍ଜରକା ଦେ ବାଚା ସେ ବୁଏଙ୍ଗାନ ମାଲା ବନେ ତ ବେଞ୍ଜରକା ଦେ ବାଚାସ ନିନଟା ଭୁଲ କାମ ଚିକା ଦେ ବେଞ୍ଜନା ନିକେ ଠିକ ମାରିଲା ମାନୁ ବାଚାସ ଏକାନେ ବାଜକାନ ହୁ କାନିଆ ଗେ ରେଢ଼ି ଆବନେ ମାଲ୍ଲା ତିରୁହି ଫଟୁ ନୁ ଖୁଦିଗେ ଲେଖା ନିଏ ବେଞ୍ଜା ବୋଲି ଟିକେ ଗଡ଼ବଡ଼ିଆ ମାଞ୍ଜିକେ ଯିବା ଚାଷ ଏନେ କଥା ଦିନ ମାନେ ଆମେ ସଂସ୍କୃତି ନୁ ଏନେ ହି ରହି କାଁ ବଜକାନ ନେନ୍ ମାଲ୍ଲା ନେନ୍ ରେଢ଼ି ତିରିକିରି ବେଞ୍ଜରକା ଦେଖଛାନ କିନ୍ତୁ ଅସଲ କଥା ମାନେ ଯେ ଫଟୁ ନୁ ମାଲ୍ଲା ନେନ୍ ସୁର ମାଲ୍ଲା କାମୁନ ତ ପ୍ରକୃତିରେ ଆମେ ସଂସ୍କୃତି ନୁ ଯାହା ଯାହା ରହି ପର୍ବପର୍ବାଣୀ ବେଞ୍ଜା ବୁଞ୍ଜି ଯାହା ରହି ସବୁନୁ ଚିତ୍ର ସହିତ ମେସେଜ ଥାଇକିରି ବହି ତିଆର ମାଞ୍ଜିକିଛି
1: ଆଚ୍ଛା ଇଟା ତ ଯାହା ବି ମାଞ୍ଚା ନିମ୍ ନାମେ କୁଣା ଭାଷା ତିର ବହି ବି ନଟା ଲେଖକାର ଆଉ ଇଦା ଯାହା ନିମ୍ ତେଙ୍କର ଯେ ଏକ କ୍ଲାସ୍ ତି ପାଞ୍ଚ କ୍ଲାସ୍ ତକ୍ ଆକୁନ୍ ବି ପଢ଼ା ମନାଲି ହେଲେ ଇ ନାମେ କୁଣା ଭାଷା ତି ପ୍ରକୃତି ଆକୁନ୍ ଇଓ ସ୍କୁଲ୍ ନୁ ପଢ଼ା ମନାଲି ବାକି ନିମା ଲାଗ
0: ଇହାଦେ ନାମେ ମନାଲି କୁଚିଣ୍ଡା ଜମେନକିରା ବାମରାନୁ ଇହାଦେ ଚାଳିଶଟା ସ୍କୁଲ୍ ନୁ ପୁରା ନାମେ ସମ୍ବଲପୁର ଇଏ ବି ମନାଲି କିନ୍ତୁ ଇହାଦେ ଧୀରେ ଧୀରେ ବଢ଼ା କରା ଦିନ କିନ୍ତୁ ପହଲା ଯେତେବେଳେ ବହି ଲାଗିଛି କାମ ହୁଏ ଚାଳିଶଟା ସ୍କୁଲ୍ ଠିକ୍ କାମିକିରି ଆନୁ ମାଷ୍ଟର ଠିକ୍ କାମିକିରି ପଢ଼ାବା ଲିଆର
1: ଆଚ୍ଛା ଇ ଯେନ୍ ମାଷ୍ଟର ଗୁଠିଆର ଆଚାର ଯେନ୍ ପାଠ ପଢ଼ତା ଆପଣ ହିଁ ଆମେ କୁଣା ସମ୍ପ୍ରଦାୟର ମାଷ୍ଟର ଗୁଠିଆର କା
0: କୁଣା ସମ୍ପ୍ରଦାୟ ମାଷ୍ଟର ଗୁଠିଆ କୁଣା ନୁ ଯେତେବେଳେ ପାର୍ତର କୁଣା ମାଷ୍ଟର ମାନଙ୍କୁ ଟିକେ ଔଷଧିଆ ମାନ ତ ଧୀରେ ଧୀରେ ତାପରେ ଅନେକ ମାନିକେ ଯେତେବେଳେ ପ୍ରଥମ ଶ୍ରେଣୀ ନୁ କୁଣା ମାଷ୍ଟର ଦ୍ୱିତୀୟ ଶ୍ରେଣୀକେ ଯେତେବେଳେ କର ଏ ହାଦାର ଓଡ଼ିଆ ବି ପାଢ଼ର ତ ତୃତୀୟ ଶ୍ରେଣୀକେ ଯେତେବେଳେ କର ମୁଣ୍ଡଟା ଭାଷା ପାଢ଼ର କିସାନ ଭାଷା ହିଁ ପାଢ଼ର ଓଡ଼ିଆ ଭାଷା ହିଁ ପାଢ଼ର ଇଂଲିଶ ଭାଷା ହିଁ ପାଢ଼ର
1: ହେଲେ ତମେ ପହିଲା ମାନେ ସ୍କୁଲ ନୁ ଆହନା ବୋଧ କୁଣା ତାର୍ତି ଆରମ୍ଭ ମାନ ଯେହେତୁ ନମେ କୁଣା ସମ୍ପ୍ରଦାୟ ବେଶୀ ଆତଲାର ଯେନ୍ ଅଞ୍ଚଳ ନୁ ଅଞ୍ଚଳ ସ୍କୁଲ ଗୁଟି ନୁ କୁଣା ଭାଷା ଦି ପହିଲା ଆରମ୍ଭ ମାଞ୍ଚା ହେଲେ ଇ ଯେନ୍ ଆରମ୍ଭ ମାଞ୍ଚା ନମେ କୁଣୁ ଭାଷା ତି ପଢ଼ନା ବୋଧ ତା ନମେ କୁଣା ସମ୍ପ୍ରଦାୟର ଗେ ଏନ୍ଦେ ଏନ୍ଦେ ଲାଭ ମାଞ୍ଚା ବୋଲିକିରି
0: ଲାଭ ବାଚକୁନ ଯଦି ଏର ଥାଲେ ଲାଜରାଲ ନାମେ କୁଣା ନେମ୍ ଇହାଦେ କୁଣୁ କଥା ତେଗମ ଉପର କ୍ଲାସ ନୁ ଭାଷା କଥା ନୁ ଟିକେ ଲାଜରାଲ ନାର କିନ୍ତୁ ପ୍ରକୃତିରେ ଯଦି ଏରତ ନାମ ତ ଯେତେବେଳେ ଅଣ୍ଟା ପାହାଡ଼ ନୁ ରହି ଇସା ନଲିଆ ଅଣ୍ଟା କାଲି ଇଆ ରୋଡ଼ରେ ଅଣ୍ଟା ବ୍ରିଜ ତିଆର ମାନାଲି ଇଦାନ ହଁ ଅଣ୍ଟା ବ୍ରିଜ ତିଆର ମାନାଲି ବ୍ରିଜ ତିନ ସୁନ୍ଦର ଭାବରେ ଡେଗିକିରି ହାଦାର ବାରର ପାଢ଼ର ନଲିଆ ବ୍ରିଜ ପଲା ବାଲିଆ ଲିଆର ବାରବାର ପଲା ଲିଆର ଆଶା ରା କାଲିଆରୁ ଆର୍ ଇଏ ନାମେ ଇ ଭଲ କରି ମିଶ୍ରା ପଲା ଲିଆର ଆଉ ତମେ ସବୁବେଳେ ଲାଜକୁରା ମାନିକିରି ଡନିଆର ଆଚାର ପାଛିଲି ରାଚାର ତ ଇହାଦେ ଯେନ୍ ଜଗଡ଼ା ଗେଲେ କେନ୍ ସଂଯୋଗ ସ୍ଥାପନ ଯେନ୍ କାମା ଖାତରାଲି ଆର୍ ଏନ୍ଦେକେ ଯେତେବେଳେ ବାରର ଆର୍ ପୁରା ଏକଦମ ନିଃସନ୍ଦେହରେ ଆର୍ ସୁନ୍ଦର ଭାବରେ ନିଜର ଭାଷା ସାଙ୍ଗେ ଯେନ୍ ଧର ବଙ୍ଗାଳୀ ଭାଷା ତେଙ୍ଗାଲାର ବାକି ଭାଷା ଗୁଡ଼ିକ ତେଙ୍ଗାଲାର କଲା ଆରି ତ କାଚ ଆର୍ ହେନେ ଫିଲିଂ ମା କାମିକିରି ହେମେ ଭାଷା ଦିଅ ଅଣ୍ଟା ଉନ୍ନତ ଭାଷା ଦୁ ଆର୍ ନେମ୍ ଭାଷା ସାଙ୍ଗେ ସାଙ୍ଗେ ତମେ ଦକ୍ଷତା ବିକାଶ ଏନେ ମାନ ଯେତେବେଳେ ପ୍ରଥମ ଶ୍ରେଣୀ ନଣ୍ଡା କୁକସନ୍ ତା 90 ଖଣ୍ଡ ବହି ପାଢ଼ସ ବାକି ନେମ୍ ଚିନ୍ତା କାମା ତ ଅନ୍ୟ ବହି ପାଇଁ 10-15 ଖଣ୍ଡ 100 ଖଣ୍ଡ ବହି ଫେର ସପ୍ତାହ ନୁ 3 ଖଣ୍ଡ ବହି ପାଢ଼ସ ଆସ ଫେର ଆ ବହି ମା କାମ ମାନେ 7 ଦିନ ମୁଜରା କରା ବହି
1: ମୁଜରା କରା ହଁ ବୋଲେ ହେତି କଥାନ୍ତନ ଆଖ୍ୟାସ କେରାସି
0: ଆଖ୍ୟାସ କେରାସି ତାପରେ କଥା ଲଗାବାକେ ତାଙ୍କେ ଏତେ ଫ୍ରିକୁଏଣ୍ଟଲି କଥା ଲାଗସ ଯେ ପୁରା ମହା ମୁସ୍କିଲ ଦିନ ଏଣୁକରି ନିହାତି ଭାବରେ ଇ ହିସାବରେ ଯେତେବେଳେ ଇହାଦେ ପାଢ଼ାଲ ନା ହାଦାର ଯେତେବେଳେ ଇ ହାଦାର ଯେତେବେଳେ ଉଡ଼ଖର ନାମେ ଅନ୍ୟ ସମାଜ ଆର୍ଗାନେ ପୁରା ଭଲ କରି ଦକ୍ଷତା ବିକାଶ କାମିକରି ପୁରା ଠିକ୍ ମାନର ଅବହେଲିତ ମା ମାନନାର ଯେନ୍ ନାମେ ଆଦିବାସୀ ଯେନ୍ ହାଦାର ଗୁଠି ଯେନ୍ ଅବହେଲିତ ମାନା କାଲିଆର ବୋଲିକି ଚିନ୍ତା କାମ କାତାଲିଆ ଆର ଅବହେଲିତ ମା ମାନ
1: ହେଲେ ଆର୍ ଯେନ୍ତାକି ପାଛିଲି ରା କାଲିଆର ଆର୍ ପାଛିଲି ମାନାନର ଫିର ଆଗଲି ବାରର ଆରୁ ଅଲଗା ଯେନ୍ ସମ୍ପ୍ରଦାୟର ଗୁଠିଆର କି ହାଦାର ଆତଲନାର ଆପଣାର ସାଙ୍ଗେ ତମ ସାମାନ ମାନର ଆରୁ ଯେନ୍ ଅଣ୍ଟା ଆଦିବାସୀ ଆଲାତ ନାମେ ଭାଷା ଛୋଟେ ନାମ ଟିକେ ପଲଦାତ ଇ ଯେନ୍ ମନୋବୃତ୍ତି ରାଚା ଇ ବନ ଆ ଧକ ବନ ଆଦ ମୁଞ୍ଜା ଚାଲି ଆରୁ ଇବଡ଼ାରି ଫେର ଇଆ ଆଗଲି
0: ଅନ୍ଧରା ସରକାର ଗଣନା କାମଚା ଯେ 4,300 ଖାଲି ନାମେ ଆଦିବାସୀ ଗୁଠିଆର କି ସ୍କୁଲ ରାଚା କିନ୍ତୁ ଆସୁ ଏକ ନମ୍ ଏ 6 ବର୍ଷ 14 ବର୍ଷ ଭିତରେ ହାଦାର ଏନ୍ଦ୍ର କାମାଲି ଆର୍ ପୁରା ଡ୍ରପ୍ ଆଉଟ ମାନେ ହାଦାର ଆଉ ଉପର କ୍ଲାସ କେ 5-6 କ୍ଲାସ କେ ପାଲା ପଲାଲି
1: ମାନେ ପଢା ପଲାଲି
0: ପଢା ପଲାଲି ଆର୍ ପାଟା ମାଲି ଆର୍ ଏନ୍ଦ୍ରିକେ ଯେନ୍ ଓଡ଼ିଆ ଭାଷା ତ ଆମେ କୋରାପୁଟ ହୁଇଆ ରାନାର ଯେ ଆଦିବାସୀ ଗୁଟିଆର ଆ ଥାମେ ଭାଷା ଆନାର ଓଡ଼ିଆ ଭାଷା ତେଙ୍ଗା ହି ପଲନାର ଥାଙ୍ଗେ ଭାଷା ନୁ ତା ଯେତେବେଳେ ପାଢ଼ସ ଇହାଦେ ନିଜର ମାତୃଭାଷା ବୋଲିକିରି ଥାଙ୍ଗେ ପୁରା ମୁସ୍କିଲ ଦିନ ଯେତେବେଳେ ଆର୍ ଗାଁ କାଚନା ଖରସ କସ୍ ଯେତେବେଳେ କି ନାଇଁ ଆଉ ନବେ ଖଣ୍ଡ ବହି ପାର୍ଚକାର ଯେତେବେଳେ କସ୍ ବୋଲେ କଥା ଦାର୍ଗା ମାନେ ନିହାତି ଭାବରେ ତ ଇ ରକମର କଥା ଆଉ ଯାହା ହଉ ଗୋଟେ କେଡ଼େ ନା କେଡ଼େ ଜିନିଷ ରିଭଲ୍ୟୁସନ୍ ମାନନା ଲେଖା ଜିନିଷ ସାଧାରଣ ଜିନିଷ ମାନ ଲିଦୁ
1: ଆଉ ତା ଇଦାତ ମାନନା ଦ୍ୱାରା ତାନ ଫେର ଦୁସରା।

0: ସମ୍ପ୍ରଦାୟ କାରଣ ଭି ମିଶ୍ରା ଅଙ୍ଗିଆ ସାରୁ ଫେର ଅଲଗା ଭାଷା ବନି ତାନ ଆହଚାସ ଧୀରେ ଧୀରେ କି ଆର ଅଗଲି କା ଲାଗିଲା କାନ ତାଙ୍କଟା ସୁଯୋଗ ସୃଷ୍ଟି
1: ସୁଯୋଗ ସୃଷ୍ଟି ବନ ଯା
0: ଇତା ତା ହାଦୁ ବଚର କି ଲାଗନ କଥା ବନ ଯା ଇ ଭାଷା ଯେତେବେଳେ ନମ ପାଠତ ତାରୁ ସବୁବେଳେ ଇ ଭାଷାନୁ କାଛ ନେ କରତ ବୋଲି ଭାଷା ଆର ନାମେ ଆଲାର ଗେ ଲାଗନ ଏନ୍ଦ୍ର ଭଲ ମାନ ବୋଲିକିରି ନିମେ
1: ନାମେ ଆଲାର ଗେ ଲାଗନ ଏରା ନାମେ କୁଣୁ ଭାଷାତି ଇନ୍ନା ଯାକେ ଅଣ୍ଟା ଭାଷାନ୍ତି ବହି ତିଆର ଆଗି ମାନା ଇହାଦେ ଯେତେବେଳେ ଇ ବହି ନେ ଲେଖାମ ଯେତେବେଳେ ହାରାହାରି ଯେନ୍ 300-400 ବହି ଲେଖେ ଦାମ ଇନୁ ନାମେ ଭାଷା ସଂସ୍କୃତି ଭରପୁର ମଞ୍ଜାକର କିଛି ସଫା ରଖ ନାମେ ଚାଲିଚଳନ ସବୁ ବେଶ ପୋଷାକ ଖାଦ୍ୟପେୟ ସଫା ଭରପୁର ମଞ୍ଜାକର କିଛି ଯେତେବେଳେ ଭରପୁର ମଞ୍ଜାକର କିଛି ଅଣ୍ଟା ଜିନିଷ ଇହାଦେ ରାଚାକେରା ନାମେ ସାନ୍ଗି ଆଉ ଭାଷା ବି ନାମେ ଉନ୍ନତ ଭାଷା ମଞ୍ଜାକେରା ଭାଷା ଲଗାନ ଯେନ୍ ଏଲ୍ଚି ଏଲ୍ଚି କରି ନାମ ଭାଷା ବି ମଦା ଚାଲିଆତ୍ ଇହାଦେ ଆଦି ମା ମାନିକିରି ନାମ ବି ସାମ୍ନାକେ ବୁଙ୍କାତ ମାରିକିରି ନାମେ ଭାଷାକେ ଯାହା ହଉ ନାମେ ହାତଦାର ବି ଯେନ୍ ତେଙ୍ଗା ପଲ୍ଲା ଲିଆର ଭାଷା ଇହାଦେ ଆରାମରେ ପୁରା ତେଙ୍ଗର
0: ନିଶ୍ଚିତ ଭାବେ ତା ନାମ ଯେତିକି ପଢ଼ାଲ କାତ ଆଗଲି ଯତ୍ ପଢ଼ାକେ ତତ୍ ବେଡ଼ା ବାଗି ନାମେ ଭାଷା ମୋର ନାମ ମଦ୍ରା
1: ଚାଲ
0: କିନ୍ତୁ ଆଦାନ ଅଣ୍ଟା ବଢ଼େଇଟେ ପ୍ରୟାସ ଏଟା ନାନା ଖାତରା ଆରୁ ଆ ଭାଷାନୁ ଅଣ୍ଟା ବହି ଫିର୍ ଇଦା ନିମ୍ ଲେକ୍ଚକାର ଆରୁ ସ୍କୁଲ ଗୁଠି ନକୁନ୍ ପଢ଼ା ମାନାଲି ଯେନ୍ଥିର ଲାଗି କା ନାମେ ହାଦୁ ବଚୁର ହି ଫିର୍ ଉର୍ଖର ଆରୁ ଆଗଲି ଏ କର ଆରୁ ନାମେ ଯେନ୍ ଆକୁନ୍ତା ଯେନ୍ ସମାଜ ଆତିଲି ଆ ସମାଜ ଗାନେ ବି ସମକକ୍ଷ ହେଇକିରି ଚାଲର ଆରୁ ନିମ୍ ଯାହା ବି ଆକୁନ୍ ସୂଚନା ଚିଚକାର ଯେ ବହି ଲେଖନା ବାକେ ନାମେ ସମ୍ପ୍ରଦାୟର ଗୁଠିଆର ଗି ଯେତ୍କି ତମେ ଜିଆନୁ ତମେ ଦୈନନ୍ଦିନ ଜୀବନରୁ ଯାହା ବି ଘଟଣା ଲିଆ ଆବଡ଼ା ଗୋଟିଏ ଘଟଣାବୋଧ ଏକାବୋଧ ନାମେ ଜୀବନ ସାଙ୍ଗେ ସମ୍ପୃକ୍ତି ଆତିଲି ଆଗେ ନେଇକିରି ନିମ୍ କାହାଣୀ ପ୍ରସ୍ତୁତ କାମକାର ଲେଖକାଦାର ନାମେ ପରମ୍ପରା ନାମେ ସଂସ୍କୃତି ନାମେ ଭାଷା ନାମେ ଯାହା ଆତିଲି ଟ୍ରାଡ଼ିସନ୍ ବୋଧ ଆବୋଧ ବି ଇନୁ ନିମ୍ ଲେଖକାଦାର ଯାହାକି ଟିକେ ଆଗରୁ ତେଙ୍ଗାଲ କାର୍ଯ୍ୟ ଗୀତୁ ବି ଲେଖକାଦାର ତା ଯଦି ନାମ ଆଲୋଚନା କାମ କହିଲେ ବହୁତ କଥା ଆତିଲି ଯାହା ହଉ ଇନ୍ନା ବାର୍ଚକାର ଆରୁ ଏକା ନେଇକିରି ନାମେ କୁଣୁ ଭାଷାନୁ ବହି ଲେଖାମାନ ଆରୁ ବହି ବୋଧି ଦୁସରା ଭାଷା ଲେଖା ଏକାନେକିରି ସ୍କୁଲ୍ରୁ ପଢ଼ତା ମାନ ଆ କଥା ଯେତେବେଳେ ସରକାର ଚିନ୍ତା ନାଞ୍ଜା ନିମ୍ ଅଣ୍ଟା ବଡ଼ିଟି ଭୂମିକା ଅଚକାଚକାର ଆରୁ ବହି ଲେଖା ଯେନ୍ ପ୍ରୋସେସ୍ ରାଚା ଆନୁ ନିମ୍ ଇନଭଲ୍ଭ ମାଞ୍ଚକାର ଆରୁ ହୁ କଥା ବନ୍ ଇନ୍ନା ନାମେ ଶ୍ରୋତା ଭାଇ ଭଉଣୀ ଗୁଠିଆରି ତେଙ୍କର ଆଉ ଆକାଶବାଣୀକି ବାର୍ଚକାର ଆଦି ଲଗାନ ଆକାଶବାଣୀ ତାର୍ତି ନିମାନ ଅଶେଷ ଧନ୍ୟବାଦ
1: ଜୁହାର ଜୁହାର ଜୁହାର
0: ତ ଇନ୍ନାନ୍ତା ଇ ମାକ୍କାପୁପୁ ଝକା ଝକାନୁ ଯେନ୍ ନାମେ କୁଣୁ ଭାଷାତି ବହି ଲେଖା ଖାତରା ଆରୁ ସ୍କୁଲ୍ ଗୁଠିନୁ ଇଦାଦ ପଢ଼ା ମାନାଲି ଇ ବିଷୟବସ୍ତୁ ବୋଧ ଏକାନେ ଲାଗ୍ୟା ମତାମତ ଚିଅରାରୁ ଚିଠି ଲେଖର ବୋଲିକିରି ଆଶା କାମିକିରି ଇନ୍ନାନ୍ତା କାର୍ଯ୍ୟକ୍ରମ ବନ୍ ଈଶାନିୟତ ଫେର୍ ଘାଏ ଯେତେ ରିନ୍ ଜୁହାର
2: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା।
3: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ ଠିକଣା ଶିକ୍ଷାଗତ ଯୋଗ୍ୟତା ବୟସ ଜାତି ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN 00005 9

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ

0: ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଭକ୍ତି ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟି ଦୁଃଖୀଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ ଶୁଣନ୍ତୁ, ପୁରାତନ ରଚନାରୁ।

0: ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଆତ୍ମନିର୍ଭର ଭାରତ ଯୋଜନାଥି ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କେ ବରକସ କରୁଛନ୍ ସରକାର। ଗଲା ଗୋଟେ ମାସେ ନୌସେନାଥି ସାମିଲ ହେଇଛେ ନିଜର ଦେଶେ ତିଆରି ହୋଇଥିବାର 4 ନୂଆ ପିଢ଼ିର ଯୁଦ୍ଧ ଜାହାଜ। ନାଗରିକତା ନିର୍ଦ୍ଧାରଣ ସମିଆନ ସାପ୍ ଆଉ ନିୟମ ସମ୍ମତ ପ୍ରକ୍ରିୟା ଅପନାବାର ଉପରେ ସୁପ୍ରିମକୋର୍ଟ ଦେଲେ ଜୋର। ଗଗନଯାନ କ୍ରୁ ମଡେଲର 3 ପ୍ରମୁଖ ପରୀକ୍ଷା

0: ପରିସରକେ ବଢ଼ାବାର୍ ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ପ୍ରସ୍ତୁତ ହୋଇଥିବା ଚିଠା ନୀତି ଉପରେ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି ମତାମତ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀ ସିମ୍ନା ଅଞ୍ଚଳମାନଙ୍କେ ସରକାରଙ୍କ ତରଫୁ ନିଆଯାଉଛି ସତର୍କତାମୂଳକ ପଦକ୍ଷେପ। ମନ୍ କି ବାତ୍ 136 ନମ୍ବର ସଂସ୍କରଣ ଲାଗି ଦେଶବାସୀଙ୍କ ଠାରୁ କରାଯାଇଛି ମତାମତ ଆହ୍ୱାନ। ରଥଯାତ୍ରା ଆଗନୁ ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍ ପୁରୀଠାରେ ହୋଇଛି ଅନୁଷ୍ଠିତ। ଶ୍ରୀକ୍ଷେତ୍ର ପୁରୀନ ଅନବସର ତ୍ରୟୋଦଶୀ ତିଥି ଅବସରରେ ଆଜି ମହାପୁରୁମାନଙ୍କର ହେବା ଘଣା ଲାଗି ନୀତି। ଭୁବନେଶ୍ୱରଠାରେ ଆଜି ବନ୍ଦ ରହିଛି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି। ରାଜ୍ୟ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜନାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର ଲାଗି ଆଇବାକାଲି ପାଳନ କରାଯିବା ନମସ୍ତେ ଦିବସ। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରକେ ଆଜି ଯାଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ବୌଦ୍ଧ ଜିଲ୍ଲାନ ବାୟୋଫ୍ଲକ୍ ମାଛ ଚାଷ ଆଉ ଆଧୁନିକ ଚାଷ ପଦ୍ଧତିକେ ତହକାବାର ଲାଗି ହିତାଧିକାରୀମାନଙ୍କୁ ବଣ୍ଟାଯାଇଛି ସାହାଯ୍ୟ ଟଙ୍କା। ସମ୍ବଲପୁର ଆଉ ଅନୁଗୁଳ ଜିଲ୍ଲା କୋର୍ଟକେ ଆଜି ବୋମା ଧମକ ମିଳିଲା ଉତ୍ତରୁ କୋର୍ଟନ ଯାଞ୍ଚ ଆଉ ସୁରକ୍ଷା ବ୍ୟବସ୍ଥାକେ କରାଯାଇଛି କଡ଼ାକଡ଼ି। ମେଘାଳୟର ଶିଲଂଠାରେ ହୋଇଥିବା 14 ନମ୍ବର ଜାତୀୟ ବରିଷ୍ଠ ପେନାକ୍ ସିଲାଟ୍ ଚମ୍ପିଅନସିପ୍ଟି ଓଡ଼ିଶାକେ ମିଳିଛି ଗୋଟିଏ ସ୍ୱର୍ଣ୍ଣ ଆଉ 6 ବ୍ରୋଞ୍ଜ ପଦକ। ଆଉର୍ ଏବା 24 ଘଣ୍ଟା ଭିତରେ ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ସୁନ୍ଦରଗଡ଼ କଳାହାଣ୍ଡି ସହିତ ରାଜ୍ୟର 20 ଜିଲ୍ଲାର ଜବର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏଥିନେ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଭକ୍ତିଗୀତ ଶୁଣନ୍ତୁ। ପ୍ରଥମେ ଶୁଣନ୍ତୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଇନ୍ଦର କୁମାର ଗୁପ୍ତା। ଗୀତ ରଚନା ତୁଳସୀ ଦାସ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ।

0: କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରି ଶେଷ ହେଲା।
1: ଆପଣମାନେ ଭକ୍ତି ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ କୁମାର ଗନ୍ଧର, ଗୀତ ରଚନା ନାୟକ।

ଭକ୍ତି ଗୀତ ଶୁଣୁଥିଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଭୂତିଭୂଷଣ ପଟ୍ଟନାୟକ।

0: ଭକ୍ତି ଗୀତ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟା ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଆତ୍ମନିର୍ଭର ଭାରତ ଯୋଜନା ଥି ଦେଶର ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ୍କେ ବର୍କସ୍ କରୁଛନ୍ ସରକାର। ଗଲା ଗୋଟେ ମାସେ ନୌସେନା ଥି ସାମିଲ ହେଇଛି ନିଜର ଦେଶେ ତିଆରି ହୋଇଥିବାର 4 ନୂଆ ପିଢ଼ିର ଯୁଦ୍ଧ ଜାହାଜ। ଅଯୋଧ୍ୟା ରାମ ମନ୍ଦିର ଦାନ ଟଙ୍କା ହେରଫେର ମାମଲା ଥି ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଖାସ୍ ତଦନ୍ତକାରୀ ଦଳ ଏସ୍ଆଇଟି ଯାଞ୍ଚ ବାବଦର ମାଗିଛନ୍ ରିପୋର୍ଟ। ନାଗରିକତା ନିର୍ଦ୍ଧାରଣ ସମିଆନ ସ୍ୱଚ୍ଛ ନିୟମ ସମ୍ମତ ପ୍ରକ୍ରିୟା ଅପନାବାର ଉପରେ ସୁପ୍ରିମକୋର୍ଟ ଦେଲେ ଜୋର। ଭିଏତନାମ ନୌକାବୁଡ଼ି ଘଟଣାଟି ଆଜ୍ ମୁମ୍ବାଇନ ପହଞ୍ଚିବା 15 ଭାରତୀୟଙ୍କର ମଲାଦେହି। ଗଗନଯାନ କ୍ରୁ ମଡେଲର 3 ପ୍ରମୁଖ ପରୀକ୍ଷା ସଫଳତାର ସହିତ ଶେଷ ହୋଇଥିବାର ସୂଚନା ଦେଲା ଇସ୍ରୋ। ପ୍ରଧାନମନ୍ତ୍ରୀ ଏବେ 26 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଲୁକର ସଙ୍ଗେ କରିବେ ଭାବ ବିନିମୟ। ଏଥିଲାଗି ଜନସାଧାରଣଙ୍କୁ ମତାମତ ଦେବା ଲାଗି ପ୍ରଧାନମନ୍ତ୍ରୀ କରିଛନ୍ ଅନୁରୋଧ। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ନୀତି ପ୍ରସ୍ତାବ ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫୁ ଆହ୍ୱାନ କରାଯାଇଛି ମତାମତ। ଆନ୍ଧ୍ରପ୍ରଦେଶରେ ଦେଖାଦେଇଥିବା COVID-19 ପ୍ରଭାବ ପରିପ୍ରେକ୍ଷୀ ସିମ୍ନା ଅଞ୍ଚଳମାନଙ୍କେ ସରକାରଙ୍କ ତରଫୁ ନିଆଯାଉଛି ସତର୍କତାମୂଳକ ପଦକ୍ଷେପ। ରଥଯାତ୍ରା ଆଗନୁ ପୁରୀଠାରେ ଅନୁଷ୍ଠିତ ହୋଇଛି ସୁରକ୍ଷା ସମ୍ବନ୍ଧିତ ମକ୍ଡ୍ରିଲ୍। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ଅଧୀନତି ଦେଶସାରା ବିକଶିତ ଭାରତ ଲାଗି ମୂଲେଛି ନିଶାମୁକ୍ତ ଯୁବପିଢ଼ି ଅଭିଯାନର 3 କେପ୍। ଅଣବସର ତ୍ରୟୋଦଶୀ ତିଥି ଦିନ ପୁରୀ ଶ୍ରୀମନ୍ଦିର ଆଜି ଅନୁଷ୍ଠିତ ହେବା ଗଣାଲାଗି ନୀତି। ସମ୍ବଲପୁରର ବୀର ସୁରେନ୍ଦ୍ର ସାଇ ଇଣ୍ଡୋର ବ୍ୟାଡ୍ମିଣ୍ଟନ ଇଣ୍ଡୋର ହଲ୍ଠାରେ 2 ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ ସ୍ତରୀୟ ବ୍ୟାଡ୍ମିଣ୍ଟନ ଆଉ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ହେଇଛି ଉଦ୍ଘାଟିତ। ବୌଦ୍ଧ ଜିଲ୍ଲାନ ଆଜି ଅନୁଷ୍ଠିତ ହୋଇଛି ଭିବିଜି ରାମଜୀ ଯୋଜନାର ସଫଲ ରୂପାୟନ ଲାଗି ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ। ଆଉ ଜର୍ମାନୀନ ହୋଇଥିବାର ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କେ 10.14 ସେକେଣ୍ଡ ଶେଷ କରିକି ଓଡ଼ିଶା

0: ଏଇଠି ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।
1: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ତେବେ ଶ୍ରୋତା ବନ୍ଧୁ, ଆଜିର ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା SIR ରିଭିଜନ ବିଷୟରେ। ଜଣେ ଅଭିନେତାଙ୍କ ସହିତ ଶୁଣିବା ଏକ ସାକ୍ଷାତକାର ଏବଂ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ତେବେ ଶ୍ରୋତା ବନ୍ଧୁ, ଆଲୋଚନା ପୂର୍ବରୁ ଆମେ ସମସ୍ତେ ଜାଣିଛୁ ଗତକାଲି ଶେଖ୍ ହମ୍ମଦ ବିନ୍ ଖଲିଫ୍ ଆଲ୍ ଥାନିଙ୍କ ମୃତ୍ୟୁବରଣ ହୋଇଛି, ଯିଏକି ଜଣେ ପ୍ରସିଦ୍ଧ ନେତା ଏବଂ ଦେଶର ଆଧୁନିକ ବିକାଶର ମୁଖ୍ୟ ସ୍ଥପତି ଭାବରେ ପରିଚିତ ଥିଲେ। ସେ 1995ରୁ 2013 ପର୍ଯ୍ୟନ୍ତ କତାରର ଆମିର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ଶାସନ କାଳରେ କତାର ଅର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ବୈଦେଶିକ ସମ୍ପର୍କ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରିଥିଲା। ତାଙ୍କର ଜନ୍ମ 1 January 1952 କତାର ପରିବାରରେ ହୋଇଥିଲା। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ଜଣେ ଅଭିନେତାଙ୍କ ବିଷୟରେ। ଅଭିନେତା ହେଉଛନ୍ତି ସେହି କଳାକାର ଯିଏ ନିଜର ଅଭିନୟ ମାଧ୍ୟମରେ ବିଭିନ୍ନ ଚରିତ୍ରକୁ ଜୀବନ୍ତ କରିଥାନ୍ତି। ନାଟକ, ସିନେମା, ଟେଲିଭିଜନ ଏବଂ ୱେବ୍ ସିରିଜରେ ଅଭିନେତାମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନେ ନିଜର ଭାବଭଙ୍ଗୀ, କଥାବାର୍ତ୍ତା, ଶରୀର ଭାଷା ଓ ପରିଶ୍ରମ ଦ୍ୱାରା ଦର୍ଶକଙ୍କ ମନକୁ ଛୁଇଁ ପାରନ୍ତି। ଏକ ଭଲ ଅଭିନେତା କେବଳ ମନୋରଞ୍ଜନ କରନ୍ତି ଏହା ନୁହେଁ, ବରଂ ସମାଜକୁ ଶିକ୍ଷା ଓ ପ୍ରେରଣା ମଧ୍ୟ ଦେଇଥାନ୍ତି। ଜଣେ ସଫଳ ଅଭିନେତା ହେବା ପାଇଁ ପ୍ରତିଭା, ଅଭ୍ୟାସ, ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ଆବଶ୍ୟକ ହୋଇଥାଏ। ଠିକ୍ ସେହିଭଳି ନିଜର ପରିଶ୍ରମ ମାଧ୍ୟମରେ ସମସ୍ତ ଜାଗାରେ ପରିଚିତ ହୋଇଥିବା ସେମିତି ଜଣେ ଅଭିନେତାଙ୍କ ସହିତ ବର୍ତ୍ତମାନ ଏକ ସାକ୍ଷାତକାର ଶୁଣିବା। ଆସନ୍ତୁ ଶୁଣିବା ଶୁଭମ୍ ମେହିଙ୍କ ଠାରୁ ଏକ ସାକ୍ଷାତକାର।
2: ଏ ନେସନ୍ ଇଜ୍ ନୋନ୍ ବାଏ ଇଟ୍ସ ଥିଏଟର ବୋଲି କୁହାଯାଇଛି। ଏହା ଅକ୍ଷର ଅକ୍ଷର ସତ୍ୟ। ଆଜିର ଯୁବପିଢ଼ି ଆମର ପୁରାତନ ଏବଂ ସଂସ୍କୃତି, ଆମର ଯେଉଁ ନାଟକ ରହିଛି ତାକୁ ଭୁଲିବାରେ ଲାଗିଛନ୍ତି। କିନ୍ତୁ ଆମର ସମ୍ବଲପୁରରେ ଏମିତି ଏକ କଳାକାର ଅଛନ୍ତି, ତାହାକୁ ନ ଭୁଲି ଅନେକ କଳାକାରଙ୍କ ସହିତ ସେ ମଧ୍ୟ କମ୍ପିଟ୍ କରିଛନ୍ତି ଏବଂ ସମ୍ବଲପୁରର ଦ୍ୱିତୀୟ NSDN ଶୁଭମ୍ ମେହେର ଆସି ଆଜି ଆମ ଅଗଣାରେ ପହଞ୍ଚିଛନ୍ତି। ଆଜ୍ଞା ନମସ୍କାର। ଆଜ୍ଞା, ପ୍ରଥମେ ଜାଣିବା ଏଇ ନାଟକର ନିଶାଟା କେମିତି ଜାଗ୍ରତ ହେଲା, କେଉଁଠୁ ଆରମ୍ଭ ହେଲା ଏଇ ଜିନିଷ?
3: ଇଟା ମୋର ଛୁଆବେଳୁ ଆରମ୍ଭ ହେଇଛି।
2: ଆଜ୍ଞା,
3: ଯେନ୍ଟାକି ମୁଁ ଯେତେବେଳେ 4-5 କ୍ଲାସ୍ ପଢ଼ୁଥିଲି ସେ ଟାଇମ୍ରେ ମୋର ବାପା ବି ଯାଉଥିଲେ ଡ୍ରାମା କରି, ନାଟକ କରି, ତ ମୁଇଁ ନାଇଁ ଜାନେ କି କାହିଁ ଯାଉଛନ୍, କାଣା କରୁଛନ୍। ସେଇ ସମୟରେ ଆମେ ଘର ଦ୍ୱାର ସାଫ୍ କଲା ଟାଇମ୍ରେ ଗୋଟେ ଗଡ଼୍ରେଜ୍ରୁ ଫଟୋ ଗୋଟେ ପାଇଲି ମୁଇଁ।
2: ଆଜ୍ଞା,
3: ଫଟୋ ଗୋଟେ ପାଇଲି ବୋଲେ ସେଟା ଗୋଟେ ମୋର ବାପା ଗୋଟେ ସ୍ଟେଜ୍ରେ 3-4 ଲୋକର ସାଙ୍ଗେ ଠିଆ ହେଇଥିଲେ, ତ ମୁଁ ଏଇଟା ଜାଣିବାର ଚେଷ୍ଟା କଲି ଯେ ଏଇଟା କାଣା, କାହିଁଲେ ଫଟୋଟା ଭଲ ଲାଗୁଥିଲା, ଗୋଟେ ହିରୋଇକ୍ ଲାଗୁଥିଲା, ତ ସେନୁ ଜାଣିବାର ଲାଗି ଚେଷ୍ଟା କଲି। ତାପରେ ବାପାକେ ପଚାରିଲି, ଜାଣିଲି ଯେ ସେମାନେ ଡ୍ରାମା କରୁଛନ୍, ତ ସେନୁ ଜାଣିବାର ଆହୁରି ଇଚ୍ଛା ହେଲା କି ଏଇଟା କାଣା ମୁଁ ଟିକେ ଜାଣିସି ବାବଦରେ ବୋଲିକିରି। ତାପରେ ଏନ୍ତା ଧୀରେ ଧୀରେ ଧୀରେ ଧୀରେ ବାପାର ଡ୍ରାମା ବି ଦେଖୁଥିଲି, ଆଉ ଧୀରେ ଧୀରେ ଯାଇକିରି ଆଗ୍କେ ଆମର ପଡ଼ା ପାଖେ ଅନାମିକା କ୍ଲବ୍ ବୋଲିକିରି ଅଛେ, ସେ ଜାଗାରେ ଗୋଟେ ଆନୁଆଲ୍ ଫଙ୍କସନ୍ ଆସେ ସବୁ ବର୍ଷ, ଏଚ୍ଏନ୍ ବି ହେଉଛେ। ତ 2006 ସେନୁ ଡ୍ରାମା, ଯେନ୍ତା ଆନୁଆଲ୍ ଫଙ୍କସନ୍ରେ ଡ୍ରାମା ହେସି ଏମିତି ଡ୍ରାମାଟା ହେଉଥିଲା, ତ ମୋତେ ଶିଖିବାର ଇଚ୍ଛା ଥିଲା। ସେହି ଜାଗାରେ ଦେବାନନ୍ଦ ରାଉତ ବୋଲିକିରି ଗୋଟେ ମୋର କାକା ଅଛନ୍, ସେମାନେ ଡାଇରେକ୍ସନ୍ ଦେଉଥିଲେ ଛୁଆମାନଙ୍କୁ ନେଇକିରି, ତ ସେ ହେଉଛନ୍ ମୋର ପହଲା ଗୁରୁ ଯିଏକି ମୋତେ ଡ୍ରାମାରେ ପହଲା ଚାନ୍ସ ଦେଇଛନ୍। ତ ସେଟା ଯେତେବେଳେ କଲି ମୋତେ ବହୁତ ଇଚ୍ଛା ଲାଗ୍ଲା, ବହୁତ ଭଲ ଲାଗ୍ଲା, କେ ମୋତେ ପହଲା ଥର କେନ୍ସି କାମଟେ କରିକିରି ମୋତେ ଖୁସି ଲାଗ୍ଲା, କେନ୍ସି ପ୍ରେସର୍ରେ ନାଇଁ କରିଦେ ମୁଇଁ, ତ ଡ୍ରାମା ସେନୁ କରବାର୍ ମୁଇଁ ଷ୍ଟାର୍ଟ କଲି। ସେନୁ ମୋତେ ଆରମ୍ଭ ହେଲା,
2: ଆରମ୍ଭ ସେଇଠୁ ହେଇଛି। ମାନେ ଗୋଟିଏ ପଡ଼ାର ନାଟକରୁ ଆରମ୍ଭ ହେଇ ଆଜି ଆପଣ NSDରେ ପାଦ ଦେଇଛନ୍ତି। ଆଜ୍ଞା, ତାହେଲେ ଆପଣ ଯେହେତୁ କିଛି ସମୟ ପୂର୍ବରୁ କହୁଥିଲେ କି ବାପା ମଧ୍ୟ ଥିଏଟର କରୁଥିଲେ,
3: ଆଜ୍ଞା,
2: ତାହେଲେ ଏଇ ଯେଉଁ ବ୍ୟାକ୍ଗ୍ରାଉଣ୍ଡଟା ଥିଲା ଥିଏଟର ବ୍ୟାକ୍ଗ୍ରାଉଣ୍ଡର ଫ୍ୟାମିଲି, ତାହେଲେ ଆପଣ ସେହି ସମୟରେ କେମିତି ରକ୍ଷା କରୁଥିଲେ ଯେତେବେଳେ ପାଠପଢ଼ା ବି ଚାଲିଥିଲା, କହୁଛନ୍ତି ଆପଣ କ୍ଲାସ୍ ଫାଇଭ୍ରୁ ଏଇଟା ଆରମ୍ଭ କଲେଣି,
3: ଆଜ୍ଞା,
2: ତାହେଲେ ଯେତେବେଳେ ଦଶମ ବୋର୍ଡ଼ ପରୀକ୍ଷା ହେଲା କେମିତି ନାଟକ ଆଉ ଦଶମ ବୋର୍ଡ଼କୁ ଆପଣ ଭାରସାମ୍ୟ ରକ୍ଷା କରିକି ପାଠ ପଢ଼ିଥିଲେ?
3: ସେଇ ଟାଇମ୍ରେ ମୁଁ ଆକ୍ଚୁଆଲରେ ଦେବାନନ୍ଦ କାକା ସାଙ୍ଗେ ଯେତେବେଳେ ଥିଏଟର୍ କଲି, ତାଙ୍କର ସାଙ୍ଗେ ଗୋଟେ ଥିଏଟର୍ କଲି,
2: ଆଜ୍ଞା,
3: ତାପରେ ଯେତେବେଳେ ମୁଇଁ ଗୋପାଳଜୀ ସାଂସ୍କୃତିକ ବିଦ୍ୟାଳୟ ଗୋପାଳଜୀ ମର୍ଜେନ୍ଙ୍କ ସେନୁ ସେନୁ ପାଠ ପଢ଼ୁଥିଲି, ସେ ଟାଇମ୍ରେ ଗୋଟେ ୱାର୍କସପ୍ ଆରେଞ୍ଜ କଲେ ଅଦୃଶ୍ୟ ନାଟ୍ୟ ଆଶ୍ରମ ଟିମ୍। ଅଦୃଶ୍ୟ ନାଟ୍ୟ ଆଶ୍ରମ ଟିମ୍ ଯେତେବେଳେ ୱାର୍କସପ୍ ଆରେଞ୍ଜ କଲେ, ସେ ଟାଇମ୍ରେ ମୁଇଁ ସ୍କୁଲରୁ ଫେରାଡ଼ି ମାରିକିରି ସେ ୱାର୍କସପ୍କେ ଆଟେଣ୍ଡ କରିଯାଇଥିଲି।
2: ଆଜ୍ଞା,
3: ତ ସେନୁ ଅଦୃଶ୍ୟ ନାଟ୍ୟ ଆଶ୍ରମ ଡାଇରେକ୍ଟର ଅଛନ୍ତି ଅତୀଶ କୁମାର ଶତପଥୀ, ଯିଏକି ମୋର ସବୁକିଛି ଆନ୍ ଯାହା ଲାଗିକି ଆଜି ଏ ଜାଗାରେ ବସିଛେ ମୁଇଁ। ତ ସେନୁ ମୁଇଁ ଡ୍ରାମା କରୁଥିଲି 8 କ୍ଲାସ୍ 9 କ୍ଲାସ୍। ତ ମୋର ଯେତେବେଳେ ଡ୍ରାମା ହେଉଥିଲା ପହଲା ସେକେଣ୍ଡ ଡ୍ରାମାରେ ମୋର ଘର ଲୋକ ମନା କରୁଥିଲେ ମୋତେ ଯିବାର ଲାଗି, କାରଣ ଜାଣିଛନ୍ ବାପା ବି ଡ୍ରାମା ଯେତେବେଳେ କରିଛେ ତାଙ୍କ କ୍ୟାରିୟର କିଛି ନାଇଁନ। ତ ସେହି ଡରରେ ମୋତେ ବି ମନା କରୁଥିଲେ। ତ ମୋର ଏତିକି ନିଶା ଥିଲା ଏଇ ବାବଦରେ, ତ ମୁଁ ଘରୁ ମାନେ ରାତି ଘର ମାନେ ଛାଡ଼ିକିରି ପଳେଇଥିଲି,
2: ଆଜ୍ଞା, ମାନେ ଗୃହ ତ୍ୟାଗ କରିଦେଇଥିଲି,
3: ଘରୁ ଛାଡ଼ିକିରି ମୁଁ ଡ୍ରାମା ପଳେଇଥିଲି। ମୋର ଘର ଲୋକ ବହୁତ ଖୋଜାଖୋଜି କରିଥିଲେ, ତାପରେ ଯେତେବେଳେ ଅତୀଶ ତାକେ ଫୋନ୍ କରାହେଲା, ତାପରେ ସେମାନେ କହିଲେ ଯେ ଆମେ ଭବାନୀପାଟଣାରେ ଅଛୁ ନାଟକ କରିଯାଇଛୁ। ମୁଁ ଘରେ ନାଇଁ କହିଥାଇ ଲୁକିକିରି ଭାଗିଥିଲି।
2: ଘରୁ ନ କହିକି ଆପଣ ଯାଇଥିଲେ ଭବାନୀପାଟଣା? ଆଜ୍ଞା,
3: ସେତିକି ବେଳେ ମୋତେ ହେଉଥିଲା 8-10 ବରଷ ପାଖାପାଖି ହେଉଥିଲା,
2: ନିଶ୍ଚିତ ଭାବରେ କୁନି ଛୁଆଟେ ଥିଲି।
3: ତ ମୁଁ ଘରୁ ଭାଗିଥିଲି, ତ ସେଥିରେ ଡରରେ ମୋତେ ଘରେ ଆଉ ମନା ନାଇଁ କରନ୍ ଡ୍ରାମା କରବାର ଲାଗି।
2: ଆଜ୍ଞା,

0: ତ ଯେତେବେଳେ 10 କ୍ଲାସ୍ର ବୋର୍ଡ଼ ଥିଲା ତ ମୁଇଁ ସେତିକିବେଳେ ଭଲ ଷ୍ଟୁଡ଼େଣ୍ଟ ଥିଲି, ସାଂସ୍କ୍ରିଟରେ ଉପରେ ଟିକିଏ ଭଲ ଜ୍ଞାନ ଥିଲା, ତ ମୁଇଁ ପଢ଼ାପଢ଼ି କରୁଥିଲି ସେ ଟାଇମ୍ରେ, ତ ମୋତେ ବେଶୀ ପ୍ରୋବ୍ଲେମ୍ ନାଇଁ ହେଇ। ଆଉ ମୁଁ ଯେତେବେଳେ ଷ୍ଟାର୍ଟିଂ କରୁଥିଲି ଡ୍ରାମାରେ, ବେଶୀ ମୁଁ ନାଇଁ ଢୁକି ଦେଇନ ଡ୍ରାମାକେ, ତ ପଢ଼ା ସାଙ୍ଗେ ସାଙ୍ଗେ ଡ୍ରାମା ବି ମୁଁ ମ୍ୟାନେଜ୍ କରିପାରୁଥିଲି।
1: ଆଜ୍ଞା, ମାନେ ତାହେଲେ ଦିନକୁ ଆପଣ କେତେ ସମୟ ରିହାସ କରୁଥିଲେ ଆଜ୍ଞା ସେଇ ସମୟରେ? କାହିଁକି ବୋର୍ଡ଼ ପରୀକ୍ଷା ଥିଲା ତ ଅଧିକ ସମୟ ପାଠକୁ ଦେବାକୁ ପଡ଼ୁଥିଲା, ତାହେଲେ ରିହର୍ସାଲ୍ କେତେ ସମୟ କରୁଥିଲେ?
0: ପାଠ ଯେନ୍ତାକି ସକାଳୁ ସ୍କୁଲ ଯାଉଁ, ସ୍କୁଲ ସକାଳୁ ଟ୍ୟୁସନ୍, ଟ୍ୟୁସନ୍ ପରେ ସ୍କୁଲ, ସ୍କୁଲ ପରେ ଫେର୍ ଟ୍ୟୁସନ୍।
1: ଆଜ୍ଞା,
0: ତାପରେ ଆମର ରିହର୍ସାଲ୍ ଟାଇମିଂ ସବୁବେଳେ ଥିଲା, ସବକର କାମ ଦାମ ସାରିକିରି 7 ବଜେ ଷ୍ଟାର୍ଟ ହେଇକିରି 9 ବଜେ ସରିଯାଉଥିଲା, ତ 2 ଘଣ୍ଟା ରିହର୍ସାଲ୍ ଟାଇମ୍ ସେଇ ଟାଇମ୍ରେ ଥିଲା, ତ ମୋର ଲାଗି କିଛି ଅସୁବିଧା ନାଇଁଥାଏ।
1: ଆଜ୍ଞା, ତାହେଲେ ଆପଣ ଯେହେତୁ ଥିଏଟର ବ୍ୟାକ୍ଗ୍ରାଉଣ୍ଡର ଛୁଆ, ତାହେଲେ ଆପଣଙ୍କୁ ମୋ ହିସାବରେ ତ କୌଣସି ପ୍ରକାର ଅସୁବିଧା ହୋଇନଥିବ। ସମାଜ କିଛି କହିଲେ ବି ମାନେ ମାଆ ବାପା ଏଡ଼େଇ ଦେଇକି ଆପଣଙ୍କୁ ନିଶ୍ଚିତ ଭାବରେ ଆଗକୁ ବଢ଼େଇଥିବେ।
0: ଦେଖୁନ୍, ଆମର ଫ୍ୟାମିଲି ଏନ୍ତା ରହିଛେ, ସବକର ଫ୍ୟାମିଲି ମୋତେ ଲାଗ୍ସି ଯେ ଲୋକର କଥା ଟିକେ ବେଶୀ ଶୁଣସନ୍,
1: ଆଜ୍ଞା,
0: ଆଉ ତ ମା ବାପା ଯେତିକି ତାଙ୍କର ମନ ଭିତରେ ଚାହିଁଲେ ବି ଯେତେବେଳେ ଲୋକ କହିଦେବେ କି ନାଟକ କରୁଛି, ମାନେ ନାଟକ ନା କହନ୍, ମାନେ ପାଲା କରିଯାଉଛି, ନାଚୁଛି, ମାନେ ଏମିତି ହିସାବରେ କହନ୍, ଯେତେବେଳେ ମା ବାପା ସେଇଟା ଶୁଣିକିରି ରିଏକ୍ସନ୍ ଦିଅନ୍ ଆମକୁ, ତାଙ୍କୁ ତ କିଛି କହି ନାଇଁ ପାରନ୍,
1: ଆଜ୍ଞା।
0: କାହିଁକି ବୋଲେ ମୁଇଁ ଏନ୍ତା କିଛି ନାଇଁ ଦେଖେଇଥାଇ ଯେ ମୋର ବାପା ମାଆ ମୋର ଉପରେ ଭରସା କରିବେ ନାଟକ ବାବଦରେ, ତ ସେଥିର୍ଲାଗି ବୋଲିକିରି ସେ ତାଙ୍କ ରିଏକ୍ସନ୍କେ ଆମର ଉପରେ ଗାଲି ଦିଅନ୍, ପଢ଼ାପଢ଼ିରେ ଧ୍ୟାନ ଦିଏ, ଅଲଗା କିଛି ଏନ୍ତା ଜିନିଷଟେ କର ଯେନ୍ଟାକି ଗୋଟେ ପର୍ମାନେଣ୍ଟ କାମରେ ଆସ୍ବା, ଏଟା ନାଟକ ଗୋଟେ ଟେମ୍ପରାରୀ ଏ, ଏଇଟା ଏ ସେଇଟା ଏ, ସମସ୍ତେ କହନ୍, ତାଙ୍କର ଶୁଣିକିରି ଆମକୁ କହନ୍ ଆଉ।
1: ତାହେଲେ ଏତେ ସମୟ ତ ଆପଣ କହୁଥିଲେ କି ଆପଣଙ୍କର ପଡ଼ାରେ ହିଁ ଆପଣ ପ୍ରଥମ ଆରମ୍ଭ କରିଥିଲେ, ତାହେଲେ ଷ୍ଟେଜ୍ ଉପରେ କେବେ ଚଢ଼ିଲେ?
0: ଷ୍ଟେଜ୍ ଉପରେ ମାନେ ଗୋଟେ ଏମିତି ଥିଏଟର ଗ୍ରୁପ୍ରେ
1: ଆଜ୍ଞା,
0: ଯେନ୍ଟା କହୁଛନ୍ ଆପଣ,
1: ଆଜ୍ଞା,
0: ତ କେବେ ଚଲି ବେଲେ ଏଇଟା ଯେନ୍ 2011ରେ,
1: ଆଜ୍ଞା,
0: 2010ରୁ ଯେନ୍ ଘରୁ ଭାଗିଥିଲି ଯେନ୍ କହୁଥିଲି
1: ଆଜ୍ଞା, ଆଜ୍ଞା, ଭବାନୀପାଟଣା,
0: ଭବାନୀପାଟଣା, ସେଇଟା ଆକ୍ଚୁଆଲି ମୋର ସେକେଣ୍ଡ ଷ୍ଟେଜ୍ ଥିଲା, ପହଲା ଥିଲା ବେଲପାହାଡ଼, ବେଲପାହାଡ଼ରେ
1: ଆଜ୍ଞା,
0: ସେନୁ ଘରର ଲୋକ କିଛି ଇସ୍ୟୁ ନା ହେଲା, କାହିଁ ହେଲେ ମୁଇଁ ସନ୍ଧ୍ୟା 7, 8, 9 ବଜେ ତ ଡ୍ରାମା ସାରିକିରି 10, 11 ବଜେ ଘରକେ ପହଞ୍ଚି ଯାଉଥିଲି,
1: ରାତିରେ ରିଟର୍ନ
0: ରିଟର୍ନ
1: ହେଇଯାଇଥିଲେ।
0: ହେଇଯାଉଥିଲି, କିନ୍ତୁ ଯେତେବେଳେ ଭବାନୀପାଟଣାର କଥା ଉଠିଲା, ସେନୁ ତ ଦିନେ 2 ଦିନ ରହିବାର୍ ଲାଗି
1: ହଁ
0: ପଡ଼୍ବା,
1: ହଁ ନିଶ୍ଚିତ
0: ଆଉ
1: ଭାବେ,
0: 10 ବର୍ଷିଆ ଛୁଆ ଗୋଟେକେ ଘରେ ଛାଡ଼ବାରଟା ବିନା କାହାକେ ଜାଣିକିରି, ସେଇଟା ଗୋଟେ ମୁସ୍କିଲ ଥିଲା, ମନା କରୁଥିଲି ମୁଇଁ ପଲାଲି, ସେଇଟା ହିଁ ମୋର ପହଲା ଷ୍ଟେଜ୍ ଥିଲା।
1: ବେଲପାହାଡ଼ରେ ପ୍ରଥମ ଷ୍ଟେଜ୍ ଥିଲା, କେଉଁ
0: ଆଜ୍ଞା,
1: ନାଟକ ଥିଲା ଆଜ୍ଞା?
0: ସେ ଟାଇମ୍ରେ ଅହିଂସକ ବୋଲିକିରି ନାଟକ କରୁଥିଲୁ ଆମେ।
1: ଆଜ୍ଞା,
0: ଆଜ୍ଞା
1: ସେଇ ନାଟକରୁ ପଦେ ଶୁଣିବା, ମନେ ଅଛି କିଛି ଡାଇଲଗ୍ ସାର୍?
0: ଆଜ୍ଞା,
1: ଶୁଣିବା ସାର୍।
0: ମୁଁ ହେଉଛି ଅହିଂସକ, ମୋ ଗୁରୁଙ୍କ ଆଦେଶ ଯେ ମୁଁ 108 ଜଣଙ୍କର କନିଷ୍ଠ ଆଙ୍ଗୁଳି କାଟିକି ତାଙ୍କ ଆଗରେ ସମର୍ପଣ କରିବାର, ଏଇଟା ମୋ ଗୁରୁଙ୍କ ଆଦେଶ, ମାନେ 108 ଜଣଙ୍କର ହତ୍ୟା। ହତ୍ୟା, ହତ୍ୟା, ଆରେ ଆଶ୍ରମରେ ପିମ୍ପୁଡ଼ିଟିଏ ମରୁଥିଲେ, ମୋତେ ବହୁତ କଷ୍ଟ ହେଉଥିଲା, ଆଉ ମୁଁ ପୁଣି ହତ୍ୟା କରିବି, ସେଇଟା ପୁଣି 108 ଜଣଙ୍କର, ନା ନା, ମୁଁ ହତ୍ୟା କରି ହତ୍ୟା କରିବି, ଏଇଟା ମୋ ଗୁରୁଙ୍କର ଦକ୍ଷିଣା। ଆରେ ନାଇଁ, ଆରେ ଆରେ ସେଇ ବି ତ କାହାର ଛୁଆ ହେଇଥିବ, କାହାର ବାପ ହେଇଥିବ, କାହାର ମା ହେଇଥିବ, ମୁଁ ତା ଆଙ୍ଗୁଳି କାଟିବି, ନା ତାର ହତ୍ୟା କରିପାରିବିନି, ହେ ପ୍ରଭୁ ଜଗନ୍ନାଥ, ଏ ମା ସମଳେଶ୍ୱରୀ, କୋଉଟା ଠିକ୍ କୋଉଟା ଭୁଲ ମୁଁ କିଛି ଜାଣିପାରୁନି, ମୋତେ ରକ୍ଷା କର ମା, ଏଇ ରାସ୍ତାରୁ ମୋତେ ମୁକ୍ତି ଦେ, ମୁକ୍ତି ଦେ।
1: ଅତି ସୁନ୍ଦର ଆଜ୍ଞା, ଅତି ସୁନ୍ଦର।

0: ମାନେ ପୁରା ରିଏଲିଷ୍ଟିକ୍ ଲାଗୁଛି କି ଆପଣଙ୍କ ଭିତରେ ସେଇ ପେନ୍ଟା ଅଛି ଆଉ ଆପଣ ତାକୁ ଶୋ କରୁଛନ୍ତି ବୋଲି। ଅତି ସୁନ୍ଦର। ତାହେଲେ ଏଇଥିରେ ତ ମୁଁ ଆଶା କରିବା ହିସାବରେ ନିଶ୍ଚିତ ଭାବରେ ପୁରସ୍କାର ଥିବ।
1: ଆଜ୍ଞା, ମୁଁ ଏଇଥିରେ ମାନେ ବେଷ୍ଟ ସପୋର୍ଟିଂ ଆକ୍ଟର ପାଇଥିଲି ଚାଇଲ୍ଡରେ।
0: ଆଜ୍ଞା, ସେତେବେଳେ ତ ଶିଶୁ କଳାକାର
1: ହଁ
0: ଥିବି ନା। ହଁ, ତାହେଲେ କେଉଁଠି ଆପଣ ବେଲପାହାଡ଼ରେ ଏକା ପାଇଥିଲେ?
1: ନାଇଁ, ଏଇଟା ମୁଇଁ ପାଇଥିଲି ଭବାନୀପାଟଣାରେ।
0: ଭବାନୀପାଟଣାରେ
1: ଆଜ୍ଞା
0: ଯେତେବେଳେ ଦ୍ୱିତୀୟ ଷ୍ଟେଜ୍ ଥିଲା
1: ଆଜ୍ଞା
0: ଆପଣଙ୍କର। ଆଜ୍ଞା, ଏତେ ସମୟ ତ କଥା ହେଲା ଶିଶୁ କଳାକାର, ଏବେ କେଉଁ କେଉଁ ସ୍ଥାନରେ ଆପଣ ପରଫର୍ମ କରିସାରିଛନ୍ତି? ଆଜ୍ଞା,
1: ଏଛେନ୍ ମାନେ ପାଖାପାଖି ଇଣ୍ଡିଆର ସବୁ ଜାଗାରେ ସ୍କୋପ୍ ପାଇଛେ, ଓଡ଼ିଶାର ମ୍ୟାକ୍ସିମମ୍ ଜାଗାରେ ଆମେ କରିଛେ।
0: ଆଜ୍ଞା
1: ତାର୍ପରେ ଯେତେବେଳେ ବାହାରେ ଏଛେନ୍ ଥିଲି ମୁଇଁ
0: ଆଜ୍ଞା
1: NSD ଲାଗି, ସେନୁ ବି ଯାଇକିରି ତିନ ଚାରିଟା ବନାରସରେ କରିଛେ,
0: ଆଜ୍ଞା
1: ଦିଲ୍ଲୀରେ କରିଛେ ଭାରତ ରଙ୍ଗ ମହୋତ୍ସବ, ତାପରେ ହେନ୍ତା ସବୁ ଜାଗାରେ ଯେନ୍ତାକି ଆମେ ଯାଇଥିଲୁ ତାମିଲନାଡ଼ୁର ତଞ୍ଜାବୁର,
0: ଆଜ୍ଞା।
1: ତଞ୍ଜାବୁରରେ ପରଫର୍ମ କରିଛେ, ତ ହେନ୍ତା ସବୁ ଜାଗାରେ ପାଖାପାଖି।
0: କେତେଟା ଷ୍ଟେଜ୍ ହେଇଯିବ ଆଜ୍ଞା ଆଜି ପର୍ଯ୍ୟନ୍ତ?
1: ଦେଖୁନ୍, ଷ୍ଟେଜ୍ ତ ପାଖାପାଖି 200+ ହେଇଯିବା,
0: ଆଜ୍ଞା,
1: ଆଉ ଡ୍ରାମା ଯଦି କମା ବଲେ ଆମେ ପ୍ଲେ ପ୍ଲେ ପାଖାପାଖି 30ଟା।
0: କ'ଣ ସବୁ ଆୱାର୍ଡ଼ ଆଜି ପର୍ଯ୍ୟନ୍ତ ପାଇଛନ୍ତି?
1: ମୁଇଁ ମ୍ୟାକ୍ସିମମ୍ ମାନେ ଲିଡ଼୍ରେ କେବେ ନାଇଁ ଆସି, ବେଷ୍ଟ
0: ଆଜ୍ଞା,
1: ସପୋର୍ଟିଂରେ ସବୁବେଳେ ଥିଲି, ଆଉ ଲିଡ଼୍ରେ ବି ଯେତେବେଳେ ଚାଇଲ୍ଡରେ ଥିଲି ମୁଁ ସେତିକି ବେଳେ ଥିଲି, ବଟ୍ ସପୋର୍ଟିଂରେ ମୁଇଁ 2017-18 ମସିହାରେ ବେଷ୍ଟ ସପୋର୍ଟିଂ ଆକ୍ଟର ପାଇଥିଲି ଆମର ଆରଣ୍ୟକ ମଞ୍ଚ ଝାରୁଆପଡ଼ାରେ।
0: ଆଜ୍ଞା,
1: ତାପରେ ଫେର୍ ସେକେଣ୍ଡ ହେନ୍ତା ଲଗାତାର 2-3 ଥର ପାଇଲି ସେଇ ଜାଗାରେ, ତାପରେ ହିଣ୍ଡାଲକୋରେ ପାଇଥିଲି, ତ ହେନ୍ତା ପାଇଛେ।
0: ଆଜ୍ଞା, ଆଉଟ୍ ଅଫ୍ ଓଡ଼ିଶାରେ କ'ଣ ପାଇଛନ୍ତି?
1: ଆଉଟ୍ ଅଫ୍ ଓଡ଼ିଶାରେ ବି ଏନ୍ତା ସପୋର୍ଟିଂରେ ରୋଲ୍ ପାଇଥିଲି, ତାପରେ ବେଷ୍ଟ ଆକ୍ଟର ବି ପାଇଥିଲି, ତାପରେ ଆମ NSD କଲା ଟାଇମ୍ରେ ସେ ସମୟରେ ବହୁତ ଏପ୍ରିସିଏସନ୍ ମିଳିଥିଲା ମୋର କ୍ୟାରେକ୍ଟରକେ।
0: ଆଜ୍ଞା,
1: ଆଉ ଆମର ଓଡ଼ିଶାରେ ଗୋଟେ ବଡ଼ ରିଏଲିଟି ଶୋ ହେଇଥିଲା ତରଙ୍ଗରେ,
0: ଆଜ୍ଞା,
1: ବିଗ୍ ବ୍ରେକ୍ ବୋଲିକିରି ଆକ୍ଟିଂ ରିଆଲିଟି ଶୋ 2022ରେ,
0: ଆଜ୍ଞା,
1: ତ ସେନୁ ଅଲ୍ ଓଡ଼ିଶାରେ ୱିନର୍ ଥିଲି ମୁଇଁ।
0: କ'ଣ ହଉଥିଲା ସେଇ ବିଗ୍ ବ୍ରେକ୍ରେ?
1: ସେଟା ଆକ୍ଟିଂ ରିଆଲିଟି ଶୋ ଥିଲା, ଆକ୍ଟିଂକେ ୱେଷ୍ଟ କରିକିରି କରାହଉଥିଲା।
0: ଆଜ୍ଞା ଆଜ୍ଞା, କିଏ ଥିଲେ ସେଇଠି ଜଜ୍, କିଏ ଥିଲେ? ଆଜ୍ଞା
1: ଆମର ଯେଉଁ କମେଡ଼ିଆନ୍ ଥିଲେ ହରି ସାର୍,
0: ଆଜ୍ଞା, ହରି ସାର୍,
1: ହରିହର ମହାପାତ୍ର,
0: ହଁ ଆଜ୍ଞା,
1: ତାପରେ ସୁଶାନ୍ତ ମଣି ଡାଇରେକ୍ଟର ଯିଏ,
0: ଡାଇରେକ୍ଟର, ଆଜ୍ଞା,
1: ତାପରେ ଆମର ଅର୍ଚ୍ଚିତା ସାହୁ ହିରୋଇନ୍ ଯିଏ ଥିଲେ,
0: ହଁ ହଁ ହଁ
1: ସେମାନେ ଥିଲେ 3 ଜଣ।
0: ଆପଣଙ୍କୁ କେଉଁ ପ୍ରକାର ଆପ୍ରିସିଏସନ୍ ମିଳୁଥିଲା ସେଇଠି?
1: ମୋତେ ମୁଇଁ ଫାର୍ଷ୍ଟ ଯେତେବେଳେ ମେଗା ରାଉଣ୍ଡ ଦେଇଥିଲି 2022ର ବିଗ୍ ବ୍ରେକ୍ ଶୋରେ, ମୋତେ ଫାର୍ଷ୍ଟ ଷ୍ଟାଣ୍ଡିଂ ଓଡ଼ିସନ୍ ମିଳିଥିଲା,
0: ଆଜ୍ଞା ଆଜ୍ଞା,
1: ଆଉ ସେଇଟା ମୋତେ ସବକନୁ ଖୁସି ଥିଲାକି ଲାଗିଥିଲା ଯେ ମୁଇଁ ଆମର ସମ୍ବଲପୁରର ଆମର ୱେଷ୍ଟର୍ଣ୍ଣ ଓଡ଼ିଶାର ଗୋଟେ କଳାକେ ପ୍ରେଜେଣ୍ଟ କରିଥିଲି ସେ ଜାଗାରେ, ଦୁଲଦୁଲି ବଜାକେ।
0: ଆଜ୍ଞା, ମାନେ ସେଇଠି ଆପଣ ଯାଇକି ଦୁଲଦୁଲି ବଜାଇଥିଲେ?
1: ଆଜ୍ଞା,
0: ମାନେ ଆପଣ ନାଟକ ସହିତ ଏଇ ବାଦ୍ୟ ପ୍ରଦର୍ଶନ ମଧ୍ୟ କରିପାରନ୍ତି?
1: ହଁ ଟିକେ ଟିକେ ଆସି, ବଟ୍ ଦୁଲଦୁଲି ବଜେଇଥିଲି ମାନେ ଦୁଲଦୁଲି ଆ ମାନେ ଯିଏ ବଜାସି
0: ଆଜ୍ଞା,
1: ସେ କଳାକାରର ଗୋଟେ କ୍ୟାରେକ୍ଟରକେ ମୁଇଁ ପ୍ରେଜେଣ୍ଟ କରିଥିଲି ସେ ଜାଗାରେ।
0: ଆଚ୍ଛା ଆଚ୍ଛା, ଦୁଲଦୁଲି ବାଦ୍ୟ ମାଧ୍ୟମରେ ଗୋଟେ ନାଟକ
1: ଆଜ୍ଞା
0: ସେଇଠି ଗୋଟେ ଏକକ ଅଭିନୟ କରିଥିବେ ନା?
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ତାହେଲେ ସେମାନେ ବୁଝିପାରିଲେ ସେଇ ଦୁଲଦୁଲି ଆମର ଯେହେତୁ କି ପଶ୍ଚିମ ଓଡ଼ିଶାର ଏଇଟା କଲଚର, ସେମାନେ ପୂର୍ବ ଓଡ଼ିଶାର, ତାହେଲେ ବୁଝିପାରିଲେ?
1: ହଁ, ସେମାନେ ବହୁତ ଭଲସେ ରିଲେଟ୍ କଲେ, ମୁଇଁ କହିଲି ଯେନ୍ଟାକି ପହଲା ଷ୍ଟାଣ୍ଡିଂ ଅଡିସନ୍ ଥିଲା,
0: ଆଜ୍ଞା,
1: ସେମାନେ ବହୁତ ଖୁସି ହେଇଥିଲେ, ଅର୍ଚ୍ଚିତା ମ୍ୟାମ୍ କାନ୍ଦି ପକେଇଥିଲେ। ତ ଜିନିଷଟା ଏଇଟା ଯେ ଆକ୍ଟର କେନ୍ସି ପୂର୍ବ ଓଡ଼ିଶା ପଶ୍ଚିମ ଓଡ଼ିଶାରେ ନାଇଁଥନ୍, ମୋତେ ଲାଗୁଛି
0: ଆଜ୍ଞା,
1: ଯେନ୍ତାକି ଇମୋସନ୍ ସାଙ୍ଗେ ସମସ୍ତେ କନେକ୍ଟ କରିପାରୁସନ୍।
0: ସେଠି କିଛି ଡାଇଲଗ୍ ଥିଲା?
1: ହଁ
0: ଛୋଟିଆ ଡାଇଲଗ୍ଟେ ଶୁଣିବା ସେଇଠି,
1: ଆଜ୍ଞା,
0: କୁହନ୍ତୁ।
1: ଇ ସମାଜ ଧୀରେ ଧୀରେ ଆମର ଇ ଦୁଲଦୁଲି ବଜାକେ ଭୁଲି ଯାଉଛେ, ଆମର କଲା ସଂସ୍କୃତିକେ ସବୁ ପାସରି ଦଉଛେ, ଆରେ ଭୁଲି ଯାଉଛେ ସେ ଡାଲଖାଇର ପାର, ଏ ତାକ ତାକ ତାକ ତାର ଗିର୍ଜା, ତାକ ତାର ଗିର୍ଜା, ତାକ ତାର ଗିର୍ଜା, ଗିର୍ଜା ଗିର୍ଜା ଗିର୍ଜା ଗିର୍ଜ ଟିକ ତାକ ନି ତାକ ଟିକ ତାକ ନି ତୋ, ଆରେ ଇ ସମାଜ ଡିଜେ ବ୍ୟାଣ୍ଡ ପାର୍ଟି ହେଇକିରି ଆମକୁ ଭୁଲି ଯାଉଛେ, ତାର କଳା ସଂସ୍କୃତି ପରମ୍ପରାକେ ଭୁଲି ଯାଉଛେ, ପାସରି ଦଉଛେ ଆମକୁ, ହେଲେ ହେଲେ ଆମେ ନାଇଁ ଭୁଲୁ, ଆମେ ଗୋଟେ ଲଲଟନ୍ ବାଗିର ଇ ସମାଜକେ ରାସ୍ତା ଦେଖାମୁ, ହଁ ଲଲଟନ୍ ବାଗିର, ଆର୍ ଯେତ୍କି ଦିନ ତ କି ସମାଜ ନାଇଁ ସୁଧୁରିଛେ, ଆମେ ଇ ଦୁଲଦୁଲି ବଜଉଥିମୁ, ଆମର କଳା ସଂସ୍କୃତିକେ ନାଇଁ ଭୁଲିକିରି ଇଟା କେ ଆଗ୍କେ ବଟ ବାଟ କଢ଼ଉଥିମୁ, ଦେଖଉଥିମୁ ଆର୍ ବଜଉଥିମୁ ଇ ବଜା।
0: ଆଜ୍ଞା, ବହୁତ ସୁନ୍ଦର। ମାନେ ଯେତେବେଳେ ବି ଆପଣ ଅଭିନୟ କରୁଛନ୍ତି ମାନେ ଗୋଟେ ରିଏଲିଷ୍ଟିକ୍ ଭଳିଆ ଲାଗୁଛି କି ଏବେ ସତରେ ମାନେ ଏଇ ଜିନିଷଟି ଆପଣଙ୍କ ସହିତ ବିତିଛି ହେଲା ସେଭଳିଆ ଲାଗୁଛି।

0: ଏସ୍ଟିରେ କଥା ଅଛି କି ବହୁତ ବଡ଼ ବଡ଼ ଲୋକ ଆସନ୍ତି, କାହା କାହାକୁ ଭେଟିଛନ୍ତି?
1: ଯେନ୍ତାକି ଆମର ରାଜପାଲ ଯାଦବ ତାଙ୍କର ଗୁରୁ ଯିଏ ଥିଲେ,
0: ଆଜ୍ଞା
1: ତାଙ୍କୁ ଯିଏ ପାଠ ପଢ଼ାଉଥିଲେ,
0: ଆଜ୍ଞା
1: ଇରଫାନ ଖାନର ଗୁରୁ ଯିଏ ଥିଲେ ତାଙ୍କୁ ପାଠ ପଢ଼ାଉଥିଲେ, ଯେନ୍ତା ଅଙ୍କୁର ସାର୍ ଏନୁ ଯିଏ ଏନ୍ଏସ୍ଜିର ଡାଇରେକ୍ଟର ଥିଲେ,
0: ଆଜ୍ଞା
1: ତ ସେନ୍ତା ବହୁତ ଲୋକ ଅଛନ୍ ଯିଏକି ଆମକୁ ପାଠ ପଢ଼ାଉଥିଲେ, ତାଙ୍କୁ ମାନେ ଥିଏଟର ଫିଲ୍ଡରେ ଲୋକ ବହୁତ ଜାଣିଛନ୍।
0: ଜୀବନରେ କେବେ ମାନେ ଗୋଟେ ଆଶା ଥିଲା କି ମୁଁ ଏନ୍ଏସ୍ଟି କରିକି ଏତେ ବଡ଼ ବଡ଼ ଲୋକଙ୍କ ସହିତ ଭେଟ ହେବି ବୋଲି, ଯିଏକି ଗୋଟେ ପଡ଼ାରୁ ଆରମ୍ଭ କରିଛି, ସେ ପୁଣି ଆଜି ବାରାଣସୀରେ ଏନ୍ଏସ୍ଟି କରିକି ଇରଫାନ ଖାନଙ୍କ ଗୁରୁ, ଅନେକ ଆହୁରି ଅଛନ୍ତି, ତାଙ୍କ ଗୁରୁଙ୍କ ସହିତ ଭେଟ ହୋଇଛନ୍ତି।
1: ଦେଖୁନ୍, ହେନ୍ତା ମାନେ ମାନେ ଆଶା ତ ନାଇଁ ଥାଇ,
0: ଆଜ୍ଞା
1: ଭାବି ନାଇଁ ଥାଇ କେବେ ଆମେ ଏନ୍ଏସ୍ଡି ଯିମୁ, ବଟ୍ ଇଟା ହଁ, ଗୋଟେ ଭଲ ଆକ୍ଟର୍ଟେ ହେମି, ଲୋକ୍ ଜାନ୍ବେ, ସେଥିର୍ ପ୍ରୋସେସ୍ରେ ଲାଗିଥିଲି ମୁଇଁ।
0: ଆଜ୍ଞା
1: କେବେ ମାନେ ସ୍ୱପ୍ନ ଦେଖିଚେଁ ବହୁତ ବହୁତ ଆଗ୍କେ ଯିବାର୍ ଅଛେ ବୋଲିକିରି, ଏଚେନ୍ ବି ଦେଖୁଛେଁ, ତ ହେ ପ୍ରୋସେସ୍ରେ ଇସବୁ ଜିନିଷ୍ମାନେ ଆସିଯାଉଛେ।
0: ଆଜ୍ଞା ତାହେଲେ ଯେତେବେଳେ ଆପଣ ଜାଣିଲେ କି ଦ୍ୱିତୀୟ ଏନ୍ଏସ୍ଟି କେମିତି ଲାଗିଲା? ଏକ ସେକେଣ୍ଡ, ଏନ୍ଏସ୍ଟି ବୋଲି ଏନ୍ଏସ୍ଡିଏନ୍ ହେବା। ଯେତେବେଳେ ଆପଣ ଜାଣିଲେ କି ଆପଣ ନିଜେ ଦ୍ୱିତୀୟ ଏନ୍ଏସ୍ଡିଏନ୍ ସମ୍ବଲପୁରର, କେମିତି ଲାଗିଲା? ଆଜ୍ଞା
1: ମୋତେ ତ ବିଲିଭ୍ ନାଇଁ ହଉଥାଇ, ମୁଇଁ
0: ଆଜ୍ଞା
1: ସେଇ ଟାଇମ୍ରେ ମୋର ଯେନ୍ ଫାର୍ଷ୍ଟ ଗୁରୁ ଥିଲେ ଦେବାନନ୍ଦ ରାଉତ,
0: ଆଜ୍ଞା
1: ତାଙ୍କର
0: ଆଜ୍ଞା
1: ଘରେ ହିଁ ବସିଥିଲି ମୁଇଁ, ତ ହେନୁ ବସିଥିଲୁ ଆମେ କଥା ହଉଥିଲୁ, ଗୋଟେ ମେଲ୍ଟେ ଆସିଲା
0: ଆଜ୍ଞା
1: କି ଏନ୍ଏସ୍ଡି ବନାରସରେ ସିଲେକ୍ସନ୍ ହେଇଯାଇଛି ବୋଲିକି, ତ ମୁଇଁ ସକ୍ ହେଇଗଲି, ଦୌଡ଼ତେଲ ଆସିକିରି ପହଲା ମାଆକେ ଦେଖିଲି, ମୁଇଁ ଜାଣି ନାଇଁ ଥାଇ ସେ ଫିଲ୍ କାଣା ଥିଲା ଯେ,
0: ଆଜ୍ଞା ଆଜ୍ଞା
1: କାଁ ଯେ ବେଲେ ମୋର ମାଆ ମାନେ ସିଢ଼ିନୁ ଉପର ତଲ୍କେ ଉତରୁଥିଲା, ମୁଇଁ ଜଷ୍ଟ ଏଣ୍ଟ୍ରି କଲି, ସେ ମୋତେ ଦେଖିକିରି କାନ୍ଦୁଛେ, ମୁଇଁ ତାକେ ଦେଖିକିରି କାନ୍ଦୁଛେ, କିଛି ସେଥି ଆମେ ମାନେ ନା ମୁଇଁ ତାକେ କିଛି କହିଛେଁ ନା ସେ କିଛି ଶୁନିଛେ, ବଟ୍ ଗୋଟେ ଏନ୍ତା ଫିଲ୍ ଥିଲା, ସେ ବି ଜାଣିପାରୁଥିଲା ଯେ ମୁଇଁ କିଛି ଗୋଟେ ବହୁତ ବଡ଼ ଜିନିଷ୍ ଆଚିଭ୍ କରିଛେ। ଆଉ ତାର୍ପରେ ମୁଇଁ କହିଲି ଦୁହେଁ କାନ୍ଦୁଛୁ, ସେଟା ଗୋଟେ
0: ଆଜ୍ଞା ଖୁସିର ଆସ
1: ତ ହେନ୍ତି ଫିଲ୍ ଥିଲା। ତାର୍ପରେ ବାପାକେ କହିଲି, ଗୁରୁମାନଙ୍କୁ ଫୋନ୍ କଲି,
0: ଆଜ୍ଞା
1: ତ ମାନେ ଇ ଜିନିଷ୍ଟା ମାନେ ମୋତେ ଏନ୍ତା ଲାଗ୍ସି ଯେ ଅକାଦ ନ ବାହାରେ ଥିଲା ମୋର।
0: ନାଇଁ ଆଜ୍ଞା, ଯେହେତୁ ଭଗବାନ ଏଇଟା ଦେଇ ଦେଇଛନ୍ତି ଆପଣଙ୍କର, ତାହେଲେ ସେ ବନେଇ ଦେଇଛନ୍ତି ଆପଣଙ୍କୁ, ସେଇଥିପାଇଁ ଦେଇଛନ୍ତି, ହେଲା? ଅକାତ ତ ନାହିଁ, ସେଇଟା ସବୁ ତାଙ୍କର ଆଶୀର୍ବାଦ, ମା ବାପାଙ୍କର ଆଶୀର୍ବାଦ, ଆଉ ଗୁରୁଜନଙ୍କର ଆଶୀର୍ବାଦ, ଆଉ ଭଗବାନଙ୍କର
1: ହଁ
0: ଆଶୀର୍ବାଦ,
1: ନିହାତି, ମାନେ
0: ଆପଣଙ୍କର ପରିଶ୍ରମ ତା ସହିତ।
1: ମୋତେ ଲାଗ୍ସି ଯେ ମୁଇଁ ଯାହା ବି ଇନୁ ଅଛେ, ଯାହା ବି ବସିଛେଁ, ଯେତ୍କି
0: ଆଜ୍ଞା
1: ଜିନିଷ୍ ଆଚିଭ୍ କରିଛେଁ, ସବୁ ବାପା ମାଆର ଆଶୀର୍ବାଦ,
0: ଆଜ୍ଞା
1: ଆଉ ଯେନ୍ ଗୁରୁମାନେ ଥିଲେ ବୋଲିକିରି ମୋର୍ ଲାଇଫ୍ରେ ମୁଇଁ
0: ଆଜ୍ଞା
1: ଆଜି ଇ ଜାଗାରେ ବସିପାରିଛେଁ, ନାହେଲେ ମୁଇଁ ମୋର୍ ଇ ଜାଗାରେ ବସ୍ବାର୍ ଲାଗି ମୋର୍ କିଛି ଭାଲ୍ୟୁ ନାଇଁନ, ମାନେ ମୋର୍ ଲେଭେଲ୍ ନାଇଁନ।
0: ଆଜ୍ଞା ଆଗକୁ କ'ଣ କରିବା ପାଇଁ ଇଚ୍ଛା?
1: ଆଗ୍କେ ବହୁତ ବଡ଼ ଆକ୍ଟର୍ ହେବାର ଅଛେ,
0: ଆଜ୍ଞା
1: ମାନେ ସାରା ମାନେ ଭାରତ ଜାନ୍ବାର୍ କଥା, ଏତ୍କି
0: ଆଜ୍ଞା
1: ବଡ଼ ଆକ୍ଟର୍ ହେବାର ଅଛେ ମୋତେ।
0: ତାହେଲେ ଆମର ଯେଉଁ ଆଗାମୀ ଯୁବପିଢ଼ି ଅଛନ୍ତି, ତାଙ୍କୁ ଆପଣ କି ବାର୍ତ୍ତା ଦେବେ ଏଇ ଆମର ନାଟକ ଦିଗକୁ ନେଇ?
1: ନାଟକ ଦିଗକେ ନେଇକିରି ଏଇଟା କହିମି ଯେ ଥିଏଟର୍ ଜଏନ୍ କରବାର୍ କଥା,
0: ଆଜ୍ଞା
1: ଆଉ ଯାହା ବି କରୁଛନ୍ ଲୟାଲ୍ ହିସାବେ କରବାର୍ କଥା, କାମ୍କେ ନାଇଁ ଠକବାର୍ କଥା, ଯଦି କାମ୍କେ ଠକୁଛନ୍ ତ ବେଟର୍ ହେବା ନାଇଁ କରୁନ୍,
0: ଆଜ୍ଞା
1: ମାନେ ଯଦି ବି ଥିଏଟର୍ ଲାଇନ୍ରେ ଜଡ଼ିତ ଅଛନ୍, ଇ ଲାଇନ୍ରେ ଆଗ୍କେ ଯିବାର୍ ଲାଗି ଚାହୁଁଛନ୍, ରିହର୍ସଲ୍ କରୁନ୍, ଥିଏଟର୍ ଜଏନ୍ କରୁନ୍, ନିଜର ଉପରେ ଯେତ୍କି ହେବା କାମ୍ କରୁନ୍, ଆଉ ଡ୍ରାମା ସାଙ୍ଗେ ସାଙ୍ଗେ ଫିଜିକାଲ୍ ବି ଧ୍ୟାନ ଦଉନ୍,
0: ଆଜ୍ଞା
1: ଇ ସବୁ ଜିନିଷ୍ ବହୁତ ଇମ୍ପୋର୍ଟାଣ୍ଟ ହେ।
0: ଆମେ ମଧ୍ୟ ମା ସମଲେଶ୍ୱରୀଙ୍କ ପାଖରେ ଆକାଶବାଣୀ ପରିବାର ତରଫରୁ ଆପଣଙ୍କ ଯେଉଁ ଶୁଭକାମନା ଗୁହାରି କରି ବିଦାୟ ନେଉଛୁ। ନମସ୍କାର।
2: ଆଶା କରୁଛି ଏହି ସାକ୍ଷାତକାରଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ଏସ୍ଆଇଆର୍ ରିଭିଜନ୍ ବିଷୟରେ। ଶିକ୍ଷା ମନୁଷ୍ୟ ଜୀବନର ମୂଳ ଆଧାର ଅଟେ। ଶିକ୍ଷା ମାଧ୍ୟମରେ ବ୍ୟକ୍ତି ଜ୍ଞାନ, କୌଶଳ ଓ ନୈତିକ ମୂଲ୍ୟବୋଧ ଅର୍ଜନ କରେ। କିନ୍ତୁ କେବଳ ପାଠ ପଢ଼ିଲେ ହେବ ନାହିଁ, ତାହାକୁ ବାରମ୍ବାର ଅଭ୍ୟାସ ଓ ପୁନରାବୃତ୍ତି କରିବା ମଧ୍ୟ ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ବିଦ୍ୟାଳୟଗୁଡ଼ିକରେ ସ୍ୱତନ୍ତ୍ର ସଘନ ପୁନରାବୃତ୍ତି କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏହା ଏକ ସୁପରିକଳ୍ପିତ ଶିକ୍ଷା ପ୍ରକ୍ରିୟା, ଯାହା ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି କରିବା, ପାଠ୍ୟବସ୍ତୁକୁ ସୁଦୃଢ଼ କରିବା ଓ ପରୀକ୍ଷାରେ ଉତ୍ତମ ଫଳାଫଳ ଆଣିବାରେ ସହାୟକ ହୋଇଥାଏ।

ସ୍ୱତନ୍ତ୍ର ସଘନ ପୁନରାବୃତ୍ତିର ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଆବଶ୍ୟକ। ସେମାନେ ନିୟମିତ ବିଦ୍ୟାଳୟକୁ ଯିବା, ଧ୍ୟାନର ସହିତ ପାଠ ଶୁଣିବା, ଘରେ ଅଭ୍ୟାସ କରିବା, ସନ୍ଦେହ ଥିଲେ ଶିକ୍ଷକଙ୍କୁ ପଚାରିବା ଓ ସମୟର ସଦୁପଯୋଗ କରିବା ଉଚିତ। ନିୟମିତ ପରିଶ୍ରମ ହିଁ ସଫଳତାର ଚାବିକାଠି ହୋଇଥାଏ। ସ୍ୱତନ୍ତ୍ର ସଘନ ପୁନରାବୃତ୍ତି ଦ୍ୱାରା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଉନ୍ନତ ହୁଏ। ସେମାନେ ବିଷୟକୁ ଗଭୀର ଭାବେ ବୁଝନ୍ତି, ଲେଖିବାର ଗତି ବଢ଼େ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ସ୍ୱତନ୍ତ୍ର ସଘନ ପୁନରାବୃତ୍ତିର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦୁର୍ବଳତାକୁ ଦୂର କରିବା, ସମସ୍ତ ବିଷୟରେ ଭଲ ଧାରଣା ସୃଷ୍ଟି କରିବା। ସ୍ୱତନ୍ତ୍ର ସଘନ ପୁନରାବୃତ୍ତି ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ସ୍ଥାୟୀ କରେ। ନିୟମିତ ପୁନରାବୃତ୍ତି ଦ୍ୱାରା ପଢ଼ିଥିବା ବିଷୟ ସହଜରେ ମନେ ରହିଥାଏ। ଏହା କେବଳ ପରୀକ୍ଷାରେ ଭଲ ନମ୍ବର ଆଣିବା ପାଇଁ ନୁହେଁ, ବରଂ ଜ୍ଞାନକୁ ସ୍ଥାୟୀ କରିବା, ଆତ୍ମବିଶ୍ୱାସ ବଢ଼ାଇବା ଓ ଭବିଷ୍ୟତ ଜୀବନ ପାଇଁ ଦୃଢ଼ ଭିତ୍ତି ଗଢ଼ିବାରେ ସହାୟକ ହୋଇଥାଏ। ତେଣୁ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଆବଶ୍ୟକ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଏକ ଭକ୍ତି ଗୀତ, ରାମକୃଷ୍ଣ ଗୋବିନ୍ଦ।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଭକ୍ତି ସଙ୍ଗୀତ, ରାତି 7:25 ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, 7:30 କୃଷି ସଂସାରରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ ନମ୍ବର କୃଷି ସଂସାର, ରାତି 8:00 ଶୁଣିବେ ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କରେ ପୁରୀ ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ ସହିତ ସାକ୍ଷାତକାର ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 8:15 ଶୁଣିବେ ଭକ୍ତି ସଙ୍ଗୀତ, 8:30 ଭକ୍ତି ସଙ୍ଗୀତ ଶୁଣିପାରିବେ, ରାତି 9:15 ରହିଛି ସ୍ପଟଲାଇଟ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ରାତି 10:02 ନାଟକ ପାଣି ଥାଉ ବନ୍ଧ ବାନ୍ଧରେ କୁମର, ରଚନା ମାନଭଞ୍ଜନ ହୁତା, ପ୍ରଯୋଜନା ଜୟରାମ ମୁଣ୍ଡା, ରାତି 10:30 ଭକ୍ତି ସଙ୍ଗୀତ ଶୁଣିବେ

ଶୁଣିଲେ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଶୁଣିବେ ଆଜିର ଭାବନା ଉପସ୍ଥାପନା ଜି ସାଇକ୍ରିଷ୍ଣ। 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ମ୍ୟାଲେରିଆ ଜ୍ୱରର ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା। ଏ ବିଷୟରେ କହିବେ ଡକ୍ଟର ରଞ୍ଜନ କୁଜୁର। 7:25 ଚାଷର ହାଲ, 7:35 ସମ୍ବଳବାଣୀ, 7:55 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ଦେବଦତ୍ତ ପଟ୍ଟନାୟକ। 8:30 ଶ୍ରୀକ୍ଷେତ୍ର ମାଧୁରୀ, 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ସବିତା କୁମାରୀ ମିଶ୍ର। ଦିନ 11:05 ଶୁଣିବେ ବଜାରେ ବାଜାବାଲା, ଏଥିରେ ସମ୍ବଲପୁରୀ ଗୀତ ଶୁଣିପାରିବେ, କଣ୍ଠଶିଳ୍ପୀ ହେଲେ ପୂର୍ଣ୍ଣିମା ନନ୍ଦ, ପଙ୍କଜ ଜୟପୁରିଆ, ମନୋଜ କୁମାର ବୁଡ଼ା ଏବଂ ପାର୍ବତୀ ଜେନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହେଲେ ସୁନନ୍ଦା ପଟ୍ଟନାୟକ।

0: ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ନରସିଂହ ମିଶ୍ର।
1: ଜ୍ଞାନଂ ତେହଂ ସବିଜ୍ଞାନ ମିଦଂ ବକ୍ଷ୍ୟାମି ଶେଷତଃ।

ଶୁଣିଲି ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଯୁବଶକ୍ତି ଏବଂ ତା ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: କରୁଣ।
1: ଶ୍ରୋତା ବନ୍ଧୁ, ଭାରତ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ବହୁ ଯୁବକୈନ୍ଦ୍ରିକ ଯୋଜନା ମାଧ୍ୟମରେ ସେମାନଙ୍କର ବିକାଶ ହେଉଛି। ଆମେମାନେ ଜାଣିଛେ ଦେଶର ପ୍ରଗତି ଓ ସମୃଦ୍ଧିରେ ଯୁବ ଦକ୍ଷତା ବିକାଶର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଆଜିର ଯୁବପିଢ଼ି ଆସନ୍ତାକାଲିର ଭବିଷ୍ୟତ। ଯଦି ସେମାନଙ୍କୁ ସଠିକ୍ ଦିଗ୍ଦର୍ଶନ ଏବଂ କାର୍ଯ୍ୟକ୍ଷେତ୍ର ଅନୁଯାୟୀ ଦକ୍ଷତା ପ୍ରଦାନ କରାଯାଏ, ସେମାନେ କୁଶଳୀ ହେବେ ଏବଂ ଦେଶର ବିକାଶ ଧାରାରେ ଭାଗିଦାରୀ ହୋଇପାରିବେ। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ନାଁ କରିବା ସହ ସାମାଜିକ ସ୍ଥିରତା ଓ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ଏହି ଅବସରରେ ଆଜି ରହିଛି ଆଲୋଚନା, ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଅଖିଳ ତରାଇ।
2: ଆଜିର ବିଷୟବସ୍ତୁଟି ହେଉଛି ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା। ବନ୍ଧୁଗଣ, ଭାରତ ଆଜି ବିଶ୍ୱର ସବୁଠାରୁ କମ୍ ବୟସ୍କ ଦେଶ। ଆମ ପାଖରେ ବିଶାଳ

ଯୁବଶକ୍ତିର ଏକ ଅଫୁରନ୍ତ ଭଣ୍ଡାର ଅଛି, କିନ୍ତୁ ଆମକୁ ଗୋଟିଏ କଥା ବୁଝିବାକୁ ହେବ ଯେ କେବଳ ଜନସଂଖ୍ୟାରେ ଯୁବକମାନଙ୍କ ସଂଖ୍ୟା ଅଧିକ ହେଲେ ଦେଶର ପ୍ରଗତି ଆପେ ଆପେ ହୋଇଯାଏ ନାହିଁ। ସେହି ଯୁବଶକ୍ତି ଯେତେବେଳେ ଦକ୍ଷତା ବା ସ୍କିଲ ସହିତ ଯୋଡ଼ି ହୁଏ ସେତେବେଳେ ଯାଇ ଦେଶର ଅସଲ ବିକାଶ ହୁଏ। ଆଜିର ଆଧୁନିକ ସମାଜ ବହୁତ ଦ୍ରୁତଗତିରେ ବଦଳୁଛି। ଆମେ ଏକ ବୈଷୟିକ ଏବଂ ପ୍ରତିଯୋଗିତାମୂଳକ ଯୁଗରେ ବଞ୍ଚୁଛୁ। ପୂର୍ବରୁ କେବଳ ଗୋଟିଏ ସାଧାରଣ ଡିଗ୍ରୀ ହାସଲ କରିନେଲେ ଚାକିରି ମିଳିଯାଉଥିଲା, କିନ୍ତୁ ଆଜି ସମୟ ବଦଳିଛି। ଆଜି କାଗଜ କଲମର ଡିଗ୍ରୀ ଅପେକ୍ଷା ଆପଣଙ୍କ ହାତରେ କି ସ୍ପେଶାଲ ହୁନର ଅଛି ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଚ୍ଚଶିକ୍ଷା ପାଇ ମଧ୍ୟ ଅନେକ ସମୟରେ ଯୁବପିଢ଼ି ବେକାର ହୋଇ ବସୁଛନ୍ତି। ଏହାର ଏକମାତ୍ର କାରଣ ହେଉଛି ସ୍କିଲ କେପ୍ ବା ଦକ୍ଷତାର ଅଭାବ। ବଜାରରେ ଯେଉଁ କାମର ଚାହିଦା ଅଛି ଆମ ଯୁବପିଢ଼ିଙ୍କୁ ସେହି ବ୍ୟବହାରିକ ଶିକ୍ଷା ମିଳିପାରୁ ନାହିଁ। ଶ୍ରୋତା ବନ୍ଧୁ, ଆମ ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଆଗରେ ଏକ ବଡ଼ ସ୍ୱପ୍ନ ରଖିଛନ୍ତି, ଭିଜନ 2047 ବା ବିକଶିତ ଭାରତ 2047। ଯେତେବେଳେ ଭାରତ ଆସନ୍ତା 2047 ମସିହାରେ ନିଜ ସ୍ୱାଧୀନତାର 100 ବର୍ଷ ପୂରଣ କରିବ ସେତେବେଳେ ଆମ ଦେଶ ବିଶ୍ୱର ସବୁଠାରୁ ଆଗୁଆ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଭାବେ ଉଭା ହେବାର ଲକ୍ଷ୍ୟ ରଖିଛି। କିନ୍ତୁ ଏହି ଭିଜନ ବା ସ୍ୱପ୍ନକୁ ସାକାର କରିବା ପାଇଁ ସବୁଠାରୁ ବଡ଼ ସାରଥୀ ହେଉଛନ୍ତି ଆମର ଯୁବପିଢ଼ି। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ 21ତମ ଶତାବ୍ଦୀର ଭାରତକୁ ଆଗକୁ ନେବାକୁ ହେଲେ ଯୁବକମାନଙ୍କୁ କେବଳ ଶିକ୍ଷିତ ନୁହେଁ ବରଂ ସ୍କିଲ ବା ଦକ୍ଷ କରିବାକୁ ହେବ। ଏହି ସମୟ ହେଉଛି ଯୁବପିଢ଼ିଙ୍କ ପାଇଁ ନିଜ ଦକ୍ଷତା ବଳରେ ଦେଶର ଭାଗ୍ୟ ବଦଳିବାର ସୁବର୍ଣ୍ଣ ସୁଯୋଗ। ଭିଜନ 2047 କେବଳ ଏକ ସରକାରୀ ନୀତି ନୁହେଁ, ଏହା ପ୍ରତ୍ୟେକ ଭାରତୀୟ ଯୁବକଙ୍କର ଆତ୍ମନିର୍ଭରଶୀଳ ହେବାର ଏକ ସଂକଳ୍ପ। ଯଦି ଆମର ଯୁବପିଢ଼ି ବିଶ୍ୱସ୍ତରୀୟ ଦକ୍ଷତା ହାସଲ କରିବେ ତେବେ ବିଶ୍ୱର ଶ୍ରମ ବଜାରକୁ ଭାରତ ହିଁ ନିୟନ୍ତ୍ରଣ କରିବ। ଯୁବ ଦକ୍ଷତା ଓ ଆତ୍ମବିଶ୍ୱାସର ପ୍ରତୀକ ଯେତେବେଳେ ଆମେ ଭାରତୀୟ ଯୁବପିଢ଼ିଙ୍କ ଦକ୍ଷତା ଓ ମେଧାଶକ୍ତି ବିଷୟରେ କଥା ହେଉ ସେତେବେଳେ ଆଖି ଆଗକୁ ଆସେ ଚନ୍ଦ୍ରଯାନ ଅଭିଯାନର ଅଭୂତ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହେବାରେ ଗୌରବ ହାସଲ କଲା। ଆପଣ ଜାଣନ୍ତି ଏହି ଐତିହାସିକ ସଫଳ ପଛରେ ପ୍ରକୃତ କାରଣ କଣ? ଏହା କେବଳ କିଛି ଯନ୍ତ୍ରପାତିର କମାଲ ନଥିଲା, ଏହା ଥିଲା ଆମର ଶହ ଶହ ଯୁବ ବୈଜ୍ଞାନିକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ମାନଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ନୂତନ ଉଦ୍ଭାବନ ଶକ୍ତି ଏବଂ ଦୃଢ ଇଚ୍ଛାଶକ୍ତି। ଚନ୍ଦ୍ରଯାନ ପ୍ରମାଣ କରିଦେଲ ଯେ ଯଦି ଆମ ଯୁବପିଢ଼ିଙ୍କୁ ସଠିକ୍ ଦକ୍ଷତା ଏବଂ ସୁଯୋଗ ମିଳେ ତେବେ ସେମାନେ ମହାକାଶକୁ ନେଇ ପୃଥିବୀ ପର୍ଯ୍ୟନ୍ତ ଭାରତର ପତାକା ଉଡାଇ ପାରିବେ। ଆଜିର ଯୁବପିଢ଼ିଙ୍କୁ ଏହି ସଫଳତାରୁ ଆତ୍ମବିଶ୍ୱାସ ନେବାକୁ ହେବ ଯେ ଆମେ କୌଣସି ଗୁଣରେ କାହାଠାରୁ କମ୍ ନୁହେଁ। ବନ୍ଧୁଗଣ, ସମୟ ଶୀଘ୍ର ବଦଳୁଛି। ଆଜି ଆମେ ଚତୁର୍ଥ ଶିଳ୍ପ ବିପ୍ଳବ ମଧ୍ୟ ଦେଇ ଗତି କରୁଛୁ, ତେଣୁ ପାରମ୍ପରିକ ଚାକିରିର ସ୍ୱରୂପ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ଯୁବପିଢ଼ିଙ୍କୁ ନୂଆ ଯୁଗର ଚାହିଦା ମୁତାବକ ଭବିଷ୍ୟତର ଦକ୍ଷତା ବା ଫ୍ୟୁଚର ସ୍କିଲ ଶିଖିବାକୁ ପଡିବ, ଯେମିତିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମସିନ ଲର୍ଣ୍ଣିଂ, ଡାଟା ସାଇନ୍ସ ଏବଂ ଆନାଲିଟିକ୍ସ, ରୋବୋଟିକ୍ସ ଏବଂ ଡ୍ରୋନ୍ ଟେକ୍ନୋଲୋଜି, ଯାହା କୃଷିଠାରୁ ଆରମ୍ଭ କରି ପ୍ରତିରକ୍ଷା କ୍ଷେତ୍ରରେ ବିପ୍ଳବ ଆଣୁଛି। ଏହି ସମସ୍ତ ବିଷୟ ଆଗାମୀ ଦିନରେ ନିଯୁକ୍ତି ପାଇଁ ସବୁଠାରୁ ବଡ଼ ମାଧ୍ୟମ ସାଜିବ। ଯେଉଁ ଯୁବକମାନେ ଏହିସବୁ ଫ୍ୟୁଚର ସ୍କିଲର ନିଜକୁ ମାହିର କରିବେ ସେମାନଙ୍କ ପାଇଁ ରୋଜଗାରର ଅସଂଖ୍ୟ ବାଟ ଫିଟିଯିବ। ତେବେ ଦକ୍ଷତା ବିକାଶ କହିଲେ କେବଳ କମ୍ପ୍ୟୁଟର କିମ୍ବା ଡିଜିଟାଲ ସ୍କିଲ ବୁଝାଏ ନାହିଁ, ଏହା କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇପାରେ, ସ୍ଥାନୀୟ ହସ୍ତଶିଳ୍ପରେ ବିଶ୍ୱସ୍ତରୀୟ ମାର୍କେଟିଂ ହୋଇପାରେ, କୌଣସି ମେକାନିକାଲ ବା ମ୍ୟାନେଜମେଣ୍ଟ ମଧ୍ୟ ହୋଇପାରେ। ଯେତେବେଳେ ଆମର ଯୁବପିଢ଼ି କୌଣସି ଏକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ ସେମାନେ କେବଳ ଚାକିରି ପଥରେ ଦୌଡ଼ିବେ ନାହିଁ ବରଂ ନିଜେ ଜଣେ ଉଦ୍ୟୋଗୀ ବା ଚାକିରିଦାତା ଭାବରେ ଉଭା ହେବେ। ସେମାନେ ଷ୍ଟାର୍ଟଅପ୍ ଆରମ୍ଭ କରିବେ, ଅନ୍ୟମାନଙ୍କୁ ରୋଜଗାର ଦେବେ ଏବଂ ଆତ୍ମନିର୍ଭରଶୀଳ ହୋଇ ଦେଶର ଅର୍ଥନୀତିକୁ ମଜବୁତ କରିବେ। ଆମକୁ ମନେ ରଖିବାକୁ ହେବ ଯେ ଶିକ୍ଷା ଆମକୁ ଜ୍ଞାନ ଦିଏ, କିନ୍ତୁ ଦକ୍ଷତା ଆମକୁ ସେହି ଜ୍ଞାନକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଶକ୍ତି ଦିଏ। ଆଜି ଶିଳ୍ପ ଜଗତ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ଦୂରତାକୁ କମେଇବାକୁ ହେବ। କଲେଜ ମାନଙ୍କରେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀମାନଙ୍କୁ ଲ୍ୟାବ, ଇଣ୍ଟର୍ଣ୍ଣସିପ୍ ଏବଂ ଲାଇଭ୍ ପ୍ରୋଜେକ୍ଟ ମାଧ୍ୟମରେ ବ୍ୟବହାରିକ ଜ୍ଞାନ ଦେବା ଜରୁରୀ। ଯୁବପିଢ଼ିଙ୍କୁ ନିଜର ସଫ୍ଟ ସ୍କିଲ ଯେପରିକି ଯୋଗାଯୋଗ କଳା, ସମସ୍ୟା ସମାଧାନ ଦକ୍ଷତା ଏବଂ ନେତୃତ୍ୱ ନେବାର ଗୁଣ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ, ଏହା ହିଁ ସେମାନଙ୍କୁ କର୍ମକ୍ଷେତ୍ରରେ ସଫଳତା କରିବ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅନେକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରହିଛି, ତାର ସୁଯୋଗ ନିଅନ୍ତୁ। ନିଜ ଭିତରେ ଥିବା ସୃଜନଶୀଳତାକୁ ଚିହ୍ନନ୍ତୁ ଏବଂ ପ୍ରତିଦିନ କିଛି ନା କିଛି ନୂଆ ଶିଖିବାକୁ ନିଜକୁ ଅପସ୍କିଲ କରିବାକୁ ଚେଷ୍ଟା କରନ୍ତୁ। ମନେ ରଖନ୍ତୁ, ଆପଣଙ୍କ ହାତର ହୁନର ହିଁ ଆପଣଙ୍କର ସବୁଠାରୁ ବଡ଼ ପରିଚୟ। ଯେତେବେଳେ ଦେଶର ଯୁବପିଢ଼ି ଦକ୍ଷ ହେବେ ସେତେବେଳେ ଯାଇ ଭାରତ ବିଶ୍ୱର ମହାଶକ୍ତି।

ପାଲଟିବ ଏବଂ 2047 ବିକଶିତ ଭାବେ ସ୍ୱପ୍ନ ସତ ହେବ। ଆପଣଙ୍କର ପ୍ରଗତି ହିଁ ଦେଶର ପ୍ରକୃତ ସଫଳତା। ମୁଁ ବି ଜଣେ ଯୁବକ, ମୁଁ ନିଜେ ଆତ୍ମନିର୍ଭରଶୀଳ ହୋଇଛି। ସରକାରଙ୍କର ଭିଜନ ଅଛି 2047 ବିକଶିତ ଭାରତର, ଆମେ ସେଥିପାଇଁ ସମସ୍ତେ ସଶକ୍ତ ହେବା, ସମସ୍ତେ ଏଥିରେ ଯୋଗଦାନ କରିବା, ଯାହାକି ଆମ ସରକାରଙ୍କର ବିଭିନ୍ନ ଯୋଜନା ରହିଛି ସେସବୁ ଯୋଜନାରେ ନିଜକୁ ଉପଯୋଗୀ କରିବା। ଯେପରିକି ଦେଖନ୍ତୁ ଗାଁ ପଞ୍ଚାୟତ ସ୍ତର ଯେପରିକି ଅଛି, ଆମର ଚାଷ କଲେ ଆମେ ଯେପରିକି ଗୋପାଳନ ହଉ, ଆମର ଛେଳି ଚାଷ ହଉ, ସେଭଳି ଗଭର୍ଣ୍ଣମେଣ୍ଟଙ୍କ ସବୁ ସୁବିଧା ଅଛି, ଯେପରିକି ବହୁତ କମ୍ ପଇସାରେ ସୁଯୋଗ ଦିଅନ୍ତି ଆମକୁ କି ନିଜକୁ ନିର୍ଭରଶୀଳ କରିବା ପାଇଁ, ସେଭଳି ସମସ୍ତେ ସରକାରଙ୍କର ଏହି ଯୋଜନାରେ ଯେପରିକି ଆମ ଦେଶ ଏକ ବିକଶିତ ଭାରତ ହୋଇପାରିବ।

0: ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅଖିଳ ତରାଇ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ

ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ମଧ୍ୟ ଆସନ୍ତାକାଲି ନମସ୍ତେ ଦିବସ ପାଳନ କରାଯିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସମସ୍ତ ମହାନଗର ନିଗମର କମିଶନର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ସ୍ତରରେ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତାରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣକାରୀ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ, ନମସ୍ତେ ପରିଚୟପତ୍ର ବଣ୍ଟନ ଆଦି କାର୍ଯ୍ୟକ୍ରମର ଆୟୋଜନ ହେବ। ଏଥିସହ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ରାଜ୍ୟରେ ଚାଲୁଥିବା ଓଜନ ଉତ୍ସବ ପରିପ୍ରେକ୍ଷୀରେ ଶିଶୁଙ୍କ ପୋଷଣ ସ୍ଥିତି ଯାଞ୍ଚ କରିଛନ୍ତି। ଶ୍ରୀ ମହାଲିଙ୍ଗ ଲୋଇସିଙ୍ଗା ବ୍ଲକର ହୀରାପୁର ଅଙ୍ଗନବାଡ଼ି କେନ୍ଦ୍ର ଏକ ବୁଲି ଦେଖିବା ସହ ସେଠାରେ ଶିଶୁମାନଙ୍କର ପୋଷଣ ସ୍ଥିତି, ଓଜନ ଓ ଉଚ୍ଚତା ମାପ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ସୁପୋଷିତ ଓ ସୁସ୍ଥ କରି ଗଢ଼ି ତୋଳିବା ପାଇଁ ପୋଷଣ ଅଭିଯାନକୁ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟକାରୀ କରାଯାଉଛି। ଓଜନ ଉତ୍ସବ ମାଧ୍ୟମରେ ଶିଶୁମାନଙ୍କର ଓଜନ, ଉଚ୍ଚତା ଓ ପୋଷଣ ସ୍ଥିତିର ନିୟମିତ ମୂଲ୍ୟାଙ୍କନ କରାଯାଇ ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ସମୟରେ ମନ୍ତ୍ରୀ ଶିଶୁମାନଙ୍କର ଉପଯୁକ୍ତ ଯତ୍ନ, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଖାଦ୍ୟରେ ପୋଷଣର ମାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ସହ ଅଙ୍ଗନବାଡ଼ି କର୍ମୀ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ଦିଗରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଗତ ପହିଲାରୁ ଆରମ୍ଭ ହୋଇଥିବା ଓଜନ ଉତ୍ସବ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବା ବିଭାଗ ପକ୍ଷରୁ ବହୁ ସଂଖ୍ୟାରେ ନୂତନ ବୈଷୟିକ ପଦବୀରେ ନିଯୁକ୍ତି ଦିଆଯିବ। ଔଷଧ ସେବନ ଓ ବିତରଣ ବ୍ୟବସ୍ଥା ପାଇଁ 1108 ନୂତନ ଫାର୍ମାସିଷ୍ଟ ଅଧିକାରୀ ପଦବୀ, ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ 238 ଅଧିକାରୀ ଏବଂ ବିଭିନ୍ନ ରୋଗର ଚିହ୍ନଟ ଓ ପରୀକ୍ଷଣ ପାଇଁ 380 ଲ୍ୟାବ୍ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା 100 ଦିନିଆ ଟିବି ମୁକ୍ତ ଭାରତ ଅଭିଯାନ 2.0 ରାଜ୍ୟରେ ସଫଳତାର ସହ ଶେଷ ହୋଇଛି। ଏହି ଅଭିଯାନ ଅଧୀନରେ ରାଜ୍ୟର ସହରାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ 4,470 ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ 344,000 ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଅଭିଯାନରେ ନିକ୍ଷୟ ମିତ୍ର ପଦକ୍ଷେପ ମାଧ୍ୟମରେ 28,348 ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ୍ ବଣ୍ଟନ କରାଯାଇଥିଲା। ରାଜ୍ୟରେ ଏହି ଅଭିଯାନ ଗତ ମାର୍ଚ୍ଚ 24 ତାରିଖରୁ ଆରମ୍ଭ ହୋଇ ଚଳିତ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଦକ୍ଷତା ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର 7ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତର ଶିଳ୍ପ ଜଗତ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପରବର୍ତ୍ତୀ ପିଢ଼ି ଦକ୍ଷତା ଉପରେ ଗୁରୁତ୍ୱ ଦେଉଛନ୍ତି। ସୂଚନା ଅନୁସାରେ ଆଜି ବିଶ୍ୱ ଦକ୍ଷତା କେନ୍ଦ୍ରରୁ 506 ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 261 ହେଉଛନ୍ତି ମହିଳା। ଶିଳ୍ପଭିତ୍ତିକ ଦକ୍ଷତା ଶିକ୍ଷାରେ ମହିଳାମାନଙ୍କର ବୃଦ୍ଧି ପାଉଥିବା ଆତ୍ମବିଶ୍ୱାସ ଓ ଅଂଶଗ୍ରହଣକୁ ଏହା ଦର୍ଶାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମନ୍ତ୍ରୀ ଦକ୍ଷତା କେନ୍ଦ୍ରରେ ସ୍ୱତନ୍ତ୍ର ଏଆଇ ଲ୍ୟାବ୍ର ଉଦ୍ଘାଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭିଭି ଜିରାମଜୀ ଯୋଜନାକୁ ପ୍ରଭାବଶାଳୀ ଭାବେ ରୂପାୟନ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରିଥିଲେ। ଜିଲ୍ଲାରେ ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ ଓ ବନୀକରଣ ଆଦି କାର୍ଯ୍ୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ରେ 2-ଦିନିଆ ପୂର୍ବ ମଧ୍ୟକ୍ଷେତ୍ର ଜୋନାଲ ସ୍ତରୀୟ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ବ ମଧ୍ୟକ୍ଷେତ୍ର, ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ମୋଟ 11 ଡିଭିଜନ୍ରୁ ପୁରୁଷ ଓ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବିବେଚିତ ଖେଳାଳିମାନେ ଆସନ୍ତା ସେପ୍ଟେମ୍ବର ମାସରେ ହାଇଦ୍ରାବାଦଠାରେ ହେବାକୁ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ଯୋଗୁଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟକୁ ନଯିବା ପାଇଁ

0: ମହ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଗୋଟିଏ ଅପରବାୟୁ ଘୂର୍ଣ୍ଣିବଳୟ ଯେଉଁଟାକି ରହିଛି ଆମର ଉତ୍ତର ବଙ୍ଗୋପସାଗର ଏବଂ ତା ପାଖାପାଖି ଦକ୍ଷିଣ ବାଂଲାଦେଶ, ଯେଉଁଟାକି ସମୁଦ୍ର ପତନ ଠାରୁ 4.5 to 5.8 କିଲୋମିଟର ଉଚ୍ଚତାରେ ରହିଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ରାଜ୍ୟରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରଗଡ଼ି ଏବଂ ଝଟକା ପବନ 30-40 କିଲୋମିଟର ପରାରେ ରହିପାରେ।
0: ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 610.58 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 26,975 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 43,024 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବୌଦ୍ଧ, କୋରାପୁଟ, ନୟାଗଡ଼, ଦେବଗଡ଼, ରାୟଗଡ଼ା, ଭଦ୍ରକ, କେନ୍ଦ୍ରାପଡ଼ା, ମାଲକାନଗିରି, ବରଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆସନ୍ତାକାଲି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତା 19 ତାରିଖରେ ହେବ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଅଳଙ୍କାରର ଗଣତି ମଣତି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦେଶବ୍ୟାପୀ ପାଳନ କରାଯିବ ନମସ୍ତେ ଦିବସ। ଓଜନ ଉତ୍ସବରେ ଶିଶୁମାନଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଓ ଖାଦ୍ୟରେ ପୋଷଣମାନ ସୁନିଶ୍ଚିତ କରିବା ଉପରେ ସରକାରଙ୍କ ଗୁରୁତ୍ୱ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ,
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
4: RBI କହେ
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ବିଶ୍ୱ ଜାହାଜ ପୁନଃ ନିର୍ମାଣ ଶୀର୍ଷରେ ଭାରତ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ଓ ଜଳପଥ କ୍ଷେତ୍ରରେ ଭାରତ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ଜାତିସଂଘର ବ୍ୟାପାର ଓ ବିକାଶ ସମ୍ମିଳନୀର ସଦ୍ୟତମ ରିପୋର୍ଟ ଅନୁଯାୟୀ 2025 ଭାରତ ବିଶ୍ୱର ସର୍ବବୃହତ୍ ଜାହାଜ ପୁନରୁଦ୍ଧାର ସିପ୍ ରିସାଇକ୍ଲିଂ ରାଷ୍ଟ୍ର ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସଂସ୍କାରମୂଳକ ନୀତି ଯୋଗୁଁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଭାରତ ଏହି ସଫଳତା ହାସଲ କରିଛି। ମାରିଟାଇମ୍ ଇଣ୍ଡିଆ ଭିଜନ 2030 ଏହି ପ୍ରମୁଖ ଲକ୍ଷ୍ୟ ପୂରଣ ହେବା ଦେଶର ନୀଳ ଅର୍ଥନୀତି ବା ସାମୁଦ୍ରିକ ଅର୍ଥନୀତି ପାଇଁ ଏକ ବଡ଼ ସଫଳତା। 2024 ବିଶ୍ୱ ଜାହାଜ ପୁନରୁଦ୍ଧାର ବଜାରରେ ଭାରତର ଅଂଶଧନ 30.1% ଥିବାବେଳେ 2025 ଏହା 35.4%କୁ ବୃଦ୍ଧି ପାଇଛି। ଏକ ଆକଳନ ଅନୁଯାୟୀ ଏହି ସମୟସୀମା ମଧ୍ୟରେ ଜାହାଜର ବିଭିନ୍ନ ଅଂଶକୁ ଅଲଗା କରିବା ଏବଂ ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ 60% ବୃଦ୍ଧି ପାଇଛି। 2024 ଏହି କ୍ଷେତ୍ର 1.86 ମିଲିୟନ୍ ଟନ୍ ରହିଥିବା ବେଳେ 2025 ମୋଟ 2.99 ମିଲିୟନ୍ ଟନ୍ରେ ପହଞ୍ଚିଛି। ଭାରତର ଏହି ସଫଳତା ଶିଳ୍ପ ଜଗତର ନିରନ୍ତର ପ୍ରୟାସ ଏବଂ ଆନ୍ତର୍ଜାତିକ ପରିବେଶ ଓ ସୁରକ୍ଷା ମାନଦଣ୍ଡର ଅନୁପାଳନକୁ ପ୍ରତିପାଦନ କରୁଛି। ଦାୟିତ୍ୱ ସମ୍ପନ୍ନ ତଥା ନିରନ୍ତର ଜାହାଜ ପୁନରୁଦ୍ଧାର କ୍ଷେତ୍ରରେ ଭାରତର ସ୍ଥିତି ଅଧିକ ସଶକ୍ତ ହେଉଛି। ଏହି କ୍ଷେତ୍ରକୁ ଅଧିକ ବ୍ୟବସାୟ ଅନୁକୂଳ ଏବଂ ସୁରକ୍ଷିତ କରିବା ପାଇଁ ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଅନୁକୂଳ ଏବଂ ସୁରକ୍ଷିତ ଜାହାଜ ପୁନରୁଦ୍ଧାର ପାଇଁ ଭାରତ 2019 ହଂକଂ ଆନ୍ତର୍ଜାତୀୟ ସମାବେଶର ଅନୁମୋଦନକୁ ପାଳନ କରିବା ସହ ରିସାଇକ୍ଲିଂ ଅଫ୍ ସିପ୍ସ ଆଇନ 2019 କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଦେଶବ୍ୟାପୀ 115 ୟାର୍ଡ଼ର ଆଧୁନିକୀକରଣ ପାଇଁ ସରକାର 53,50,00,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ସିପ୍ ବ୍ରେକିଂ କ୍ରେଡିଟ୍ ନୋଟ୍ ଯୋଜନା ଅଧୀନରେ ସରକାର ଜାହାଜ ମାଲିକଙ୍କୁ ସ୍କ୍ରାପ୍ ମୂଲ୍ୟର 40% ସମାନ କ୍ରେଡିଟ୍ ନୋଟ୍ ପ୍ରଦାନ କରୁଛନ୍ତି। ଏହାର ଉପଯୋଗ ମାଧ୍ୟମରେ ଭାରତୀୟ ସିପ୍ ୟାର୍ଡ଼ରେ ନୂତନ ଜାହାଜ ନିର୍ମାଣ ପାଇଁ 5% ପର୍ଯ୍ୟନ୍ତ ରିହାତିର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଉଭୟ ଜାହାଜ ପୁନରୁଦ୍ଧାର

0: ବନ୍ଦର ଏବଂ ଘରୋଇ ଜାହାଜ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳୁଛି। ଗୁଜରାଟର ପ୍ରସିଦ୍ଧ ଆଲାଙ୍ଗ୍ୟାର୍ଡ଼ର କ୍ଷମତାକୁ ପ୍ରାୟ ଦୁଇଗୁଣ ବୃଦ୍ଧି କରିବାକୁ ରାଜ୍ୟ ସରକାର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ୟୁରୋପୀୟ ସଂଘ ଜାହାଜ ପୁନରୁଦ୍ଧାର ପରିଷଦର ଅନୁମୋଦିତ ତାଲିକାରେ ଭାରତୀୟ ଜାହାଜ ପୁନରୁଦ୍ଧାର ୟାର୍ଡ଼ଗୁଡ଼ିକୁ ସାମିଲ କରିବା ପାଇଁ ସରକାର ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରହିଛି। ଏହା ସଫଳ ହେଲେ ୟୁରୋପୀୟ ଜାହାଜଗୁଡ଼ିକ ମଧ୍ୟ ଭାରତକୁ ବହୁ ସଂଖ୍ୟାରେ ଆସିବ। ସାମୁଦ୍ରିକ କ୍ଷେତ୍ରରେ ଏବେ ପରିବହନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ର ବ୍ୟାପକ ବୃଦ୍ଧି ପାଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିପାରିବ। ବଜାର କ୍ଷେତ୍ର ବ୍ୟାପକ ହେବା ସହିତ ନୀଳ ଅର୍ଥନୀତି ତ୍ୱରାନ୍ୱିତ ହେବ। ଘରୋଇ ଏବଂ ନିଯୁକ୍ତି କ୍ଷେତ୍ର ଏହାର ସୁଫଳ ପାଇବେ। ଫଳରେ 2047 ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଦେଶର ସାମୁଦ୍ରିକ କ୍ଷେତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ବାଲ୍ଟିକ୍ ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପରିଷଦର ଆକଳନ ଅନୁଯାୟୀ ଆଗାମୀ 10 ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ 16,000 ଅଧିକ ଜାହାଜର ପୁନରୁଦ୍ଧାର ଆବଶ୍ୟକ ପଡ଼ିବ। ଏଥିରୁ ଭବିଷ୍ୟତ ପାଇଁ ରହିଥିବା ନୂତନ ମାର୍ଗ ବିଷୟରେ ଅନୁମାନ କରାଯାଇପାରୁଛି। ବର୍ତ୍ତମାନର 35.4% ବଜାର ଅଂଶଧନ ଆଧାରରେ ଭାରତ ବାର୍ଷିକ 500-600 ଜାହାଜ ପୁନରୁଦ୍ଧାର କରିବାକୁ ସକ୍ଷମ ହେବ। ସରକାର ଏ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବହୁବିଧ ପ୍ରୟାସ ଜାରି ରଖିଛନ୍ତି। ସାଗରମାଳା କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ଅମୃତକାଳ ଭିଜନ 2047 ଭଳି ପଦକ୍ଷେପ ମାଧ୍ୟମରେ ସରକାର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିବେଶର ଲକ୍ଷ୍ୟ ରଖିଛନ୍ତି। ପରିଚାଳନାଗତ ଖର୍ଚ୍ଚ ହ୍ରାସ କରିବା ସହିତ ଜାହାଜ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ 25,000 କୋଟିର ସାମୁଦ୍ରିକ ବିକାଶ ପାଣ୍ଠି ଅନ୍ତର୍ଭୁକ୍ତ। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ, ସୁରକ୍ଷା ଏବଂ ଆନ୍ତର୍ଜାତିକ ସାମୁଦ୍ରିକ ପ୍ରଦୂଷଣ ମାର୍ଗଦର୍ଶିକା ସହ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସାମୁଦ୍ରିକ ଇକୋସିଷ୍ଟମ ନିର୍ମାଣରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସଂକ୍ଷେପରେ କହିବାକୁ ଗଲେ ପରିବେଶ ସୁରକ୍ଷା, ନିୟାମକ ସଂସ୍କାର, ଭିତ୍ତିଭୂମିର ବିକାଶ ଏବଂ ସରକାର ଓ ଉଦ୍ୟୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଦ୍ୱାରା ଭାରତ ଏହି ସଫଳତା ହାସଲ କରିପାରିଛି। ଭବିଷ୍ୟତରେ ଏ କ୍ଷେତ୍ରରେ ବ୍ୟାପକତା ଭାରତର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି କରିବା ସହ ଅର୍ଥନୀତିର ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ଜାହାଜ ପୁନଃନିର୍ମାଣ ଶୀର୍ଷରେ ଭାରତ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ କିଛି ସମୟ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କେବେ ପହଞ୍ଚିଛେ ପ୍ରସ୍ତୁତି। ଆଇବା କାଲ ମହାପୁରୁମାନଙ୍କର ହେବା ନବଯୌବନ ଦର୍ଶନ। ଆଇବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତି କାମ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫୁ ନିଯୁକ୍ତ ହେବାର୍କେ ଥିବା 1500 ଅତ୍କା ବୈଷୟିକ ପଦବୀକେ ମିଳିଲା ଅର୍ଥ ବିଭାଗର ମଞ୍ଜୁରୀ। ଆଉର୍ 100 ଦିନିଆ ଟିବି ମୁକ୍ତ ଅଭିଯାନର 2 ନମ୍ବର କ୍ଷେପ୍ତି ଓଡ଼ିଶାନ ଆୟୋଜନ ହୋଇଛି 4,470 ସ୍ୱାସ୍ଥ୍ୟ ଶିବିର। ଏଥର ପୂରା ଖବର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ପୁରୀନ ସବୁ ପ୍ରକାରର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଆଇବା କାଲି ଚତୁର୍ଦ୍ଧାମୂର୍ତ୍ତିଙ୍କର ନବଯୌବନ ଦର୍ଶନ ହେବା। ଆଇବା ବୁଧବାର ଦିନ ଉଆଁସ ଆଉ ରଥଯାତ୍ରା ଲାଗି ଖାସ୍ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକେ ଖୁବ୍ କମ୍ ସମୟ ଲାଗି ରଖବାର୍କେ ନିଷ୍ପତ୍ତି ନିଆଯାଇଛି। ଦ୍ୱିପହରର 2 ବଜେନୁ ସାହାଣ ମେଳା ଦର୍ଶନ ମୂଲ ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ଆଜ୍ ଅନବସର ତ୍ରୟୋଦଶୀ ତିଥି ଅବସରରେ ମହାପୁରୁମାନଙ୍କର ଘଣା ଲାଗି ନୀତି ଚାଲିଛି। ଏଥିଲାଗି ଗଲାକାଲଠାନୁ ସୁନାର କୁଆନୁ ତିନଗରିଆ ପାଇନ୍ ଶୁଦ୍ଧ ସ୍ୱାନଙ୍କର ଘରେ ବିଜେ ହେବା ଋତୁରୁ ଦିବ୍ୟ ପ୍ରଲେପ ଖଳିଭିଲ୍ ପ୍ରସ୍ତୁତ କରାଯାଇଛି। ଆଜ୍ ମହାପୁରୁମାନଙ୍କର ଘଣା ଲାଗି ଉତରୁ ସେହି ଖଳିକେ ଶୁଦ୍ଧ ସ୍ୱାନଙ୍କର ଘରୁ ଘଣ୍ଟ ଘଣ୍ଟା ଆଉ ପଟୁଆର୍ଥୀ ଶ୍ରୀମନ୍ଦିରକେ ବିଜେ କରାଯାଇଛି। ତାର ଉତରୁ ଖଳି ଲାଗି ହେଇକରି ମହାପ୍ରଭୁଙ୍କର ଶ୍ରୀମୁଖ ଓତା ପଡ଼ବା। ଇତାର ସହିତେ

ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଭିନ୍ ଭିନ୍ ସୁବିଧା ସୁଯୋଗର ସ୍ଥିତି ସମୀକ୍ଷା କରିବାର ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍ତି। ସମ୍ବଲପୁର ଆଉ ଅନୁଗୁଳ ଜିଲ୍ଲା କୋର୍ଟକେ ଆଇଚ୍ ବୋମା ଧମକ ମିଳିବା ଋତୁରୁ କୋର୍ଟ ପରିସନ୍ନ ଯାଞ୍ଚ ଆଉ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଥିଲା। କୋର୍ଟକେ ବୋମାତି ଉଡ଼େଇଦେବାର ବାବଦେ ଗୋଟିଏ ଧମକପତ୍ର ଇମେଲ୍ ଜରିଆ ଆସିଥିଲା। ଇତାର ଆଧାରତୀ ପୁଲିସ୍ ଘଟଣାସ୍ଥଳତେ ପହଞ୍ଚିକରି ତଲାସୀ ମୁଲ କରିଥିଲା। ବୋମା ନିଷ୍କ୍ରିୟକାରୀ ଦଳ, ଅନୁସନ୍ଧାନକାରୀ ଆଉ ବହୁତ ସଂଖ୍ୟାତି ପୁଲିସ୍ ଫୋର୍ସ ଇ ତଲାସୀ ଅଭିଯାନ୍ତି ସାମିଲ ହୋଇଥିଲେ। ବୌଦ୍ଧ ଜିଲ୍ଲାନ ବାୟୋଫ୍ଲକ୍ ମାଛ ଚାଷ ଆଉ ଆଧୁନିକ ଚାଷ ପଦ୍ଧତିକେ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇକରି ହିତାଧିକାରୀମାନଙ୍କୁ ସାହାଯ୍ୟ ଟଙ୍କା ବଣ୍ଟାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ତରଫ ଆର୍ଏମ୍ସି ସମ୍ମିଳନୀ କକ୍ଷନ ହୋଇଥିବାର ସମାରୋହଟି ମାଛ ଚାଷୀ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଭିତରେ ଆଧୁନିକ ମାଛ ଚାଷ, ସରକାରୀ ସାହାଯ୍ୟ ଆଉ ରୋଜଗାର ସୃଷ୍ଟିକେ ନେଇକରି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଶା ବେହେରାଙ୍କ ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ମାଛ ଚାଷ କ୍ଷେତ୍ରଟି ରହିଥିବାର ସରକାରୀ ଯୋଜନା ଆଉ ତାର ସୁଫଲ ବାବଦେ ଆଲୋଚନା କରାଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଯୁଗ୍ମ ଜନ ଶୁଣାଣି ଶିବିର ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନ ହୋଇଥିବା ଶୁଣାଣି ଶିବିରଟି 138 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନ ହୋଇଥିବାର ଶିବିରଟି 53 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ନ ହୋଇଥିବା ଶିବିରଟି 37 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ନ ହୋଇଥିବାର ଶିବିରଟି 150 ଅଭିଯୋଗ ଆସିଥିବା ବେଳେ 28 ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ଚିଠାନୀତି ଉପରେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫ ମତାମତ ଆହ୍ୱାନ କରାଯାଇଛି। ଦେଶେ ସ୍ୱାସ୍ଥ୍ୟ ଗବେଷଣା ଇକୋସିଷ୍ଟମ୍କେ ବରକସ କରବାର ଆଉ ଇତାକେ ନେଇକରି ଗୋଟିଏ ରଣନୈତିକ ଢାଞ୍ଚା ତିଆରି କରବାର ଲକ୍ଷ୍ୟତି ଇ ନୀତି ସହଯୋଗ କରବା, ଉଚ୍ଚ ଗୁଣବତ୍ତା ନୈତିକ ଆଉ ଅଭିନବ ଗବେଷଣାକେ ପ୍ରୋତ୍ସାହନ ଦେବାର ଆଉ ଜାତୀୟ ଆର୍ ଆଧୁନିକ ସ୍ୱାସ୍ଥ୍ୟସେବାକେ ପ୍ରାଥମିକ ଦେବାର ଇ ନୀତିର ଉଦ୍ଦେଶ୍ୟ। ମତାମତ ଦାଖଲ କରବାର ସମୟ ଆଇବା 27 ଧାର୍ଯ୍ୟ କରାଯାଇଛି। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଇଣ୍ଡୋର ବ୍ୟାଡମିଣ୍ଟନ ହଲ୍ନ ଭାରତୀୟ ଜୀବନ ବୀମା ନିଗମର ଦୁଇଦିନିଆ ପୂର୍ବ ମଧ୍ୟ କ୍ଷେତ୍ରର ଜୋନାଲ ସ୍ତରୀୟ ବ୍ୟାଡମିଣ୍ଟନ ଆଉ ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟଟି ଓଡ଼ିଶା, ଝାଡ଼ଖଣ୍ଡ ଆଉ ବିହାରର ମୋଟ 11 ଡିଭିଜନର ପୁରୁଷ ଆଉ ମହିଳା ବର୍ଗର ଖେଳାଳିମାନେ ଯୋଗ ଦେଇଛନ୍। ଏଥି ଶ୍ରେଷ୍ଠ ଭାବେ ବଛାଯାଇଥିବା ଖେଳାଳିମାନେ ଆଇବା ସେପ୍ଟେମ୍ବର ମାସେ ହାଇଦ୍ରାବାଦନ ହେବାର୍କେ ଥିବା ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟଟି ଭାଗ ନେବେ ବୋଲି ଭାରତୀୟ ଜୀବନ ବୀମା ନିଗମ ସମ୍ବଲପୁର ଡିଭିଜନର କାର୍ମିକ ମ୍ୟାନେଜର ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍। ପାଣିପାଗ ରାଜ୍ୟର କେତେଟା ଇଲାକାନ ଆଇବା 20 ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ରାଇଜେ ସକ୍ରିୟ ରହିଛି। ଏ ବଛର ମୌସୁମୀତି ଜୁନ୍ 1 ଜୁଲାଇ 13 ତକ ରାଇଜେ ହାରାହାରି 348.2 mm ବର୍ଷା ରେକର୍ଡ କରାଯାଇଛି, ଯେନ୍ଟା ରାଜ୍ୟର ସ୍ୱାଭାବିକ ବର୍ଷାନୁ 4% ଅତ୍କାଏ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କ୍ଷେପେ ପହଞ୍ଚିଛେ ପ୍ରସ୍ତୁତି। ଆଇବା କାଲି ମହାପୁରୁମାନଙ୍କର ହେବା ନବଯୌବନ ଦର୍ଶନ। ଆଇବା 19 ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଲଙ୍କାରର ଗନ୍ତି କାମ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ ନିଯୁକ୍ତ ହେବାକେ ଥିବା 1500 ଅତ୍କା ବୈଷୟିକ ପଦବୀକେ ମିଳିଲା ଅର୍ଥ ବିଭାଗର ମଞ୍ଜୁରୀ। ଆଉର୍ 100 ଟିବି ମୁକ୍ତ ଅଭିଯାନର 2 କ୍ଷେପ୍ତି ଓଡ଼ିଶାନ ଆୟୋଜନ ହୋଇଛେ 4470 ସ୍ୱାସ୍ଥ୍ୟ ଶିବିର। ଆଜିର ଆଞ୍ଚଳିକ ଖବର ଇଣୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଆନ୍ତର୍ଜାତିକ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରବାସୀ ଭାରତୀୟମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବା ପାଇଁ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ବ୍ୟାଙ୍କ ଓ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବୈଦେଶିକ ମୁଦ୍ରା ଅଣନିବାସୀ ବ୍ୟାଙ୍କ ଜମା ଏବଂ ବୈଦେଶିକ ମୁଦ୍ରା ଋଣ ସ୍ୱାପ୍ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିବା ଅବସରରେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି। ଜମା ସଂଗ୍ରହ ଗତିକୁ ବଜାୟ ରଖିବା ପାଇଁ ଏନ୍ଆର୍ଆଇମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଆଲୋଚନା ସମୟରେ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆର୍ବିଆଇର ସ୍ୱାପ୍ ସୁବିଧା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ବୈଦେଶିକ ମୁଦ୍ରା ବିନିମୟ ପ୍ରୋହାହିତ କରିବାରେ ଏହି ସ୍ୱାପ୍ ସୁବିଧାର ପ୍ରଭାବକୁ ବ୍ୟାଙ୍କ ଏବଂ ସରକାରୀ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ପ୍ରମାଣିତ କରୁଛି। ଭାରତର ସମୁଦାୟ ରପ୍ତାନୀ ପରିମାଣ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ $232 ବିଲିୟନ୍ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି। ଏହା ଗତବର୍ଷ ଏହି ସମୟ ତୁଳନାରେ 11.37% ଅଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜୁନ୍ ମାସରେ ମୋଟ ରପ୍ତାନୀ ପରିମାଣ $63.45 ମିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ 9.48% ଅଧିକ। ଜୁନ୍ ମାସରେ ମୁଖ୍ୟତଃ ରତ୍ନ ଗହଣା ଇଞ୍ଜିନିୟରିଂ ସାମଗ୍ରୀ ଜୈବିକ ଏବଂ ରାସାୟନିକ କେମିକାଲ୍ସ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଚାଉଳ ବିଦେଶକୁ ରପ୍ତାନୀ କରାଯାଇଛି। ଗତବର୍ଷ ଜୁନ୍ ମାସରେ ରପ୍ତାନୀ ହୋଇଥିବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ତୁଳନାରେ ଚଳିତ ବର୍ଷ 19% ଅଧିକ ହୋଇଛି। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆମଦାନୀ ପରିମାଣ $88.76 ବିଲିୟନ୍ ହୋଇଛି, ଯାହାକି ଗତବର୍ଷ ତୁଳନାରେ ଏହା 26% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନ୍ୟୁଜିଲାଣ୍ଡର ଗ୍ରାମ୍ୟ ବିକାଶ ମନ୍ତ୍ରୀ ମାର୍କ ପ୍ୟାଟରସନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ସଂସଦୀୟ ଭବନରେ ବାଚସ୍କତି ଓମ୍ ବିର୍ଲାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ବିର୍ଲା କହିଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସଂସଦୀୟ ବିନିମୟ ସୁଦୃଢ଼ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନ୍ୟୁଜିଲାଣ୍ଡର ପ୍ରତିନିଧି ଦଳକୁ ଭାରତର ଉନ୍ନତ ସଂସଦୀୟ ଗଣତନ୍ତ୍ର ସମୃଦ୍ଧ ଗଣତାନ୍ତ୍ରିକ ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତ ଏବଂ ଜାପାନ ମୁକ୍ତ ଓ ନିୟମଭିତ୍ତିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜାପାନର ଟୋକିଓଠାରେ ଅନୁଷ୍ଠିତ 8ମ ପ୍ରତିରକ୍ଷା ନୀତି ଆଲୋଚନା ବୈଠକରେ ଦୁଇ ଦେଶ ଆଞ୍ଚଳିକ ଏବଂ ବୈଷୟିକ ସୁରକ୍ଷା ପରିବେଶ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଉଭୟ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ମତବିନିମୟ

ଆରମ୍ଭ କରିଥିଲେ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିବା ବେଳେ ଜାପାନ ପକ୍ଷରୁ ଉପପ୍ରତିରକ୍ଷା ମନ୍ତ୍ରୀ କାନୋକୋଜି ନେତୃତ୍ୱ ନେଇଥିଲେ। ଉଭୟ ପୂର୍ବ ପ୍ରତିରକ୍ଷା ନୀତି ଆଲୋଚନା ପରଠାରୁ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ନେଇ ସମୀକ୍ଷା କରିଥିଲେ। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ନବସୃଜନ, ସାଇବର ସୁରକ୍ଷା, ମହାକାଶ ଏବଂ ରଣନୀତିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ କ୍ଷେତ୍ର ଉପରେ ସମନ୍ୱୟ ବ୍ୟାପକ କରିବା ଲାଗି ଆଲୋଚନା କରିଥିଲେ। ଉଭୟ ପକ୍ଷ ପ୍ରତିରକ୍ଷା ସହଯୋଗରେ ସ୍ଥିରତାକୁ ସ୍ୱାଗତ କରିଛନ୍ତି ଏବଂ ନିୟମିତ ଭାବରେ ଉଚ୍ଚସ୍ତରୀୟ ବିନିମୟ ଆଲୋଚନା ପ୍ରକ୍ରିୟାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ 2+2 ସମେତ ଆଗାମୀ ମନ୍ତ୍ରୀସ୍ତରୀୟ ଗସ୍ତ ପାଇଁ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ସଚିବ ଜାପାନ ପ୍ରତିରକ୍ଷା ସଚିବ ସିନିଜିରୋ କୋଇଜୁମିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ପକ୍ଷ ଭାରତ ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବୈଷୟିକ ଭାଗିଦାରିତା ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ କାନପୁର ଏକ୍ସପ୍ରେସ୍ ୱେର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ ନେତା ଉନ୍ନାଓଠାରେ ଏକ୍ସପ୍ରେସ୍ ୱେ ଅନୁଧ୍ୟାନ କରିଥିଲେ। ଏହି ଏକ୍ସପ୍ରେସ୍ ୱେ ପ୍ରକଳ୍ପ ସମେତ ଲକ୍ଷ୍ନୌ ହରଦୋଇ ରାଜପଥ ଏବଂ ଲକ୍ଷ୍ନୌ ଫ୍ଲାଏଓଭର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ 4,850 କୋଟି ଟଙ୍କା ବ୍ୟବହାର କରାଯାଇଛି। ଏହି ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଆଗାମୀ 2 ବର୍ଷ ମଧ୍ୟରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶରେ 5,00,000 କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତାମିଲନାଡୁର ମଦୁରାଇ ନିକଟବର୍ତ୍ତୀ ମେଲୋରଠାରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଛି। କେଟାମ୍ବଟି ରୋଡ଼ରେ 2 ବସ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାରେ 7 ଜଣ ଗୁରୁତର ଭାବେ ଆହତ ହେବା ସହ ଅନ୍ୟ 15 ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ କରାଯାଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ 3,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ପାଇଁ 1,00,000 ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 50,000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ପୁନେ ଜିଲ୍ଲାର ସାସୁର ଜେଜୁରୀ ରୋଡ଼ରେ ସଡ଼କ ଦୁର୍ଘଟଣାରେ 3 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ତୀର୍ଥଯାତ୍ରୀଙ୍କର ଏକ ଦଳ ଉପରେ ଟ୍ରକ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ 5,00,000 ଟଙ୍କା ଲେଖାଏଁ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ନିଜର ନିୟନ୍ତ୍ରଣ ଦାବି କରିଛନ୍ତି। ପଶ୍ଚିମ ଏସିଆରେ ଏହାକୁ ନେଇ ପରସ୍କର ମଧ୍ୟରେ ଗତ ସପ୍ତାହ ହେଲା ଆକ୍ରମଣ ଏବଂ ପ୍ରତି ଆକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ ସେହି ଅଞ୍ଚଳର ସୁରକ୍ଷା ଏବଂ କୂଟନୈତିକ ସ୍ତରୀୟ ପ୍ରୟାସ ଜାରି ରହିଛି। ଗତକାଲି ଓମାନ ଉପକୂଳରେ ହର୍ମୁଜ୍ ପ୍ରଣାଳୀରେ ଇରାନ ପକ୍ଷରୁ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ସେହି ପରଠାରୁ ହର୍ମୁଜ୍ ପ୍ରଣାଳୀ ଦେଇ କୌଣସି ବାଣିଜ୍ୟିକ ଜାହାଜ ଚଳାଚଳ କରୁନାହିଁ। ତୈଳ ଏବଂ ଗ୍ୟାସ୍ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି ଆମେରିକା ମଧ୍ୟ ଇରାନର ସାମରିକ ଘାଟି ଉପରକୁ ମଧ୍ୟ ଲକ୍ଷ୍ୟ କରି ଆକ୍ରମଣ କରିଛି। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଉପକୂଳ ରାଡାର ସ୍ଥଳୀ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଓ କ୍ଷୁଦ୍ର ନୌଜାହାଜ ଉପରେ ଆମେରିକା ଆକ୍ରମଣ କରିଛି। ଇରାନ ଏହାର ଜବାବରେ ଆମେରିକାର ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଜୋର୍ଡାନ, ବାହାରିନ୍, କୁଏତ ଏବଂ ଓମାନସ୍ଥିତ ରାଡାର ସ୍ଥଳୀ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ସ୍ପେନ୍ର ପ୍ରଥମ ଉପରାଷ୍ଟ୍ରପତି ତଥା ଅର୍ଥ ଓ ବାଣିଜ୍ୟ ମନ୍ତ୍ରୀ କାର୍ଲୋସ୍ କେରୋପା କାବାଲୋରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି। ଉଭୟ ନେତା ଭାରତ ସ୍ପେନ୍ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗିତା ଜରିଆରେ ଅର୍ଥନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ପୁନଃ ନବୀକରଣ ଶକ୍ତି, ସବୁଜ ହାଇଡ୍ରୋଜେନ୍, ଉନ୍ନତ ନିର୍ମାଣ ବ୍ୟବସ୍ଥା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ନବସୃଜନ ଉପରେ ଆଲୋଚନା ହୋଇଥିଲା। ଉଭୟ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ସମ୍ପର୍କରେ ମତ ବିନିମୟ କରିଥିଲେ। ଶ୍ରୀ ଗୋଏଲ ଆଜିଠାରୁ ସ୍ପେନ୍, ବେଲ୍ଜିୟମ୍ ଏବଂ ଫିନ୍ଲାଣ୍ଡକୁ 5-ଦିନିଆ ଗସ୍ତରେ ଯାଇଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 136ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲରେ ସେମାନଙ୍କ ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800 ଡାଏଲ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 24 ତାରିଖ ମଧ୍ୟରେ ଦେଇପାରିବେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ଲଣ୍ଡନର ଲର୍ଡ଼ସ୍ ଷ୍ଟାଡିୟମ୍ଠାରେ ଚାଲିଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡ ବିପକ୍ଷରେ 270 ରନ୍ରେ ବିଜୟ ହୋଇଛି। ଧାର୍ଯ୍ୟ 457 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଚତୁର୍ଥ ଦିନରେ 186 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରବାସୀ ଭାରତୀୟମାନଙ୍କ ପାଇଁ ଅଭିନବ ଜମାରାଶି ଯୋଜନା ଆରମ୍ଭ କରିବେ ସରକାର। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ରପ୍ତାନୀ ପରିମାଣ 11.37% ବୃଦ୍ଧି। ତାମିଲନାଡୁ ଓ ମହାରାଷ୍ଟ୍ରରେ ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣାରେ 9 ଜଣଙ୍କ ମୃତ୍ୟୁ। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଉଭୟ ଇରାନ୍ ଓ ଆମେରିକାର ଦାବି। ଏବଂ ଲର୍ଡ଼ସ୍ଠାରେ ଚାଲିଥିବା ମହିଳା ଅନ୍ତର୍ଜାତୀୟ ଏକକ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୂଆପଡ଼ା ସମ୍ବାଦଦାତା ତପନ ରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏଥିରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ଉପଲବ୍ଧି ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ସମ୍ମିଳନୀରେ ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦେଇ ଅଞ୍ଚଳ ପାଇଁ ଆବଶ୍ୟକ ଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏ ସମ୍ପର୍କରେ ସାଂସଦ ମାଳବିକା ଦେବୀ କହିଛନ୍ତି,
3: ଆଜି ଲୋକ ଯେ ବୁଦ୍ଧିଜୀବୀ ମାନେ ଅଛନ୍, ଯେ ରିଟାୟର୍ଡ ବି ହେଇଛନ୍, ତାଙ୍କର ସଙ୍ଗେ ଆଲୋଚନା ମାନେ କଲୁ କାନା କାନା ଖଡ଼ିଆର ଲାଗି ତାଙ୍କେ ଦରକାର ଅଛି, କେନ୍ ହିସାବରେ ଖଡ଼ିଆରୁ ଡେଭଲପମେଣ୍ଟ ଆଗକେ ବଢ଼ବା, ଲୋକମାନେ ସଙ୍ଗେ ମତାମତ କରିକି ଏକା କାମ କରିବାଟା ସବୁଠୁ ଭଲ ଜିନିଷ। ସେ ହିସାବରେ ବୁଦ୍ଧିଜୀବୀ ଚାହୁଁଛନ୍ କି ଆମେ ସବୁ ଲୋକ ସଙ୍ଗେ ମିଶିକି କାମ କରୁ।
2: ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ ଅନ୍ତର୍ଗତ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅଧୀନରେ ନୂଆପଡ଼ା ବ୍ଲକର ମାଗୁରପାଣି ଗ୍ରାମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସୁସ୍ଥ ଏବଂ ପରିବେଶ ଅନୁକୂଳ ଗ୍ରାମ ଗଠନ ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ ଏବଂ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
4: ଆମେ ଗତ ବର୍ଷ ଏହି ବିଶ୍ୱ ପରିବେଶ ଦିବସରେ ସାହସ ସହିତ ଘୋଷଣା କରିଥିଲୁ ଯେ ଆମ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଜିଲ୍ଲା ରୂପରେ ପରିଗଣିତ କରିବୁ। ସେ ସାହସ ଆଜି ସଫଳତାରେ ଏହି ପରିବର୍ତ୍ତନ ହେଇଛି। ବର୍ଷେ ପୁରାଣି ଉପଲକ୍ଷେ ଆମେ ଲୋକମାନଙ୍କର ସହଯୋଗିତା ସହଯୋଗିତାରେ ଅଭୂତପୂର୍ବ ସଫଳତା ହାସଲ କରିଛୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନା କରିବାରେ। ଆମେ ଆଶା ପୋଷଣ କରୁଛୁ ଆସନ୍ତା ଦିନମାନଙ୍କରେ ଏହା ଲୋକମାନଙ୍କର କାର୍ଯ୍ୟକ୍ରମ ହେବ। ଜିଲ୍ଲା ପ୍ରଶାସନ ହାତକୁ ନେଲେ ବି ଲୋକମାନଙ୍କର ଯେଉଁ ଭଲ ପାଇବା ଅଛି ଏ କାର୍ଯ୍ୟକ୍ରମକୁ, ଯେ ଘରୁ ଏବଂ ଘର ବାହାର ସବୁଆଡ଼େ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ମନା କରିବାର ଯେଉଁ ମାନସିକତା ପ୍ରତିଫଳିତ ହେଇଛି ସବୁ ଲୋକଙ୍କ ଭିତରେ, ସେଥିପାଇଁ ମୁଁ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ସମସ୍ତଙ୍କ ତରଫରୁ ଜିଲ୍ଲା ପ୍ରିୟ ଅଧିବାସୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।
2: ନୂଆପଡ଼ା ଜିଲ୍ଲା ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଅଗ୍ରଣୀ ଭୂମିକା ଗ୍ରହଣ ରାଜ୍ୟସ୍ତରରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ 2025-26 ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ଏହାସହ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ପୁରସ୍କାର।

0: ଜୁହାର। ଆଜିର ଡେଲ୍ ନମ୍ବର କ୍ୱେଶ୍ଚନ୍ ସାର୍ କାର୍ଯ୍ୟକ୍ରମକେ ସ୍ୱାଗତ କରିକିରି ଆଜିର ଉପସ୍ଥାପନା ତିନି ମୁଁ ଅଛେ ଚିନ୍ତାମଣି ସାହୁ ଜୁହାର। ଆପଣମାନେ ତ ଆମର୍ ସାଙ୍ଗେ ଯୋଡ଼ି ହେବାର୍ ଲାଗି ବୋଲି ଯେନ୍ ଆମର୍ ଫୋନ୍ ନମ୍ବର୍ଟା ଅଛେ ସେ ଫୋନ୍ ନମ୍ବର୍ ତ ଜାଣିଛନ୍, ହେଲେ ଫେର୍ ଥରେ ଘାଏ ଶ୍ରୋତା କରିଦେଉଛେ। ଆମର୍ ସାଙ୍ଗେ ଯୋଗାଯୋଗ କରବାର୍ ଲାଗି ଆମର୍ ଫୋନ୍ ନମ୍ବର୍ଟା ହେଲା 0663 241 1240, ଆର ଗୋଟେ ହେଲା 0663 241 1231। ଆସୁନ୍ ଭାବ ଦିଆ ନିଆଥିନ୍ ସାମିଲ ହେମା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆମର ଡେଲ୍ ନମ୍ବର ସଂସାର କାର୍ଯ୍ୟକ୍ରମକେ ସ୍ୱାଗତ। ଆପଣଙ୍କର ପରିଚୟ ଟିକେ ଦଉନ୍।
1: ମୋର ନାଁ ଗୋବିନ୍ଦ ମେହର, ଗ୍ରାମ ବନହର ଥାନା ଆତ୍ତାବିରା ଜିଲ୍ଲା ବରଗଡ଼ ନୁ କହୁଛେ।
0: ଆଜ୍ଞା ଆଜ୍ଞା, ଆଉ ଆଜ୍ଞା କାଣା କାଣା କରୁଛନ୍ ଇହାଜିନି?
1: ଆଜ୍ଞା
0: କାଣା କାଣା ବୁତା ଚାଲିଛେ ବୋଲଛେ?
1: କାଣା କାଣା ବେଲେ ଇଟା ଆଜ୍ଞା ପକା ପକି କରି ପଲା ପକା ପକି ସରିଗଲା ନ।
0: ଆଜ୍ଞା ପଲା ପକାଲେ ନ?
1: ହଁ ପଲା ପକାଲେ ନ ଆଜ୍ଞା, 8 ଦିନ ହେଲା ନ।
0: ଆଜ୍ଞା ଆଜ୍ଞା, ବେଲେ ପଲ୍ହାଟା ଠିକ୍ ହିସାବରେ ପକେଇଛନ୍ କିନି? କାଇଁଦେଲେ ଯେନ୍ ଜନ୍କେ ବହଲ ଯଦି ହେଇଯାଏ ବେଲେ କାଣା ହେସି, ଇଟା ପଲ୍ହାଟା କେଚେଇ ଯାଏସି କିନି? ଓରି ଯେନ୍ ପାନ୍ ବନେଇକିରି ବର୍ଷିଲା କାଣା ନୁକସାନ ନୁକସାନ ହେଲା ବେଲେ ପଲ୍ହା ପକେଇଥିଲେ ନ କି ପଛେ ତାମାନେ ପକାଲି? ଆଜ୍ଞା ଆଜ୍ଞା, ବେଲେ ଜମି ସଜବା ଜୁତା ଜୁତି କେନ୍ତା କେନ୍ତା କରୁଛନ୍? ଚାଲିଛେ ନେଇ କେଁ? ଆଚ୍ଛା, ଇ ଯେନ୍ ଚାଷ୍ ତ କରୁଛୁ ଆଜ୍ଞା, ସବୁବେଲେ ତ ଆମେ ଦୁଇ ଖେଡ଼ି ଫସଲ ଚାଷ୍ କରୁଥିବେ ଆପଣ ବି, ରାସାୟନିକ ସାର ଉପରେ ଖାଲି ଆପଣ ନିର୍ଭର କରୁଛନ୍ କି ଆମର ଇ କମ୍ପୋଷ୍ଟ କି ଜୈବିକ ପଦ୍ଧତି ସାର? ଆଜ୍ଞା ଆଜ୍ଞା, ଆଜ୍ଞା ହଁ, ରାସାୟନିକ ତ ଆମେ ଇଟା ସବୁ ଚାଷୀ ମାନେ ସେଦିନ ପହଦି ଯାଇଛୁ ଆଜ୍ଞା, ସେ ହେଲେ ବି ଆଜ୍ଞା ସେ କାଣା ହଉଛେ କି ରାସାୟନିକ ଯଦି ଖାଲି ବ୍ୟବହାର କରମା ବେଲେ ମ୍ୟାଟ୍ର ଯେନ୍ ଗଠନଟା ରହୁଛେ ସେ ଗଠନଟା ବି ଟିକେ ଟାନ୍ ହେଇଯିବ କି ନାଇଁ? ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା ଆଜ୍ଞା, ଆଜ୍ଞା ଭଲ ତ ହେନ୍ତା ଚାଲିଛେ।

0: କାକଡ଼ା କରୁଛନ୍ ତାର ସାଙ୍ଗେ ଆଜ୍ଞା ଯାହା ବି ହଉ ବଢିଆ କଥା ଟିକେ କହିଲେ କାରଣ କିରାଣା ଦୋକାନ ପନିପରିବା ପନିପରିବା ବି ତାର ସାଙ୍ଗେ ସାମିଲ କରି ନେଇଛନ୍ କେ ଆଜ୍ଞା ଆଜ୍ଞା ନାଇଁ ନାଇଁ ଠିକ୍ କରୁଛନ୍ ଆଜ୍ଞା ଯେନ୍ ଆଡ଼ୁ ବି ତ ତେଲ ନୁନ ଭରକ ଟିକେ ବାହାରୁ ଆଜ୍ଞା ଦୁଇ ପଇସା କମାନି ହଉ ଆଜ୍ଞା ନେସେ ଆର୍ ଖାଲି ଆମେ ଧାନ ଚାଷ କର୍ମା ବୋଲମା ଦେଖୁଛନ୍ ତ ଯେନ୍ କିସ୍ମେ ତାର୍ ମାନେ ଚାଷ ବାସଟା ପାକଟା ବିଗିଡ଼ୁଛି ଆଜ୍ଞା ନେସେ ହଁ ବତରେ ପଡ଼ଲା ତ ପଡ଼ଲା ନେ ତ ଦେଖୁଛନ୍ ନାଇଁ ଆଜ୍ଞା ଆଜ୍ଞା ତ ତାର୍ ସାଙ୍ଗେ ଶୁଣନ୍ ତ ହେଥିଲାଗି ସବୁ ଚାଷୀ ଭାଇ ଭଉଣୀ ମାନେ ଜାନବାର କଥା ଆର୍ ଯେନ୍ଟା ବି ହଉ ଜାଣି ଯେନ୍ତା ଆପଣ ଦୁକାନଟେ କରୁଛନ୍ ବୋଲୁଛନ୍ ଆଜ୍ଞା ନେସେ ହେନ୍ତା ତାମାନେ ତାର୍ ସାଙ୍ଗେ ଆର୍ ବି ତାମାନେ କେନ୍ସି କିଏ ଗାଏ ପୋଷିଲା କିଏ କାଣା କି ମଙ୍ଗା ଯେନ୍ମାନେ ବୁନି ପାରୁଛନ୍ ବୁନକାର ଭାଇ ଭଉଣୀମାନେ ଅଛନ୍ ସେମାନେ ମଙ୍ଗା କରି କରି କିଏ ବତକ ଚାଷ କଲା ଏନ୍ତା ତାମାନେ ଭିନ୍ ଭିନ୍ କିସ୍ମର ଚାଷ କରିଥିଲେ କାଣା ହେବା ଫାଲି ଆଣୁ ଯଦି ନୁକସାନୀ ହେଲେ ବି ଆର୍ ଫାଲି ଆଣୁ ହେଇପାରବା ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଜୁହାର ଆଜ୍ଞା ହ୍ୟାଲୋ
1: ହ୍ୟାଲୋ
0: ହଁ ହ୍ୟାଲୋ ଜୁହାର ଜୁହାର ଆଉ ଆମର ସ୍ୱାଗତ ଆମର ଏଇ ଡାଲ ନମ୍ବର ସଂସାର କାର୍ଯ୍ୟକ୍ରମ କେ ଆପଣଙ୍କର ପରିଚୟ ଟିକେ ଦଉନ୍
1: ଧନ୍ୟବାଦ ଦାଦା ମୁଁ ସୁବଲ କୁମାର ସାହୁ କହୁଥିଲି ବିଜେପୁର ପହଣ୍ଡିରୁ ବରଗଡ଼ ଜିଲ୍ଲା
0: ଆଜ୍ଞା ଆଉ ଇହାନି କାଣା କାଣା ଚାଲିଛି
1: କାଣା କାଣା ବୋଲେ ଇହାଦେ ଦେଖୁନ୍ ଦାଦା ଇହାଦେ ଚାଷ କାମ ତ ଚାଲବା ଆମେ ଯେହେତୁ ଚାଷୀ ଲୋକ
0: ହଁ ହଁ ହଁ
1: ଧାନ ପୋଲା ପୁଲି ମାନେ ଏଟା ପକେଇଛୁଁ ଧାନ ବୁନା ବୁନି ବି ଚାଲିଛି ଆଉ ବର୍ଷା ଯେନ୍ ମଝିରେ ବେଶୀ ନେଇ ହେଲା ଦାଦା ଯେନ୍ 4-5 ଦିନ ପୂର୍ବରୁ
0: ଏଟା ତ ବନେ କୁଟଲାନି ଯେନ୍ ହେନ୍ତା ତ ପାନ୍ ନି ବର୍ଷିତେ ଆଏ କି ନେସେ ପହେଲା ଯେନ୍ତା ବର୍ଷିସି ଆମେ ଜୁତା ଜୁତି ବୁନା ବୁନି କରବାର୍ ଲାଗି ସୁବିଧା ହେସି ଯେନ୍ଟାକି ଇଥର ଖାଲି ଖାଲି ଯେନ୍ ଚାଷୀମାନେ ଯଦି ଖଡ଼ି ବୁନିଛନ୍ ବେଲେ ଖଡ଼ି ବୁନି ପାରିଛନ୍ ବତ୍ରୀ ତ ବୁନି ନି ପଡ଼ିଲେ ଆଏ କି ନେସେ
1: ହଁ ଯେନ୍ତା ବତ୍ରୀ ମୁଇଁ ବି ବୁନିଥିନି ଦାଦା ବାହାଲେ ମୋର୍ଟା 70-75 ଦିନ ମୋର ଧାନ କୁହି ଗଲା
0: ପୁରା ନୁକସାନ ହେଇଗଲା ନାଇଁ ଗାଁକରି ନି ପାରିଲା ହଁ ନାଇଁ କାଣା ହେଲା ଯେନ୍ ପାନ୍ଟା ବି ବୋଇଛେ ଗୁଟେ ପାନ୍ ଥି ତ ଏକ ଜାଗାରେ ମୁଡ଼ା ଢୁଡ଼ା ସବୁ ଫେର୍ ବାହାରି ଗଲା ଆଉ ନାଇଁ ସେ ବେଲେ ହଁ ନାଇଁ ଭଲ୍ ଭଲ୍ ସବୁ ଭଲ୍ ଭଗବାନ ମା ସମଲେ ଏନ୍ତା ଭଲ୍ କରି ରଖିଥୁନ୍ ଏକି ନାଇଁ ସେ ବେଲେ ଚାଷ୍ ବାସ୍ଟା ଚାଲିଛେ ନେଇ କେଁ
1: ଆର୍
0: ମୁଗ୍ ମୁଫଲି
1: ସହଯୋଗ
0: ସରକାର କରୁଛନ୍ ନିଶ୍ଚିତ ଭାବରେ ସବୁ ଚାଷୀ ଭାବରେ ନୂଆ ନୂଆ କିସମ ଚାଷ କରିବା କଥା କେମିତି ମଡ଼ିଆ ଯଦି ଆମେ ଜଗାଲା ମଡ଼ିଆର ଚାହିଦା ବି ଅଛେ ମଡ଼ିଆ ଆମର ଖାଇବାର ଲାଗି ବି ନିଜର ଦେହ ଲାଗି ବି ଭଲ ଭିଟାମିନ୍ କେତନି କେତେ ଅଛି କି ନାଇଁ ନିଶ୍ଚିତ ଭାବରେ ଧନ୍ୟବାଦ ମତାମତ ଲାଗି ହଉ ଭାଇ ରହିଲି ହ୍ୟାଲୋ ଜୁହାର ଓର ଆଜ୍ଞା ସ୍ୱାଗତ ଆମର ଡାଲ ନମ୍ବର ସଂସାର କାର୍ଯ୍ୟକ୍ରମକେ ଆପଣଙ୍କର ପରିଚୟ ଟିକେ ଦଉନ୍ ଆଜ୍ଞା କେନ୍ତା କେନ୍ତା ଅଛନ୍ ଦେହ ପା ଠିକ୍ ଅଛେ ଆଜ୍ଞା ଆଜ୍ଞା ଇ ପାନ୍ ପାକ ଯେନ୍ ଲଗାତାର ନି ରହିଲା କେଁ ବାଦଲିଆ ପାକ କରିକିରି ପାନ୍ ଯେନ୍ ବର୍ଷିଲା ଢଙ୍କେରେ ମେ ତାର ଦେହ ପା ନି ବିଡ଼ି ତ ଆଜ୍ଞା ଚାଷବାସ ଚାଲିଛେ ହଁ ନାଇଁ ନାଇଁ ମାକଡ଼ ହନୁମାନ ମାନେ ପଲିଆ ହେବାର କାରଣଟା ବି ଆମେ ଫେର ଦେଖମା ବେଲେ କାନ ଆଜ୍ଞା ଶୁଣୁନ୍ ତ ସେମାନେ ଯେନ୍ ଜନ୍ତୁ ମାନେ ଆନ୍ ଆମକୁ ଯଦି ଆମର ଘର ନୁ ଅଲଗେ ନେଲେ ଆମେ କେନ୍କେ ଯିମା ତ ଜଙ୍ଗଲଟା ଯେ ଯାଇକରି ଆମେ ଯଦି ସଫା କରମା ବେଲେ ଜଙ୍ଗଲର ଯେନ୍ ଜୀବ ଜନ୍ତୁ ମାନେ ସେମାନେ ଆମର ଆଡ଼କେ ଆଇବେ ନାଇଁ ହେ କି ନେସି ହଁ ହେ ହେ ଜିନିଷ୍ଟା ଆମେ ଶୁଣନ୍ତ ଆଜ୍ଞା ସବୁ ଚାଷୀ ଭାଇ ମାନେ ଜାଣିବାର କଥା ବି ଆମେ ସମସ୍ତେ ଜାଣିବା କଥା ଯେ ଆମେ ଯଦି ଆମକୁ ଆମ ଘରୁ ବାହାର କରି ଦିଆଗଲା ଆମେ କେନ୍କେ ଯିମା ଆମେ ଯେନ୍କେ ହଉ ଯିମା ହେନ୍ତା ଆମେ ଯେତେବେଲେକେ ଗଛ ମାନେ ଜଙ୍ଗଲକେ ଆମେ ଯଦି ଝାର ପତ୍ରାକେ ନୁକସାନୀ କରିନେମା ଏମାନେ ସେ ଝାରେ ଜଙ୍ଗଲରେ ରହିବାର ଲୋକ ତାଙ୍କର ଘରଟା କେନ୍ ସେମାନେ ସେ ତା ଗାଁ ମାନଙ୍କୁ ସହରକେ ମାରି ଆସୁଛନ୍ ଏକିନେ ସେ ତ ସେମାନେ ଯେତେବେଲେ

0: ଯେନ୍ ଜିନିଷ୍ଟା ଅଛେ ସେମାନେ କାଣା ଝାରେ ଜଙ୍ଗଲେ ଯେନ୍ ଫଲମୂଲ ଅଛେ ସେ ଫଲମୂଲ ଖାଇକରି ଚଲୁଛନ୍। ତ ସେମାନଙ୍କୁ ଯଦି ଆମେ ପଦା କରିନେମା ତାଙ୍କର ଘରନୁ ଘରକେ ନୁକସାନୀ କରିନେମା ବେଲେ କାଣା ହେବା, ସେମାନେ ବି ଖାଇବା ଲାଗି ବି ନି ପାନ୍, ଆର୍ ସେ ଖାଇଦେ ଲାଗି ମାନେ ନୁରି ଖୋଜିକରି ଗାଁ ଗାଁ ସହର ସହର ପଲେଇ ଆଉଛନ୍। ସେଥିଲାଗି ବି ସବୁ ଭାଇ ଭଉଣୀ ମାନେ ବି ଜାଣିବାର କଥା କି ନାଇଁ, ନିଶ୍ଚିତ ଭାବରେ ଆଜ୍ଞା ଏଇ ଜିନିଷ୍ଟାକେ ସଜାଗ ହେବାର କଥା, ସବୁ ଜାଣୁନ୍। ଧନ୍ୟବାଦ ଆଜ୍ଞା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ
1: ଆଜ୍ଞା ଜୁହାର
0: ଜୁହାର ଆଜ୍ଞା, ଆପଣଙ୍କର ପଚାର ଟିକେ ଦଉନ୍। ଆଜ୍ଞା ଆଜ୍ଞା, ଅର୍ କାଣା ହାଲଚାଲ, ଚାଷବାସ କେତେ କେତେ ଦୂର କଲେନ? ବେଲେ ପାନ୍ ଯଦି ନି ବର୍ଷିଲେ ବି ତାର୍ ମାନେ ଇହାଜି ନେଇ ରୁଇ ରୁଆ ହେବା କି ଫେର୍ ବର୍ଷା କେ ଟାକବାର ପଡ଼ବା?
1: ନାଇଁ ନାଇଁ ପାନ୍ ନେ ବର୍ଷିଲେ ବି ଆମଟା ବରିଏଲ ଅଛି ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା, ନିଶ୍ଚିତ ଭାବରେ ଆଜ୍ଞା ଦେଖୁନ୍। ତାର୍ ସାଙ୍ଗେ ବି ମୁଗ ବିରି ମୁଫଲି ଇଟା ମାନେ ତ ଆମର ସବୁବେଳେ ଚାଷ କରି ହଉଛୁଁ ଏ କି ନେ ସେ?
1: ଆଜ୍ଞା
0: ଆଜ୍ଞା, ଯେ ଖାଲି ଉଷ କଷା ସାର ସୁରା ଦଉଛନ୍, ଆମର ରାସାୟନିକ ସାର କି ଖତ ଖୁତା ବି ଦେସନ୍? ଏଇଟା ଭଲ୍ ହେ କାଁ ଦେଲି ଆଜ୍ଞା ଦେଖୁନ୍, ଆମର୍ ଇହାଜି ନି ଯେନ୍ତା ଚାଷୀ ଭାଇ ମାନେ ଗାଏ ଦାମୁର ରଖୁଥିଲେ, ସେ ଗାଏ ଦାମୁର ନି ରଖ୍ବାର୍ ଯେନ୍ଥିଲେ ବୋଲିକି ଗୋବର ଖତର ଆମର ଅଭାବ ଅଛେ। ଠିକ୍ ହେ, ଅଭାବ ହେଲେ ବି ତାର୍ ବିକଳ୍ପ ବି ଅଛେ, କାଣା ଆମେ ଯଦି କମ୍ପୋଷ୍ଟ କି ସଡ଼ା ଗୋବର ଖତ ଯଦି ନି ପାଇଲା, ଗୋବର ଖତ କି ଆମେ ଯେନ୍ତା ହେଲେ ଯେଡ଼େ ଯେଡ଼େ ଢୁଡ଼ା ମାନେ ଖତଗାର ମାନେ ଥିଲା ଆର୍ କେନ ପାଇଲା ଏତ୍କି ହେଲା କି ନେଇ? ସେ ଖତଗା ସେ ଖତଗାର ମାନଙ୍କୁ ପାନ୍ ଯଦି ରହିବା ବେଲେ ବୁଡ଼ି ଯାଉଥିଲା କି ନାଇଁ? ହଁ ପରେ ହେଟା ଆଜି ଆମର କାଣା କି ଗୁରଲ ଥିନ୍, ଆମେ ଯଦି ନେମା ଧୁଆରମା ବେଲେ ବି 15 ଗୁରଲ 20 ଗୁରଲ ତ ବାହାରୁଥିଲା, ହେଟା ଠିକ୍ ହେ କେଁ ଦେଲି ଦେଖୁନ୍। ଢୁଡ଼ାଟେ ଯଦି ଆମେ କୁଡ଼ି ନେମା ବେଲେ ସେ ଜାଗାରେ ଗୋବର ପକାଲା, ଯେନ୍ ପୁଆଲ କେନ୍ ଆମେ ଯେନ୍ ଗୁହାଲର ଅଛେ ସବୁ ଯଦି ପକେଇଲା ବେଲେ କାଣା କୁହି କରି ପୁରା କମ୍ପୋଷ୍ଟ ଖତ ତିଆରି ହେଇଯିବ ଆପେ ଆପେ। ତ ସେ ଜାଗାରେ ଯଦି ଆମେ ଯେନ୍ ଭାଇ ମାନଙ୍କର ବି ଯଦି ନେଇନ ଭାଇ ବହିନ ମାନଙ୍କର ବେଲେ ବି ଗୋଟେ ଜିନିଷ୍ କଲେ ବି ହେବା, କାଣା ଆମର ଜୈବିକ ପଦ୍ଧତି ଦିନ ଦେଖୁନ୍ ଛନ୍ ଆମେ ଚାଷ କରିପାରମା କି ନାଇଁ?
1: ହଁ
0: ହେଇଯାଉଛେ ଦେଖୁନ୍, କିଛି ନେଲେ ବି ବଢ଼ିଆ ଜିନିଷଟେ କାଣା ଛନ୍ ଆମେ ବୁଡ଼ି ନେଲା ବଢ଼ିଯିବା କେଞ୍ଜବଲ ଇହାନି ତ ଆମେ ଲଗଉଛୁ, ରୋଟର ହେଇଗଲାନ ଇହାନି ଟ୍ରାକ୍ଟର ଜୁତି ହେଲା ପରେ ସବୁ ପୁରା କୁରକୁଟି ହେଇକରି ଭିତରେ କୁହି ଯିବା କି ନାଇଁ? ହଁ ହେଟା ତ ଚାଷୀ ମାନେ ହେ ନଡ଼ାକେ ନି ପୁରାବାର କଥା, ଆରୁ ଆମର ମ୍ୟାଟ ସାଙ୍ଗେ ଯଦି ଆମେ ଜୁତି ନେଲା ବେଲେ କାଣା ହେବା ସେ ଭିତରେ କୁହି କରି ଖତ ତିଆରି ହେଇଯିବା। ହଁ ହଁ, ହେ ଜିନିଷଟାକେ ସବୁ ଚାଷୀ ଭାଇ ମାନେ ଧ୍ୟାନ ଦେବାର କଥା, ଆରୁ
1: ଚାଷୀ ଭାଇ ମାନଙ୍କୁ ଆମେ ଅନୁରୋଧ କରମା ଯେ ଯେନ୍ ମାନେ ବି ପାଲ ପକେଇଲେ ଯେଉଁ ଦୁଲି ଭିତରେ ସେ ଦୁଲି ନୁ ନା ପୁଡ଼େଇ କରି ପାନ ଭରି କରି ସେଟା କହିଦଉନ୍, ଆରୁ ତାକୁ ଜୁତି ଦଉନ୍ ଯେ ସେଟା
0: ବେସ୍ ଆମର ପରିବେଶ ବି ଖରାପ ନି ହୁଏ, ଆର୍ ଆମେ ଆମର ଖତ ଯେନ୍ ଆମେ ପାଇବାର କଥା ଖତ ବି ପାଇ ପାର୍ମା କି ନାଇଁ? ଧନ୍ୟବାଦ ଆଜ୍ଞା ଆପଣଙ୍କର ମତାମତ ଲାଗି। ହ୍ୟାଲୋ ନମସ୍କାର ଆଜ୍ଞା, ସ୍ୱାଗତ ଆମର ଡାଲ ନମ୍ବର ସଂସାର କାର୍ଯ୍ୟକ୍ରମ କି, ଆପଣଙ୍କର ପରିଚୟ ଟିକେ ଦଉନ୍।
2: ରାଜେନ୍ଦ୍ର ଭାଇ କହୁଛି ଜିଲ୍ଲା।
0: ଆଜ୍ଞା ଆଜ୍ଞା, ଆଉର ଆଜ୍ଞା ଇହାନି କେନ୍ତା କେନ୍ତା ଦେହ ପା ପହଲା କହୁନ୍ ତ? ଭଲ ଅଛି ତ?
2: ହଁ ଭଲ ଅଛି ଆଜ୍ଞା।
0: ଆଜ୍ଞା, ଆର ଇହାନି କାଣା କାଣା କରୁଛନ୍? ପଲାରୁଆ ହେଇବା? ଆଜ୍ଞା ଆଜ୍ଞା, ବେଲେ ପଲା କେତେ ଲେଖା ହେଲାନ? ଆଜ୍ଞା, ଯେ ପଲା ଘରି ନ ପାନ୍ ପୁନା ଠିକ୍ ଭଦ୍ରେ ରଖିଛନ୍ ତ? ହଁ ହଏ, ନେ କାଣା କି ଯଦି ସୁଖା କରିଲେ ବି ପୋକ ମାନେ

0: या सुन के नहीं। हाँ ने क्या दिले बोले इस समय आटा ये नमर ऑस्ट्रेलिया जिन नहीं गए ऑस्ट्रेलिया ये जिन ऑस्ट्रेलिया रो इस समय के पेन भूरे जो दी पेन ले और छानी ले कहाँ थी पोक किया टा ताकत टिके बढ़ी जाए सुन की इटा कर जिन बोंस बढ़ी जाए सी इटा के आमर चास बात लाई डॉर है दिले बोले के पेन टिके सो बोले इंचे रोकी दिले बोले कहाँ है बाकी पोलाटा भी बढ़ी पर पोक पोला के पोक और नहीं लाई पा रहा कि नहीं कितने पत्रिया हलाना पोला ହେଲାନ ଚାଚା ରାଙ୍ଗ ବୋଲ ଆଜ୍ଞା ଆଜ୍ଞା ଆଉ କାଁ ବୋଲି କି ତାର ସାଙ୍ଗରେ କାକଣା ଚାଷ କରିଛନ୍ କି
1: ନାଇଁ
0: ନାଇଁ ଧାନ ଚାଷ ସାଙ୍ଗେ ଆଉ କାକଣା ଚାଷ କରୁଛନ୍ ବୋଲଛେଁ ହଁ ପନିପରିବା ତ ଇ ଜହ ପାନ୍ ଯେନ୍ ବର୍ଷି ନେଲା ଦେଖୁନ୍ ଅଧା ଯେନ୍ ମାନେ ଜଗେଇଥିଲେ ବି ଜକି ଗଲା କି ନାଇଁ ହେଲେ ଆଗରୁ ଯଦି ଯେନ୍ ମାନେ କହିଛନ୍ ବେଲେ ବି ହେନ୍ତା ବତର ଛତର ଦେଖିକରି ବୋଲେ ସଜ ବାଇ ହଉଛନ୍ କାଣା କର୍ମା ବୋଲୁଛନ୍ ପନିପରିବା ଭିତରେ ଆଜ୍ଞା ଆର୍ ମୋଲ ମୁଲା ଏଥର ମୋଲ ଗଛ ଥିଲା କି ନାଇଁ ଆପଣଙ୍କର ମୋଲ ଗଛ ଥିଲା କି ନାଇଁ ବୋଲଛେ ବେଲେ ମୋଲ ମାନେ ଶଙ୍କିଲେ ବେଟିଲେ ବନେ ଦୁଇ ପଇସା କମାଲେ ଆଜ୍ଞା ଦେଖୁନ୍ ତ ମୋଲ ଆମର ଯେନ୍ ଟୋଲ ବୋଲଛନ୍ ନାଇଁ ଟୋଲର ଦେଲ ଯେନ୍ ଅଛେ ଦେଲ ନୁ ତ ଇହାନି ଭର୍ତ୍ତ ତାମାନେ ତେଲ ପିସୁଛନ୍ ବୁଝିଲେ କି ନାଇଁ ଆର୍ ଡୁଡ଼ି ତେଲର ଚାହିଦାର ଜେନିଛନ୍ ତ ଯିଏ ବ୍ୟବହାର କରୁଛେ ସେ ଜାନ୍ବା ଆଜ୍ଞା ଯିଏ ଡୁଡ଼ି ତେଲକେ ବାହାରୁଛେ ମାଖୁଛେ ସେ ଜାନ୍ବା ଡୁଡ଼ି ତେଲର ମାନଟା କାଣ ଗୁଣଟା କାଣା ହେଇଛି ହେ କି ନାଇଁ ସେ ଆମେ ଦେଶୀ ବଲମା ସିନା ଆଜ୍ଞା ଏଇଟା ଏକ ନମ୍ବର ଜିନିଷ ଆମର ଯେନ୍ ଉର୍ଘା ବତା ହଉଛୁ ଆମେ ଯେନ୍ କେନ୍ ମୂଲ ମୂଲମା ଲଗଉଛୁ ଡୁଡ଼ି ତେଲ ମାଖି ହେଲେ ଆଇଲେ କ୍ଷେତ ଖଲାନୁ କି ନେ ବେଲେ ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଆଜ୍ଞା ଜୁହାର ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ହଁ ଆଜ୍ଞା ଡେଲ ନମ୍ବର କୃଷନ ସାର କାର୍ଯ୍ୟକ୍ରମକେ ସ୍ୱାଗତ ଆଜ୍ଞା କହୁନ ଆପଣଙ୍କର ପରିଚୟ ଟିକେ ଦଉନ୍
2: ବିଜେପୁର ବରଗଡ଼ରୁ କହୁଛି
0: ଆଜ୍ଞା ଅର୍ କେନ୍ତା ଅଛନ୍
2: ଭଲ ଅଛନ୍ ବର୍ଷା ତ କମି ଆଉ ନି ହବାର
0: ହଁ ବର୍ଷା ତ ଜାନି କମିଛି ଆଜ୍ଞା ଘାସ ଲଟା ନେଇ ପାରେ ଭବିଷ୍ୟତ କେ ଯଦି ଅଛରେ କାଣା ହେସି କି ଘାସ ଲଟା ହେବାର ଚାନ୍ସ ତାମାନେ ଟିକେ କମ୍ ଥିସି କି ତାମାନେ ଲଟା ନେଇ ପାରେ ନେ ଗୁଟେ କଥା ଟପକା ବି ତ ବୁନି ଦେଲେ ହେଇଛି ଆଜ୍ଞା ନାଇଁ କିନି ବତର ହେଲା ଆଜ୍ଞା ଟପକା ବୁନି ଦେଲେ ବି ବତର ହେଇଛି ଆଜ୍ଞା ଇଏ ବୋଲଛେ
2: ନାଇଁ
0: ଅଚରା ତ କଲେ ଠିକ୍ ଅଛେ କେଁ ଦେଲେ ବେଲେ ଯେନ ଜହ ଘାସ ଲଟା ହଉଛି ସେ ଜାଗାନ ଅଚରେ ନେବା
2: ଧାନ ହେଇଯିବା
0: ବନେ ବର୍ଷା ହେଇଗଲା ହେଥିର୍ ଲାଗି ନିଜର କି ନହେଲେ ତ ଯେନ୍ ଚାଷୀ ଭାଇମାନେ ଯଦି ମେଲା ଜାଗାନ ଯୋଗେଇ ନେଇଛନ୍ ଏଥର ଯେନ୍ କିସମର ବର୍ଷା ନେଇ ଲାଗେ ସବୁ ଜର୍କି ଯାଇଛି ହଁ ଜର୍କି ଯାଇଥିବା ସବୁ ବେଲେ ଆପଣଙ୍କର ମକାଟା ନୁକସାନ ନି ହେଇ ତ ନାଇଁ ନାଇଁ ବନେ ଆପଣ ତମେ କାଣା କି ଅନୁମାନ କରିକିରି ଜଗିଛନ୍ କାଁହେଲେ ଜିନିଛନ୍ ଦେଖୁନ୍ ଭେଣିର ଏହା ଚିନି ଚାହିଦାଟା ବଜାନ କେତେ ନି କେତେ
2: ମାସେ ଏନ୍ତା ବର୍ଷା ହେଲା ଟାଇମ୍କେ ମେକା ହେଇଯାଇଛି ଯେ ଇ ବର୍ଷ ଟିକେ ପହିଲାରୁ ବର୍ଷା ହେଇଗଲା ବୋଲିକି ସବୁ ମାଖନ ମାନେ ଆମର ମେକା ମାନେ ବହୁତ କ୍ଷତି
0: ହେଇଯାଇଛି ହଁ ହଁ ହଁ ହଁ ମେକା ଯଦି ଦେଖୁନ୍ ମକା ଜଗେଇଛନ୍ ମକାଟା ଏହା ଜିନି ଠିକ୍ ବତର ଅଭାବ ସବୁ ଆଗେ ପଇସା ବିକି ଦୁଇ ପଇସା କମାନି ହେବା ଏ କି ନାଇଁ ସେ ତାର ବାହାରେ ଭେଣି ବି ବଢ଼ିଆ ଜିନିଷ
2: ପଇସା ସରିଥିବା ବୋଲେ ମେକା ଟିକେ ହେଲେ ଖର୍ଚ୍ଚା ସାର ସୁରି ଦେଇ
0: ହେସି ଆଚ୍ଛା ଇ ଯେନ୍ ଆପଣ ମକାଟା କେନ ବିକ୍ସନ୍
2: ଆମେ ଘରୁ ଦେଇ ଦେସୁ ଆମେ ବେପାରୀ ମାନେ ଘରକେ ଲାଗସନ୍
0: ହଁ ହଁ ହଁ ଆରେ ପନିପରିବା ଭିତରେ ଭେଣ୍ଡି ଯେନ୍ କରୁଛନ୍ କି ଆପଣ ବାଇଗନ୍ କରୁଛନ୍ ସେଟା ବି କେନ୍ତା?
2: ଭେଣ୍ଡିଟା ବିକି

0: ଘାସ ଘୁସି ବି ଦେସୁଁ ଆଉ ଖତ ବି ହେସି। ସେ ଖତର ଲାଗି ଖତ ନି ହେଲେ ଇହାଦେ ଆମର
1: ହଁ ଏଇଟା ତ ବନେଇ ଜିନିଷଟେ କହିଲେ ବ୍ୟାସ ଖାଲି ଖାଲି ଆମେ ଗାଏର ଗୁରସ୍ ବିକି ନେଇକିରି କମାନି କର୍ମା ଏଇଟା ନେସି ଯେନ୍ ଖତ ଟିକେ ହେବା ଏଇଟା ବି ହାନି କେଦିନି କେତେ ତାର ଦାମ ଅଛେ ଚାହିଦା
0: ଏଇଟା ବହୁତ ଦାମ ହେ ଆମର ସାର ପଛ ମିଳିଯିବା ଆଉ ଏଇଟା ନାଇଁ ମିଳେ।
1: ହଁ ହଁ ନାଇଁ ନାଇଁ ଭଲ ଜିନିଷଟେ
0: କେନେ ବେଲେ କେନେ ରଖବାର ଆଉ ଚରାବାର ଲାଗି କଦରି ନଉଛନ୍।
1: ହଁ କିନ୍ତୁ ଯେନ୍ ଚାଷୀ ଭାଇ ମାନେ ଦେଖୁନ୍ ଆପଣ ଯେନ୍ତା ଗୁଟେ କରୁଛନ୍ ଗ୍ୟାପ୍ ରଖିଲେ ବି ଦୁଇ ପଇସା ବନେ କମାନି ହଉଛି ଆଜ୍ଞା ହିସାବ କିତାବ କରିବେ ବେଲେ କି ନାଇଁ। ତାପରେ ଗୁଟେ ଜିନିଷ ଆଜ୍ଞା ସକାଳୁ ତ ଆମେ ଲକ୍ଷ୍ମୀ ମୁହଁ ଦେଖମା।
0: ହଁ ସକାଳୁ ଗୁରସ୍ ଆସବା ଦଶ ଲିଟର ହେଲା ଯେ ବୋଲେ ଆମର ପଚାଶ ଟଙ୍କା ଚାଳିଶ ଟଙ୍କା ହେସି।
1: ହଁ ପରେ ହେ ଜିନିଷଟା ସବୁ ଚାଷୀ ଭାଇ ମାନେ ବି ଜାଣିବା କଥା। ତାପରେ କାଣ ହେଇଛି ଜାଣିଛନ୍ ସବୁବେଳେ ଗୋଟେ ଚାଷଟା ଆମେ କରୁଥିମା କେତେବେଳେ ଗୋଟେ ଅବତରିଆ ପଡ଼ିଗଲା ମନେ କରୁନ୍ କେନ୍ ଭେଣ୍ଡି ଚାଷ କରିଛୁ କି କେନ୍ ବାଇଗନ୍ ଚାଷ କରୁ ଯାହା ଯେନ୍ତା ବାଇଗନ୍ ଚାଷୀମାନେ ଭାଇମାନେ ଯେନ୍ମାନେ କରିଥିଲେ ବି ମଲ୍ଚିଂ ଯେନ୍ମାନେ ନି କରି ସେ ଜାଗାରେ ଜର୍କି ଗଲା ନୁକସାନୀଟେ ହେଇଗଲା
0: ବହୁତ ଜିନିଷ ଜର୍କି ଯାଇଛି ମେକାମାନେ ବି ଜର୍କି ଯାଇଛି ଅନ୍ୟ ଲୋକଟା ଜର୍କି ଯାଇଛି ବନେଇ
1: ଅସମ୍ଭାଲ ପାନ୍ ବି ହେଲା କି ନି ପାନ୍ କେନ୍ ଯେନ୍ କିସମରେ ବର୍ଷିଲା କାଣ ସମୟ ହେଲା କେନେ ବେଲେ। ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ମତାମତ ଲାଗି ଧନ୍ୟବାଦ ଏନ୍ତା ଆମର ସାଙ୍ଗେ ଯୋଗାଯୋଗ କରି ରଖିଥନ୍ ଜୁହାର ଆଜ୍ଞା। ହ୍ୟାଲୋ
2: ହ୍ୟାଲୋ
1: ହଁ ଆଜ୍ଞା ନମସ୍କାର ଆମର ଡେଲ ନମ୍ବର କୃଷଣ ସାର କାର୍ଯ୍ୟକ୍ରମ କେ ସ୍ୱାଗତ ଆପଣଙ୍କର ପରିଚୟ ଟିକେ ଦଉନ୍।
2: ଉପେନ୍ଦ୍ର ସୁନ ଆଜ୍ଞା
1: ଆଜ୍ଞା ଆଜ୍ଞା ଆଉ କହୁନ ଆଜ୍ଞା କେନ୍ତା କେନ୍ତା ଦେହ ପା ଭଲ ଅଛେ ତ
2: ଦେହ ପା ପୁରା ଭଲ ଅଛେ ଆଜ୍ଞା
1: ଆଜ୍ଞା
2: ବର୍ତ୍ତମାନ ପଲା ବି ହେଇଗଲାନ ଆଜ୍ଞା ମାନେ ରୁଆ ଆରମ୍ଭ କରିଦେବା
1: ପଲା ହେଇଗଲାନ
2: ଆଜ୍ଞା
1: ଆଜ୍ଞା ବେଲେ କେତେ ଏକୁଶ ଦିନେ ରୁଇବେ ନି ପଲାକେ ଆଜ୍ଞା ଆଜ୍ଞା ଆଜ୍ଞା ବେଲେ ପଲ୍ହାକେ ଟିକେ ନିଘା କରୁନ୍ ଦେଖୁନ୍ ଇହାନି କାଣା କି ଇ ପାଗରେ ଲାଗ୍ବାର କେତେ କେତେ ଟିକେ ଡର ଥିସି ଲାଗିଛି
2: ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା ତାପରେ ରୋଗ ଲାଗୁଥିଲେ ବି ଟିକେ ଦେଖ୍ବେ କାଁ ଦେଲେ ବେଲେ ଇହା ଜିନି ମୁଲ୍ କି ନି ପଛେ ତାମାନେ ନେ ବେଲେ କେନ୍ତା କରୁଛନ୍ ଆଜ୍ଞା ଇ ଯେନ୍ କବାର ବୁତା କରବାର ଲାଗି ଏବେ ତ ଟ୍ରାକ୍ଟର ଇହା ଜିନି ତ ହେଲାନ ଆମର ବୈଜ୍ଞାନିକ ଓହୋ ଟ୍ରାକ୍ଟର ସାଙ୍ଗେ ପାୱାର ଟିଲର ବି ରଖିଛନ୍ ନାଇଁ କେଁ
2: ଚାଷ
1: କରୁଛନ୍ ମାଖନ ଗୁଟେ ବଢିଆ ଜିନିଷ କହୁଛନ୍ କାହିଁ କୋନ୍ ବୁଲୁନ୍
2: ମାଖନ
1: ହଁ ମାଖନ ଟା କାଣା ହେଇଛି ଜାଣିଛନ୍ ପହିଲା ତ ମାଖନ ଫୁଲ ଖାଇବେ ହେଲା ସକାଳୁ ମାଖନ ଫୁଲ ବି ଆଣି ଦେଖୁନ୍ ବଜାର ନ ବି ଚାହିଦା ଅଛି ଆପଣ ଯେନେ ଗଲେ ବି ନିପୁରେ ଆଗି ନେଇ ଗୁଟେ କଥା ଶୁଣୁନ୍ ତ ଆପଣଙ୍କର ତ ଗୁଡ଼ା ଥିବା ଗୁଡ଼ା ଗୁଡ଼ା ନ ଖତିଛୁ ତା ମୁଲ ହେଲାନ କିନି ବୋଲଛେ ପାଲ ଗୁଡ଼ା ନ
2: ପାଲ ଗୁଡ଼ା ନ ଛତି ଲୁପୁଡେ ଆଜ୍ଞା ମାନେ ପାଲ ଡର ବୋଲଛି ଛତି ଲୁପୁଡେ ଆଜ୍ଞା
1: ନି ଫୁଡବା ତେଲ
2: ଲୁପୁଡେ ଆଜ୍ଞା
1: ଆଜ୍ଞା ଆଜ୍ଞା ଆଜ୍ଞା ବେଲେ ଇ ଯେନ୍ ମାଖନ ଚାଷ ର କଥା ନି କହିଲେ ଆଜ୍ଞା ମାଖନ ଦେଖୁନ୍ ହୁଲା ହୁଲା ହୁଲା ତିନ ଜଗାଇବେ ନି
2: ହଁ ଆଜ୍ଞା ହୁଲା ହୁଲା କରିବି
1: ବେଲେ ମାଖନ ଫୁଲ କେ ଫୁଲ ପାଇବେ
2: ହଁ ଆଜ୍ଞା ହଁ
1: ଆଜ୍ଞା ସେ ମାଖନ ମାଖନ ଫୁଲଟା ତୁନି ଆଜ୍ଞା ନି ଗୋଟେ ତୁନ ଡେଲି ଦେଖବେ ନ ଆମର କାଣା କି ଜଲସେମି ଭେଣି କେ କିନି ଗୁଡ଼ା ଗୁଡ଼ା ତରା ତରା ଯଦି ଦେଇ ନେଇଛନ୍ ସୋଚ ଖାଲି ରିଡ଼ କରି ନେଇକିରି ଯଦି ବିହନ ପକେଇ ନେଲେ

0: ମୁଡ଼େ ଲେଖା ହେଇଯିବା କି ନାଇଁ ଗୁଟେ ଗଛ ତୁନେ ବା କି ନାଇଁ
1: ଜଣେ ଆଜ୍ଞା ଯଦି
0: ଆଜ୍ଞା ହଁ ହଁ ହଁ ହେଟା ଏ ବଢ଼ିଆ ଜିନିଷ୍ଟେ କହୁଛନ୍ ଆଜ୍ଞା ହେ ଜିନିଷଟା ଆମର ସକାଳ ପାଇଲେ କି ତୁନ୍ତେ ବାହାରୁ ଆଜ୍ଞା ଆଜ୍ଞା ନାଇଁ ଏଟା ବଢ଼ିଆ ଜିନିଷ୍ଟେ କହୁଛନ୍ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ଜିନିଷଟା କରୁଛନ୍ ଆଚ୍ଛା ଜାମ ଜୁମା ସରିଲାନୁ କି ଅଛେ ତେହେଲ ସ୍ୱାଦ ବି ଲାଗ୍ସି ଏନ୍ତା ବେଲ୍କେ କାଣା ହେଇ ଜାଣିଛନ୍ କ୍ଷେତେ କବାର କରିଦେବେ ବେଲେ କି ନି ଯଦି ଥିର ଆନବାର ଆଜ୍ଞା ଥିର ପାନ ଆନବାଟା ଯଦି ଟିକେ ବେଲ୍ ହେଇଗଲା ମିଠା ଆରୁ ଆମର ଦେହ ଲାଗି ଯେତିକି ପ୍ରକୃତି ଯେନ୍ ଫଲ ମୂଲ ଟା ହଉଛେ ଆମର ବହଲ ଫୁଲ ଏଇ ଜିନିଷ ମାନେ ସବୁ ଖାଇବାର
1: କଥା
0: ଆପଣଙ୍କର ମତାମତ ଲାଗି ଆପଣଙ୍କୁ ଧନ୍ୟବାଦ ଆଜ୍ଞା ଜୁହାର ଆଜ୍ଞା।

ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466ରୁ 22,564 ଟଙ୍କା, ଗୁଡ଼ 4,600 ଟଙ୍କାରୁ 5,400 ଟଙ୍କା ଏବଂ ଆଳୁ 820 ଟଙ୍କାରୁ 1,150 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 30 ଟଙ୍କାରୁ 40 ଟଙ୍କା ଏବଂ ଚିନି 50 ଟଙ୍କାରୁ 55 ଟଙ୍କା। ଏଇ ଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ।

ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ପୁରୀ ଜିଲ୍ଲାର ପୋଲିସ ଅଧ୍ୟକ୍ଷକଙ୍କ ସହ ସାକ୍ଷାତକାର ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: 2024 ପାଇଁ ପୋଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର। ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା କେବଳ ଏକ ଧାର୍ମିକ ମହାପର୍ବ ନୁହେଁ, ଏହା ବିଶ୍ୱର ସର୍ବବୃହତ ଜନସମାଗମ ମଧ୍ୟରୁ ଅନ୍ୟତମ। ପ୍ରତିବର୍ଷ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଏବଂ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଏପରି ବିଶାଳ ଜନସମାଗମ ମଧ୍ୟରେ ସମସ୍ତଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ବଜାୟ ରଖିବା, ସୁଚାରୁ ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ପୁରୀ ପୁଲିସ ପାଇଁ ଏକ ବଡ଼ ଦାୟିତ୍ୱ। ଗତବର୍ଷର ଅନୁଭୂତି ଓ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ପୁଲିସ ବିଭାଗ କିପରି ପ୍ରସ୍ତୁତ ହୋଇଛି ସେ ସମ୍ପର୍କରେ ଜାଣିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ନମସ୍କାର।
2: ଜୟ ଜଗନ୍ନାଥ।
1: ସାର୍, ପ୍ରଥମେ ଆମେ ଜାଣିବାକୁ ଚାହୁଁଛୁ ଯେ ଏଥର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ କ'ଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଟିକେ ଅବଗତ କରାନ୍ତୁ।
2: ଚଳିତ ବର୍ଷ ରଥଯାତ୍ରା ପାଇଁ ଆମ ପ୍ରସ୍ତୁତି ଜାନୁଆରୀ ମାସରୁ ଆରମ୍ଭ କରାଯାଇଥିଲା। ବିଭିନ୍ନ ସ୍ତରରେ ମୁଖ୍ୟ ଶାସନ ସଚିବ ମହୋଦୟଙ୍କର ସ୍ତରରେ, ତା ସହିତ DGP ଓଡ଼ିଶାଙ୍କର ସ୍ତରରେ, ଆଉ ବିଭିନ୍ନ ସ୍ତରରେ ପ୍ରସ୍ତୁତି ବୈଠକ ପ୍ରତ୍ୟେକ ମାସରେ କରାଯାଉଛି। ଆରେଞ୍ଜମେଣ୍ଟ ବିଷୟରେ କେମିତି ଆମେ ଭକ୍ତମାନଙ୍କୁ ସୁରକ୍ଷା ଦେଇପାରିବୁ, ଭକ୍ତମାନଙ୍କର ଯେଉଁ ଜନସମାଗମ ହେବ ତାକୁ କେମିତି ମ୍ୟାନେଜ୍ କରିପାରିବୁ ଭଲ ଭାବରେ, ତା ସହିତ ଯେଉଁ ଟ୍ରାଫିକ୍ର ଆମ ପାଇଁ ଚ୍ୟାଲେଞ୍ଜ ରହୁଛି ତାକୁ କେମିତି ଆମେ ଆହୁରି ଭଲ ଭାବରେ ହ୍ୟାଣ୍ଡେଲ୍ କରିପାରିବୁ, ଏହାକୁ ନେଇକି ସବୁ ପ୍ରକାର ପ୍ରସ୍ତୁତି କରାହେଇଛି। ଆଉ ଏଇ ବର୍ଷ ଆମେ ଯଦି ଦେଖିବା, ଆମେ ପାର୍କିଂ ବ୍ୟବସ୍ଥାକୁ ଆହୁରି ଆମେ ବିସ୍ତୃତ କରିଛୁ, ଆହୁରି ନୂଆ ପାର୍କିଂ ଜାଗା ସବୁ ଦିଗରେ ଆଡ୍ କରାହେଇଛି। ଭକ୍ତମାନେ ଆସିକି ଗାଡ଼ି ସେଠି ରଖିକି ଆସିପାରିବେ, ତାକୁ ନେଇକି ଗୋଟେ ସଟଲ୍ ବ୍ୟବସ୍ଥା ଆହୁରି ସୁବ୍ୟବସ୍ଥିତ କରାହେଇଛି। ସବୁ ଜାଗାରେ ସଟଲ୍ ବ୍ୟବସ୍ଥା ରହିବ, ଭକ୍ତ ଗାଡ଼ି ରଖିକି ସଟଲ୍ ମାଧ୍ୟମରେ ଆସିପାରିବେ। ଭକ୍ତମାନଙ୍କର ଇନଫର୍ମେସନ୍ ଚ୍ୟାନେଲ୍ ଆମ ତରଫରୁ ବଢ଼ାହେଇଛି। ପାଖାପାଖି 65 ଲୋକେସନ୍ରେ ଆମର LED ସ୍କ୍ରିନ୍ ଲାଗିବ, ଯେଉଁଥିରେ କି ଜରୁରୀ ସବୁ ଇନଫର୍ମେସନ୍ ଭକ୍ତମାନଙ୍କୁ ସେୟାର କରାଯିବ। ଏହା ସହିତ ଆମର ଯେତେ ବି ସୋସିଆଲ ମିଡ଼ିଆ କୁହନ୍ତୁ କିମ୍ବା ଗଣମାଧ୍ୟମ କୁହନ୍ତୁ, ସବୁ ମାଧ୍ୟମରେ ଆମେ ଟ୍ରାଫିକ୍ ରିଲେଟେଡ୍ ସବୁ ଆଡଭାଇଜରିଜ୍ ଆଉ କ୍ରାଉଡ୍ ରିଲେଟେଡ୍ ସବୁ ଇନଫର୍ମେସନ୍ ସବୁ ଜିନିଷ ଟାଇମ୍ ଟୁ ଟାଇମ୍ ସେୟାର କରିବୁ ଆଉ କରାହେଉଛି ମଧ୍ୟ। ସୁରକ୍ଷା ଦୃଷ୍ଟିରୁ ଆମର ସୁରକ୍ଷା ଏଜେନ୍ସିଜ୍ ଅଛନ୍ତି, ଯେମିତିକି ସ୍ପେଶାଲ ଟେକ୍ନିକାଲ ୟୁନିଟ୍ ଅଛି ଓଡ଼ିଶା ପୋଲିସର, ଗୋଟେ ସ୍ପେଶାଲ ଟ୍ରେନ୍ଡ ଟିମ୍ ଅଛି, ଯେଉଁମାନେ କି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନେ ସକ୍ଷମ ଅଛନ୍ତି। ସେମାନଙ୍କ ପାଖରେ ଆଧୁନିକ ଉପକରଣ ମଧ୍ୟ ରହିଛି। ଏହା ସହିତ ODRAF ଟିମ୍ ଅଛି, ବମ୍ ଡିସ୍ପୋଜାଲ ସ୍କ୍ୱାଡ୍ ଅଛି, ଆଣ୍ଟି ସାବୋଟେଜ୍ ଟିମ୍ସ ଅଛନ୍ତି, କେନାଇନ୍ ୟୁନିଟ୍ସ ଅଛନ୍ତି, ସମସ୍ତେ ଉପସ୍ଥିତ ରହିକି ଏମିତି କୌଣସି ଏମର୍ଜେନ୍ସି ସିଚୁଏସନ୍କୁ ମୁକାବିଲା କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ସ୍ୱତନ୍ତ୍ର ଆମ୍ବୁଲାନ୍ସ ମୁଭମେଣ୍ଟ SOP କରାହେଇଛି, ଫର୍ଷ୍ଟ ଏଡ୍ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାହେଇଛି, ଆଉ ଏହା ସହିତ ଆମର ଆମେ ଦେଖିବା ଇଭାକୁଏସନ୍ ପଏଣ୍ଟସ୍ ବୃଦ୍ଧି କରାହେଇଛି, ଆଉ ଇଭାକୁଏସନ୍ ତାର ଗୋଟେ SOP ତାର ବ୍ୟବସ୍ଥାବଳୀ ଚଳିତ ବର୍ଷରେ ନୂଆ କରାହେଇଛି। ଆଉ ଇଏ ସବୁ ପଦକ୍ଷେପ ନିଆଯାଉଛି ଧ୍ୟାନ ଦେଇକି କି ଆମେ ଭକ୍ତମାନ

0: କୁ କେମିତି ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ କରିପାରିବା ଆଉ ସେମାନଙ୍କୁ ସୁରକ୍ଷିତ ଭାବରେ ରଖିକି ରଥଯାତ୍ରାକୁ ପାଳନ କରିପାରିବା?
1: ତେବେ ଗତ ବର୍ଷର ଅନୁଭୂତିରୁ ପୋଲିସ ପ୍ରଶାସନ କ'ଣ ଶିକ୍ଷା ନେଇ ଏ ବର୍ଷ ପାଇଁକା କିଛି ବିଶେଷ ବ୍ୟବସ୍ଥା କରିଛି ରଥଯାତ୍ରାକୁ ସୁସଂଗଠିତ କରିବା ପାଇଁ?
0: ପ୍ରତ୍ୟେକ ବର୍ଷ ରଥଯାତ୍ରା ଆମକୁ କିଛି କିଛି ନୂଆ ଶିକ୍ଷା ଦେଇକି ଯାଏ। ଆମେ ବି ଗତ ବର୍ଷର ଯେତେ ବି ଆଗରୁ ଆମ ରଥଯାତ୍ରା କରାହେଇଛି ସେସବୁରୁ ଶିକ୍ଷା ନେଇକି ଏଇ ବର୍ଷର ଆମର ଯେଉଁ ଆରେଞ୍ଜମେଣ୍ଟ ଅଛି ତାକୁ ଆମେ ବ୍ୟବସ୍ଥିତ ଭାବରେ ଆମେ ତିଆରି କରିଛୁ। ଆଉ ବହୁତ ସାରା ଚେଞ୍ଜେସ୍ ଆରେଞ୍ଜମେଣ୍ଟରେ ମଧ୍ୟ ଆମର ରଖାହେଇଛି। ଆଉ ଆଗରୁ ଗୋଟେ କମିଟି ଗଠନ ହେଇଥିଲା ଗତ ବର୍ଷ, ଯେ କମିଟି ରଥଯାତ୍ରା ଉପରେ କେତେଟା ଆମକୁ ନିର୍ଦ୍ଦେଶ ଦେଇଥିଲା, ଯେମିତିକି ଅଫିସର୍ସର ଷ୍ଟାଫ୍ର ଆମେ ସିଫ୍ଟରେ ରୋଟେସନ୍ ଡ୍ୟୁଟି କରିବା, କ୍ରାଉଡ୍ ମ୍ୟାନେଜମେଣ୍ଟ ରିଲେଟେଡ୍ କେତେଟା ଇନ୍ଷ୍ଟ୍ରକ୍ସନ୍ସ ସେଥିରେ ରହିଥିଲା, ସବୁ ଦିଗରେ କାମ କରାହେଇଛି। ଇନଫର୍ମେସନ୍ ସେୟାରିଂ ଉପରେ ମୁଖ୍ୟତଃ ଆମେ ଗୁରୁତ୍ୱ ଦେଇଛୁ।
1: ଆପଣ ଯେମିତି କହିଲେ ଯେ ଭକ୍ତଗଣଙ୍କୁ ଆପଣଙ୍କର ଯେଉଁ ସୂଚନା ପ୍ରଦାନ କରିବେ, ତେବେ ସେ ଯେଉଁ ସୂଚନା ପ୍ରଦାନ କରାଯାଉଛି ସେଥିପାଇଁ ଆପଣ ଯେମିତି କହିଲେ ବିଭିନ୍ନ ପ୍ରକାରର ହୋର୍ଡିଂସର ବ୍ୟବସ୍ଥା କରାଯାଇଛି, ସେହି ପ୍ରକାରରେ ସୋସିଆଲ ମିଡ଼ିଆ ବା କିଛି ସ୍ପେଶାଲ ନମ୍ବର ଆପଣ ସେୟାର କରିପାରିବେ ଯାହାଦ୍ୱାରା ଲୋକମାନେ ଆପଣଙ୍କ ପୋଲିସ ପ୍ରଶାସନ ସହିତ ନିଜକୁ ଲିଙ୍କ କରିପାରିବେ, ବା ସ୍ପେଶାଲ ଆପ୍ କିଛି ଅଛି କି ଯେଉଁଠୁ ସେ ରେଗୁଲାର ଇନଫର୍ମେସନ ଅପଡେଟ୍ ହୋଇପାରିବେ?
0: ଆମର ଯେତେ ବି ଇନଫର୍ମେସନର ସାଇନେଜେସ୍ ଆମେ ତିଆରି କରୁଛୁ, ସବୁ ସାଇନେଜେସ୍ରେ ଆମର ଜରୁରୀ ଇନଫର୍ମେସନ୍ ସବୁ ରହିବ। ପୁରୀ ପୋଲିସ ତରଫରୁ ଆମେ ଗୋଟେ ସହାୟତା ପୋଲିସ ସହାୟକ ନାଁରେ ଗୋଟେ ଚାଟ୍ବଟ୍ ତିଆରି କରିଛୁ, ସେ ଚାଟ୍ବଟ୍ର ଗୋଟେ ନମ୍ବର ଅଛି, ଏଇଟା ଗୋଟେ ହ୍ୱାଟ୍ସଆପ୍ର ଚାଟ୍ବଟ୍। ଚାଟ୍ବଟ୍ ନମ୍ବର ହେଉଛି 8763199400। ପୁଣି ମୁଁ କହିବି 8763199400। ଏଇଟା ଗୋଟେ ଆମର ଚାଟ୍ବଟ୍ ତିଆରି କରାହେଇଛି, ସେଥିରେ ଲୋକ ଯଦି ମେସେଜ କରିବେ ସେମାନଙ୍କୁ ସବୁ ଇନଫର୍ମେସନ୍, ତାଙ୍କ ପାଖାପାଖି ପାର୍କିଂ ରାସ୍ତା ଆଉ ଜରୁରୀ ଆଡଭାଇଜରି ସବୁ ସେମାନେ ସେ ଚାଟ୍ବଟ୍ ମାଧ୍ୟମରେ ଜାଣିବାକୁ ପାଇବେ। ଏହା ସହିତ ଆମର ଏମର୍ଜେନ୍ସି କଣ୍ଟାକ୍ଟ ନମ୍ବର 112 ଆକ୍ଟିଭ୍ ରହିବ, ଆମର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ୍ସ ମଧ୍ୟ ଆକ୍ଟିଭ୍ ରହିବ, ଆମର ଗୋଟେ ଆମେ କମ୍ୟୁନିକେସନ୍ ସେଲ୍ ଯେଉଁ ଅଛି ସେ ଆକ୍ଟିଭଲି କାମ କରିବ, ପୁରୀ ପୋଲିସର ଗୋଟେ ହ୍ୱାଟ୍ସଆପ୍ ଚ୍ୟାନେଲ ମଧ୍ୟ ଅଛି ଯେଉଁଥିରେ କି ଆମେ ସବୁ ଆଡଭାଇଜରିଜ୍ ଲାଇକ୍ ଭେହିକଲ୍ ମୁଭମେଣ୍ଟ ରିଲେଟେଡ୍, ଆମର ଯେଉଁ ମୁଭମେଣ୍ଟ ପ୍ଲାନ୍ ଅଛି, ପାର୍କିଂ ରିଲେଟେଡ୍ ଇନଫର୍ମେସନ୍ ଅଛି, ଆଉ କୋଉ ଦିନ କେତେବେଳେ ଆମର କୋଉ ସମୟରେ କ'ଣ କ୍ରାଉଡ୍ ସିଚୁଏସନ୍ ଅଛି ସବୁ ବିଷୟରେ ଭକ୍ତମାନଙ୍କୁ ଏ ମାଧ୍ୟମରେ ଅବଗତ କରାଯିବ।
1: ତେବେ ପୁରୀକୁ ଆସିବା ପାଇଁକା ତିନି କୋଣରୁ ଯେମିତି କୋଣାର୍କ ପଟୁ, ଭୁବନେଶ୍ୱର ପଟୁ ଆଉ ବ୍ରହ୍ମଗିରି ପଟୁ ଲୋକମାନେ ଆସିବେ, ସେମାନେ ବିଭିନ୍ନ ପ୍ରକାର ଦୁଇ ଚକିଆ ଆଉ ଚାରି ଚକିଆ ଆଉ ହେଭି ଭେହିକଲ୍ସରେ ମଧ୍ୟ ଆସିବେ, ସେମାନଙ୍କର ପାଇଁ ପାର୍କିଂ ବ୍ୟବସ୍ଥା ଏବଂ ସେମାନେ କେଉଁ ପଟେ ପୁରୀକୁ ପ୍ରବେଶ କରିବେ ସେ ସମ୍ପର୍କରେ ଟିକେ ଅବଗତ କରନ୍ତୁ।
0: ଆମର ଗୋଟେ ସ୍ୱତନ୍ତ୍ର ପାର୍କିଂ ଆଉ ଭେହିକଲ୍ ମୁଭମେଣ୍ଟ ପ୍ଲାନ୍ ରହିଛି, ଆଉ ଇଏ ପ୍ଲାନ୍କୁ ଆମର ଯେଉଁ ଟ୍ରାଫିକ୍ ୱିଙ୍ଗ ଅଛି, ଟ୍ରାଫିକ୍ର ଯେଉଁ ସେମାନେ ଅଫିସର୍ସ ରହିବେ ସେମାନେ ଟାଇମ୍ ଟୁ ଟାଇମ୍ ସିଚୁଏସନ୍ ଦେଖିକି ସେମାନେ ରେଗୁଲେଟ୍ କରିବେ। ଯେଉଁମାନେ ବି ଭୁବନେଶ୍ୱର ସାଇଡ୍ରୁ ଆସୁଛନ୍ତି ସେମାନଙ୍କ ପାଇଁ ମୁଖ୍ୟତଃ ତାଳବନିଆରେ ପାର୍କିଂ କରାଯାଉଛି, ସେମାନେ ମାଳତୀପାଟପୁରରୁ ଆମର ଯେଉଁ ରେଲୱେ ଓଭରବ୍ରିଜ୍ ଅଛି ସେଠୁ ଦେଇକି ଆମର ପାର୍କିଂ ବ୍ୟବସ୍ଥାକୁ ସେମାନେ ବ୍ୟବହାର କରିପାରିବେ। ତା ସହିତ ଯେଉଁମାନେ କୋଣାର୍କ ସାଇଡ୍ରୁ ଆସୁଛନ୍ତି ସେମାନେ ମଧ୍ୟ ତାଳବନିଆ ହେଲିପ୍ୟାଡ୍ ଆଉ ଆମର ଯେଉଁ ଇଣ୍ଡୋର ଷ୍ଟେଡିୟମ ଏ ସବୁ ପାର୍କିଂସକୁ ବ୍ୟବହାର କରିପାରିବେ। ବସିସ୍ ପାଇଁ ମାଳତୀପାଟପୁର ଇଣ୍ଟରଷ୍ଟେଟ୍ ବସିସ୍, ଯେଉଁ ବସିସ୍ ଆମର ସିଟି ବସିସ୍ ଅଛନ୍ତି ସିଟି ବସ୍ଷ୍ଟାଣ୍ଡ ସେହି ସମୟରେ ବ୍ୟବହାର କରାଯାଏନି ଯେହେତୁ ସେଠି ବହୁତ କ୍ରାଉଡିଂ ରହୁଛି, ତାକୁ ଆମେ ତାଳବନିଆକୁ ସିଫ୍ଟ କରୁଛୁ। ଆଉ ବ୍ରହ୍ମଗିରିରୁ ଯେଉଁ ଗାଡ଼ି ଆସୁଛି ତା ପାଇଁ ଆମର ବ୍ୟବସ୍ଥା ରହୁଛି କି ଗୋଟେ ସମଙ୍ଗ ପାର୍କିଂ ଆମର ତିଆରି କରାଯାଇଛି, ଏହା ସହିତ ଆମର ସି ବିଚ୍ ସାଇଡ୍ରେ କିଛି ପାର୍କିଂ ସୁବିଧା ରହିଛି ଯେଉଁଥିରେ କି ଗାଡ଼ି ଆମର ଯେଉଁ ଅଛନ୍ତି ଏକ୍ସେସ୍ ଗାଡ଼ି ଯଦି ରହୁଛି କିମ୍ବା ବ୍ରହ୍ମଗିରି ସାଇଡ୍ରୁ ଯେଉଁ ଗାଡ଼ି ଆସୁଛି ସେମାନେ ସେଇ ଜାଗାରେ ଯାଇକି ପାର୍କିଂ କରିପାରିବେ।
1: ତେବେ ଏହି ସମୟରେ ଦେଖାଯାଏ ଯେ ବାହାରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର ତ ମ୍ୟାନେଜମେଣ୍ଟ ପାଇଁ ପୋଲିସ ଟିକେ ଧ୍ୟାନ ଦିଏ, କିନ୍ତୁ ଯେଉଁ ସାହି ଗଳିକନ୍ଦି ପୁରୀର ଆଖପାଖରେ ଲୋକ ଥାନ୍ତି ସେମାନେ ଟିକେ ମଝିରେ ମଝିରେ ଅସୁବିଧା ସମ୍ମୁଖୀନ ହୋଇଥାନ୍ତି, ତେବେ ସେମାନେ ଯେମିତି ସୁରୁଖୁରୁରେ ତାଙ୍କ ମୁଭମେଣ୍ଟ କରିପାରିବେ ସେଥିପାଇଁ କ'ଣ କିଛି ଫ୍ଲେକ୍ସିବଲ୍ ପଲିସି ହେଇଛି କି? ଥର
0: ପ୍ରତ୍ୟେକ ବର୍ଷ କିଛି ଆମର ରଥଯାତ୍ରା ସୁନାବେଶ ଓ ବାହୁଡ଼ା ଦିନ ଯେହେତୁ ଭେହିକଲ୍ ମୁଭମେଣ୍ଟ ଉପରେ ରେଷ୍ଟ୍ରିକ୍ସନ୍ ରହୁଛି, ଯେଉଁ ଲୋକାଲ୍ ଆମର ଯେଉଁ ପୁରୀ ବାସିନ୍ଦା ଅଛନ୍ତି ସେମାନଙ୍କର ତରଫରୁ ଆମକୁ ଜାଣିବାକୁ ମିଳେ କି ସେମାନେ କିଛି ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଏହାକୁ ଧ୍ୟାନ ରଖିକି

0: ଆମ ତରଫରୁ ଯେତେ ବି ଆମର ମନ୍ଦିର ଚାରିପାର୍ଶ୍ୱରେ ଆଉ ଟାଉନ୍ ଏରିଆରେ ଯେତେ ବି ସାହି ଅଛନ୍ତି ସେଠି ଆମର ପୁଲିସ ଆଉ ସାହି କମିଟିର ପ୍ରସ୍ତୁତି ବୈଠକ ହୋଇଛି। ସେମାନଙ୍କ ତରଫରୁ ସେମାନେ ଆମକୁ ଭଲ ଭଲ ସୁଝାଅ ଦେଇଛନ୍ତି, ଯେମିତିକି ଆମ୍ବୁଲାନ୍ସ ଷ୍ଟେସନାରୀ କରାଯିବା କଥା, ଆଉ କେଉଁ ଜାଗାରେ କେଉଁ ଗଳିରେ ଆମେ ସେମାନଙ୍କୁ ଏକ୍ସେସ୍ ଦେଇପାରିବା, ଭଲେଣ୍ଟିୟର୍ସ ପାଇଁ ବି ସେମାନେ ଆମକୁ ସଜେସନ୍ ଦେଇଛନ୍ତି, ଭଲେଣ୍ଟିୟର୍ସ ରଖିବା ପାଇଁ ସେମାନଙ୍କ ତରଫରୁ ସଜେସନ୍ ଆସିଛି। ଆମର ବିଶ୍ୱାସ ଅଛି କି ସମନ୍ୱୟ ବନେଇକି ରଖିଲେ ଆମର ବହୁତ ଲୋକଙ୍କୁ ସୁବିଧା ହୋଇପାରିବ।
1: ନିଶ୍ଚୟ। ତେବେ ଆପଣ ଯେମିତି କହିଲେ ଆମ୍ବୁଲାନ୍ସକୁ ଠିକ୍ସେ ମୁଭମେଣ୍ଟ କରିବା ପାଇଁ, ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ଗ୍ରୀନ କରିଡରର ବ୍ୟବସ୍ଥା କରିଛନ୍ତି, ତେବେ ଏହି ସମୟରେ ମଧ୍ୟ ଦେଖାଯାଇଛି କିଛି ଶିଶୁ ବା ବୃଦ୍ଧ ବା କିଛି ରୋଗୀ କିଛି ହଠାତ୍ ଏମିତି କିଛି ହେଲେ ସେମାନେ କିଭଳି କାହା ସହିତ କଣ୍ଟାକ୍ଟ କରିବେ ବା କିଭଳି ଭାବରେ ସେକୁ ମ୍ୟାନେଜମେଣ୍ଟ କରାଯିବ, ସେଥିପାଇଁ କ'ଣ ବ୍ୟବସ୍ଥା ହୋଇଛି?
0: ଆମର ଜରୁରୀକାଳୀନ ନମ୍ବର ସବୁ ଆକ୍ଟିଭ ରହିବ, ଯେମିତିକି ଆମ୍ବୁଲାନ୍ସ ପାଇଁ 108 ରହୁଛି, ଆମର ଅନ୍ୟ ଜରୁରୀକାଳୀନ ସେବା ପାଇଁ 112 ରହୁଛି। ସେଇ ମୋଷ୍ଟ ରିଲାଏବଲ୍ ସିଷ୍ଟମ୍ ଅଛି, ଆଉ ସେଥିରେ କଣ୍ଟାକ୍ଟ କରିକି ଯଦି ଲୋକ ତାଙ୍କର ଅସୁବିଧା ଆମକୁ ଜଣାଇବେ ଇମିଡିଏଟଲି ତା ଉପରେ ଆକ୍ଟ କରାଯିବ। ଆଉ ଆମର କଣ୍ଟ୍ରୋଲ ରୁମ୍ ମଧ୍ୟ ଇଷ୍ଟାବ୍ଲିଶ କରାଯାଉଛି, ICCC କଣ୍ଟ୍ରୋଲ ରୁମ୍ ରହିବ, ସେଠି ଆମର କମ୍ୟୁନିକେସନ୍ ଚ୍ୟାନେଲ ସବୁ ପ୍ରକାରର ରହିବେ, ଲୋକାଲ ପୁଲିସ ସାଙ୍ଗରେ ସମସ୍ତଙ୍କର କଣ୍ଟାକ୍ଟ ଥାଏ। ସେଇପାଇଁ ଆମେ ଯେଉଁ ଗାଁରେ ସାହିର ମୁରବୀ ଅଛନ୍ତି ସମସ୍ତଙ୍କ ସାଙ୍ଗରେ ମିଟିଂ କରିକି ସେମାନଙ୍କୁ ସମସ୍ତଙ୍କୁ ସେନ୍ସିଟାଇଜ୍ କରାଯାଇଛି, ଯେକୌଣସି ସାହାଯ୍ୟ ଦରକାର ପଡ଼ିଲେ ସେମାନେ ଆମକୁ କଣ୍ଟାକ୍ଟ କରିପାରିବେ।
1: ଯଦି କୌଣସି ବ୍ୟକ୍ତି ଏଠି ହଜିଯାଆନ୍ତି, ସୂଚନା କେନ୍ଦ୍ର ଗୁଡ଼ିକ ଅଛି, ସେଇ ଯେଉଁ ସୂଚନା କେନ୍ଦ୍ର କେଉଁ କେଉଁ ଜାଗାରେ ସବୁ କେତୋଟି ବ୍ୟବସ୍ଥା କରାଯାଇଛି ଏବଂ ତାକୁ କେମିତି ବ୍ୟବହାର କରିପାରିବେ ଯେଉଁମାନେ ଶ୍ରଦ୍ଧାଳୁ ଆସୁଛନ୍ତି, ସେ ସମ୍ପର୍କରେ ଟିକେ ସୂଚନା ଦିଅନ୍ତୁ।
0: ଆମର ଏଡ୍ ପୋଷ୍ଟ ପାଖାପାଖି ଯଦି ସାରା ଜିଲ୍ଲାରେ ଆମେ ଦେଖିବା 90 ଲୋକେସନ୍ରେ ଏଡ୍ ପୋଷ୍ଟ କରାଯାଉଛି, ସେଠି VHF କମ୍ୟୁନିକେସନ୍ ଆମର ଥାଏ। ତ ଯଦି ବି କୌଣସି ଲୋକ ହଜିଯାଉଛି, କାହାକୁ କୌଣସି ପ୍ରକାରର ଅସୁବିଧା ହେଉଛି, ଇମିଡିଏଟଲି VHF କମ୍ୟୁନିକେସନ୍ ଚ୍ୟାନେଲ୍ରେ ସାରା ଜିଲ୍ଲାରେ ଇନଫର୍ମେସନ୍ ସ୍ପ୍ରେଡ୍ କରାଯାଇପାରିବ। ଆଉ ସମସ୍ତ ଯେଉଁ ଅଫିସର ଅଛନ୍ତି ଏଡ୍ ପୋଷ୍ଟରେ ସମସ୍ତଙ୍କର ଆକୁ ନେଇକି ପ୍ରପର୍ ବ୍ରିଫିଂ ଆଣ୍ଡ ସେନ୍ସିଟାଇଜେସନ୍ ବି କରାଯାଉଛି।
1: ଏହି ସମୟରେ ବହୁତ ଗୁଡ଼ିଏ ଯେହେତୁ ସମସ୍ତେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ୍ର ବ୍ୟବହାର କରୁଛନ୍ତି, ମୋବାଇଲ୍ର ସାଇବର ଠକମାନେ ଏହି ସମୟରେ ମାତିବାର ବହୁତ ସମ୍ଭାବନା ଅଛି, ସେମାନଙ୍କୁ ଟ୍ୟାକେଲ୍ କରିବା ପାଇଁ କ'ଣ ସବୁ ବ୍ୟବସ୍ଥା ସ୍ପେଶାଲି କରାଯାଇଛି?
0: ପୁରୀ ପୁଲିସର ସାଇବର ୱିଙ୍ଗ ସବୁବେଳେ ଆକ୍ଟିଭଲି କାମ କରୁଛି, ଯେହେତୁ ଆମର ବର୍ଷେ ସାରା ପର୍ଯ୍ୟଟକମାନେ ଆସୁଛନ୍ତି, ହୋଟେଲରେ ସେମାନେ ରହୁଛନ୍ତି, ବେଳେବେଳେ ସେମାନେ ଠକାମିର ଶିକାର ହେଉଛନ୍ତି, ତ ଆମର ସାଇବର ସେଲ୍ ଯେଉଁ ଅଛି ଏହି ପ୍ରକାରର ସବୁ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ ଅଛି। ଆଉ ଏହା ସହିତ ଆମେ ଷ୍ଟେଟ୍ ପୁଲିସ କ୍ରାଇମ୍ ବ୍ରାଞ୍ଚର ଯେଉଁ ସାଇବର ୱିଙ୍ଗ ଅଛି ସେମାନଙ୍କ ସାଙ୍ଗରେ ମିଶିକି ଗୋଟେ ଡ୍ରାଇଭ ଆମେ କଣ୍ଟିନ୍ୟୁ କରୁଛୁ। ସେଇ ଡ୍ରାଇଭରେ ଏପର୍ଯ୍ୟନ୍ତ ପାଖାପାଖି 100 ୱେବସାଇଟ୍ ଯେଉଁ କି ଫେକ୍ ୱେବସାଇଟ୍ ସେଟାକୁ ଚିହ୍ନଟ କରାହେଇଛି, ତାକୁ ହଟା ହେଇଛି ଇଣ୍ଟରନେଟ୍ରୁ। ଆମର ଗୋଟେ ଡ୍ରିଲ୍ କରାହେଇଥିଲା, ଯେତେ ବି ଇମ୍ପୋର୍ଟାଣ୍ଟ ହୋଟେଲ୍ସ ଅଛନ୍ତି ସେମାନଙ୍କର ଆମେ ଯେଉଁ ଅଥରାଇଜଡ୍ ଆଉ ସେମାନଙ୍କର ଯେଉଁ ରିଏଲ୍ ଇମେଲ୍ ଆଇଡି ଅର୍ ଫୋନ୍ ନମ୍ବର ଆମେ କଲେକ୍ସନ୍ କରିଥିଲୁ। ତାପରେ ଆମେ ଯେତେ ବି ଜାଗାରେ ସେମାନଙ୍କ ନାଁରେ ଆଡ଼ଭର୍ଟିଜମେଣ୍ଟ ଆଉ କିଛି ହେଉଛି, ସାଇବର ପାଟ୍ରୋଲିଂ କରିକି ଆମେ ସବୁ ଫେକ୍ ଆଡ଼ଭର୍ଟିଜମେଣ୍ଟ ଅଛି ସେଟାକୁ ବାହାର କରିକି ତାକୁ ଡିଆକ୍ଟିଭେଟ୍ କରାହେଇଛି। ସାଇବର ଆମର ଯେଉଁ ଷ୍ଟେଟ୍ ପୁଲିସ କ୍ରାଇମ୍ ବ୍ରାଞ୍ଚ ଆଉ ପୁରୀ ପୁଲିସ ମିଶିକି ଆହୁରି ଅଧିକ ସେନ୍ସିଟାଇଜ୍ କରିବା ପାଇଁ ଗୋଟେ ସାଇବର ରଥର ମଧ୍ୟ ଏଇ ବର୍ଷ ପ୍ଲାନିଂ କରାହଉଛି, ସେଟା ଏଇ ସମୟରେ ଆକ୍ଟିଭଲି ଆୱେରନେସ୍ କରିବା ପାଇଁ ସେ ବି ସମସ୍ତଙ୍କ ପାଇଁ କାର୍ଯ୍ୟରତ ରହିବ।
1: ତେବେ ଦେଖାଯାଉଛି ଯେତେବେଳେ ପୁରୀକୁ ଏ ସମୟରେ ଭିଡ଼ ପ୍ରବଳ ହେଉଛି, ହୋଟେଲ ବା ବିଭିନ୍ନ ପ୍ରକାର ଲଜିଂରେ ସେମାନେ ଟିକେ ଶ୍ରଦ୍ଧାଳୁମାନଙ୍କୁ ଟିକେ ଏକ୍ସପ୍ଲୋଇଟ୍ କରିବା ଆରମ୍ଭ କରନ୍ତି, ଫାଇନାନ୍ସିଆଲି ହେଉ ବା ଅଦରୱାଇଜ, ତ ସେଥିପାଇଁ ପୋଲିସ ପ୍ରଶାସନ ସେମାନଙ୍କୁ କିଭଳି ଭାବରେ ଟ୍ୟାକେଲ୍ କରିବା ପାଇଁ ପ୍ରସ୍ତୁତ କରିଛି?
0: ଏ ବାବଦରେ ଆମର ମିଟିଂ କରାଯାଏ, ଯେତେ ବି ଆମର ହୋଟେଲିୟର୍ସ ଅଛନ୍ତି, ହୋଟେଲ ଆସୋସିଏସନ୍ ଆଉ ସମସ୍ତ ହୋଟେଲିୟର୍ସକୁ ଡାକିକି ଆମ ତରଫରୁ ମିଟିଂ କରାଯାଏ, ଆଉ ସମସ୍ତଙ୍କୁ ଆମ ତରଫରୁ ନିର୍ଦ୍ଦେଶ ଦିଆଯାଉଛି କି କୌଣସି ବି ସିଚୁଏସନ୍ରେ ଏ ପ୍ରକାରର ଆକ୍ଟିଭିଟି ଯେଉଁ କି ଭକ୍ତ ଶ୍ରଦ୍ଧାଳୁମାନଙ୍କର ହିତ ବିରୁଦ୍ଧରେ ଯାଉଛି ସେଟାକୁ ଆଭଏଡ୍ କରିବା କଥା। ଆଉ ଜିଲ୍ଲା ପ୍ରଶାସନ ମଧ୍ୟ ଯେଉଁ ଭକ୍ତ ଶ୍ରଦ୍ଧାଳୁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପଦକ୍ଷେପ ନେଉଛନ୍ତି।
1: ପୁରୀର ଗୋଟେ ଆକର୍ଷଣ ହେଉଛି ଆମର ଗୋଲ୍ଡେନ୍ ବିଚ୍। ତେବେ ଏଇ ଯେଉଁ ବିଚେସ୍ରେ ଗାଧେଇବା ଏବଂ ସେହିସବୁ ବିଚ୍ ମାଧ୍ୟମରେ ମଧ୍ୟ ଅନୁପ୍ରବେଶ ହେବାର ବି ସମ୍ଭାବନା ରହିଥାଇପାରେ, ସେଥିପାଇଁ କିଛି ସ୍ପେଶାଲ ରଥଯାତ୍ରା ପାଇଁ ପ୍ରସ୍ତୁତି ହେଇଛି ଏଥର କି?
0: ପୁରୀ ବିଚ୍ରେ ରଥଯାତ୍ରା ସମୟରେ ଆମେ ଦେଖୁଛୁ କି ଲକ୍ଷ ଲକ୍ଷ ସଂଖ୍ୟାରେ ଯେଉଁ ଭକ୍ତ ଆସୁଛନ୍ତି ସେମାନେ ବିଚ୍କୁ ବି ଯାଉଛନ୍ତି, ଆଉ ସେଠି ବି ବହୁତ ଅଧିକ କ୍ରାଉଡିଂ ହେଉଛି, ସଂଖ୍ୟା ଭକ୍ତମାନଙ୍କର ପର୍ଯ୍ୟଟକମାନଙ୍କର ବହୁତ ବୃଦ୍ଧି ହେଇଯାଉଛି। ଆଉ ତାକୁ ଆଖି ରଖିକି ଆମ ତରଫରୁ ସ୍ପେଶାଲ ଆରେଞ୍ଜମେଣ୍ଟ ବିଚ୍ରେ ମଧ୍ୟ ଦିଆହେଉଛି। ପୁରୀ ବିଚ୍ରେ ଆମର ଯେଉଁ ଲାଇଫ୍ ଗାର୍ଡ ଅଛନ୍ତି ସେମାନଙ୍କର ଡିପ୍ଲୟମେଣ୍ଟ କରାହେଉଛି, ଆଉ ପୁଲିସର ମଧ୍ୟ ସେଠି ୱାଚ୍ ଟାୱାର ଓ ଡିପ୍ଲୟମେଣ୍ଟ ରହୁଛି। ପରନ୍ତୁ ଯେହେତୁ ଭିଡ଼ ବହୁତ ଅଧିକ ରହୁଛି, ସେଟା ସବୁବେଳେ ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ ରହୁଛି।
1: ତେବେ ସଭା ଶେଷରେ ଆପଣ ମହାପ୍ରଭୁ ଜଗନ୍ନାଥଙ୍କର ଆଶିଷ ତା ସହିତ ଶ୍ରଦ୍ଧାଳୁମାନଙ୍କର ସହିତ ସୁସମ୍ପର୍କ ନେଇ କିଭଳି ଭାବରେ ଏଥର ରଥଯାତ୍ରାର ସଫଳତା ପାଇଁ ଆପଣ କାମନା କରୁଛନ୍ତି?
0: ଯାହା ଆପଣ କହିଲେ ସେଟା ମହାପ୍ରଭୁଙ୍କର ବିନା ଆଶୀର୍ବାଦ କୌଣସି କାମ ହେଇପାରିବନି, ଆଉ ରଥଯାତ୍ରା ମହାପ୍ରଭୁଙ୍କର ଆଶୀର୍ବାଦରେ ହିଁ ହୁଏ। ଆଉ ଆମେ ପ୍ରସ୍ତୁତି କରୁଛୁ, ଯେତେ ବି ଭକ୍ତ ଅଛନ୍ତି ସେମାନଙ୍କର ସାହାଯ୍ୟ ରହିଲେ ହିଁ ଆଉ ମହାପ୍ରଭୁଙ୍କର ଆଶୀର୍ବାଦ ରହିଲେ ହିଁ ଏଟା ସଫଳ ହେଇପାରିବ। ସମସ୍ତଙ୍କୁ ଖାଲି ମୋର ରିକ୍ୱେଷ୍ଟ ରହିବ କି ଜରୁରୀ ଆମ ତରଫରୁ ଯାହା ଯାହା ଇନଫର୍ମେସନ୍ ଦିଆଯାଉଛି ତାକୁ ଭଲ ଭାବରେ ପଢ଼ନ୍ତୁ, ଆଉ ନିଜ ସ୍ୱାସ୍ଥ୍ୟକୁ ସମସ୍ତେ ଧ୍ୟାନ ଦେବା କଥା।
1: ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀର ଶ୍ରୋତାମାନଙ୍କ ସହ ଏହି ମୂଲ୍ୟବାନ ସୂଚନା ବାଣ୍ଟିଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁସଂଗଠିତ ଭାବେ ସମ୍ପନ୍ନ ହେଉ, ଏହା ହିଁ ଆମର ପ୍ରାର୍ଥନା। ନମସ୍କାର।
0: ଜୟ ଜଗନ୍ନାଥ।
2: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2024 ପାଇଁ ପୁଲିସ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହଙ୍କ ସହିତ ବିଶେଷ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
3: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ରବୀନ୍ଦ୍ର ସଙ୍ଗୀତ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପ୍ରବାସୀ ଭାରତୀୟମାନଙ୍କର ସାଙ୍ଗେ ସମ୍ପର୍କକେ ସୁଦୃଢ଼ କରବାର୍ ଆଉ ଅଭିନବ ଜମାରାଶି ଯୋଜନା ମୂଲ କରବାର୍ ଲାଗି ସରକାରୀ ବ୍ୟାଙ୍କମାନଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତର ମୋଟ ରପ୍ତାନୀ ପରିମାଣ ଚଳିତ ଆର୍ଥିକ ବର୍ଷ ଏପ୍ରିଲ୍ରୁ ଜୁନ୍ ଭିତରେ 232 ବିଲିୟନ୍ ଡଲାର୍ରୁ ଅତ୍କା ହୋଇଥିବାର ଜଣାପଡ଼ିଛେ। ଇଟା ଗଲା ବର୍ଷର ତୁଳନାଥି 11.37% ଅତ୍କାଏ, ସୂଚନା ଦେଲା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ। ଆଇବା 26 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ରେ ଲୋକଙ୍କୁ ମତାମତ ଦେବା ଲାଗି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ କ୍ଷେପେ ପହଞ୍ଚିଛି ପ୍ରସ୍ତୁତି। ଆବାକାଲ ମହାପୁରମାନଙ୍କର ହେବା ନବଯୌବନ ଦର୍ଶନ। ରଥଯାତ୍ରା ଲାଗି ପୁଲିସ ଆଉ ଅଲଗା ବିଭାଗର ମାନଙ୍କର ତରଫରୁ କରାଗଲା ମକ୍ଡ୍ରିଲ୍। ଭକ୍ତମାନଙ୍କର ସୁରକ୍ଷା ଓ ଭିନ୍ ଭିନ୍ ସୁବିଧାକେ ନେଇକରି ହୋଇଥିବାର ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ପ୍ରକାଶ ମିଶ୍ର। ଆବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତି କାମ। ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥାବଳୀ ଏସ୍ଓପି ଅନୁସାରେ କରାଯିବା ଗନ୍ତି କାମ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ସମ୍ବଲପୁର ଆଉ ଅନୁଗୁଳ ଜିଲ୍ଲା କୋର୍ଟକେ ଆଜି ବୋମା ଧମକ ମିଳିବା ଋତୁରୁ କୋର୍ଟ ପରିସରନୁ ଯାଞ୍ଚ ଆଉ ସୁରକ୍ଷା ବ୍ୟବସ୍ଥାକେ କରାଯାଇଛି କଡ଼ାକଡ଼ି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନୁ ଆଜି ହୋଇଯାଇଛି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର। ସମ୍ବଲପୁର ବିଏସ୍ଏ ଷ୍ଟାଡିୟମ୍ରୁ ଭାରତୀୟ ଜୀବନ ବୀମା ନିଗମର ଦୁଇଦିନିଆ ପୂର୍ବ ମଧ୍ୟ କ୍ଷେତ୍ରର ଜୋନାଲ ସ୍ତରୀୟ ବ୍ୟାଡ୍ମିଣ୍ଟନ ଆଉ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଆଜି ହେଲା ଉଦ୍ଘାଟିତ। ଟୁର୍ଣ୍ଣାମେଣ୍ଟଥି ଓଡ଼ିଶା ଝାଡ଼ଖଣ୍ଡ ଆଉ ବିହାରର ମୋଟ 11 ଡିଭିଜନ୍ର ପୁରୁଷ ଓ ମହିଳା ବର୍ଗର ଖେଳାଳିମାନେ ଦେଉଛନ୍ ଯୋଗ। ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜବେଲ ତକ 610.58 ଫୁଟ ରହିଥିବାର ବେଳେ ଏ ସମୟଥି ଗୋଟେ ଗେଟ୍ ଦେଇକରି ଫି ସେକେଣ୍ଡଥି 43,024 ଘନଫୁଟ ପାଣି ଛଡ଼ାଯାଉଛି ଆଉ 26,975 ଘନଫୁଟ ପାଣି ଆସୁଛେ ଜଲଭଣ୍ଡାରକେ। ଏହାଛିନି ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣନ୍ତୁ ନାଟକ ପାଣି ଥାଉ ବନ୍ଧ ବାନ୍ଧରେ କୁମର, ରଚନା ମାନଭଞ୍ଜନ ହୋତା, ପ୍ରଯୋଜନା ଜୟରାମ ମୁଣ୍ଡା, ସହାୟତା ଜୟକୁମାର ପ୍ରଧାନ।

0: ପୂର୍ଣ୍ଣ କଳସି ଧରି ଦୁଆର ମୁହଁକୁ ଗଲ। ହଠାତ୍ ଏମିତି କଣ ହେଇଗଲା ଯେ କାନ୍ଦି କାନ୍ଦି ଆସି ବାପ ଘରୁ ଯିବାକୁ ବାହାରି ପଡୁଛ? ସେମାନେ ତୁମ ଉପରେ କିଏ କି? ସେମାନେ କାହିଁକି ତୁମକୁ ଗଞ୍ଜଣା ଦେବେ? ହଉ କାନ୍ଦ ନା, ମୁଁ ଅଫିସରୁ ଆସେ ବୁଝିବା।
1: ନାଇଁ ନାଇଁ, ତୁମେ ଯେତେ କହିଲେ ବି ଆଉ ଘଡ଼ିଏ ବି ମୁଁ ଏଇଠି ରହିବିନି। ଆଜି ପଛକେ ତୁମେ ଛୁଟି ନିଅ, ମୋତେ ନେଇ ଗାଁରେ ଛାଡ଼ି ଦେଇ ଆସ।
0: ଓହୋ, କିହ, କାଲି ପରା ସାବିତ୍ରୀ ଅମାବାସ୍ୟା, ତୁମର ଉପାସ, ଗାଁକୁ ଯିବାକୁ ବାହାରୁଛ କେମିତି?
1: ଯେମିତି ତ କ'ଣ ଏଇଠି ପଡ଼ିଥିବି ୟାଠୁ ତାଠୁ କଥା ଶୁଣିବାକୁ।
0: କଥାଟା କ'ଣ ଖୋଲି କହିଲେ ସିନା ଜାଣିବି, କିଛି ନ କହି ଖାଲି ଆମ ଘରେ ନେଇ ଛାଡ଼ି ଦେଇ ଆସ, ଆଉ ଘଡ଼ିଏ ବି ଏଠି ରହିବିନି। କ'ଣ ଘଟିଛି ଜାଣିଲେ ସିନା କିଛି ଗୋଟେ ପ୍ରତିକାର ଚିନ୍ତା କରିବି।
1: କ'ଣଟା ଆଉ ଅକୁଆ କଥା ରହିଯାଇଛି ଯେ ପୁଣି ଖୋଲି କହିବାକୁ ପଡ଼ିବ? ଚିନ୍ତା କରି କରି ତ 9 ବର୍ଷ ଟପିଗଲା।
0: ବୁଝିଗଲି ବୁଝିଗଲି, ହେଲେ

0: ଟିକେ ଏତେ ତରତର କିଆଁ? 10 ବର୍ଷ ଟପିଗଲା ପରେ କିଛି ଗୋଟେ କରିବା। ହଉ, ଏଥର ମୁହଁଟା ପୋଛି ଦିଅ, ହସ ହସ ମୁହଁରେ ମତେ ମେଲାଣି ଦିଅ।
1: ରଖମ ତମର ସେସବୁ ସୁହାଗିଆ କଥା, ଏଣେ ମୋ ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି, ଆଉ ଇଏ କହୁଛନ୍ତି କଣ ନା ମେଘ ଦୁଲୁକୁଛି। ସତେ ଯେମିତି 10 ବର୍ଷ ଟପିଗଲେ ସବୁ ନିହାଲ ହେଇଯିବ। ସାଇ ପଡ଼ିଶାର ମାଇପେ ମତେ ଦେଖି କଣ କହୁଛନ୍ତି ତମେ ଜାଣିଛ
0: ନା? ତ କଣ କହୁଛନ୍ତି?
1: କହୁଛନ୍ତି ଯେତେ ଯାହା କଲେ ବି ଆମର କୁଆଡେ ଆଉ ପିଲା ଝିଲା ହେବେନି।
0: ହଇ ହଇ, ଏପରି ଏକ ସାଂଘାତିକ ମନ୍ତବ୍ୟ ଦେବାର ଯୋଗ୍ୟତା ସାଇ ପଡ଼ିଶାର ମାଇପେ ହାସଲ କଲେ କେବେଠୁ? ନାରୀ ଚିପି ରୋଗ ଚିହ୍ନିବାର ଦକ୍ଷତା ଏମାନଙ୍କ ଭିତରୁ ଜଣଙ୍କର ଥିଲା ପରି ତ କାହିଁ ମୋ ନଜରରେ ଆସିନି। ଅବଶ୍ୟ ଏନ୍ତୁଡ଼ି ଶାଳରେ ଖଣ୍ଡିଆ ଖପରାରେ ନାହିଁ କାଟି ନାହିଁ ପଚାଇବାର ଅଭିଜ୍ଞତା କାହାରି କାହାରି ଥାଇପାରେ, ସେ କଥା ମୁଁ ଅସ୍ୱୀକାର କରିବି ନାହିଁ। ହେଲେ ତୁମ ମୁହଁ ଦେଖି ପିଲା ଝିଲା ହେବେ ନାହିଁ ବୋଲି ସେମାନଙ୍କ ଭବିଷ୍ୟତବାଣୀକୁ ମୁଁ ମୋଟେ ଗ୍ରହଣ କରିପାରୁନି। ତମେ ବି ବିଶ୍ୱାସ କରି ମନ ଉଣା କରନି ରାଧିକେ।
1: ସେ ଛପରା କଥା ଗୁଡା ମତେ ଆଉ ଶୁଣାନି, କିଏ କାହିଁକି ମତେ ଅଲକ୍ଷଣୀ କହିବ କି? ମୁଁ କଣ ସେମାନଙ୍କର ଖାଉଛି ନା ପିନ୍ଧୁଛି?
0: ସେମାନେ କିଏ ସେ ତୁମକୁ ଅଲକ୍ଷଣୀ କହିବାକୁ? ଆମ ଘରୋଇ ମାମଲାରେ ହସ୍ତକ୍ଷେପ କରିବାକୁ ସେମାନେ କିଏ?
1: ସେମାନେ କହୁଥିବେ ଆଉ ମୁଁ ଶୁଣୁଥିବି। ବାରେ,
0: ମୋଟେ ନୁହେଁ, ମୋଟେ ନୁହେଁ। ନିଷିଦ୍ଧ ଇଲାକା ଜାଣି ମଧ୍ୟ ବିନା ପ୍ରବେଶ ପତ୍ରରେ ଅନୁପ୍ରବେଶ କରିବାର ଉଦ୍ୟମ ସେମାନେ କରିଛନ୍ତି। ଆଇନତଃ ଏହା ଏକ ଦଣ୍ଡନୀୟ ଅପରାଧ। ହେଲେ ରାଧିକେ, ସେଥିପାଇଁ ତମେ ମୋଟେ ମନ ଦୁଃଖ କରନି। ସମୟ ଆସିଲେ ସେମାନଙ୍କର ମୁହଁ ଆପେ ଆପେ ବନ୍ଦ ହେଇଯିବ।
1: ମନ ଦୁଃଖ କରିବିନି। ତମେ ଘରୁ ବାହାରିବ ବୋଲି ପୂର୍ଣ୍ଣ କୁମ୍ଭଟା ନେଇ ଦୁଆର ମୁହଁରେ ଥୋଇଲା ବେଳେ ତେଣୁ ମିଶ୍ର ବାବୁ ଘରୁ ବାହାରୁଥିଲେ, ମୋତେ ଦେଖି କଣ ଭାବି ଭିତରକୁ ଫେରିଗଲେ। ସଙ୍ଗେ ସଙ୍ଗେ କମୁମା ଆସି କଣ କହିଲା ଜାଣିଛ? କହିଲା, ନାନୀ, କମୁ ବାପା ଘରୁ ବାହାରିଲା ବେଳେ ତମେ ଟିକିଏ ଭିତରେ ରହୁଥିବ,
0: କାହିଁକି
1: ମୋ ମୁହଁ ଚାହିଁଲେ ତାଙ୍କର କୁଆଡେ ଶୁଭ ହେବନି।
0: ବୁଝିଲ ରାଧିକେ? ୟାକୁ ହିଁ କୁହନ୍ତି ବୁଡ଼ିଗଲା ଗୋଡ଼ ତଳକୁ ତଳୁ। ହଇ ହୋ, ସେମାନେ ପୁରା ଜାଣି ବୁଝି ବିପଦକୁ ଡାକି ଆଣିସାରିଛନ୍ତି। ତମ ମୁହଁ କାହିଁକି? ସ୍ୱୟଂ ବିଘ୍ନନାଶକ ଗଣପତିଙ୍କ ଦର୍ଶନ କରି ଘରୁ ବାହାରିଲେ ବି ତାଙ୍କ ଅବସ୍ଥାର ଉନ୍ନତି ହେବାଟା ଆଉ ସମ୍ଭବ ହେଲା ପରି ମୋର ମନେ ହେଉନି। ଯେହେତୁ ତାଙ୍କ ନେଡ଼ିଗୁଡ଼ କହୁଣୀକୁ ଗଡ଼ିଗଲାଣି,
1: ଯାହା ଚଳି ଆସୁଛି ନା, ଆଉ କଣ ସେମାନେ ତାଙ୍କ ମନରୁ କହୁଛନ୍ତି? କେବେଠୁ କହୁଛି କିଛି ଗୋଟାଏ ଉପାୟ କର, ଡାକ୍ତରୀ ବିଦ୍ୟାରେ ନହେଲା ନାହିଁ, ଗୁଣିଗାରେଡ଼ି ତ ଅଛି, ହେଲେ ମୋ କଥା ତମେ କଣ ଶୁଣୁଛ?
0: ତମେ ସେ ପୁରୁଣା କାଳିଆ ମଫସଲିଆ ରଙ୍ଗଢଙ୍ଗ ସବୁ ଛାଡ଼। ଏ ଯୁଗରେ ତମେ ଯଦି ଗୁଣିଗାରୁଡ଼ି କଥା କହିବ ଲୋକେ ହସିବେ।
1: ନହେଲେ ତ ଏଇନେ କେହି ହସୁନାହାନ୍ତି।
0: ହସନ୍ତୁ,
1: କାହିଁକି ହସିବେ ନା?
0: ଅୟୋ, ଯାହାକୁ ହସ ଲାଗିବ ସିଏ ହସିବ, ସେଥିରେ ଆମର ଯାଏଛି କେତେ?
1: ସେମାନେ ଆମକୁ ଦେଖି ଦେଖେଇ ଶୁଣେଇ କହୁଥିବେ ହସୁଥିବେ, ଆଉ ମୁଁ ସବୁ ସହୁଥିବି। ବାରେ,
0: ଅବଶ୍ୟ ଏପରି ଘଟଣାରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି, ତୁମେ ବି କରିପାର, ହେଲେ କେହି ଶୁଣିବେନି। ଆଜି କେହି ବି ଶୁଣି ଦେଖି ବୁଝି ଠିକ ରାସ୍ତାଟି ବାଛି ନେଉନାହାନ୍ତି ବୋଲି ସବୁ ଗୋଳମାଳ ହେଇଯାଉଛି। ହରି ହରି, ଦେଖୁଛ 11 ବାଜିଗଲାଣି, ତେଣେ ଅଫିସରେ ନାଲି ଛକି ପଡ଼ିଯିବ। ଆଚ୍ଛା ରାଧିକେ, ଏ ତର୍କକୁ ଏଇଠି ରଖି ଏଥର ମତେ ମେଲାଣି ଦିଅ।
1: ମୋ ମୁହଁ ଯାଏ ଘରୁ ଗୋଡ଼ କାଢ଼ିବ?
0: ତମ ମୁହଁ ନା, ତମ ମୁହଁ, ତମ ମୁହଁ, ଏଇ ଟିକେ ହସ ନା, ହସ।
1: ତମେ ନା ବଡ଼ ଅଲାଜକିଆ,
0: ତମ ମୁହଁ ସବୁବେଳେ ମୋ ପାଇଁ ଶୁଭ ସଙ୍କେତ, ମୋ ଲକ୍ଷ୍ମୀଟି ପରା। ହଉ, ଏଥର ମୁଁ ଆସୁଛି।
1: କେତେବେଳେ ଫେରିବ?
0: କେମିତି କହିବି, ହାକିମ ହୁକୁମାଙ୍କ କଥା, ସେମାନେ ନ ଉଠିଲେ କ'ଣ ଅଫିସ୍

0: ହଉଛି।
1: ଆଉ ମୋ ଶାଢ଼ୀ?
0: ସେଇଟା ମନେ ଅଛି, ଫେରିଲା ବେଳେ ନିଶ୍ଚୟ ଆଣିବି। ଆଉ ସବୁ ଯାହା ଦରକାର ତମେ ଯୋଗାଡ଼ କରିଥିବ।

0: నాన్ని, రాధనాన్ని, కోబెట కొల్లనాన్ని.
1: రాధనాన్ని,
2: అసుచి.
3: కమ్ముమా, ఆసే భిత్తురుకు ఆసే.
1: కణ శోయిపడిల కి నాని? హం, ఏకా ఏకా కణ బా కరివ? మామూమాయి దిజణ ఘన భైన ఆఫీసుకు గలాపరే తమర బా ఆ కి కామ? కోళకు పిఠకు గోటె దిటా థిలే సినా బేళ అంటంతా నాహి.
3: బస
1: ఏయ్, మో కథా దేఖున, కష్టె మష్టె దిటాకు శోయిదేలా పరే తుమ పాఖకు ఆసిలి.
3: ଆଉ ପିଲାମାନେ ଖାଇ ଛୁଟିରେ ଆସି ଗଲେଣି?
1: ଭଗବାନ ଯେ କାହିଁକି ଏତେ ଜଞ୍ଜାଳ ଭିତରେ ଘାଣ୍ଟି ମାରୁଛନ୍ତି ତା କେବଳ ସେ ହିଁ ଜାଣନ୍ତି। ସେଇ ଏକା ବରଷ ପରା ତମେ ଖଟିଲ ଚୈତରେ, ମୁଁ ଜ୍ୟେଷ୍ଠରେ, ମାସ ଦୁଇଟା ଅନ୍ତର। ନଅ ବରଷ ନ ପୂରୁଣ, ଆମେ ଦୁଇ ଏବେ ଛଅ ହେଲୁଣି। ଖାଲି ଦରମା ଗଣ୍ଡକରେ କେମିତି ଚଳିବ କହିଲ? କ'ଣ ବା ଆଉ କରିବି, ଯାହା ତାଙ୍କର ଇଚ୍ଛା।
3: ହଁ, ଆମେ ଯେତେ ଚାହିଁଲେ ବି କ'ଣ ହେବ?
1: ନାନୀ, ଏତେ ଦିନ ଗଡ଼ିଗଲା ପରେ ବି ତୁମେ କେମିତି ଚୁପ୍ ରହିଛ ମ?
3: କ'ଣ ଆଉ କରିବି ଯେ?
1: ମୋ ସାନ କୁହା କଥା ମାନ, ଡାକ୍ତରୀ ବିଦ୍ୟା ଆଉ କାମ କରିବନି। ଏଥର ଗୁଣି ଗାରୁଡ଼ି କର। ଏଇ କମଳା ମାଉସୀ କଥା ଦେଖୁନ, ମୁଁ ଶୁଣିଛି ଖାଲି ପରା ଭାଙ୍ଗି ଯାଉଥିଲା। ଯେତେ ଡାକ୍ତର ବୈଦ କଲା କ'ଣ ରହିଲା, ଶେଷରେ ଗୁଣି ଗାରିଡ଼ି କଲାରୁ ଏଇନେ ସାଧବାଣୀ ପରି ସାତ ସାତଟାର ମା, ପୁଣି କ'ଣ ଗୋଟେ ହବ ପରି ଲାଗୁଛି। ମୋ ମାମୁ ପୁଅ ଭାଇ ପରା ତା ପାଇଁ ପୂଜାପାଠ କରିଥିଲା, କହିବ ଯଦି ତାକୁ ଖବର ଦେବି।
3: ସେ ନ ଜାଣିଲେ କେମିତି କରିବି କହିଲୁ? ମୁଁ ଯେତେ ବୁଝେଇଲେ କ'ଣ ସେ ବୁଝୁଛନ୍ତି? ଗୁଣି ଗାରୁଡ଼ିରେ ତାଙ୍କର ମୋଟେ ବିଶ୍ୱାସ ନାହିଁ।
1: ମୁଁ କ'ଣ କହୁଥିଲି କି ନାନୀ,
3: କହ।
1: ତାଙ୍କ କଥାକୁ ତମେ କାହିଁକି ଶୁଣୁଛ? ସେ ହେଲେ ମରଦ ପୁଅ, ସମସ୍ତେ ତୁମ ଦୋଷ ଧରୁଛନ୍ତି ନା। ଆଉ ବରଷ ବରଷ ହେଲା ଡାକ୍ତର ପାଖକୁ ଯାଇ ମୁଠା ମୁଠା ଟଙ୍କା ସାରୁଛ, ଥରୁଟିଏ ମୋ ସାନ କୁହା କଥା ମାନ। ମୁଁ ମୋ ମାମୁ ପୁଅ ଭାଇକୁ ଡକଉଛି।
3: ନାଇଁ ନାଇଁ, ମୁଁ ଆଗେ ୟାଙ୍କୁ ପଚାରି ବୁଝେ।
1: ମଲା ମଲା, କି କଥା କହୁଛ ମ ତମେ? ତାଙ୍କୁ ପଚାରିଲେ କ'ଣ ସେ ହଁ କହିବେ?
3: ହେଲେ ସେ ଯଦି ଜାଣିବେ?
1: ସେ କିଆଁ ଜାଣିବେ ମ? ମୋ ଭାଇ ଆମ ଘରକୁ ଆସିବ, ତୁମ ସଙ୍ଗେ ଦୁଇପଦ କଥା ହେବ, ଖର୍ଚ୍ଚ ବାର୍ଚ୍ଚ ଧରି ସେ ତା ବାଟରେ ଯିବ। ମୁଁ ସେସବୁ ସୁବିଧା କରିଦେବିନି? ଆମ ତିନି ଜଣଙ୍କ ଛଡ଼ା ଆଉ କେହି ଏ କଥା ଜାଣିବେନି।
3: ବେଶ, ସେତିକି?
1: ତାପରେ ମାସକ ଭିତରେ ତୁମ ରାଶି ନକ୍ଷତ୍ର ଦେଖି ଗୋଟାଏ ଦିନ ଠିକ କରି ଦଶ ମାସ କାଳ ବକତେ ଖାଇ ସେ ପୂଜାରେ ବସିବ। ତୁମେ ଦେଖିବ ନାଇଁ ନାନି, ପୂଜାରେ ବସିବା ଦିନଠାରୁ ପରା ତୁମ ପେଟରେ ଛୁଆ ବୁଲିବା ଆରମ୍ଭ କରିବ।
3: ଆଚ୍ଛା, ତୁ ଗୋଟାଏ କାମ କର, ସେ ଏଠାକୁ ନ ଆସି ଯାହା ଦରକାର ତୁ ନେଇ ତାଙ୍କ ପାଖରେ ପହଞ୍ଚେଇ ଦିଅ।
1: ରାମ ରାମ ରାମ, ଏ କି କଥା କହୁଛ ମୋ ନାନି? ଏସବୁ ହେଲା ଟଙ୍କା ପଇସାର କଥା, ବିଶ୍ୱାସର କଥା। ବିଶ୍ୱାସ ହେଲେ ତମେ ତାକୁ ଦେବ ଆଉ ସିଏ ତମ ହାତରୁ ନେବ, ତାପରେ ପୁଣି ଜାତକ ଟିପ୍ପଣୀ ଅଛି ଆଉ ମୁଁ ମଧ୍ୟସ୍ଥ ହେବାଟା।
3: ତୁ କ'ଣ ମୋର ପର ନା? ପର ହୋଇଥିଲେ ଏତେ କଥା କହିଥାନ୍ତି? ହେଲେ ଏ କଥାଟା ପ୍ରଘଟ ହଉ, ସେ କଥା ମୁଁ ଚାହୁଁନି।
1: ହଁ, ତା ନୁହେଁ ତ ଆଉ କ'ଣ? କେହି ନହେଲେ ବି କମଳା ମାଉସୀ ପରା ତାକୁ ଜାଣିଛି। ତାହେଲେ ମୁଁ ଗୋଟାଏ କାମ କରୁଛି, ତାକୁ ପଚାରି ଗୁପ୍ତରେ ମୁଁ ତୁମକୁ ସବୁ କହିବି, ଆମେ ସବୁ ପ୍ରକାର ଚେଷ୍ଟା କରିବା। ନାନୀ, ଇଏ କହିଲେ ବୋଲି ସିନା ସେତେବେଳେ ମୁଁ ତୁମକୁ ସେମିତି କହିଦେଲି, ହେଲେ ପରେ କାହିଁକି କହିଲି ବୋଲି ଭାରି ପସ୍ତେ ହେଉଛି। ମନ ଦୁଃଖ କରିବନି ନାନି,
3: ମୋ କପାଳରେ ଯାହା ଲେଖା ଅଛି ତାହା ଭୋଗ କରିବାକୁ ପଡ଼ିବ। ଲୋ,
1: ଆମେ ହେଲୁ ଅଭାବୀ ଲୋକ, ଯେତେ ଯାହା କମାଣି କଲେ ବି କ'ଣ ଅଣ୍ଟୁଛି? ସେଇଥିପାଇଁ ବେଳେବେଳେ ମନକୁ ପାପ ଛୁଅଁଛି ନା, ନହେଲେ କୋଉ ତତଲା ପାଣିରେ ଘର ପଡ଼ିଯାଉଛି ଯେ।
3: ଘର ସିନା ପଡ଼ିବ ନାହିଁ, ହେଲେ

0: କହିଲେ ମାଉସା ତ ସିଝିଯିବ, ମୋ ପରି ହିନିମାନିର ମୁହଁ ଯାଇ କିଏ କାହିଁକି ଅସୁବିଧାରେ ପଡ଼ିବ କହିଲୁ?
1: ଛାଡ଼ ମୋ ନାନି, ସେସବୁ ଅଲଣା କଥା। ନାନି, ତମ ପାଖକୁ ଗୋଟେ କାମ ନେଇ ଆସିଥିଲି, ମନା କରିବ ନାହିଁ ଯଦି କହିବି।
0: ଆରେ କହୁନୁ, ମୋ ଦେଇ ଯଦି ହବ ମନା କରିବି କାହିଁକି?
1: କାଲି ସାବିତ୍ରୀ ଓଷା ତ, କମୁ ବାପା ଗଲାବେଳେ କହିକି ଯାଇଥିଲେ କୋଉଠୁ 200 ଟଙ୍କା ଉଦ୍ଧାର ଆଣି ଘିନା ଘିନି କରିଥିବ, ଆମେ ଦରମା ପାଇଲେ ଶୁଝିଦେବା। ଆଉ ଆଉ କାହା ପାଖକୁ ଯାଇଥାନ୍ତି କହିଲ? ସାଇର ସଭିଙ୍କ ଅଭାବକୁ ଏକା ତମେ ଅଛ, ସେଇଥିପାଇଁ।
0: ଆରେ ଏଇଟା ଗୋଟାଏ କଥା ନା, ସାଇ ଭାଇ ହୋଇ ଅଛେ, ତୋ ପଛରେ ମୁଁ, ମୋ ପଛରେ ତୁ, ଠିଆ ନହେଲେ ଚଳିବା କେମିତି? ବସ ମୁଁ ଦଉଛି। କମୁ ମା, ଫଳମୂଳ ସବୁ ଯୋଗାଡ଼ କଲୁଣି?
1: ଆଉ କଲି କେତେବେଳେ ଯେ? 2ଟା ସ୍କୁଲରୁ ଆସି ଏ 2ଟାଙ୍କୁ ରଖିଲେ ସିନା ସଞ୍ଜବେଳେ ଯିବି, ଯାହା ମିଳିବ ନେଇ ଆସିବି, ନହେଲେ ସକାଳ ପାଇଲେ ସବୁ ମହଙ୍ଗା ହେଇଯିବ ଯେ।
0: ନେ, 200 ଟଙ୍କାରେ ହବ ତ?
1: ହଁ ମୋ ନାନି, ଚଳିଯିବ।
0: ମୋର ବି 50 ଟଙ୍କା ନେଇ ରଖିଥା, ଫଳ ମୂଳ ଯାହା ପାରିବୁ ମୋ ପାଇଁ ବି ନେଇ ଆସିବୁ।
1: ନାନି, ଇଏ ଦରମା ପାଇବା କ୍ଷଣି ତମ 200 ଟଙ୍କା ସଙ୍ଗେ ସଙ୍ଗେ ଶୁଝିଦେବି।
0: ହଁ ମ, କୁଆଡ଼େ ପଳେଇ ଯାଉଛି କି? ତୋ ସୁବିଧାରେ ଦବୁନି?
1: ଆସୁଛି ନାନି, ପିଲା 2ଟା ଶୋଇଥିଲେ, ଉଠି ପଡ଼ିଲେ ଘର ଫଟେଇ ଦେବେ, ବସି ଗପିବାକୁ ମନ ଥିଲେ କ'ଣ ହଉଛି?
0: ହଉ ଯା।

0: ରାଧାନାନୀ
1: ଆସୁଛି ଆସୁଛି।
0: କ'ଣ ଘନ ଭାଇନା ଫେରିଲେଣି କି?
2: ଆସୁଥିବେ।
0: ଏଇ ଯାହା ମିଳିଲା ନେଇ ଆସିଛି, ଯାହା ଭିଡ଼ ହେଇଛି ନା। ଏଇ ନିଅ ରଖ, ତାଳ, ନଡ଼ିଆ, ଖଜୁରୀ କୋଳି, ପଣସ, ଆମ୍ବ, ଆଖୁ, କଦଳୀ
2: ସବୁ ତ ଆଣିଛୁ, ଓଷାରେ ଏଇସବୁ ଫଳ ତ ଲାଗେ।
0: ଦେଖିଲ ନାନୀ, ଏଇ ଶାଢ଼ୀଟା ଆଣିଛି, ଯେତିକି ଚାଉଳକୁ ସେତିକି ଚୁନା, ଆଉ ଅଧିକ ଆଶା କଲେ କ'ଣ ହବ, ଚଳିବ ତ?
2: ଭଲ ହେଇଛି ତ।
0: ତୁ ମୋ ଶାଢ଼ୀ ତ ଆଗରୁ ଆଣିଥିବ।
2: ନାଇଁ, ଅଫିସରୁ ଫେରିଲା ବେଳେ ସେ ଆଣିବେ।
0: ହଁ, ତୁମର କହୁ ଯେ ଅଭାବ, ରନ୍ଧାରନ୍ଧି ସବୁ ସାରିଲେଣି?
2: ନାଇଁ ମ, ଏଇ ସାବିତ୍ରୀ ଓଷା କଥା ଭାବୁଥିଲି।
0: କେତେ କାଷ୍ଟା ଓଷା ଇଏ, ଜମପରା ପରାସ୍ତ ହୋଇ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇ ସାବିତ୍ରୀଙ୍କୁ ପତିପରାୟଣ ହୋଇ ପୁତ୍ରବତୀ ଧନବତୀ ହେବାର ବର ଦେଲେ, ଆଉ ସାବିତ୍ରୀ ପତି ପୁତ୍ର ରାଜ୍ୟ ସବୁ ପାଇଲେ।
2: କମୁ ମା, କାଲିର ଓଷା ଆମ ଘରେ କଲେ ହୁଅନ୍ତା ନାହିଁ?
0: ହବ, ତୁମ ମନ ବଳିଛି ଯେତେବେଳେ, ନହବ କାହିଁକି? ପାଞ୍ଚ ଜଣ ସାଇ ମାଇପେ ଏକାଠି ହେଲେ ହେଲା, ଆଉ ମୁଁ ଡାକି ଆଣିବିନି।
2: ତାହେଲେ ଆମ ଘରେ କରିବା, ଦେଖ ତୋତେ ଲାଗିଲା।
0: ଏଇଟା କୋଉ ବଡ଼ କଥାଟେ ଯେ, ସକାଳ ପାଉ ମୁଁ ତୁମ ସାଙ୍ଗରେ ମିଶିଯିବିନି।
2: ଯାହା ଯାହା କରିବା କଥା ମୋତେ ଆଗରୁ କହିବୁ।
0: ତମେ ଜମା ଚିନ୍ତା କରନି ମ, ସବୁ ହବ, ମୁଁ ଆସୁଛି।

0: ଘର କାମ ସବୁ ସରିଲା? ଆଜି ତ କ'ଣ ଭାରି ଜୋର ସୋରରେ ଘର ଧୁଆ ପୋଛା ଲାଗିଥିଲା।
1: ସକାଳ ପାଇଲେ ପରା ସାବିତ୍ରୀ ଓଷା।
0: ଏଇ ଶାଢ଼ୀଟା ମନକୁ ପାଇଲା?
1: ତମେ ଆଣିଛ, ମୁଁ ମନକୁ ପାଇବୁନି। ଜାଣିଛ, କାଲି ଆମ ଘରେ ଓଷା ହବ।
0: ସତେ? ଯା ହେଉ, ମୁଣ୍ଡରୁ ଗୋଟିଏ ବଡ଼ ଚିନ୍ତା ଗଲା। ଆଜି ଦିନ ସାରା ମୁଁ କ'ଣ ଅଫିସରେ କାମ କରିପାରିଲି? ଖାଲି ଭାବୁଥିଲି ତୁମେ ଯଦି ବାପ ଘର ଗାଁକୁ ଯିବାକୁ ଜିଦ୍ ଧରି ବସିବ, ଉପାସ ଦେହରେ
1: ବାଧିବ।
0: ଅବଶ୍ୟ କାଲି ଛୁଟି,
1: ମୋତେ ଗାଁରେ ଛାଡ଼ି ଦେଇ ଆସିବାକୁ ଭାବୁଛ? ଓଷା ସରିଲେ ଉପରବେଳା ଯିବା।
0: ଦିନ ସାରା ଅପେକ୍ଷା କରି ବସିଥିବି ଦେଖିବାକୁ।
1: କାହାକୁ?
0: ତୁମକୁ।
1: ସତେ ଯେମିତି ଏ ଘରକୁ ନୂଆ ଭୁଆ ଶୁଣି ହେଇ ଆସିବି।
0: କାଲି ଯେତେବେଳେ ଓଷା ସାରି ଏଇ ଶାଢ଼ୀ ପିନ୍ଧି ମୁକୁଳା ବାଳ ମୁଣ୍ଡରେ ଓଢ଼ଣା ଦେଇ ଗୋଟିଏ ହାତରେ ପୂଜା ଥାଳି ଆର ହାତରେ ପାଣି କଳସି ଧରି ଆସୁଥିବ, ପିଢ଼ା ପକେଇ ମୋ ଗୋଡ଼ ଧୋଇ ଦେଉଥିବ, ମୋତେ ଫୁଲ ସିନ୍ଦୁର ମଖେଇ ପୂଜା କରୁଥିବ, ସତେ କ'ଣ ଦିଶୁଥିବ ମ ତମେ?
1: ତମର ସେ ସୁହାଗିଆ କଥା ସବୁ ରଖ, ମୋତେ ଆଉ ସଜେଇ ଦେଖିବାର କିଛି ଲାଭ ନାହିଁ। ଏଥର କିଛି ଗୋଟାଏ ଉପାୟ କର। ନାରୀ ଜନ୍ମ ପାଇ ମୁଁ ଯଦି ମା ନ ହେଇପାରିଲି ତେବେ ଧିକ୍ଜା ହୁଏ ଜୀବନ।
0: ପର କୁହା କଥାକୁ ତମେ କାନ ଦଉଛୁ କାହିଁକି? ସେମାନେ କହିଦେଲେ ବୋଲି ନିଜକୁ ଏତେ ତୁଚ୍ଛ ମଣୁଛ? ଏଇମିତି ପର କୁହା କଥାକୁ ଗଣ୍ଠି କରି ତ ଦେଶ ବୁଡ଼ିବାକୁ ବସିଲାଣି। ଗୋଟାଏ ଛୁଆ ମା କ୍ଷୀର ନ ଛାଡ଼ୁଣୁ ଆଉ ଗୋଟିଏ ଆସିବାକୁ ମୁଣ୍ଡ କାଢ଼ିଲାଣି। କିହୋ ସେଇଥିପାଇଁ ପରା ଅକାଳ ବାର୍ଦ୍ଧକ୍ୟ ସଭିଙ୍କୁ ଗ୍ରାସୁଛି।
1: ତାହେଲେ କ'ଣ ନାରୀ ଜନ୍ମ ପାଇଁ ମା ନ ହବାଟା ଭଲ?
0: ଏ ଦୁନିଆରେ ଯେତେ ନାରୀ ଜନ୍ମ ପାଉଛନ୍ତି ସମସ୍ତେ କ'ଣ ଛୁଆ ଜନ୍ମ କରୁଛନ୍ତି? ଯଦି ନିଜର ପିଲା ଝିଲା ନ ହେଲା, ଅନ୍ୟର ଗୋଟିକୁ ଆଦରି ନେବାର କ୍ଷତି କ'ଣ? ମା ବାପାର ମମତା ଟିକକ ପାଇଁ, ସ୍ନେହ ଟିକକ ପାଇଁ ଅସଂଖ୍ୟ ଟାକି ବସୁଛନ୍ତି।
1: ଆଜି ଯାଏ ତମେ ମୋତେ ଠକି ଆସିଥିଲ, ତେବେ ଶେଷକୁ ପୋଷିଆ ପୁଅ କଥା କହୁଛ?
0: ଓହୋ, ମୁଁ ତମ କଥା କହୁନାହିଁ ହୋ, ଦୁନିଆ କଥା କହୁଛି।
1: ଦୁନିଆକୁ ଉପଲକ୍ଷ ଦେଇ ମୋତେ କହୁଛ ତ?
0: ତମ କଥା କହିଲେ କହିବି।
1: ଦଶ ବର୍ଷ ପରେ
0: କ୍ଷତି କ'ଣ? ଲବକୁଶ ତ ଜନ୍ମ ହେଲେ ଆହୁରି ବିଳମ୍ବରେ। ରାମ ସୀତାଙ୍କର ବନବାସ ଥିଲା ପରା 14 ବର୍ଷ, ତାପରେ ରାମଚନ୍ଦ୍ର ବନରୁ ଆସି ରାଜା ହେଲେ, ଧୋବାଧୋବଣୀ କଳି, ସୀତା ନିର୍ବାସିତା, ତାପରେ ଯାଇ ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ।
1: ହେଲେ ମୋ ବୟସର ମାଇ ପେପରା।
0: ସେଇଥିପାଇଁ ତ ମାସର 10 ତାରିଖକୁ ସେମାନେ ତୁମଠାରୁ କରଜ କରୁଛନ୍ତି।
1: ଆମର ବଳୁଛି ବୋଲି ସିନା?
0: ନା, ସେମାନଙ୍କର ନଣ୍ଟ ପଡ଼ୁଛି ବୋଲି। ପଚାର କାହିଁକି ନଣ୍ଟ ପଡ଼ିଲା?
1: କୁଟୁମ୍ବ ବଡ଼ ଚଳିବେ ତ, ପୁଣି ବହୁ କୁଟୁମ୍ବି ହେଲେ ତ ନଣ୍ଟ।
0: ଏଥର ଠିକ ବୁଝିଛ ତମେ, ବହୁ କୁଟୁମ୍ବି। ଶାସ୍ତ୍ର ମତରେ ବହୁ କୁଟୁମ୍ବି ହେବାଟା ଭଗବାନଙ୍କର ଗୋଟାଏ ଅଭିଶାପ। ମୁଁ କ'ଣ କିଛି ଚିନ୍ତା ନକରି ତମକୁ ମଝିରେ ମଝିରେ ଡାକ୍ତରଖାନାକୁ ନେଇଯାଇଛି ବୋଲି ଭାବୁଛ?
1: ହଁ, ଆଗେ ଖାଇବାକୁ ବଟିକା ଦଉଥିଲେ, ଏଥର କିନ୍ତୁ ସେମାନେ ମୋତେ ପରୀକ୍ଷା କଲା ପରେ କ'ଣ ଗୋଟେ ଲଗେଇ ଦେଇଛନ୍ତି।
0: କାହିଁକି ଲଗେଇ ଦେଇଛନ୍ତି?
1: ମୁଁ କେମିତି ଜାଣିବି?
0: ନ ଜାଣିଛ ଭଲ ହେଇଛି, ଜାଣିଥିଲେ ହୁଏତ ଆମ ଅବସ୍ଥା ଏଇନେ 12 ଘଣ୍ଟା 2 କଡ଼ା ହେଇସାରିଥାନ୍ତା। ଆଚ୍ଛା କହିଲ, ଆମେ ଯେତେବେଳେ ବାହା ହେଲେ ତମର ବୟସ ସେତେବେଳେ କେତେ ଥିଲା?
1: 13 ପୁରୀ 14 ଚାଲୁଥିଲା।
0: ମୋର?
1: ତମେ ଜାଣିଥିବ
0: 18। ସେଇ ବର୍ଷ ମେଟ୍ରିକ ପାସ୍ କରିଥାଏ।
1: ପାଠୁଆ ଜୋଇଁ ପାଇଲେ କେହି କ'ଣ କେବେ ହାତ ଛଡ଼ା କରିପାରେ?
0: ସେଇଥିପାଇଁ ତ ଯେତେ ଶୀଘ୍ର ସମ୍ଭବ ମୋ ହାତରେ ତୁମ ହାତକୁ ଯୋଡ଼ି ଦେଲେ।
1: ମୁଁ 2 ଅକ୍ଷର ପଢ଼ିନି ବୋଲି ସିନା ଏତେ କଥା କହୁଛ, ମନା କରିଦେଲନି ସେତେବେଳେ?
0: ମୋତେ ଟିକେ ବୁଝିବା ପାଇଁ ଚେଷ୍ଟା କର ରାଧା, ତୁମ ବିରୁଦ୍ଧରେ ଅଭିଯୋଗ କରିବାରେ ମୋର କିଛି ନାହିଁ। ଭାବି ଦେଖିଲ, ସେ ବୟସରେ ବାହା ହୋଇ ଘର ସଂସାର କରିବାର ଯୋଗ୍ୟତା ନା ତୁମର ଥିଲା ନା ମୋର?
1: ଜାଣିଲି ଏବେ ମୁଁ ଅଯୋଗ୍ୟ ବୋଲି ଚାକିରି ବାହାନରେ ମୋତେ ଗାଁରେ ଛାଡ଼ି ଏକା ଏକା ସହରକୁ ଚାଲି ଆସିଲ।
0: ସେତେବେଳେ ଆମର ଭଲ ଚଳୁନଥିଲା, ଅଭାବ ଭିତରେ ବାପା ମା କଷ୍ଟ କରି ମୋତେ ପାଠ ପଢ଼ାଇଥିଲେ। ପଢ଼ାଶୁଣା କରିବି କାହିଁକି, ଏତେ ବଡ଼ ଭୁଲ କଲି ବୋଲି ମନ ମୋର ଘାଣ୍ଟି ଚକଟି ହେଲା। ତେଲ ଲୁଣର ସଂସାର ଚଳାଇବା ପାଇଁ ଚାକିରି ଖୋଜିବା ବିନା ଅନ୍ୟ ପନ୍ଥା ଆଉ ନଥିଲା। ରାଧା, ସହରକୁ ଆସି ମୁଁ ସୁଖରେ ନଥିଲି। ଚାକିରି ପାଇବା ପର୍ଯ୍ୟନ୍ତ ବାର ଦୁଆର ଶୁଣ୍ଢି ପିନା ହେବାକୁ ପଡ଼ିଛି, ଓଳିଏ ଖାଇ ଓଳିଏ ଉପାସରେ ରହିବାକୁ ପଡ଼ିଛି।
1: ଏ ହିନିମାନିର ହାତ ଧରିଲ ବୋଲି ସିନା ତମେ ଏତେ ଡହକ ବିକଳ ହେଲ।
0: ନା ରାଧା ନା, ତମକୁ କେବେ ହେଲେ ମୁଁ ଦୋଷ ଦେଇପାରିବିନି। ଆଜି ବି ମୋ ଆଖିରେ ତମେ ସେଇମିତି ଯେମିତି ଆସିଥିଲ ବହୁ ସାଜି ବିବାହ ବେଦୀକୁ।
1: କିଛି ଜାଣିନଥିଲି ମୁଁ
0: ବିବାହ ବେଦୀରେ। ସେଦିନ ତମେ ଦିଶୁଥିଲ ଝୁପ କାଠରେ।

0: ଅନ୍ଧା ଫୁଲମାଳ ପିନ୍ଧା ଚରୁ ଖାଉଥିବା ଏକ ବଳି ପରି।
1: ଜାଣିଛ, କାନ୍ଦିବା ପାଇଁ ମତେ କେତେ ଶିଖେଇଥିଲେ ଗାଁ ମାଇ ପେ ହୁଳହୁଳି ଦେଇ ମେଲାଣି ଦେଲା ବେଳେ ପରା ଆଇ କାନ୍ଦ କାନ୍ଦ ବୋଲି ପଛ ପାଖରୁ ଚିମୁଟୁଥିଲା, ହେଲେ ମତେ ହସ ମାଡୁଥିଲା।
0: ତୁମେ ଖୁବ୍ ସରଳ ରାଧା, ତୁମ ବିନା ଅନ୍ୟ କାହାରି ହାତ ଧରିଥିଲେ ଆଜି ହୁଏତ କହିପାରୁନଥାନ୍ତି କି ସହିପାରୁନଥାନ୍ତି, ଦୁଃଖ ଗାଉଣୀ ଗାଉଥାନ୍ତା।
1: ଏଣେ ମୋ ଦୁଃଖ ଯେ ବଳେଇ ପଡ଼ିଲାଣି, ତମେ ଯଦି କିଛି ନ କରିବ ଏଣିକି ମୋ ମନକୁ ଯାହା ଆସିବ ମୁଁ କରିବି।
0: ଯାହା କରିବା କଥା ତ କରୁଛି।
1: କରୁଛ, ହେଲେ ଫଳ କିଛି ମିଳୁନି।
0: ନିଶ୍ଚୟ ମିଳିବ।
1: କେବେ? କ'ଣ ବୁଢ଼ା ବୁଢ଼ୀ ହେଲେ?
0: କ'ଣ କହିଲ, ଆମେ ବୁଢ଼ା ବୁଢ଼ୀ?
1: ନହେଲେ ବସ ତ ଟାକିକିରି ବସିଛି ଆଉ।
0: ହଁ, 27 ବର୍ଷରେ ମୁଁ ବୁଢ଼ା ଆଉ 23 ବର୍ଷ ତମେ ବୁଢ଼ୀ। ହୋ, ଆଜିକାଲି ପରା ତୁମ ମୋ ବୟସର ନହେଲେ ଝିଅ ପୁଅ ବାହା ହେବା କଥା ଚିନ୍ତା କରୁନାହାନ୍ତି ଆମ ଭଳିଆ ଯୋଉମାନେ।
1: ତମେ ଯାହା କହିଲେ ବି ମୁଁ କାଲି ଡାକ୍ତରଖାନାକୁ ଯିବି, ପଚାରି ବୁଝି ମୁଁ ଦେଖିଲା କାମ ମୁଁ କରିବି।
0: ଏହି, ତମେ କାଲି ଡାକ୍ତରଖାନା ଯାଇ ଏସବୁ କଥା ପଚାରିବ? କାଲି ପରା ତୁମର ଉପାସ,
1: ପଚାରି ବୁଝିବାରେ କ୍ଷତି
0: କ'ଣ? ନାଇଁ, ମୁଁ କ'ଣ କହୁଥିଲି କି ତମେ ଏସବୁ କଥା କହିଲେ ଯଦି ବାହାର କରିଦେବେ।
1: ବାହାର କରିଦେବେ
0: ମାନେ ଯୋଉଟା ତୁମ ଦେହରେ ଲଗେଇଛନ୍ତି, ଯଦି ବାହାର
1: କ'ଣ ହବ?
0: ମୋର ସବୁ ଯୋଜନା ଫସର ପାଟିଯିବ ରାଧିକେ। ରାଧିକେ, ଜନ୍ମ ନିୟନ୍ତ୍ରଣର ଅନେକ ଉପାୟ ମଧ୍ୟରୁ ସ୍ୱାସ୍ଥ୍ୟକୁ ସୁହାଇଲା ଭଳି ଇଏ ଗୋଟିଏ, କୁହନ୍ତି କପରଟି।
1: ଆଉ କମୁ ମାଆର ମାମୁ ପୁଅ ଭାଇ ଖର୍ଚ୍ଚ ବାର୍ଚ୍ଚ ନେଇ ରାଶି ନକ୍ଷତ୍ର ଦେଖି ଗୋଟିଏ ଦିନ ବାଛି 10 ମାସ କାଳ ବକତେ ଖାଇ ପୂଜାରେ ବସିବ, ଯୋଉଦିନ ପୂଜାରେ ବସିବ ସେଇଦିନ ଠାରୁ ପେଟରେ ଛୁଆ ବୁଲିବ।
0: ଏ, ୟା ଭିତରେ ସେ ଦିଗରେ ଆଗେଇ ଗଲଣି? କେତେ ଦେଲ?
1: ଦେଇନି, ଦବାକୁ କହିଛି।
0: ଦବନି?
1: ନା, ମୋଟେ ଦେବିନି।
0: ବୁଝିଲ ରାଧିକେ, ଏମାନେ ହଉଛନ୍ତି ଭି କ୍ୟାଟେଗୋରିର ଲୋକ, ମାନେ ଭଣ୍ଡ, ଭଣ୍ଡ ଶ୍ରେଣୀର। କମୁ ମା ପରି ତୁମର ଆଗରେ ପଛରେ ପଞ୍ଝାଏ ତୁମକୁ ବି ଝୁଣି ପକଉଥାନ୍ତେ।
1: ତା ବୋଲି ବାହାସା ହେଇ ପିଲା ଛୁଆ। ଏ, ଆମେ ମା ବାପା ହବା ତ?
0: କାଲି ପରେ କହିବି, ଶୋଇପଡ଼।
1: ମାନେ?
0: ମାନେ କାଲି ସାବିତ୍ରୀ ଓଷା କରି ସ୍ୱାମୀ ଦେବଙ୍କୁ ବର ମାଗିବା ପରେ। ଏଇ ମାଗିବ ତ?
1: ଦବ ତ?
0: ପ୍ରୀତ ହେଲେ, କିନ୍ତୁ ଗୋଟାଏ।
1: ଏ, ଆରେ ଆରେ, ଅଲା ଝୁକିଆ।

0: ଶୁଣିଲି ନାଟକ ପାଣିଥାଉ ବନ୍ଧ ବାନ୍ଧରେ କୁମର, ରଚନା ମାନଭଞ୍ଜନ ହୋତା, ପ୍ରଯୋଜନା ଜୟରାମ ମୁଣ୍ଡା, ସହାୟତା ଜୟକୁମାର ପ୍ରଧାନ। ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ଘନ ମୁରଲୀଧର ଦାସ, ରାଧା ବନ୍ଦନା ନାୟକ, କମୁମା ସସ୍ମିତା ଦାସ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହେଲେ ନରସିଂହ ମିଶ୍ର।
1: ଶ୍ୟାମି ଦେବଂ ତବ ଦେବ ଦେହେ ସର୍ବଂ ତଥା ଭୂତ ବିଶେଷ ସଂଘନ ବ୍ରହ୍ମାଣମିଶଂ କମଳାସନସ୍ତଂ ମୃଷିଂଶ୍ଚ ସର୍ବା ନୁରଗାଂଶ୍ଚ ଦିବ୍ୟାନ।

ପରବର୍ତ୍ତୀ ଭକ୍ତିଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ, ଗୀତ ରଚନା ଲାଲମୋହନ ପଟ୍ଟନାୟକ।

0: तथैवचान्य आश्चर्यवत् चैनमन्यः शृणोति श्रुत्वाप्येनं वेदन चैव कश्चित्।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହେଲେ ବିଭୂତିଭୂଷଣ ପଟ୍ଟନାୟକ।

0: ଭିନ୍ ଭିନ୍ ସୁବିଧାକେ ନେଇକରି ହେଇଥିବାର ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶଦାତା ପ୍ରକାଶ ମିଶ୍ର। ଆଇବା 19 ତାରିଖ ଦିନ ହେବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମନ୍ତି କାମ ରାଜ୍ୟ ସରକାରଙ୍କର ଅନୁମୋଦିତ ବ୍ୟବସ୍ଥାବଳୀ ଏସ୍ଓପି ଅନୁସାରେ କରାଯିବା ଗନ୍ତି କାମ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭୂସମ୍ପତ୍ତିର ସୁରକ୍ଷାକେ ଦିଆଯିବା ସବୁଠାରୁ ଜୟ ପ୍ରାଥମିକତା କଡ଼ା ନିର୍ଦ୍ଦେଶ ଦେଲେ ରାଜସ୍ୱ ବିଭାଗ। ସବୁ ଜିଲ୍ଲାପାଳ ଆର୍ଡିସି ଆଉ ଡିଏଲ୍ଆର୍ଏସ୍କୁ ଚିଠି କଲେ ରାଜସ୍ୱ ସଚିବ। ଭିନ୍ ଭିନ୍ ଜିଲ୍ଲାନ ମହାପ୍ରଭୁଙ୍କର ଭୂସମ୍ପତ୍ତି ବାବଦ ସବୁ ରାଜସ୍ୱ ମାମଲାର ହେବା ଫଇସଲା। ସମ୍ବଲପୁର ଆଉ ଅନୁଗୁଳ ଜିଲ୍ଲା କୋର୍ଟକେ ଆଜି ବୋମା ଧମକ ମିଳିବା ଋତୁରୁ କୋର୍ଟ ପରିସରନୁ କଡ଼ା କରାଯାଇଛି କଡ଼ା ଯାଞ୍ଚ ଆଉ ସୁରକ୍ଷା ବ୍ୟବସ୍ଥା। ରାଜ୍ୟର କେତେଟା ଇଲାକାନୁ ଆଇବା 20 ତାରିଖ ତକ ହାଲାକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ଏଣୁ ଶେଷ ହେଲା। ଜୁହାର।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ, ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା, ଉପସ୍ଥାପନା ଜି ସାଇକ୍ରିଷ୍ଣ। 7:10 ସ୍ୱାସ୍ଥ୍ୟ ସୂଚନା, ମ୍ୟାଲେରିଆ ଜ୍ୱରର ପ୍ରତିକାର ବିଷୟରେ ଆସନ୍ତୁ ଜାଣିବା। ଏ ବିଷୟରେ କହିବେ ଡକ୍ଟର ରଞ୍ଜନ କୁଜୁର। 7:25 ଚାସର ହାଲ। 7:35 ସମ୍ବଳବାଣୀ। ସକାଳ 7:55 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ଦେବଦତ୍ତ ପଟ୍ଟନାୟକ। 8:30 ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ସବିତା କୁମାରୀ ମିଶ୍ର। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବାଜାବାଲା। କଣ୍ଠଶିଳ୍ପୀମାନେ ହେଲେ ପୂର୍ଣ୍ଣିମା ନନ୍ଦ, ପଙ୍କଜ ଜୟପୁରିଆ, ମନୋଜ କୁମାର ବୁଡ଼ା ଏବଂ ପାର୍ବତୀ ଜେନା। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। 12:00 ଶୁଣିପାରିବେ ବାତାୟନ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 12:30 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:09:06 ଏଇଠି ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।